ଆକାଶବାଣୀ ଜୟପୁର, ଆଜି ଶନିବାର 1948 ଶତାବ୍ଦ, ବୈଶାଖ 12 ଦିନ, 2026 ମସିହା ମଇ ମାସର 2 ତାରିଖ। ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତର ଶୁଭେଚ୍ଛା ଏବଂ ଶୁଭ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିକାର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ସମୟ ବର୍ତ୍ତମାନ ପ୍ରାତଃ 5:57 ମାଙ୍ଗଳିକ।

ଯେଉଁଠାରେ ଆତ୍ମସମର୍ପଣ ଅଛି ସେଠାରେ ଦିବ୍ୟ କୃପା ଅବଶ୍ୟ ଅବତରଣ କରେ, କହିଛନ୍ତି ଶ୍ରୀ ଅରବିନ୍ଦ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ପ୍ରାତଃ 6। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ମହାଦେବ ଶିବ ତ୍ରୈଲୋକ୍ୟନାଥ ସେ ମହିମଣ୍ଡଳର ରାଜା ବାବା ଗୁପ୍ତେଶ୍ୱର ହେ ଶିବ ଶଙ୍କର ଆମେ ସବୁ ତୁମ ପ୍ରଜା। ସେ ହେଉଛନ୍ତି ଦେବଙ୍କର ଦେବ। ତାଙ୍କରି ଚରଣରେ ସମର୍ପଣ କରି ନିଜର ଆଜିର ଏହି ଦିନକୁ ଆରମ୍ଭ କରନ୍ତୁ। ପରବର୍ତ୍ତୀ ଭକ୍ତିଗୀତର ଶିଳ୍ପୀ ହେଲେ ସାଧନା ଦାସ। ଗୀତ ରଚନା ବାବାଜୀ ଚରଣ ଜେନା।

ସିଏ ମହେଶ୍ୱର, ଦେବଙ୍କର ଦେବ, ସିଏ ଆଶୁତୋଷ। ସର୍ବ ଆତ୍ମାକୁ ନିଜ ଭିତରେ ସମାହିତ କରି ସେ ହୋଇଛନ୍ତି ଭୂତନାଥ। ତାଙ୍କରି ଚରଣରେ ନିଜକୁ ସମର୍ପଣ କଲେ ମନ ଭିତରେ ରହିଥିବା ସମସ୍ତ କ୍ଲେଶ, ସମସ୍ତ ଗ୍ଲାନି ଦୂର ହୋଇଥାଏ। ପରବର୍ତ୍ତୀ ଶିଳ୍ପୀ ହେଲେ ସୁରେଶ ଚନ୍ଦ୍ର ମିଶ୍ର। ଶିଳ୍ପୀ ଗାଇଛନ୍ତି ଲକ୍ଷ୍ମୀଧର ସାହୁଙ୍କ ରଚନାରୁ।

ସିରେ ଯାହାଙ୍କର ଜଟା ଶୋଭା ପାଏ ଏବଂ ସେହି ଜଟାରୁ ଗଙ୍ଗା ବହିଥାଏ, ସେ ହେଉଛନ୍ତି ଜଟାଧାରୀ, ତ୍ରିଶୂଳଧାରୀ, ଡମ୍ବରୁଧାରୀ। ଏଥର ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତ ରଚନା ବୈଷ୍ଣବ ପାଣି।

ବନ୍ଧୁ ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ହେଲେ ଶଶାଙ୍କ ଶେଖର ମହାପାତ୍ର, ଗୀତ ରଚନା ରୁଦ୍ର ପ୍ରସାଦ ସାହୁ।

ସେହି ଜଗତର କର୍ତ୍ତାଙ୍କ ପାଖରେ ସମସ୍ତ ଜୀବାତ୍ମାଙ୍କ ଶୁଭ ମନାସି ଏଇଠି ଶେଷ କରୁଛୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଏଥିରେ ଶୁଣନ୍ତୁ ପଞ୍ଚମ ଭାଗ।

0: ପ୍ରଚାରକଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର ପଞ୍ଚମ ଭାଗ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆପଣମାନଙ୍କର ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣମାନେ ଆମକୁ ଶୁଣିପାରିବେ। ବର୍ତ୍ତମାନ ଭେଟି ଦେଉଛୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ,

0: ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେବା ଯାଇ କହିଥିଲେ ଯେ ଏ ସଂସାରକୁ ଯଦି ଆମେ ଗୋଟିଏ ବୃକ୍ଷ ବୋଲି ଗ୍ରହଣ କରିବା ତାହେଲେ ଏହାର ଫଳ ହେଉଛି ଭୋଗ ଆଉ ଏହାର ଦୁଇଟି ବୀଜ ହେଲା ପାପ ଆଉ ପୁଣ୍ୟ। ଆମ ମନ ଭିତରେ ଥିବା ଅସଂଖ୍ୟ ବାସନା କାମନା ହେଉଛି ଏ ଗଛର ଅସଂଖ୍ୟ ଚେର। ତିନି ଗୁଣ ଯାହାକି ସତ୍ତ୍ୱ ରଜତମ ଆଉ ପଞ୍ଚମହାଭୂତ ଏହାର ପ୍ରଧାନ ଶାଖା। ଶବ୍ଦାଦି ରସ ତଥା ଇନ୍ଦ୍ରିୟ ସମୂହ ଏହାର ଛୋଟ ଛୋଟ ଶାଖା ଅଟନ୍ତି। ଜୀବ ଏବଂ ଈଶ୍ୱର ଏ ଦୁଇଟି ପକ୍ଷୀ ଏହାରି ଉପରେ ବସା ବାନ୍ଧି ରହିଛନ୍ତି। ଏହି ସଂସାର ବୃକ୍ଷରେ ସୁଖ ଆଉ ଦୁଃଖ ରୂପୀ ଦୁଇଟି ଫଳ ଫଳିଥାଏ। ଯେଉଁ ଲୋକ ବିଶ୍ରା ଜାଲରେ ପଡ଼ିଥାଏ ସେ ଏହି ବୃକ୍ଷର ଦୁଃଖରୂପୀ ଫଳ ଭୋଗ କରିଥାଏ ଆଉ ଯିଏ ବିଷୟମୁକ୍ତ ହୋଇଥାଏ ସେ ସୁଖରୂପୀ ଫଳ ପାଇଥାଏ। ଉଦାହରଣ ଛଳରେ ଭଗବାନ ଏହି ବୃକ୍ଷ ଶବ୍ଦଟିକୁ ନେଇ ଯେଉଁ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି କହିଲେ ଏଥିରୁ ଆମେ ଅନୁମାନ କରିବା କଥା ଏହି ଶବ୍ଦର ପ୍ରାଧାନ୍ୟ କେତେ ଦୂର ରହିଛି। ଶାନ୍ତି ବାଚନରେ ଆମେ କହୁ କାଳେ ବର୍ଷନ୍ତ ପର୍ଜନ୍ୟା ପୃଥିବୀ ଶସ୍ୟଶାଳିନୀ ଦେଶ ଏମ୍ କ୍ଷୋଭ ରହିତମ ବ୍ରହ୍ମଣା ସନ୍ତୁ ନିର୍ଭୟା ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗ ଭବେ। ଏ ପୃଥିବୀରେ ଉପଯୁକ୍ତ ସମୟରେ ବର୍ଷା ହେଉ, ଏ ଧରଣୀ ବିଭିନ୍ନ ଶସ୍ୟରେ ଭରପୁର ହେଉଠୁ, କାହାରି ମନରେ ଦୁଃଖ କ୍ଷୋଭ ଜାତ ନ ହେଉ, ସମସ୍ତ ପ୍ରାଣୀ ନିର୍ଭରେ ବାସ କରନ୍ତୁ, ଏହି ଯେଉଁ ସତ୍ ଆଶିଷ ବାଣୀ ଆମେ ଶୁଣୁଛୁ ଏହାର ଉଦ୍ଦେଶ୍ୟ ଥିଲା ଏ ପୃଥିବୀକୁ ସଦାସର୍ବଦା ସୁଜଳା ସୁଫଳା କରି ରଖିବା। ଆପଣ ଜାଣିଥିବେ କୃଷ୍ଣଚନ୍ଦ୍ରଙ୍କର ଗିରି ଗୋବର୍ଦ୍ଧନ ଧାରଣର କଥା। ଛୋଟ ବୟସରେ ଗୋପରେତ ସେ ଅନେକ ଲୀଳା କରିଛନ୍ତି। ଦିନେ ସେ ଖେଳ ସାରି ଘରକୁ ଫେରି ଦେଖିଲେ ମା ଯଶୋଦା ଥାଳରେ ପୂଜା ସାମଗ୍ରୀ ସବୁ ବାଢୁଛନ୍ତି। କୃଷ୍ଣଚନ୍ଦ୍ର ଝାଇଁ ଯାଇ ବାବା ନନ୍ଦଙ୍କୁ ଏହାର କାରଣ ପଚାରିଲେ। ନନ୍ଦ ତାଙ୍କୁ ବୁଝାଇବା ଯେ କହିଲେ ଆମର ବୃତ୍ତି ହେଲା କୃଷି କାର୍ଯ୍ୟ କରିବା, ଗୋସେବା କରିବା ଆଉ ବାଣିଜ୍ୟ କରିବା, ତେଣୁ ଏସବୁ ପାଇଁ ବର୍ଷା ହେବା ଦରକାର। ସେଥିପାଇଁ ଆଜି ବର୍ଷାର ଦେବତା ଇନ୍ଦ୍ରଙ୍କୁ ସନ୍ତୋଷ କରିବା ପାଇଁ ନାନା ପ୍ରକାର ଭୋଗ ସାମଗ୍ରୀ ସହିତ ପୂଜା କରାଯିବ, ନହେଲେ ସେ ଆମ ଉପରେ ଅସନ୍ତୁଷ୍ଟ ହେବେ। ଏ କଥା ଶୁଣି ଶ୍ରୀକୃଷ୍ଣ କହିଲେ ନା ନଃ ପୁର ଜନଦା ନ ଗ୍ରାମା ନ ଗୃହାବୟମ ନିତ୍ୟମ ବନେଇ ଅସସ୍ତାଦ ବନଶୈଳ ନିବାସୀ ନା। ଅର୍ଥାତ୍ ଆମ ପାଖରେ କୌଣସି ଦେଶର ରାଜ୍ୟ ନାହିଁ କି ବଡ଼ ବଡ଼ ନଗର ନାହିଁ, ଆମ ପାଖରେ ଗାଁ ଗଣ୍ଡା କି ଘରଟିଏ ବି ନାହିଁ, ଆମେ ତ ସବୁବେଳେ ବଣ ଭିତରେ ରହୁଛୁ। ଏହି ବଣ ପାହାଡ଼ ହିଁ ଆମର ଆଶ୍ରୟସ୍ଥଳ, ଆମର ଗାଈମାନେ ଏହି ବଣ ପାହାଡ଼ରେ ଚରାବୁଲା କରି ବଞ୍ଚୁଛନ୍ତି। ତାହେଲେ ଇନ୍ଦ୍ରରାଜଙ୍କ ପାଇଁ ଯେଉଁ ସବୁ ସାମଗ୍ରୀ ପ୍ରସ୍ତୁତ ହେଉଛି ସେସବୁ ଏହି ଗିରିରାଜ ଗୋବର୍ଦ୍ଧନଙ୍କୁ ଅର୍ପଣ କରିବା, ଏହାଙ୍କର ପୂଜା କରିବା। ଏହି କଥାଟି ସମସ୍ତଙ୍କ ମନକୁ ପାଇଲା, ଗିରି ଗୋବର୍ଦ୍ଧନକୁ ପୂଜା କରାଗଲା। ତା ପରର ଘଟଣା ତ ସୁଧୀ ଜଣେ ଜାଣନ୍ତି। ଇନ୍ଦ୍ର କ୍ରୋଧରେ ସାତ ଦିନ କାଳ ଅବିଶ୍ରାନ୍ତ ବର୍ଷା କଲେ, କିନ୍ତୁ ଭଗବାନ ଗିରି ଗୋବର୍ଦ୍ଧନକୁ ଉପାଡ଼ି ଆଣି କାଣି ଆଙ୍ଗୁଠିରେ ଟେକି ଧରିଲେ। ସମସ୍ତ ଗୋପବାସୀ ଏହି ପର୍ବତ ତଳେ ଆଶ୍ରୟ ନେଲେ। ସୁଧୀବୃନ୍ଦ, ଏହି ବୃକ୍ଷରୂପୀ ସଂସାରକୁ ରକ୍ଷା କରିବାର ଦାୟିତ୍ୱ ଗୋବିନ୍ଦଙ୍କର, କିନ୍ତୁ ତାଙ୍କରି ଇଚ୍ଛା ପୂର୍ଣ୍ଣ କରିବା ଦାୟିତ୍ୱ ହେଉଛି ଆମମାନଙ୍କର। ଯଦି ସଂସାରକୁ ଶସ୍ୟଶାଳୀ କରିବାକୁ ଚାହାନ୍ତି ତାହେଲେ ରୁକ୍ଷ ଟାଙ୍ଗର ଭୂମି ପାହାଡ଼କୁ ସବୁଜୀବନରେ ଭରି ଦିଅନ୍ତୁ। ଦେଖିବେ ଇନ୍ଦ୍ର ଠିକ୍ ସମୟରେ ବର୍ଷା କରିବେ, ଋତୁଚକ୍ର ଠିକ୍ ଭାବେ ଗତି କରିବ, ସମସ୍ତ ପ୍ରାଣୀ ସଂସାର ବୃକ୍ଷରୁ ଅମୃତ ପାଇବେ।
1: ଭେଟିଦେଲୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ପିଜୁଳି ଚାଷ ସମ୍ପର୍କରେ। ପିଜୁଳିରେ ବହୁତ ପରିମାଣର ଔଷଧୀୟ ଗୁଣ ରହିଛି। ଏଥିରେ ଭିଟାମିନ୍ ଏ ଓ ସି, ପଟାସିୟମ, ଫାଇବରରେ ଭରପୁର ଥାଏ। ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ। ଏହା ଉଚ୍ଚ ରକ୍ତଚାପ ରୋଗକୁ ନିୟନ୍ତ୍ରିତ କରିଥାଏ। ପିଜୁଳି ଚାଷ ଗ୍ରୀଷ୍ମ ଓ ଉପଗ୍ରୀଷ୍ମ ମଣ୍ଡଳ ଅଞ୍ଚଳରେ ଭଲ ହୋଇଥାଏ। ରାତିରେ ଉତ୍ତାପ କମ୍ ଅର୍ଥାତ୍ 10 ଡିଗ୍ରୀ ସେଲସିୟସ୍ ରହିଲେ ଉନ୍ନତ ଧରଣର ଫଳ ଉତ୍ପାଦିତ ହୋଇଥାଏ। ପିଜୁଳି ଚାଷ ପାଇଁ ନିଗିଡ଼ା ଉର୍ବର ଗଭୀର ମାଟିରେ ଭଲ ହୋଇଥାଏ ଓ ଯେଉଁ ମାଟିର ଅମ୍ଳତା 4.5 ରୁ 8

0: ଦଶମିକ ପାଞ୍ଚ ଥିବ ସେହି ମାଟିରେ ପିଜୁଳି ଚାଷ ଭଲ ହୋଇଥାଏ। ପିଜୁଳିର କିସମଗୁଡ଼ିକ ହେଲା ଏ ଲଣ୍ଚାସ, ଆହ୍ଲାବାଦ ସୁର୍ଖା, ଆନକାପଲ୍ଲୀ, ନାଗପୁର, ଅର୍କ ତ୍ରିମୁଲା। କୌଣସି ନିର୍ଭରଯୋଗ୍ୟ ନର୍ସରୀରୁ 8-12 ମାସର କଲମି ଚାରା ଆଣି ଲଗାଇଲେ ଶୀଘ୍ର ଓ ଉନ୍ନତ ଫଳ ପାଇପାରିବେ। ପିଜୁଳି ଚାଷରେ ଜମିକୁ 2-3 ଓଡ଼ ଚାଷ କରି ବର୍ଗାକାରରେ ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ 5-8 ମିଟର ଦୂରତାରେ 1 ମିଟର ଲମ୍ବ, ପ୍ରସ୍ତ ଓ ଗଭୀରର ଗାତ ଖୋଳି ଗାତ ପ୍ରତି 3-5 ଝୁଡ଼ି କମ୍ପୋଷ୍ଟ, 100 ଗ୍ରାମ କ୍ଲୋରୋଫାଇରିଫସ୍ ଗୁଣ୍ଡ ଦେଇ ପୂରଣ କରନ୍ତୁ। ଘଞ୍ଚ ବଗିଚାରୁ ପ୍ରଥମ ବର୍ଷଗୁଡ଼ିକରେ ଅଧିକ ଅମଳ ମିଳିଥାଏ। ଏକର ପ୍ରତି 110 ଗୋଟି ଗଛ ଲଗାନ୍ତୁ। ଅନାବନା ଗଛ ସଫା କରି ବଗିଚାକୁ ପରିଷ୍କାର ରଖନ୍ତୁ। 5-7 ବର୍ଷ ଯାଏ ଅନ୍ତ ଚାଷ କରନ୍ତୁ। ଫଳ ଧାରଣ ସମୟରେ 15 ଦିନ ବ୍ୟବଧାନରେ ଜଳସେଚନ କଲେ ଅମଳ ବଢ଼ିଥାଏ। ଗୋଟିଏ ଫଳନ୍ତି ଗଛ ଦିନକୁ ପ୍ରାୟ 50 ଲିଟର ପାଣି ଆବଶ୍ୟକ ହୋଇଥାଏ। ସାଧାରଣତଃ ପିଜୁଳିରେ 3 ଥର ଫଳ ଧରେ। ପିଜୁଳି ଚାଷରେ ଖତ ସାର ଗଛର ବୟସ ଅନୁସାରେ ଦିଆଯାଏ, ଯେପରିକି ଗଛ ଲଗାଇବାର 1-3 ବର୍ଷ ମଧ୍ୟରେ ଖତ ବା କମ୍ପୋଷ୍ଟ 20-30 କିଲୋଗ୍ରାମ, କରଞ୍ଜ ବା ନିମ୍ବ ପଡ଼ିଆ 1.0 କିଲୋଗ୍ରାମ, ୟୁରିଆ 250 ଗ୍ରାମ, ସିଙ୍ଗିଲ୍ ସୁପର ଫସ୍ଫେଟ୍ 500 ଗ୍ରାମ, ମ୍ୟୁ ଅଫ୍ ପଟାସ୍ 200 ଗ୍ରାମ। ଠିକ୍ ସେହିପରି ଗଛ 4-6 ବର୍ଷ ହୋଇଗଲେ ଖତ ବା କମ୍ପୋଷ୍ଟ 20-30 କିଲୋଗ୍ରାମ, କରଞ୍ଜ ବା ନିମ୍ବ ପିଡ଼ିଆ 1.5 କିଲୋଗ୍ରାମ, ୟୁରିଆ 350 ଗ୍ରାମ, ସିଙ୍ଗିଲ୍ ସୁପର ଫସ୍ଫେଟ୍ 1000 ଗ୍ରାମ, ମ୍ୟୁ ଅଫ୍ ପଟାସ୍ 350 ଗ୍ରାମ ଓ ଗଛ 7-10 ବର୍ଷ ହୋଇଗଲେ ଖତ ବା କମ୍ପୋଷ୍ଟ 30-40 କିଲୋଗ୍ରାମ, କରଞ୍ଜ ବା ନିମ୍ବ ପିଡ଼ିଆ 2.0 କିଲୋଗ୍ରାମ, ୟୁରିଆ 550 ଗ୍ରାମ, ସିଙ୍ଗିଲ୍ ସୁପର ଫସ୍ଫେଟ୍ 2000 ଗ୍ରାମ, ମ୍ୟୁ ଅଫ୍ ପଟାସ୍ 500 ଗ୍ରାମ ପ୍ରୟୋଗ କରନ୍ତୁ। ପିଜୁଳି ଗଛର ଶତକଡ଼ା 48% ଖାଦ୍ୟଚେର ମାଟିର 25 ସେଣ୍ଟିମିଟର ଗଭୀର ମଧ୍ୟରେ ରହିଥାଏ। ତେଣୁ ଗଛର ମୂଳଠାରୁ 1 ମିଟର ଦୂରତାରେ 25 ସେଣ୍ଟିମିଟର ଗଭୀରର ନାଳି ଖୋଳି ସମସ୍ତ ଖତ ସାରକୁ ସମାନ 2 ଭାଗ କରି ଦିଅନ୍ତୁ। ଗଛକୁ 60-100 ସେଣ୍ଟିମିଟର ପର୍ଯ୍ୟନ୍ତ ସିଧା ଭାବରେ ଛାଡ଼ି ଅଗଟିକୁ କାଟି ଦିଅନ୍ତୁ। 4ଟି ଶାଖା 4 ଦିଗକୁ ବଢ଼ିବାକୁ ଦେଇ 3 ମାସ ପରେ ପୁନଶ୍ଚ ଏହି ଶାଖାଗୁଡ଼ିକୁ ଅଧାରୁ କିମ୍ବା 3 ଭାଗରୁ 2 ଭାଗ ରଖି କାଟିଦେଇ ପ୍ରତ୍ୟେକ ଶାଖାରେ 2ଟି କରି ପ୍ରଶାଖା ବଢ଼ିବାକୁ ଦିଅନ୍ତୁ। 3-4 ବର୍ଷ ପରେ ପ୍ରତ୍ୟେକ ପ୍ରଶାଖାକୁ କାଟି 2ଟି କରି ଡାଳ ବଢ଼ାନ୍ତୁ। ଫଳନ୍ତି ଗଛକୁ ପ୍ରତି 1 ବର୍ଷ ବ୍ୟବଧାନରେ 40 ସେଣ୍ଟିମିଟର ପର୍ଯ୍ୟନ୍ତ ଡାଳ କାଟି ଦିଅନ୍ତୁ।
1: ପିଜୁଳି ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ଆପଣମାନଙ୍କର ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବର୍ତ୍ତମାନ ଆପଣଙ୍କ ପାଖରେ ଭେଟି ଦେଉଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଆପଣଙ୍କ ପାଇଁ ରହିଛି ବଣ୍ଡା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମଙ୍ଗଳା ମନ୍ଦାର ଏବଂ ସାଥୀମାନେ।

ବର୍ଷର ବିଭିନ୍ନ ସମୟରେ ଏମାନେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରିଥାନ୍ତି। ପୌଷ ମାସରେ ପୌଷ ପର୍ବ, ସଲପ ନିଶାରେ ମାତାଲ ହୋଇ ବଣ୍ଡା ପୁରୁଷ ଓ ସ୍ତ୍ରୀ ଗୀତ ଗାଇ ନାଚି ନାଚି ନିଜକୁ ହଜେଇ ଦିଅନ୍ତି।

କୋରାପୁଟ ଜିଲ୍ଲାର ଖଇରପୁଟରୁ ପାହାଡ଼ ପରେ ପାହାଡ଼ ଡେଇଁ ଦୁର୍ଗମ ଘାଟି ରାସ୍ତାରେ 13 କିଲୋମିଟର ଗଲାପରେ ପଡ଼େ ମୁଦୁଲିପଡ଼ା ଗାଁ। ମୁଦୁଲିପଡ଼ା ଭଳି ଦାନ୍ତିପଡ଼ା ଓ ଆହୁରି ଅନେକ ଗାଁ ଏହି ବଣ୍ଡା ପର୍ବତମାଳାର ରୁକ୍ଷ ଟାଙ୍ଗରା ଦେହରେ ବିକ୍ଷିପ୍ତ ଭାବରେ ଅବସ୍ଥିତ। ଏହି ବୈଚିତ୍ର୍ୟମୟ ପ୍ରକୃତି କୂଳରେ ଲାଳିତ ପାଳିତ ବଣ୍ଡା ସମ୍ପ୍ରଦାୟ। ବଣ୍ଡାମାନଙ୍କର ଜୀବନ ସଙ୍ଗୀତ ମୁଖର।

ପୌଷ ମାସ ପରେ ଆସେ ମାଘ। ଏହି ସମୟରେ ଅମଳ କରି ଆଣିଥିବା ଧାନକୁ ମଳେଇଥାନ୍ତି। ଗୋଟିଏ ସ୍ଥାନରେ ଧାନକୁ ଗଦା କରି ତା ଉପରେ ମାଣ ଏବଂ ଢୋଲା ରଖାଯାଏ। ଗାଁର ନାୟକ ବୀରୁ ଅର୍ଥାତ୍ ପାଟଖଣ୍ଡା ଦେବତାଙ୍କୁ ନମସ୍କାର ଜଣାଇ ପୂଜା କାମ ସାରିଥାଏ। ସେହିଦିନ ରାତିରେ ଆଖପାଖ ଗାଁରୁ ବଣ୍ଡା ସ୍ତ୍ରୀ ଓ ପୁରୁଷମାନେ ସମବେତ ହୋଇ ନାଚ ଓ ଗୀତର ସୁଅ ଛୁଟେଇଥାନ୍ତି।

ଚୈତ୍ର ମାସରେ ବଣ୍ଡା ପୁରୁଷମାନେ ଧନୁସର ଟାଙ୍ଗିଆ ଓ ଟାଙ୍ଗି ଧରି ଶିକାର କରିବାକୁ ଯାଇଥାନ୍ତି। ଏହି ସମୟରେ ସେମାନେ କୌଣସି ବିଲବାଡ଼ି କାମ କରନ୍ତି ନାହିଁ। ବଣ୍ଡା ପୁରୁଷମାନେ ଶିକାର କରି ଫେରିଲା ବେଳେ ଏହି ଗୀତ ଗାଇଥାନ୍ତି।

ଆଜି ରିଞ୍ଜୁଡ଼ି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କଲେ ମଙ୍ଗଳା ମନ୍ଦାର ଏବଂ ସାଥୀମାନେ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ପ୍ରଚାର କରିବୁ ସକାଳ 9ଟାରେ। ସକାଳ 9:30ରେ ଭେଟିଦେବୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ ଦିନ 12ଟାରେ ଏବଂ ଦିନ 2:15ରେ। ଦିନ 11ଟାରେ ରହିଛି ବେତାର ନାଟକ କୋଣାର୍କ, ମୂଳ ରଚନା ଜଗଦୀଶ ଚନ୍ଦ୍ର ମାଥିର, ପ୍ରଯୋଜନା ଜଗଦୀଶ ଅଧିକାରୀ, ବେତାର ରୂପାନ୍ତର ଅଞ୍ଜଳି ଶର୍ମା। କନ୍ଦଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ ପ୍ରଚାର କରିବୁ ଦିନ 12:30ରେ। ଦିନ 12:50ରେ ଶୁଣିବେ କେତୋଟି ଭକ୍ତି ଗୀତ। ଦିନ 1:20ରେ ପ୍ରଚାର କରିବୁ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ବିଶେଷ ଉପସ୍ଥାପନାରେ ଆଜି ଶୁଣିବେ ଆକାଶବାଣୀର 90 ବର୍ଷ ଏକ ଗୌରବମୟ ଯାତ୍ରା ସମ୍ପର୍କରେ। ଜାଣିବା କଥାରେ ରହିଛି ଧଳା ହାତୀର ଦେଶ, ନିଶିଥ ସୂର୍ଯ୍ୟର ଦେଶ। ଅପରାହ୍ନ 5:00ରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଅଂଶୁଘାତର କାରଣ ଏବଂ ପ୍ରତିକାର ସମ୍ପର୍କରେ ସାକ୍ଷାତକାର ଶୁଣିବେ। ଜାଣିବା କଥାରେ ରହିଛି ସତ୍ୟଜିତ ରାୟ, ମୃଣାଳ ଚାଟାର୍ଜୀ ଏବଂ ଭୂପେନ ହଜାରିକାଙ୍କ ସମ୍ପର୍କରେ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ବନ୍ଧୁ, ଏଇଠି ଆପଣଙ୍କୁ କହି ରଖୁଛୁ, ଆଜି ଅପରାହ୍ନ 5:30 ଶୁଣିବାକୁ ଭୁଲିବେନି ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି ଗ୍ରାମୀଣ ଗୃହ ଯୋଜନା ସମ୍ପର୍କରେ, ଭେଟଘାଟରେ ରହିଛି ଖରାଦିନେ ଗାଗଡ଼ର ଯତ୍ନ ଏବଂ ସାକ୍ଷାତକାରରେ ଶୁଣିବେ ଖମ୍ନେ ରେବା ଜୀବଜନ୍ତୁ ଶିକାର କଲେ କାଇଦଣ୍ଡ ବିଧାନ ଆଚେ ସମ୍ପର୍କରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟ ସରକାର ଶ୍ରମିକମାନଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ଶ୍ରମିକ ଦିବସ ପାଳନ ସମାରୋହରେ ମଜୁରୀ ବୃଦ୍ଧି ଘୋଷଣା କରିଛନ୍ତି। ଅଣକୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ 472 ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 522 ଟଙ୍କା, କୁଶଳୀଙ୍କ 572 ଟଙ୍କା ଏବଂ ଉଚ୍ଚକୁଶଳୀଙ୍କ ମଜୁରୀ 622 ଟଙ୍କାକୁ ବୃଦ୍ଧି କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କ ପାଇଁ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା ଦୈନିକ 10 ଟଙ୍କାକୁ

କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଗତମାସ ପହିଲାରୁ ଲାଗୁ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ସହାୟତା ପାଇଁ 130 କୋଟି ଟଙ୍କା ବ୍ୟୟ ଅଟକଳରେ 50 ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ ଆର୍ଥିକ ବର୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ 5 ଲକ୍ଷରୁ ଅଧିକ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜିକରଣ କରାଯାଇଛି। ନିର୍ମାଣ ଶ୍ରମିକମାନଙ୍କୁ 541 କୋଟି ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି। ଶ୍ରମିକ ଦିବସ ପାଳନ ଅବସରରେ ରାଜ୍ୟର 6,000 ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି ଏବଂ ଶ୍ରମିକମାନଙ୍କୁ ସହାୟତା ବାବଦରେ 150 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ 8 ଜିଲ୍ଲା ପାଇଁ 1,698 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ 1,701 କିଲୋମିଟର ଦୈର୍ଘ୍ୟର 837 ସଡ଼କ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚୁଡ଼ ମାଝୀ କହିଛନ୍ତି। ରାୟଗଡ଼ାଠାରେ ଗତକାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରାମାଞ୍ଚଳର ବିକାଶରେ ବିକଶିତ ଭାରତ ଏବଂ ରାଜ୍ୟର ବିକାଶ ପରିକଳ୍ପନା କରାଯାଇପାରିବ। ଯୋଜନାରେ 50ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ କ୍ଷୁଦ୍ର ପଡ଼ାଗ୍ରାମକୁ ପକ୍କା ରାସ୍ତା ବିଜୁଳି ଓ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସହିତ 2036 ସୁଦ୍ଧା ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ମାର୍ଗ ପ୍ରଶସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.bscodisha.ac.inରେ ପରୀକ୍ଷା ଫଳ ଦେଖିପାରିବେ। ଇଣ୍ଟରନେଟ୍ ନଥିବା ଅଞ୍ଚଳରେ ରୋଲ୍ ନମ୍ଘର ଦେଇ ଏସ୍ଏମ୍ଏସ୍ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇବେ। ଅନ୍ୟପକ୍ଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ମାସ 18 ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 28 ତାରିଖରେ ଶେଷ ହୋଇଥିଲା। 4,001,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ନେଟ୍ ପରୀକ୍ଷାରେ ଫରେଷ୍ଟ୍ରି ଓ ଷ୍ଟାଟିଷ୍ଟିକ୍ସ ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଆସନ୍ତା ଜୁନ୍ ମାସରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜାତୀୟ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଜୁନ୍ ମାସ ୟୁଜିସି ନେଟ୍ ପରୀକ୍ଷା ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଏନ୍ଟିଏ ପକ୍ଷରୁ ବର୍ଷକୁ 2 ଥର ଜୁନ୍ ଏବଂ ଡିସେମ୍ବର ମାସରେ ୟୁଜିସି ନେଟ୍ ପରୀକ୍ଷା କରାଯାଇଥାଏ। ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ଏବଂ ଆସନ୍ତାକାଲି 2 ଦିନ ଧରି ଜାତୀୟ ଶିକ୍ଷାନୀତି ଓ ଉଚ୍ଚଶିକ୍ଷାରେ ସଂସ୍କାରମୂଳକ ପଦକ୍ଷେପ ସମ୍ବନ୍ଧରେ ଏକ କର୍ମଶାଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍, ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଏବଂ ବରିଷ୍ଠ ଅଧ୍ୟାପକମାନେ ଯୋଗଦେବେ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ଗତକାଲିଠାରୁ ଆସନ୍ତା ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁମ୍ଭୀରମାନେ ଅଣ୍ଡା ଦେଇସାରିବା ପରେ ଅଣ୍ଡା ବସା ଗଣାଯିବ। ଆବଶ୍ୟକ ପଡ଼ିଲେ ଅଣ୍ଡାକୁ ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ ମାଧ୍ୟମରେ ଶାବକ ଜନ୍ମ ପ୍ରକ୍ରିୟା ସମ୍ପାଦନ କରାଯିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ 2 ଦିନ ଧରି ଇଣ୍ଡୋର ଆଥ୍ଲେଟିକ୍ସ ସେଣ୍ଟରଠାରେ ଦେଶର ପ୍ରଥମ ଇଣ୍ଡିଆନ୍ ଇଣ୍ଡୋର ଓପନ୍ ପୋଲୋ ଭୋଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର ଶ୍ରେଷ୍ଠ ଆଥ୍ଲେଟ୍ସମାନେ ଯୋଗଦେବେ ବୋଲି ଆଥ୍ଲେଟିକ୍ସ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରତିଯୋଗିତାରେ ସକାଳ 8:00ରେ ଆରମ୍ଭ ହେବ। ରାଜ୍ୟରେ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ତୋଫାନ ଓ ବର୍ଷାର ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ବିଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ସର୍ବାଧିକ 68.8 ମିଲିମିଟର ଏବଂ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ 64 ମିଲିମିଟର ବର୍ଷା ହୋଇଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: କୌଶିକ ମିଶ୍ର।
1: ଆମର ଦୈନନ୍ଦିନ ଖାଦ୍ୟସୂଚୀରେ ମାଛ ଏକ ବଡ଼ ସୁସ୍ୱାଦୁପୂର୍ଣ୍ଣ ଆଉ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ। ଆମ ରାଜ୍ୟ, ଦେଶ ତଥା ପୃଥିବୀର ଅଧିକାଂଶ ଦେଶରେ ମାଛରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସମସ୍ତଙ୍କର ଅତି ପ୍ରିୟ। କେବଳ ସ୍ୱାଦ ଦୃଷ୍ଟିରୁ ନୁହେଁ, ପୋଷଣ ତତ୍ତ୍ୱ ଦୃଷ୍ଟିରୁ ମଧ୍ୟ ମାଛର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂର୍ବ ଭାରତୀୟ ରାଜ୍ୟମାନଙ୍କରେ ମାଛ ଓ ଭାତ ଏକ ପ୍ରମୁଖ ଖାଦ୍ୟ ଅଭ୍ୟାସ। ସେ ସମୁଦ୍ର ମାଛ ହେଉ ଅବା ନଈ ପୋଖରୀର ମଧୁର ମାଛ ହେଉ, ଉଭୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରପୁର ରହିଛି। ତାହେଲେ ଆସନ୍ତୁ ଆମେ ଏଲେ ଆଲୋଚନା କରିବା କ'ଣ କ'ଣ ପୋଷକ ତତ୍ତ୍ୱ ମାଛରୁ ଆମେ ପାଇଥାଉ। ମାଛରୁ ଆମକୁ ପୁଷ୍ଟିସାର, ସ୍ନେହସାର, କ୍ୟାଲସିୟମ, ଫସ୍ଫରସ୍ ଓ ଫ୍ଲୋରାଇଡ୍ ଭଳି ଖଣିଜ ଦ୍ରବ୍ୟ, ଭିଟାମିନ୍ ଏ ଓ ଡି ବେଶ ପରିମାଣରେ ମିଳିଥାଏ। ସମୁଦ୍ର ମାଛରୁ ଆୟୋଡିନ୍ ବେଶ ପରିମାଣରେ ଆମେ ପାଇଥାଉ। ଏହା ଗଳଗଣ୍ଡ ରୋଗ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ। ମାଛର ଚର୍ବିରୁ ମିଳୁଥିବା ଓମେଗା 3 ଫ୍ୟାଟି ଏସିଡ୍ ହୃଦରୋଗ ନିରାକରଣରେ ସାହାଯ୍ୟ କରେ। ଦଣ୍ଡିକିରି, ମହୁରାଳି, କରାଣ୍ଡି ପରି ଚୁନା ମାଛରୁ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ମାଛରୁ ମିଳୁଥିବା ପୁଷ୍ଟିସାର ସହଜରେ ହଜମ ହୋଇଯାଏ। ମାଛ ତେଲରେ ଭିଟାମିନ୍ ଏ ଓ ଡି ପ୍ରଚୁର ପରିମାଣରେ ଥାଏ। ଭିଟାମିନ୍ ଏ ଅନ୍ଧାରକଣା ରୋଗ ଦୂର କରିବାରେ ସାହାଯ୍ୟ କରେ। ଭିଟାମିନ୍ ଡି ଆମର ହାଡ଼କୁ ଶକ୍ତ କରେ ଓ ପିଲାମାନଙ୍କଠାରେ ରିକେଟ୍ ରୋଗ ପ୍ରତିରୋଧ କରିଥାଏ। ପ୍ରତି 100 ଗ୍ରାମ ମାଛରେ ପୁଷ୍ଟିସାର ପାଖାପାଖି 19.5 ଗ୍ରାମ, ସ୍ନେହସାର 2.4 ଗ୍ରାମ ଓ ଖଣିଜ ଦ୍ରବ୍ୟ 1.5 ଗ୍ରାମ ଥାଏ। ଭଜା ମାଛ 2 ଖଣ୍ଡରୁ ଆମେ ପ୍ରାୟ 220 କିଲୋକାଲୋରି ଶକ୍ତି ପାଇଥାଉ। ସେହିପରି 2 ଖଣ୍ଡ ମାଛ କଟଲେଟ୍ରୁ 190 କିଲୋକାଲୋରି ମିଳିଥାଏ। 1 ଗିନା ଚିଙ୍ଗୁଡ଼ି ତରକାରୀ ମଧ୍ୟ 220 କିଲୋକାଲୋରି ଶକ୍ତି ଆମକୁ ଯୋଗାଇ ଦେଇଥାଏ। ଆମର ହାର୍ଟ ବା ହୃଦୟକୁ ସୁସ୍ଥ ରଖିବାରେ ମାଛର ବେଶ ଭୂମିକା ରହିଛି। ଗବେଷଣାରୁ ଜଣାଯାଇଛି ଯେ ଜଣେ ବ୍ୟକ୍ତି ସପ୍ତାହକୁ ଅନ୍ତତଃ ଥରେ ଯଦି ମାଛ ଖାଆନ୍ତି ତାହେଲେ ତାଙ୍କଠାରେ ହୃଦରୋଗ ହେବାର ସମ୍ଭାବନା 50% କମ୍। ମାଛରୁ ମିଳୁଥିବା ଓମେଗା 3 ଫ୍ୟାଟି ଏସିଡ୍ ରକ୍ତରେ କୋଲେଷ୍ଟ୍ରଲ ଓ ଟ୍ରାଇଗ୍ଲିସରାଇଡ୍ ପରିମାଣ କମାଇବାରେ ସାହାଯ୍ୟ କରିଥାଏ। ତାଦ୍ୱାରା ହୃଦରୋଗ ହେବାର ସମ୍ଭାବନା କମିଯାଏ। ଏହି ଓମେଗା 3 ଫ୍ୟାଟି ଏସିଡ୍ ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଏହାଦ୍ୱାରା ରକ୍ତବାହୀ ଶିରା ଓ ଧମନୀର ବାହ୍ୟ ଆବରଣ କଠିନ ଓ ମୋଟା ହୋଇନଥାଏ। ନିୟମିତ ବ୍ୟବଧାନରେ ମାଛ ଖାଇବା ଦ୍ୱାରା ଆମ ହୃଦୟର ଆରିଦ୍ମିଆ ନାମକ ଏକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ଭାବନା ବେଶ ପରିମାଣରେ ହ୍ରାସ ପାଏ। ଆଉ ଏକ ଗବେଷଣାରୁ ଜଣାପଡ଼ିଛି ଯେ ମଣିଷର ମସ୍ତିଷ୍କ ଓ ସ୍ମରଣ ଶକ୍ତି ଉପରେ ମଧ୍ୟ ମାଛର ବେଶ ପ୍ରଭାବ ରହିଛି। ନିୟମିତ ମାଛ ଖାଉଥିବା ବୟସ୍କ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପ୍ରଖର ଥାଏ। ସେମାନେ ସବୁ କଥା ଭଲ ଭାବରେ ମନେ ରଖନ୍ତି ଓ ତାଙ୍କର ଚିନ୍ତନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ। ବର୍ତ୍ତମାନ ଡିଏଚ୍ଏ ବା ଡୋକୋସା ହେକ୍ସାନୋଇକ୍ ଏସିଡ୍ ସମ୍ପର୍କରେ ଗବେଷଣାଲବ୍ଧ ତଥ୍ୟ ସବୁଆଡ଼େ ଉପଲବ୍ଧ। ମାଛରେ ଏହା ଅଧିକ ପରିମାଣରେ ଥାଏ। ପିଲାମାନଙ୍କୁ ମାଛ ଖାଇବାକୁ ଦେଲେ ସେମାନେ ଅଧିକ ଡିଏଚ୍ଏ ପାଇଥାନ୍ତି। ଏହା ସେମାନଙ୍କର ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହା ସହିତ ଯେଉଁ ପିଲାମାନଙ୍କର ବ୍ୟବହାରଗତ ସମସ୍ୟା ରହିଛି କିମ୍ବା ଯାହାର ସ୍ୱଭାବ ଅସ୍ଥିର ଅଥୟ, ସେମାନଙ୍କ ପାଇଁ ମଧ୍ୟ ଡିଏଚ୍ଏ ବେଶ ଉପକାରୀ। ସଦ୍ୟତମ ଗବେଷଣାରୁ ଜଣାଯାଏ ମାଛର ଗଣ୍ଠି ଯନ୍ତ୍ରଣା ଉପଶମ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣ୍ଠି ଫୁଲା, ଗଣ୍ଠି ଦରଜ କମାଇବାରେ ମଧ୍ୟ ମାଛ ସାହାଯ୍ୟ କରିଥାଏ। ମାଛରେ ଥିବା ପୋଷକ ତତ୍ତ୍ୱ ଓମେଗା 3 ଫ୍ୟାଟି ଏସିଡ୍ ଓ ଡିଏଚ୍ଏ ଏ ଦିଗରେ ସହାୟକ ହୋଇଥାନ୍ତି। ମାଛରୁ ମିଳୁଥିବା ଜିଙ୍କ, ଆୟୋଡିନ୍ ଆଉ ସେଲେନିୟମ୍ ଆମ ଶରୀର ପାଇଁ ବେଶ ଉପକାରୀ। ଆୟୋଡିନ୍ ଶରୀରର ବିକାଶ ଓ ଅଭିବୃଦ୍ଧି ପାଇଁ ସାହାଯ୍ୟ କରେ। ସେଲେନିୟମ୍ ଏଞ୍ଜାଇମ୍ ତିଆରିରେ ସାହାଯ୍ୟ କରେ। ତେଜସ୍କ୍ରିୟ ବିକିରଣ ତଥା ରାସାୟନିକ ପଦାର୍ଥ ଦ୍ୱାରା ସଂଗଠିତ କୋଷ କ୍ଷୟକୁ ଏହା ପ୍ରତିରୋଧ କରେ। ଏହି ଉପାଦାନଗୁଡ଼ିକର କର୍କଟ ରୋଗ ପ୍ରତିରୋଧୀ ଭୂମିକା ସମ୍ପର୍କରେ ଗବେଷଣା ଏବେ ଜାରି ରହିଛି। ତାହେଲେ ଶ୍ରୋତାବନ୍ଧୁ, ଏଥର ଜାଣିଲେ ତ ମାଛ ଆମ ପାଇଁ କେତେ ଉପକାରୀ? ମାଛ ଭଜା, ମାଛ ତରକାରୀ, ମାଛ ବେସର, ମାଛ କାଲିଆ କେବଳ ସୁଆଦିଆ ଖାଦ୍ୟ ନୁହନ୍ତି, ସେଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରପୁର ରହିଛି। ସେଗୁଡ଼ିକ ଆମ ଶରୀର ପାଇଁ ବେଶ ଉପକାରୀ। ସନ୍ତୁଳିତ ଆହାରରେ ନିୟମିତ ବ୍ୟବଧାନରେ ମାଛରୁ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କଲେ ଆମେ ନିଜକୁ ସୁସ୍ଥ ରଖିପାରିବା।
0: ସ୍ୱାସ୍ଥ୍ୟ ପାଇଁ ମାଛ କେତେ ଉପକାରୀ, ଏ ସମ୍ପର୍କରେ କହିଲେ ଡାକ୍ତର କୌଶିକ ମିଶ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ

ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍। ପଶ୍ଚିମବଙ୍ଗର 15 ମତଦାନ କେନ୍ଦ୍ରରେ ଆଜି ପୁନଃ ମତଦାନ ହେଉଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନ ମଣ୍ଡଳୀର 4 ମତଦାନ କେନ୍ଦ୍ରରେ ଆଜି ସକାଳ 7 ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା 6 ପର୍ଯ୍ୟନ୍ତ ମତଦାନ ଜାରି ରହିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। ଆଣବିକ ଶକ୍ତି ନିୟାମକ ବୋର୍ଡ କୁଡାନକୁଲମ ଆଣବିକ ଶକ୍ତି ପ୍ରକଳ୍ପ ୟୁନିଟ୍ 5 ଏବଂ 6 ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଛି। ଫଳରେ ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍କୁ ପ୍ଲାଣ୍ଟରେ ଗୁରୁତ୍ୱପୂର୍ଣ୍ଣ ଉପକରଣ ସ୍ଥାପନ କରିବାକୁ ଅନୁମତି ମିଳିପାରିଛି। ଏହି ଉପକରଣ ମଧ୍ୟରେ ରିଆକ୍ଟର ପ୍ରେସର ଭେସେଲ ଷ୍ଟିମ୍ ଜେନେରେଟର ଏବଂ କୁଲାଣ୍ଟ ପମ୍ପ ରହିଛି। ଏଇଆର୍ବି ଦ୍ୱାରା ନିର୍ଦ୍ଦିଷ୍ଟ ସୁରକ୍ଷା ଆବଶ୍ୟକତା ଅନୁଯାୟୀ ୟୁନିଟ୍ଗୁଡ଼ିକର ଡିଜାଇନ୍ର ବହୁସ୍ତରୀୟ ସୁରକ୍ଷା ସମୀକ୍ଷା ଏବଂ ପ୍ରଥମ କଂକ୍ରିଟ୍ ପୋର୍ ପାଇଁ 2021 ଏପ୍ରିଲ୍ ମାସରେ ଜାରି କରାଯାଇଥିବା ପୂର୍ବ ଅନୁମତି ଅନୁଯାୟୀ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକଳାପର ପ୍ରଗତି ସନ୍ତୋଷଜନକ ରହିବା ପରେ ଏହି ଅନୁମତି ପ୍ରଦାନ କରାଯାଇଛି। ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଅବସ୍ଥିତ କୁଡାନକୁଲମ ଆଣବିକ ପ୍ରକଳ୍ପ ସ୍ଥାନରେ ଭିଭିଇଆର୍ ଡିଜାଇନ୍ର 6 ପ୍ରେସର ଜଳ ରିଆକ୍ଟର ରହିଛି, ଯାହା ରୁଷ ସହିତ ବୈଷୟିକ ସହଯୋଗରେ ପ୍ରତିଷ୍ଠା କରାଯାଉଛି। ପଶ୍ଚିମ ଏସିଆରେ ସୃଷ୍ଟ ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଉଥିବା ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟ ଓ ଭାରତୀୟ ନାଗରିକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଗତକାଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶରେ ଏଲ୍ପିଜିର କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ 2,300 ଅଧିକ ସ୍ଥାନରେ ଚଢ଼ାଉ କରାଯାଇଛି। ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 98% ବୃଦ୍ଧି ପାଇଛି। ପ୍ରାୟ 41,60,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବା ବେଳେ 49,08,000 ଘରୋଇ ଏଲ୍ପିଜି ସିଲିଣ୍ଡର ବିତରଣ କରାଯାଇଛି। ଫେବୃୟାରୀ ମାସରେ ବିକ୍ରି ହୋଇଥିବା 5 କିଲୋଗ୍ରାମ ଏଫ୍ଟିଏଲ୍ ସିଲିଣ୍ଡର ସଂଖ୍ୟା ପ୍ରାୟ 21,07,000 ବୃଦ୍ଧି ପାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ ପ୍ରାୟ 5,88,000 ପିଏନ୍ଜି ସଂଯୋଗ ଦିଆଯାଇଛି। ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବା ଅଞ୍ଚଳରେ ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ 24 ମଧ୍ୟରେ ଭାରତୀୟ ଜାହାଜ ସହିତ କୌଣସି ଅଘଟଣ ଘଟିନାହିଁ। ତେହେରାନରେ ଥିବା ଭାରତୀୟ ଦୂତାବାସ ସ୍ଥଳ ସୀମା ମାର୍ଗ ଦେଇ ଇରାନ୍ରୁ 2,490 ଭାରତୀୟ ନାଗରିକଙ୍କୁ ପରିବହନ ସୁବିଧା ପ୍ରଦାନ କରିଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ବିଶ୍ୱ ଶକ୍ତି ସଂକଟ ସମୟରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ସ୍ୱରୂପ ଭାରତ ଏହାର ଅଶୋଧିତ ତୈଳ ଉତ୍ସ ଆଧାରକୁ ପୂର୍ବର 27 ଦେଶରୁ 41 ଦେଶକୁ ବୃଦ୍ଧି କରିଛି। ଦକ୍ଷିଣ ଗୁଜରାଟରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ସଂକଟ ପରିଚାଳନାରେ ଦୀର୍ଘକାଳୀନ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଘରୋଇ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ଶ୍ରୀ ପୁରୀ କହିଛନ୍ତି ରିଫାଇନେରୀଗୁଡ଼ିକରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଘରୋଇ ଉତ୍ପାଦନ 60% ବୃଦ୍ଧି ପାଇଛି। ପ୍ରତିଦିନ ଘରୋଇ ଉତ୍ପାଦନ 36,000 ରୁ 54,000 ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ ପ୍ରଚଳନରେ ଥିବା 2,000 ମୂଲ୍ୟର ନୋଟ୍ର 98.47% ଫେରିଆସିଛି। 3 ପୂର୍ବେ 2,000 ନୋଟ୍ ପ୍ରତ୍ୟାହାର ଘୋଷଣା କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଏହାର ମୁଦ୍ରା ପରିଚାଳନା ପ୍ରକ୍ରିୟାର ଅଂଶ ଭାବରେ 2023 ମଇ ମାସ 19 ଏହି ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା। ସେହି ସମୟରେ ପ୍ରଚଳନରେ ଥିବା ଏହି ନୋଟ୍ର ମୋଟ୍ ମୂଲ୍ୟ 3.56 ଲକ୍ଷ କୋଟି ଟଙ୍କା ଥିଲା। ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ସୁଦ୍ଧା ଏହି ମୂଲ୍ୟ 5,451 କୋଟି ଟଙ୍କାକୁ ହ୍ରାସ ପାଇଛି। ପ୍ରତ୍ୟାହାର ଘୋଷଣା ସତ୍ତ୍ୱେ 2,000

ନୋଟ୍ ବୈଧ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଚାରିବର୍ଷ ପୂର୍ବେ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁଏଇ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଭାରତୀୟ ଚାଷୀ, ଏମ୍ଏସ୍ଏମ୍ଇ ଏବଂ ଅନ୍ୟାନ୍ୟ ବ୍ୟବସାୟ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି, ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଦୃଢ଼ ଭାବରେ ବୃଦ୍ଧି ପାଇଛି ଏବଂ $100 ବିଲିୟନ ଅତିକ୍ରମ କରିଛି। ରତ୍ନ ଓ ଅଳଙ୍କାର, ଇଞ୍ଜିନିୟରିଂ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ବ୍ୟାପକ ଉନ୍ନତି ହୋଇଥିବା ସେ କହିଛନ୍ତି। ଇରାନ ପକ୍ଷରୁ ସଂଘର୍ଷ ଶେଷ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଛନ୍ତି। ଇରାନ ମଧ୍ୟସ୍ଥ ମାଧ୍ୟମରେ ସଂଶୋଧିତ ପ୍ରସ୍ତାବ ଦାଖଲ କରିଥିଲା। ଶ୍ରୀ ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ତେହେରାନ ଆଲୋଚନାରେ ଅଗ୍ରଗତି କରିଛି, କିନ୍ତୁ ପ୍ରସ୍ତାବରେ ଦିଆଯାଇଥିବା ସର୍ତ୍ତାବଳୀରେ ସେ ସହମତ ନୁହନ୍ତି। ସେ କହିଛନ୍ତି, ଇରାନ ଏପରି ରିହାତି ଚାହୁଁଛି ଯାହାକୁ ସେ ଗ୍ରହଣ କରିପାରିବେ ନାହିଁ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇରାନ ନେତୃତ୍ୱ ଆଭ୍ୟନ୍ତରୀଣ ଅସ୍ଥିରତାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କୁହାଯାଇଛି। ଅନ୍ୟପକ୍ଷରେ ଲେବାନନରେ ଇସ୍ରାଏଲ ଆକ୍ରମଣରେ ଗୋଟିଏ ଦିନରେ 30ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ 2 ଜଣ ଶିଶୁ ଅଛନ୍ତି, ଫଳରେ ଆମେରିକା ମଧ୍ୟସ୍ଥତାରେ ହୋଇଥିବା ଯୁଦ୍ଧବିରତିର ଉଲ୍ଲଂଘନ ନେଇ ଚିନ୍ତା ସୃଷ୍ଟି ହୋଇଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ସମସ୍ତ ପକ୍ଷଙ୍କୁ ଏଭଳି କୌଣସି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ଯାହା ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ। ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୁଟେରସ୍ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି 3 ମାସରେ ପହଞ୍ଚିଛି ଏବଂ ବିଶ୍ୱ ଅନେକାଂଶରେ କ୍ଷତିଗ୍ରସ୍ତ ହେଉଛି। ସେ ଜୋର୍ ଦେଇ କହିଛନ୍ତି, ସମସ୍ତ ପକ୍ଷ ଏପରି କାର୍ଯ୍ୟରୁ ଦୂରେଇ ରହିବା ଉଚିତ ଯାହା ଯୁଦ୍ଧବିରତି ପରିସ୍ଥିତିକୁ ଦୁର୍ବଳ କରିବାର ସମ୍ଭାବନା ରହିଛି। ସେ ଏକ ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ଶ୍ରୀ ଗୁଟେରସ୍ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଅନୁରୋଧ କରିଥିଲେ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଗୃହ ତାଲିକାକରଣ ଏବଂ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଅଧିସୂଚିତ 15 ଦିନିଆ ସ୍ୱଗଣନା ଅବଧି ସମାପ୍ତ ହେବା ପରେ ଏହା ଆରମ୍ଭ ହୋଇଛି। ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପକ୍ଷରେ ସ୍ୱଗଣନା କାର୍ଯ୍ୟ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ମେଘାଳୟ ଏବଂ ଝାଡ଼ଖଣ୍ଡର ନଗର ନିଗମରେ ଆରମ୍ଭ ହୋଇଛି। ଏହି ଅନ୍ଲାଇନ୍ ସୁବିଧା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ପରେ ଗୃହ ଗଣନା କାର୍ଯ୍ୟ ଆସନ୍ତା 16 ତାରିଖରୁ ଜୁନ୍ 14 ତାରିଖ ପର୍ଯ୍ୟନ୍ତ କରାଯିବ। ଏହାବ୍ୟତୀତ ବିହାରରେ 15 ଦିନିଆ ସ୍ୱଗଣନା ଅବଧି ଆଜି ଶେଷ ହେଉଥିବା ବେଳେ ଆସନ୍ତାକାଲିଠାରୁ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ। ଜନଗଣନା ପାଇଁ ଗ୍ରହଣ କରାଯାଇଥିବା ଡିଜିଟାଲ ପଦ୍ଧତିରେ ଏପର୍ଯ୍ୟନ୍ତ ପ୍ରାୟ 82 ଲକ୍ଷ ପରିବାର ସରକାରୀ ପୋର୍ଟାଲ ଜରିଆରେ ପଞ୍ଜୀକରଣ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ହାଇଦ୍ରାବାଦରେ ଆତ୍ମନିର୍ଭର ପଞ୍ଚାୟତ ପଦକ୍ଷେପ ଉପରେ ଏକ ଆଉଟରିଚ୍ କର୍ମଶାଳା ଆୟୋଜନ କରାଯାଉଛି। ଏଥିରେ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପଦକ୍ଷେପ, ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମର ଦୃଷ୍ଟିକୋଣ, ଉଦ୍ଦେଶ୍ୟ ଏବଂ କାର୍ଯ୍ୟକ୍ଷମ ଢାଞ୍ଚା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ କର୍ମଶାଳାରେ ଉଦ୍ବୋଧନ ଦେବେ। କର୍ମଶାଳାରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରିଛି। 226 ରନ୍ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍ର 4ର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ର 6ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10ଟି ମ୍ୟାଚ୍ରୁ 6ଟିରେ ବିଜୟ ସହିତ 4ର୍ଥ ସ୍ଥାନରେ ରହିଛି। ଆଜି ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ବୋତ୍ସୁଆନାର ଗାବୋରନ୍ରେ ଆଜି ବିଶ୍ୱ ଆଥ୍ଲେଟିକ୍ସ ରିଲେ ଆରମ୍ଭ ହେବ। ଏଥିରେ 21 ଜଣିଆ ଭାରତୀୟ ଦଳ 5ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ମୋଟ 6ଟି ରିଲେ ଇଭେଣ୍ଟରେ ପୁରୁଷ ଏବଂ ମହିଳା କ୍ରୀଡ଼ାବିତ୍ ଏକକ ଓ ମିଳିତ ପର୍ଯ୍ୟାୟରେ 100 ଓ 400 ମିଟର ଦୌଡ଼ରେ ଭାଗ ନେବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଆଜି ପଶ୍ଚିମବଙ୍ଗର 15ଟି ମତଦାନ କେନ୍ଦ୍ରରେ ଆରମ୍ଭ ହୋଇଛି ପୁନଃ ମତଦାନ। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ଭାରତରେ ଶକ୍ତି ଯୋଗାଣ ସୁବ୍ୟବସ୍ଥିତ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସୂଚନା। $100 ବିଲିୟନ ଅତିକ୍ରମ କଲା ଭାରତ ୟୁଏଇ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର। ସଂଘର୍ଷ ଶେଷ କରିବା ଲାଗି ଇରାନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆମେରିକା ରାଷ୍ଟ୍ରପତି।
ଏବଂ ଆଇପିଏଲ୍ କ୍ରିକେଟ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ।

0: ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ସମ୍ବାଦ ଶେଷ ହେଲା।
1: ଶୁଣିଲେ ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଭେଟି ଦେଉଛୁ ସମ୍ଭାବନା କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ। ଆଜି ଏଥିରେ ବିଷୟବସ୍ତୁ ରହିଛି ସବାରି ଦେଖିଲେ ଘୋଡ଼ା ଛୁଟେ। ତେବେ ଚାଲନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ଭାବନା।

0: କୁହାଯାଏ ପ୍ରେମର ରଙ୍ଗ ଗଭୀର, ସହଜରେ ଲିଭେଇ ହୁଏନି। ଏହା ଏମିତି ଏକ ଭାବନା ଯାହା କେବେ ଶେଷ ହୁଏନି।
1: ସତ୍ୟ ପ୍ରେମ ସମୟ, ଦୂରତା ଆଉ ପରିସ୍ଥିତିର ପରୀକ୍ଷାକୁ ଜିତିପାରେ। ଯେମିତି ସମୁଦ୍ରର ଜଳ ଅସୀମ ଆଉ ଗଭୀର, ଠିକ୍ ସେମିତି ପ୍ରେମ ମଧ୍ୟ ହୃଦୟର ଗଭୀରତାରେ ରହିଥାଏ।
0: ଯେଉଁଠି ସତ୍ୟ ପ୍ରେମ ଥାଏ ସେଇଠି ଭରସା, ସମ୍ମାନ ଏବଂ ସମର୍ପଣ ଥାଏ। ଜୀବନକୁ ଅର୍ଥପୂର୍ଣ୍ଣ କରେ। ପ୍ରତିଟି ମୁହୂର୍ତ୍ତରେ ଏହା ଅନୁଭବ କରାଏ ଯେ ଦୁହେଁ ଦୁହିଁଙ୍କ ପାଇଁ କେତେ ଜରୁରୀ।
1: ସମ୍ଭାବନା ଅଗଣାରୁ ଆମେ ଦୁହେଁ।
0: ମୁଁ ରଞ୍ଜନ।

0: ଆଜିକାଲି ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଲେଣି। ଖାଇବା ପିଇବାରେ ମଧ୍ୟ ସମସ୍ତେ ଧ୍ୟାନ ଦେଉଛନ୍ତି। ସକାଳୁ ସକାଳୁ ଏକ୍ସରସାଇଜ୍, ଯୋଗ, ପ୍ରାଣାୟାମ କରୁଛନ୍ତି, ୱାକିଂ ଯାଉଛନ୍ତି। ଆଚ୍ଛା, କହିଲେ ଆପଣ ସ୍ୱାସ୍ଥ୍ୟର କେମିତି ଯତ୍ନ ନେଉଛନ୍ତି?
1: ହଁ ସୁରଭି, ମୁଁ ବି ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ। ସକାଳୁ ସକାଳୁ ୱାକିଂ ଯାଉଛି, ହେଲେ ଆଜି ଭାବିଲି ଚାଲି ଚାଲି ବଜାରକୁ ଯିବି ଆଉ ଆସିବି।
0: ହଁ, ସେଇଟା ତ ଖୁବ୍ ଭଲ କଥା, ହେଲେ ଆପଣଙ୍କ ଘରଠୁ ତ ବଜାର ବହୁତ ଦୂର, ଏତେ ଦୂର ଚାଲିକି ଗଲେ?
1: ହଁ ପରା, ଚାଲିକି ଗଲି, ପୁଣି ଚାଲି ଚାଲି ଆସିବି ବୋଲି ଭାବିଲି।
0: ସେଠୁ କଣ ହେଲା, ପରିବା ବ୍ୟାଗ୍ ଧରିକି ଆପଣ ଏତେ ଦୂର ଚାଲି ଚାଲି ଆସିଲେ?
1: ହଁ, ପରିବା ବ୍ୟାଗ୍ ତ ଧରିଛି, ଏପଟେ ଟାଣ ଖରା ବି ହଉଥିଲା। ହଠାତ୍ ରାସ୍ତାରେ ଗୋଟେ ମୋର ପୁରୁଣା ବନ୍ଧୁ ଦେଖା ହେଇଗଲେ, ସେ ଗାଡ଼ି ଧରି ଆସିଥିଲେ, ତାଙ୍କ ସହିତ କଥା ହେଲି।
0: ଆଚ୍ଛା, ତ ଆପଣଙ୍କୁ ଆସିଲା ବେଳେ ଲିଫ୍ଟ ମିଳିଗଲା?
1: ଏତେ ଦୂର ପୁଣି ଚାଲିକି ଯିବି ୟା ଭାବି ସେ ତ ଏପଟେ ଆସୁବି ଥିଲେ, ତେଣୁ ତାଙ୍କ ଗାଡ଼ିରେ ବସି ଚାଲି ଆସିଲି।
0: ହେଲେ ଆଜି କୋଉଠି ଆଉ ଆପଣଙ୍କର ୱାକିଂ ହେଲା କହିଲେ? ବୁଝିଲେ, ଆପଣ ନିଜକୁ ନିଜେ ଠକିଲେ। କାମ ବି ହେବ, ପୁଣି ୱାକିଂ ବି ହେବ, ଯଦି ଭାବିଥାନ୍ତେ ତାହେଲେ ଆପଣ ଲିଫ୍ଟ ମାଗିକି କେବେ ବି ଆସିନଥାନ୍ତେ।
1: ହଁ ସୁରଭି, ମଣିଷ ସବୁବେଳେ ସୁଯୋଗ ଖୋଜୁଥାଏ, କେମିତି ଅନ୍ୟକୁ ଠକିବ ବା ଆମେ କହିପାରିବା ନିଜକୁ ଟିକେ ରିଲାକ୍ସ କରିବା ପାଇଁ ସେ ଅପେକ୍ଷା କରି ବସିଥାଏ।
0: ହଁ, ଏକଥା କିନ୍ତୁ ସତ ପ୍ରତିଶତ ସତ କଥା, ମଣିଷ ସବୁବେଳେ ସୁଯୋଗ ଉଣ୍ଡୁଥାଏ ଅନ୍ୟକୁ ଠକିବା ପାଇଁ। ହେଲେ ଜାଣିଛନ୍ତି ନା, ବେଳେବେଳେ ଅନ୍ୟକୁ ଠକିବା ଆଳରେ ସେ ନିଜକୁ ଠକି ଦେଇଥାଏ।
1: ମଣିଷ ଜୀବନରେ ନୀତି, ସତ୍ୟ, ସଚ୍ଚୋଟ ଏସବୁ ହେଉଛି ମହତ୍ତ୍ୱପୂର୍ଣ୍ଣ ଗୁଣ, କିନ୍ତୁ ପ୍ରାୟତଃ ଦେଖାଯାଏ ଯେ ଟିକେ ସୁବିଧା ସୁଯୋଗ ମିଳିଲେ ସେ ତାର ଏହି ମୂଲ୍ୟବୋଧ

0: ଅର୍ଥକୁ ଭୁଲି ଠକିବା ମାର୍ଗକୁ ଆପଣାଇଥାଏ।
1: ସତ କଥା, ଏକଥା ଆମେ ସମସ୍ତେ ଜାଣିଛେ ଯେ ମଣିଷ ନିଜର ଲୋଭ ସ୍ୱାର୍ଥରେ ବଶବର୍ତ୍ତୀ ହୋଇ ଭୁଲ ରାସ୍ତା ବାଛି ନେଇଥାଏ, ଆଉ ଯଦି ସେ ଏମିତି ଜାଣିଶୁଣି କରୁଛି ତାହେଲେ ନିଶ୍ଚୟ ହଇରାଣରେ ପଡ଼ିବ। କିନ୍ତୁ ସତରେ ଯଦି ତାର କିଛି ଅସୁବିଧା ଅଛି ଆଉ ପରିସ୍ଥିତିର ବଶବର୍ତ୍ତୀ ହୋଇ ବା ପରିସ୍ଥିତିରେ ବାଧ୍ୟ ହୋଇ ଠକିବାକୁ ଚାହୁଁଛି, ତାହେଲେ ଏହା ଏକ ବଡ଼ ଅପରାଧ ନୁହଁ।
0: ତେଣୁ ତ କଥାରେ ଅଛି, ସୁରଭି ସବାରି ଦେଖିଲେ ଘୋଡ଼ା ଛୁଟେ, ତା ମାନେ ମଣିଷ ବେଳେବେଳେ ପରିସ୍ଥିତିରେ ବାଧ୍ୟ ହୋଇ ଅନ୍ୟକୁ ଠକିବାକୁ ଚେଷ୍ଟା କରେ।
1: ଯେକୌଣସି କାର୍ଯ୍ୟ ଅନୁଷ୍ଠାନରେ ବା ଘର ପରିବାର ଭିତରେ ବି ଆପଣ ଦେଖିବେ ଯେ ଜଣେ କେମିତି ଅନ୍ୟକୁ ଠକୁଛି। ଯଦି ଜଣେ ତଳୁଆ କର୍ମଚାରୀକୁ ଖାଲିରେ ବସିଥିବା ଉପର ଅଫିସର ଦେଖନ୍ତି ତାହେଲେ ଭାରି ମନ ଦୁଃଖ ହୁଏ। ଏହାର ସୁଯୋଗ ନେଇ ସେ କୁହନ୍ତି ଯେ ମୋର ପରା ଆଜି ବେଶୀ କାମ ଅଛି, ଘରେ ଘରକୁ ଯିବି ଟିକେ ଶୀଘ୍ର, ତେଣୁ ମୋ କାମଟା ଆପଣ କରିଦିଅନ୍ତେନି ତାହେଲେ ଭାରି ଭଲ ହୁଅନ୍ତା। ଯେହେତୁ ଏକଥା ଉପରିସ୍ଥ ଅଫିସର କହୁଛନ୍ତି, ତେଣୁ ମନ ଥାଉ ବା ନଥାଉ ମନା କରିବାର ବାଟ ନାହିଁ, ତଳୁଆ କର୍ମଚାରୀମାନେ କରିବା ପାଇଁ ବାଧ୍ୟ ହୁଅନ୍ତି।
0: ତେବେ ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ସମ୍ଭାବନାର ବିଷୟ ରହିଛି, ସବାରି ଦେଖିଲେ ଘୋଡ଼ା ଛୁଟେ। ଏ ସମ୍ପର୍କରେ ଆମ ଶ୍ରୋତାମାନେ କ'ଣ ସବୁ ମତ ରଖିଛନ୍ତି ଆସନ୍ତୁ ଶୁଣିବା।
2: ମୁଁ ଡକ୍ଟର ସୂଚନା ପାଢୀ, ଶିକ୍ଷାବିତ୍, ସାହିତ୍ୟିକା, ବରହମପୁରରେ ରହେ। ସବାରି ଦେଖିଲେ ଘୋଡ଼ା ଛୁଟିବାର ପ୍ରକୃତ ଅର୍ଥ ହେଲା, ସୁଯୋଗ ପାଇଲେ ମଣିଷ ସବୁକିଛି କରିଦେବା ପାଇଁ ପ୍ରସ୍ତୁତ ହୁଏ। ତାର ଅର୍ଥ ହେଲା, ଯେତେବେଳେ ପର୍ଯ୍ୟନ୍ତ ଆମେ କୌଣସି କାମ କରିବା ପାଇଁ ସୁଯୋଗ ପାଉନଥିବା, ମାନେ ଭଲ କାମ ନୁହଁ ଏଠି ସବୁ ପ୍ରକାର କାମକୁ ବୁଝାଉଛି, ସେତେବେଳେ ପର୍ଯ୍ୟନ୍ତ ଆମେ ନିଜକୁ ନିୟନ୍ତ୍ରଣରେ ରଖିଥିବା। କିନ୍ତୁ ଯେମିତି ଟିକେ ସୁଯୋଗ ପାଇଯିବା, ସାଙ୍ଗେ ସାଙ୍ଗେ ଆମର ପ୍ରବୃତ୍ତି ଗୁଡାକ ଘୋଡ଼ା ଛୁଟିଲା ପରେ ଆରମ୍ଭ ହେଇଯିବ। ସେଥିପାଇଁ କୁହାଯାଉଛି ଯେ ସବୁବେଳେ ଦେଖିଲେ ଘୋଡ଼ା ଛୁଟାଏ, ଅର୍ଥାତ୍ ସୁଯୋଗ ପାଇଲେ ମଣିଷ ସବୁ କରିଦେବା ପାଇଁ ପ୍ରସ୍ତୁତ ହୁଏ, ଆଉ ଆଗ ପଛ କିଛି ସେ ବିଚାର କରେନି। ଯେମିତି ସବୁବେଳେ ଦେଖିଲେ ଘୋଡ଼ା ନାହିଁ, ସେମିତି ଏଇଟାକୁ ବୋଲି କୁହାଯାଇଛି। ବାସ୍ତବ ଜୀବନରେ ତାର ଉଦାହରଣ, ଆମର ବାସ୍ତବ ଜୀବନରେ ଆମେ ଯୋଉ ବିଭିନ୍ନ ପ୍ରକାରର ସମସ୍ୟା ଗୁଡାକର ସମ୍ମୁଖୀନ ହଉଛେ, ସେ ବିଭିନ୍ନ ପ୍ରକାର ସମସ୍ୟା ଗୁଡିକକୁ ନେଇକରି ଏମିତି ଆତ୍ମବାକ୍ୟ ଗୁଡାକ ରହିଛି। ସେଥିପାଇଁ ଏଇଟା ଗୋଟେ ରୂଢି, ଆକୁ ଆପଣ ଯେମିତି ଭାବରେ ବିଶ୍ଲେଷଣ କରିବେ ତାର ସେମିତି ଅର୍ଥ ବାହାରିବ। ଆଉ କଣ, ସମସ୍ତେ କର୍ମକ୍ଷେତ୍ରରେ ଚାହାନ୍ତି ଟିକେ ବିଶ୍ରାମ, ବିଶ୍ରାମ ତ ମିଳେନି, ଯୋଉଠି ଯୋଉମାନଙ୍କ ଉପରେ କାମର ପ୍ରେସର ଥାଏ ସେମାନେ ସବୁବେଳେ ଚାହାନ୍ତି ଟିକେ କେମିତି ବିଶ୍ରାମ ପାଇବା। ଯୋଉଦିନ ଟିକେ ଉପରସ୍ଥ କର୍ମଚାରୀ ଉପରସ୍ଥ ଅଫିସର ଆସିନଥିବେ କିମ୍ବା କୌଣସି କାରଣରୁ ସେ ଟିକେ ବ୍ୟସ୍ତ ଥିବେ, ଏ ତଳ ଅଧୀନସ୍ଥ କର୍ମଚାରୀ ମାନଙ୍କ କାମ ହେଲା କେମିତି ସେମାନଙ୍କୁ ତାକୁ ଠକିକିରି ନିଜେ ନିଜେ ଟିକେ ବିଶ୍ରାମ ନବ। ଆଉ କଣ, ଯେମିତି ସବୁବେଳେ ଦେଖିଲେ ଘୋଡ଼ା ଛୁଟାଇ ପରି। ଆଉ ଆମର ବାସ୍ତବ ଜୀବନରେ ଆମେ ଯେତେ ଶୃଙ୍ଖଳାପ୍ରିୟ ହବା, ଯେତେ ବାସ୍ତବବାଦୀ ହବା, ସେଟା ଆମର ସାମାଜିକ ଜୀବନକୁ ରୁଦ୍ଧିମନ୍ତ କରିବ। ଆମେ ଯଦି ତା ଭିତରେ ନିଜକୁ କେମିତି ଠକିବା, କେମିତି କାମରୁ ନିସ୍ତାର ନବା, କେମିତି ନିଜକୁ ସ୍ୱାର୍ଥ ପାଇଁକା ଯାହା ହେଇଗଲେ ମଧ୍ୟ ତା ପ୍ରତି ଖାତିର ନଦେବା, ଏଗୁଡାକ ଭଲ ଉଦ୍ଦେଶ୍ୟ ଭଲ ମନବୃତ୍ତିର ପରିଚାୟକ ନୁହେଁ। ସେଥିପାଇଁ ଯୋଉମାନେ ଭଲ ମଣିଷ, ଯୋଉମାନଙ୍କୁ ଆଜି ଆମେ ପୂଜା କରୁଛେ, ଯୋଉମାନଙ୍କୁ ଆଜି ଆମେ ଜ୍ଞାନୀ ବୋଲି ସମ୍ମାନ ଦେଖୁଛେ, ସେମାନଙ୍କ ଜୀବନରେ ଏମିତି କେବେ ହୁଏନି, ସେମାନେ ଏଗୁଡାକୁ ଘୃଣା କରନ୍ତି। ଏଇ ସାଧାରଣ ଲୋକମାନେ ଯୋଉମାନେ କି ସ୍ୱାର୍ଥପର ଲୋକ, ସେମାନଙ୍କ ପାଇଁ ଏଗୁଡାକ ପ୍ରଯୁଜ୍ୟ। ପରିସ୍ଥିତିଟା ହଉଛି ସାମୟିକ, କୋଉ ସମୟରେ କୋଉଠି କଣ ଟିକେ ସୁବିଧା ଅସୁବିଧା ହେଲା, ସେଇଠି ସେ ଟିକେ କଣ ଫାଇଦା ଉଠେଇଲା, ସେଟା ଅଲଗା କଥା। କିନ୍ତୁ ଏଇଟା ଗୋଟେ ମନୋବୃତ୍ତି କରିବାଟା ଗୋଟେ ସମାଜ ପାଇଁ କ୍ଷତିକାରକ, ଗୋଟେ ସାମାଜିକ ଜୀବନ ପାଇଁ ମଧ୍ୟ କ୍ଷତିକାରକ।

ଖଟିବୁ, ସେ କୌଣସି ନା କୌଣସି ଉପରେ ଟିକେ ବା କୁଆଡେ ଯାଉଛି ବା କଣ ଯାଉଛି, ନିଶ୍ଚୟ ସେ ବିରାମ ନବ, ତାକୁ ଟକିବା ବି କହିପାରିବା, ତାକୁ ତା ପାଇଁ ସମୟ ଦବା ବି କହିପାରିବା। ଦେଖୁନାହାନ୍ତି ଏବେ ତ ଚନ୍ଦନ ବେଳ, ତ ଜଗନ୍ନାଥର ନାଥ ଜଗନ୍ନାଥ ବି କହୁଛନ୍ତି ଗରମ ହେଲାଣି, ଆମେ ଟିକେ ନୌକା ବିହାର କରିବା, ଚନ୍ଦନ ଯାତ ଯିବା, ଲୋକଙ୍କ ସହିତ ଭକ୍ତଙ୍କ ସହିତ ମିଶିକି ଭକ୍ତ ବି ଭକ୍ତ ବିନୋଦନ କରିବେ, ସିଏ ବି ଲୀଳା ମୋ ଚାରିପଟେ ବସିବେ, ଆମର ନରେନ୍ଦ୍ର ପୁଷ୍କରିଣୀରେ ମୁଁ ବି ସେ ତାଙ୍କ ସହିତ ବିରାମ ନେବି। ସବୁବେଳେ ତ ମନ୍ଦିର ଭିତରେ ରହି ରହୁଛି, ଚାଲନ୍ତୁ ସବୁ କାମରେ ଟିକେ ବିରାମ, ଟିକେ ବିଶ୍ରାମ, ଟିକେ ମଜା ମସ୍ତି, ନହେଲେ ଜୀବନଟା ଦୁଃସହ ହେଇଯାଏ। ତ ଯଦି ଆମେ ଯୋଉ ଲୋକ ନ ପାଏ ବିରାମ ବା ବିଶ୍ରାମ, କୌଣସି ମାଲିକ ବା କୌଣସି ତାର ତାଗିଦ କରିକି ଅହରହ 24 ଘଣ୍ଟା କଟାଉଥାଏ, ନିଶ୍ଚୟ ସେ ଠକିବ, ଚୁଟି ନବ ବା ଦେହ ଖରାପ ଖରାପ ରହିବ, ଆଉ ନବାକୁ ତାର ବି ଅନ୍ୟାୟ ନୁହେଁ ଭୂତରେ, କାହିଁକି ନା ତା ଶରୀରକୁ ତ ଜଗିବ, ଶରୀର ସୁସ୍ଥ ଥିଲେ ତ ଆଗକୁ ଯିବ, ଯେମିତି ତା ଯଦି ପଶୁ ପକ୍ଷୀକୁ ଆମେ ହଳ କରୁଛୁ, ବଳଦକୁ ଘୋଡାକୁ ସବାର କରୁଛୁ, ତାକୁ ଯଦି ଆମେ ବିଶ୍ରାମ ନ ଦବା, ଉପଯୁକ୍ତ ଯତ୍ନ ନ ଦବା, ତ ସିଏ ତ ତାର ଶରୀର ଅବଶ୍ୟ ହେଇଯିବ, ଭାଙ୍ଗିଯିବ, ଆଉ ସେ ବଞ୍ଚିବ କେମିତି? ନିହାତି ବିରାମ ବିଶ୍ରାମ ବା ଠକିବା ଯାହା ବି କୁହନ୍ତୁ ଗୋଟେ ଅର୍ଥରେ ବୁଝିବ।

ପ୍ରଶାନ୍ତ ଶତପଥୀ ଛତ୍ରପୁର। ଏ ହଉଛି ଓଡ଼ିଆ ଲୋକ କଥାରେ ଅତି ଜଣାଶୁଣା ଗୋଟେ ପ୍ରବାଦଟିଏ ରହିଛି। ଏଥିରେ ମଣିଷର ମନସ୍ତତ୍ଵ ଏବଂ ଆଳସ୍ୟ ପରାୟଣ ସ୍ୱଭାବକୁ ସୁନ୍ଦର ଭାବରେ ଦର୍ଶାଯାଇଛି। ଏହାର ଆକ୍ଷରିକ ଅର୍ଥ ହଉଛି ଜଣେ ବ୍ୟକ୍ତି ଯେତେବେଳେ ଗୋଡ଼ରେ ଚାଲି ଚାଲି ଯାଉଥିବ, ଯଦି ଗୋଟେ ସବାରୀ ଦେଖିଲା ତାର ସେତେବେଳକୁ ତାର ଆଳସ୍ୟପଣଟା ଆସିଯାଏ। ସେ ଭାବେ ମୁଁ ଯଦି ଟିକେ ସବାରୀରେ ବସି ପଳାନ୍ତି ମୋର ଆଉ ଚାଲିବାର ଦରକାର ପଡ଼ିବନି। ଏଥିରୁ ଆମେ କଣ ଭାବୁଛେ ନା ଆମର ଯେତିକି ଶକ୍ତି ଅଛି, ଆମର ଯେତିକି ସାମର୍ଥ୍ୟ ଅଛି, ସେଇଟାକୁ ଆମେ ଠିକ ବିନିଯୋଗ କରିବା ଚାହୁଁନେ। ଯଦି କିଛି ଆମ ଉପରେ କିଛି ବୋଝ ପଡ଼ିଗଲା କିମ୍ବା ଆମେ ଜାଣିଲେ ଆମଟାକୁ ଅନ୍ୟ କିଏ ଯଦି ଟିକେ ନେବାକୁ ସକ୍ଷମ ହେଇପାରୁଛି ତାକୁ ଦେଇଦେବା, ଆମେ ଆମ ପାଖରୁ ସେ ଖସିଯିବ, ଯଦି ସିଫ୍ଟ ଅଫ୍ ରେସ୍ପନ୍ସିବିଲିଟିଟା କହୁଛି ଆମ ପାଖରେ ପଡୁ, ତାହେଲେ ଆମେ ସେଇ ଆପଣ ଯେ ପ୍ରବାଦଟି ସେଇ ପ୍ରକାର ଆମେ ସବୁ କରିବାକୁ ପଡୁଛି। ଆଉ ମଣିଷ ପାଖରେ ତ ଏଇଟା ସବୁବେଳେ କଠିନ ପରିଶ୍ରମ କରିବା ତ ଆମ ତ ପରମ୍ପରା ସେମିତି ନାହିଁ। ଯେତେବେଳେ କଠିନ ପରିଶ୍ରମ କରୁଥିବା ଏଇ ପ୍ରବାଦଟି କେବେ ହେଲେ ପ୍ରଯୁଜ୍ୟ ହବ ନାହିଁ। କିନ୍ତୁ ଯେତେବେଳେ ସହଜ ଉପାୟ ଯଦି ଅନ୍ୟ କାହାର ସୁବିଧା ସୁଯୋଗ ଆମେ ଦେଖିବା, ଯେତେବେଳେ ନିଜର ସାମର୍ଥ୍ୟ କମ କରିବାକୁ ସାମର୍ଥ୍ୟ ଥିଲେ ମଧ୍ୟ ଆମେ କାମଟାକୁ ଯଦି କମ କରିବାକୁ ଇଚ୍ଛା ପ୍ରକାଶ କରିବା, ତାହେଲେ ଆମେ ସେଥିରେ ଏଇ ପ୍ରବାଦଟି ପ୍ରଯୁଜ୍ୟ ହେଉ। ଯେତେବେଳେ ସରକାରୀ କ୍ଷେତ୍ରରେ ମଧ୍ୟ ଆପଣ ଦେଖନ୍ତୁ, ଯେତେବେଳେ ସରକାରୀ କର୍ମଚାରୀମାନେ ସୁଚାରୁ ରୂପେ ତାଙ୍କ କାର୍ଯ୍ୟ କରିଥିବେ, କିନ୍ତୁ ଯେତେବେଳେ ଦେଖନ୍ତି କାହାକୁ ଯୋଉ ଗୋଟେ ଅର୍ଡରଟି ହେଲା ସେଇ ତାକୁ ଅନ୍ୟ ଜଣଙ୍କୁ ଏଇ କାମଟି ଦେଇଦେବାକୁ ପଡିବ, ସେତେବେଳେ ସଙ୍ଗେ ସଙ୍ଗେ ସେ ଅସୁସ୍ଥ ମନେକର ନାହିଁ ଆଉ ଯାହା କାମ ଅଛି ପେଣ୍ଡିଂ କାମ ତମେ କରିବ। ଏଥିରୁ ନିଶ୍ଚିତ ଭାବରେ ଜଣାପଡୁଛି ମାନେ ସବାରୀ ଦେଖିଲେ ଘୋଡ଼ା ଛୁଟେ। ପିଲାଙ୍କ କ୍ଷେତ୍ରରୁ ଦେଖିବା ସେତେବେଳେ କଣ ହଉଛି ନା ଛୋଟ ପିଲାଟି ଦେଖିବେ କେଡ଼େ ସୁନ୍ଦର ଠୁକୁଳ ଠାକୁର ଠୁକୁଳା ଦୌଡ଼ା ଦୌଡ଼ି ସେ କରୁଥିବ, ଯେତେବେଳେ ବାପା କି ମାଆଙ୍କ ତାକୁ ଦେଖିଦେଲା ସେ କାନ୍ଦିବ, ସେତେବେଳେ କାହିଁକି କାନ୍ଦିଲା ନା ମୁଁ ଆଉ ଚାଲିପାରିବିନି, ମତେ ତମେ କାଖାଓ, ଯେତେବେଳେ କାଖେ ତାହେଲେ ଜିଦ ଧରିବ ସେ ସେତେବେଳକୁ ସେ କଣ କରିବ ନା ଠିକ ହବ। ଏଥିରୁ ପୁରା ଏଠାରେ ସେଇ ସବାଟି ଦେଖିଲେ ଗୋଡ଼ା ଛୁଟା ଏଥିରେ ପ୍ରଯୁଜ୍ୟ ହେଇଯାଏ। ଆଉ ଏ ଢଗଢମାଳି ଆମର ଏଇଟା ମାନସିକ ଦୁର୍ବଳତାଟାକୁ ଆମର ପରିପ୍ରକାଶ କରିଦେଇଥାଏ। ଆମେ ଅନେକ ସମୟରେ ପ୍ରକୃତରେ ସକ୍ଷମ ଥାଇ ମଧ୍ୟ ଅକ୍ଷମ ନଥାଉ, କିନ୍ତୁ ଅକ୍ଷମ ହେଲା ପରି ଆମେ ଭାବୁଥାଉ, ଆମେ ନିଜ ମନକୁ ଦୁର୍ବଳ କରିଥାଉ। ତେଣୁକରି ପ୍ରଥମରେ ଆମ ହେଉଛି ମନକୁ କେବେ ହେଲେ ଆମେ ଦୁର୍ବଳ କରିବା ନାହିଁ, ମାନସିକତାକୁ ଆମେ ଠିକ ଭାବରେ ସନ୍ତୁଳିତ କରି ରଖିବା। ଆମ ଶରୀର ଯୋଉ ପର୍ଯ୍ୟନ୍ତ ଥକି ଯାଇନି ସେ ପର୍ଯ୍ୟନ୍ତ ଆମେ ଆଗକୁ ଆଗକୁ ଯିବା ନିହାତି ଆବଶ୍ୟକ ଅଛି। ଏଇ କଷ୍ଟ କରିବାକୁ କେବେ ହେଲେ କାହାକୁ ମଧ୍ୟ ଜଣଙ୍କୁ ହେଲେ ଭଲ ଲାଗେନି, ଆମେ ଯୋଉ କଷ୍ଟ ପଡ଼ୁଛେ, କିନ୍ତୁ ତାର ବିକଳ୍ପ ସୁବିଧା ଅଛି ବୋଲି ଆମେ ନିଜକୁ ଅକ୍ଷମ ବୋଲି ସେତେବେଳେ ଆମେ ଭାବି ଦେଇଥାଉ। କିନ୍ତୁ ଆମର ଯେତେବେଳେ ସୁବିଧା ପାଇଲେ ଆମେ କିପରି ଆମର

ଆତ୍ମବିଶ୍ୱାସ ଟାକୁ ଆମେ ହରେଇ ଦଉଛେ। ସେ ଆତ୍ମବିଶ୍ୱାସକୁ କେବେ ହେଲେ ହରେଇବାକୁ ହବନି, ଅନ୍ୟ ଉପରେ ନିର୍ଭର କରିବାକୁ ହବନି। ନିଜେ ଯୋଉ ପର୍ଯ୍ୟନ୍ତ ସକ୍ଷମ ଅଛି ସେ ପର୍ଯ୍ୟନ୍ତ ଆମେ କରୁଥିବା, ତାହେଲେ ଆମେ ନିଶ୍ଚିତ ଭାବରେ ଏଇ ଯୋଉ ଅଛି ପ୍ରବାଦଟି ଅଛି, ଏଇଟା କେବେ ହେଲେ କାମ କରିବନି। ନାହିଁ ମାନେ ଏଇଟା ଏଇ ପ୍ରବାଦଟି ନିଶ୍ଚିତ ଭାବରେ ସମସ୍ତଙ୍କ ପାଖରେ କାମ କରିବ। ସଭାରେ ଦେଖିଲେ

0: ମଣିଷ ଆଶାବାଦୀ ଲୋଭୀ ସ୍ୱଭାବତଃ ସେ ଅଧିକ ଲାଭ ଆଶା କରେ। ଯେତେବେଳେ ସେ ଦେଖେ ଯେ ଅଳ୍ପ ଚେଷ୍ଟାରେ ବି ବେଶୀ ଲାଭ ମିଳିପାରୁଛି, ସେତେବେଳେ ସେ ନୀତିକୁ ଅମାନ୍ୟ କରି ଅନ୍ୟକୁ ଠକିବା ପାଇଁ ଚେଷ୍ଟା କରେ ବା ଯୋଜନାବଦ୍ଧ ଭାବେ ଠକିଥାଏ। କିଛି କର୍ମଚାରୀ ନିଜ ଦାୟିତ୍ୱକୁ କମ୍ କରିବା ପାଇଁ ବା ନିଜ ଦାୟିତ୍ୱରୁ ମୁକୁଳିବା ପାଇଁ ଏମିତି ପ୍ରୟାସ କରନ୍ତି। ଏହା ସତରେ ଏକ ଖରାପ ପ୍ରବୃତ୍ତି।
1: ତେଣୁ ଆମ ସମସ୍ତଙ୍କୁ ଏହିଭଳି ଅଭ୍ୟାସ ଠାରୁ ଦୂରେଇ ରହିବା ଉଚିତ।
2: ନିରଜ ଲକ୍ଷ୍ମୀ ମହାପାତ୍ର, ମ୍ୟାନେଜିଂ ଟ୍ରଷ୍ଟି, ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ। ଯଦି ଘୋଡା ଠକି ପଡିଯାଏ, ଉପରେ ବସିଥିବା ଲୋକ ବି ପଡିବ, ମାନେ ଅନ୍ୟ ଉପରେ ବୋଝ ଲଦି ଦେଇ ନିଜେ ଖସିଗଲେ ସେ ଦୁହେଁ କ୍ଷତିରେ ପଡନ୍ତି। ତେଣୁ ଯେଉଁ ପରିସ୍ଥିତି ତୁମେ ଆପଣ ଯେଉଁ ପରିସ୍ଥିତି କଥା କହୁଛନ୍ତି, ସେ ତ କିଏ ତୁମକୁ ଦେଖି ଠକିବାକୁ ଚାହୁଁଛି, ନହେଲେ ତୁମ ଆପଣଙ୍କ ମନରେ ବି ଏମିତି ଗୋଟେ ଭାବନା ଆସୁଛି। ଠକିଗଲେ ସତ କହି ବିଶ୍ରାମ ନିଅ, କିନ୍ତୁ ଅନ୍ୟର ପରିଶ୍ରମ ଉପରେ ଠକିକରି ଆଗକୁ ବଢିଲେ ଶାନ୍ତି ମିଳେନି, କିନ୍ତୁ ଆତ୍ମସମ୍ମାନଟା ସବୁଠାରୁ ବଡ଼ ଆରାମ। ତେଣୁ ଏଇ ଠକିବା, ଧର ସପୋଜ ମା ସାରା ଦିନ ଘର କାମ ଅଫିସ କାମ କରୁଛନ୍ତି, କିନ୍ତୁ ପୁଅ ଦେଖି ଭାବୁଛନ୍ତି ମା ତ ସବୁ କାମ କରୁଛି, ମୁଁ କାହିଁକି ହାତ ଲଗେଇବି। ସେ ଏଇଟା ବି ସେଇ ଠକି ବିଶ୍ରାମ ନେବାର ମାନସିକତା, ବିଶ୍ରାମ ନେବାଟା ଠିକ ଅଛି, କିନ୍ତୁ ସବୁବେଳେ ଏଇଟା କରିବା ଭୁଲ। ନିଶ୍ଚିତ ମଣିଷ ବାହାନା ସବୁବେଳେ ଖୋଜିଲେ ହବନି, କିନ୍ତୁ ଏମିତି ବି ମଣିଷ ତ ଗୋଟେ ମେସିନ୍ ନୁହେଁ, ତେଣୁ ତାର କିଛି ବି କୋଉ ସମୟରେ ବିଶ୍ରାମ ଦରକାର, କିଛି ବି କାମର ଆବଶ୍ୟକତା ଥାଏ, କିନ୍ତୁ ସବୁବେଳେ ଠକିଲେ ଏଇଟା ଏଇ ପ୍ରୋଭର୍ବ ବୋଲି ଆମେ ଭାବିବା। ଦେହ ଭଲ ଥାଏ ବି ଅଫିସରେ ଏମ୍ପ୍ଲୟ କହିବି ଆମକୁ ଜ୍ୱର ହୋଇଛି, ସେଦିନ ବି ବସ୍ ଘର ପାଖ ଦେଇ ଗଲେ ବି ଆଉ ବି ଆଉ କିଏ ଦେଖିଲେ ବି ସେ ମାର୍କେଟରେ ବୁଲୁଛି। ତେଣୁ ଏମିତି ବହୁତ ଗୁଡ଼େ ମିଛ କହିକିରି ମଧ୍ୟ ଅନେକ ସମୟରେ ଲୋକମାନେ ତାର ଫାଇଦା ନିଅନ୍ତି, କିନ୍ତୁ ସବୁବେଳେ ମିଛ କହିବା ଭୁଲ। ସବୁବେଳେ ମିଛ କହିଲେ ନିଜେ କ୍ଷତି ସହିବା ସହିତ ସାମୂହିକ କ୍ଷତି ହବ, ଏଇଟା କେହି ଭାବନ୍ତିନି। ତେଣୁ ଏଇଟା ହିଁ ଗୋଟେ ଗୋଟେ ଛୋଟ ମିଛକୁ ଲୁଚେଇବା ଦ୍ୱାରା 10 ମିଛ ଆମକୁ କହିବାକୁ ପଡେ। ତେଣୁ ଏଇଟା ଘୋଡା ଯେମିତି ଘୋଡା ବହୁତ ବେଗରେ ଦୌଡ଼େ, କିନ୍ତୁ ସବାଇ ଦେଖିଛି ତାହେଲେ ମୁଁ ଟିକେ ବିଶ୍ରାମ ନେଇଛି, ସବାଇ ତ ଅଛି ମୁଁ କାହିଁକି ଦୌଡ଼ିବି, ଏଇ ଟାଇପ୍ର ହୁଏ ଆଉ। ନିଶ୍ଚିନ୍ତ ଭାବେ ଦାୟିତ୍ୱବୋଧ ନଥିଲେ ଏଇଟା ହିଁ ଏଇ ସବାଇ ଦେଖିକି ଏଇ ଆମର ପ୍ରୋଭର ଟାଇପ୍ର କାର୍ଯ୍ୟ। 20-30 ବର୍ଷ ଭିତରେ ଏଇଟା ମଣିଷର କାମ କରିବାର ସମୟ, କାରଣ ଏଇ ସମୟରେ ଯଦି ଆମେ ନ କରିବା ତାହେଲେ ଆଉ କଣ ଓଲ୍ଡ ଏଜ୍ କୁ କରିବା କି? ତେଣୁ ଏଇ ସମୟରେ ତାକୁ ସେଇ କାମ କରିବାକୁ ପଡିବ। ସେଇ ସମୟରେ ଯଦି ଠକିବ ତାହେଲେ ସେ ନିଶ୍ଚିନ୍ତ ଭାବରେ ଏଇଟା ନିଜ କ୍ଷତି ସହିତ ଗୋଟେ ସାମୂହିକ କ୍ଷତି ନିଶ୍ଚିନ୍ତ ଘଟିବ। ତେଣୁ ଘୋଡା ଦୌଡୁଛି ବୋଲି ସବାରି ସେଇ କରିବା କଥା କରିପାରେ, ଏଇଟା ଗୋଟେ ଉଦାହରଣ। ଜଣେ ଲୋକ ଯୋଉ ସମୟରେ 30 ବର୍ଷରୁ ଆମର କର୍ମ କରିବାର ସମୟ, ଆମେ କର୍ମ କରିବା ହିଁ ଏଇ ସମୟରେ କର୍ମ ନକଲେ ଆମେ ଆଗକୁ ବଢି ପାରିବାନି, କିନ୍ତୁ ସେଇ ସମୟରେ ଯଦି ଆମେ ଠକିବା ଲୋକ ଅନ୍ୟ ଲୋକ ପରିଶ୍ରମ କରୁଥିବେ ଦେଖି କିଛି ଲୋକ ଭାବନ୍ତି ସେ କାମ କରୁଛି ତ ମୁଁ ଖସିଯାଏ, ଏଇଟା ବି ଠକିବାର ମାନସିକତା। କିନ୍ତୁ ସେଇ ସବୁବେଳେ ତାଙ୍କର ନିଜର କିଛି ଅସୁବିଧା ବସୁଛି ଯେ କିଛି ମାନେ ଭୁଲ କହିଲେ କି ଠକିଲେ, ସେଟା ଠିକ ଅଛି, କିନ୍ତୁ ଏଇଟା ଠକିବାଟା ସବୁବେଳେ ଯେଉଁ ରେଗୁଲାରଲି ଚାଲିବ ସେଟା ସମସ୍ତଙ୍କ ପାଇଁ କ୍ଷତିକାରକ।

0: ଯଦିଓ ଏହା ଏକ ଅତି ସାଧାରଣ କଥା, କିନ୍ତୁ ବେଳେବେଳେ ଏହାର ପରିଣାମ ଖୁବ୍ ଭୟଙ୍କର ହୋଇପାରେ। ଆଜିର ଆଧୁନିକ ସମାଜରେ ଏହି ଭାବନା ଯେ ସମସ୍ତଙ୍କ ଭିତରେ ଲୁଚିକି ରହିଛି, ସେଥିପାଇଁ ଅନ୍ୟାୟ, ଦୁର୍ନୀତି, ଠକେଇ ଦିନକୁ ଦିନ ସମାଜରେ ବଢ଼ିବାରେ ଲାଗିଛି, ନା କ'ଣ କହୁଛନ୍ତି?
1: ହଁ ସୁରଭି, ଏହାକୁ ରୋକିବା ପାଇଁ ଆମେ ସମସ୍ତେ ସଚେତନ ହେବା ଉଚିତ। ପ୍ରତ୍ୟେକ ମଣିଷ ଯଦି ନିଜ କର୍ତ୍ତବ୍ୟକୁ, ନିଜ ଦାୟିତ୍ୱକୁ ଠିକ୍ ରୂପେ ପାଳନ କରିବାକୁ ଚେଷ୍ଟା କରନ୍ତି, ସୁବିଧା ସୁଯୋଗର ଅପେକ୍ଷାରେ ନ ରହି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରନ୍ତି, ତାହେଲେ ଯାଇ ଗୋଟିଏ ସୁନ୍ଦର ସୁସ୍ଥ ସମାଜଟେ ସୃଷ୍ଟି ହୋଇପାରିବ।
0: ଏହା ଆମ ଚରିତ୍ରର ଏକ ପ୍ରକାର ପରୀକ୍ଷା ଯେ ସମୟ ଆସିଲେ ଆମେ ଅନ୍ୟର ଲାଭ ବା ଫାଇଦା ଉଠେଇନେ ତ ପ୍ରଥମେ ନିଜକୁ ନିଜ ପଚାରିବା। ଯଦି ଆମେ ଲୋଭରେ ବଶବର୍ତ୍ତୀ ହୋଇ ଅନ୍ୟର ଫାଇଦା ଉଠେଇଛେ, ତାହେଲେ ଏହା ନିଶ୍ଚୟ ଖରାପ। ଲୋଭରେ ପଡ଼ି ଭୁଲ ପଥକୁ ନ ବାଛି ଠିକ୍ ମାର୍ଗରେ ସତ୍ୟ ପଥରେ ଚାଲିବା, ତାହେଲେ ନିଶ୍ଚୟ ସଫଳତାର ସ୍ୱାଦ ଚାଖିପାରିବା। ସୁଯୋଗ ମିଳିଲେ ମଧ୍ୟ ଠକିବା ନାହିଁ, ବରଂ ନୀତିମୟ ଜୀବନଟେ ନେଇ ବଞ୍ଚିବା, ଏହା ହେଉଛି ସଠିକ୍ ମାର୍ଗ ବା ସଠିକ୍ ପଥ। ତେବେ ଯାଇ ଆମ ଜୀବନ ସହଜ ଆଉ ସରଳ ହୋଇପାରିବ। ଏ ଥିଲା ସମ୍ଭାବନାର ବିଷୟ, ସବାରି ଦେଖିଲେ ଘୋଡ଼ା ଛୁଟେ। ଆଜି ଆମ କାର୍ଯ୍ୟକ୍ରମରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ଶୁଣୁଛନ୍ତି,

0: ସ୍ୱାମୀଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତେବେ ଯିବା ପୂର୍ବରୁ ଆମେ ଶ୍ରୋତାଙ୍କୁ ଆଗାମୀ ସମ୍ଭାବନା ବିଷୟରେ କହିବା। ମେ ମାସର 9 ତାରିଖ ଶନିବାର ସମ୍ଭାବନା ପାଇଁ ଆମର ବିଷୟ ରହିଛି ଯା ପୁଅକୁ ସାପ କାମୁଡ଼େ।
1: ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ମେ ମାସର 8 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ହେଲା 9438268568। ବିଷୟଟି ପୁଣିଥରେ କହି ରଖୁଛୁ, ଯା ପୁଅକୁ ସାପ କାମୁଡ଼େ।
0: ସତ୍ୟ ଆଉ ପରିଶ୍ରମ ହେଉଛି ସଫଳତାର ମୂଳ ମନ୍ତ୍ର।
1: ଯଦି ଆମେ ସବୁ ଏହି 2ଟି ଗୁଣକୁ ଜୀବନରେ ଅନୁସରଣ କରିବା ତେବେ ନିଶ୍ଚୟ ସଫଳତାର ଶିଖରରେ ପହଞ୍ଚିପାରିବା। ଲକ୍ଷ୍ୟ ହାସଲ ପାଇଁ ଦରକାର ନିରନ୍ତର ଚେଷ୍ଟା, ନିଷ୍ଠା, ସାଧନା। ଏହାରି ବଳରେ ମଣିଷ ସବୁକିଛି ପାଇପାରିଥାଏ।
0: ଆଉ ଯେଉଁମାନେ ସତ୍ୟ ପଥରେ ଥାନ୍ତି ଭଗବାନଙ୍କର ଆଶିଷ ସେମାନଙ୍କ ଉପରେ ନିଶ୍ଚୟ ରହିଥାଏ। ଆଜି ଏହିଭଳି ଏକ ସତ୍ ଚିନ୍ତନ ସହିତ ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆଜିର ଉପସ୍ଥାପନାରେ ଥିଲୁ ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସୁରଭି।
1: ନମସ୍କାର।

ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଆଜି ଭେଟିଦେଲୁ ସମ୍ଭାବନା କାର୍ଯ୍ୟକ୍ରମ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଗୋଟିଏ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ମସିହା ଜାନୁଆରୀ 26 ତାରିଖ ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ମସିହା ଜୁଲାଇ ମାସର 31 ତାରିଖ ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ award.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ award.gov.inରେ ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା 4252446702 ଏବଂ ପାସୱାର୍ଡ ହେଲା AU77975। ପୁଣି ଥରେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ award.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 2026 ମସିହା ଜୁଲାଇ ମାସର 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ କହି ରଖୁଛୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତାକାଲି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜନା ହେବା ପିଲାମାନଙ୍କର କାଜେ ICDS ଲଗେ କାଇ ସୁବିଧା ଅଛେ। ଏ ସମ୍ପର୍କରେ ଆପଣମାନେ ଆସନ୍ତାକାଲି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ସିଧାସଳଖ ଯୋଡ଼ି ହୋଇପାରିବେ। ଆମ ଫୋନ୍ ନମ୍ବରଟି ହେଉଛି 0685423069। ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ସକାଳ 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ସମାଚାର ପ୍ରଭାତ, ପରେ ଶୁଣିବେ ଇଂରାଜୀରେ ମର୍ଣ୍ଣିଂ ନ୍ୟୁଜ୍। ଅଳ୍ପ ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଏଥର ଶିଳ୍ପୀ ହେଲେ ଜ୍ୟୋତିର୍ମୟୀ ମହାପାତ୍ର।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ସୁର ଲହରୀ କାର୍ଯ୍ୟକ୍ରମରେ ବନ୍ଧୁ ଆଜି ଆପଣଙ୍କୁ ଶୁଣାଉଛୁ ଶିଳ୍ପୀ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ରଙ୍କର କଣ୍ଠରେ ଆଧୁନିକ ଗୀତ। ପରବର୍ତ୍ତୀ ଗୀତଟି ନେଇଛୁ ସମବେତ କଣ୍ଠରେ

ବନ୍ଧୁ, ଆପଣମାନଙ୍କୁ ଭେଟିଦେଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀ ଥିଲେ ଗୋପାଳକୃଷ୍ଣ ବେହେରା ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ଗୀତଗୁଡ଼ିକ ରଚନା କରିଥିଲେ କୀର୍ତ୍ତନ ନାରାୟଣ ପାଢ଼ୀ। ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ଆପଣଙ୍କର ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବନ୍ଧୁ, ବର୍ତ୍ତମାନ ଆପଣଙ୍କ ପାଖରେ ଭେଟି ଦେଉଛୁ ସୁଗମ ସଙ୍ଗୀତ। ପ୍ରଥମେ ନେଇଛୁ ଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଏହି ଗୀତଟି।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ

0: ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତର ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ।

ବନ୍ଧୁ, ଆପଣମାନେ ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମ ଗୀତଟି ନେଇଛୁ ହମ୍ ତୁମାରେ ହେ ସନମ କଥାଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ବାଲି ବ୍ରହ୍ମବଦ। ସମୀରଙ୍କ ଗୀତ, ସଙ୍ଗୀତ ବାଲି ବ୍ରହ୍ମବଦ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଚମତ୍କାରରୁ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଅନ୍ନୁ ମଲ୍ଲିକ।

0: ବନ୍ଧୁ, ଗୀତିଧାରା କାର୍ଯ୍ୟକ୍ରମରେ ଆପଣଙ୍କୁ ଶୁଣାଉଛୁ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
4: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
3: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102922।
0: ଏଥର କଥାଚିତ୍ର କୁରୁକ୍ଷେତ୍ର। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଦେବ କୋହଲିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ହିମେଶ ରେଶମିଆ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କଥାଚିତ୍ର ଚାନ୍ଦ କେ ପାର ଚଲୋ କଥାଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ବିଷ୍ଣୁ ନାରାୟଣଙ୍କ ଗୀତ, ସଙ୍ଗୀତ ରିଷି ଆଜାଦ।

ଗୀତିଧାରା କାର୍ଯ୍ୟକ୍ରମରେ ବନ୍ଧୁ ଆପଣମାନଙ୍କୁ ଶୁଣାଇଲୁ ହିନ୍ଦୀ କଥାଚିତ୍ରର ଗୀତ। ଏଇଠି ଆପଣମାନଙ୍କୁ କହି ରଖୁଛୁ, ପୁଣି ଥରେ ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ପୂର୍ବାହ୍ନ 10:05 ଦିନ 12ଟାରେ ଏବଂ ଦିନ 2:15। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଆପଣମାନେ ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ ସପ୍ତଧାରା କାର୍ଯ୍ୟକ୍ରମରେ ଓଡ଼ିଆ କଥାଚିତ୍ରର ଗୀତ।

ସୁନା ପଞ୍ଜୁରୀ କଥାଚିତ୍ରରୁ ଶୁଣୁଥିଲେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ଥିଲେ ସୋନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅମରେନ୍ଦ୍ର ମହାନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ବାହୁଡ଼ି ଭୀମ ଜଗା ବଳିଆରୁ। ଶିଳ୍ପୀ ହେଲେ ଇରା ମହାନ୍ତି ଏବଂ କୁମାର ବାପି। ଗୀତରଚନା ଦେବଦାସ ଛୋଟରାୟ। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ରା।

ତୋ ଆଖି ମୋ ଆଇନା, ଏହି କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଶିଳ୍ପୀ ହେଲେ ବିନୋଦ ରାଠୋଡ ଏବଂ ପାମେଲା ଜେନ। ରଜନୀକାନ୍ତ ନାୟକଙ୍କ ଗୀତ, ସଙ୍ଗୀତ ଦୀପକ କୁମାର।

ବନ୍ଧୁ, ସପ୍ତଧାରା କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ। ଏଇଠି ଆପଣଙ୍କୁ ମନେ ପକାଇ ଦେଉଛୁ, ଆସନ୍ତାକାଲି ଅର୍ଥାତ୍ ମଇ ମାସ 3 ତାରିଖ ଅପରାହ୍ନ 5:30 ପ୍ରଚାର କରିବୁ ଚୈତି ଜନ କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଜନମ ହେବା ପିଲାମାନର କାଜେ ICDS ଲଗେ କାଇ ସୁବିତା ଆଚେ। ପୁଣି ଥରେ କହି ରଖୁଛୁ ବିଷୟବସ୍ତୁଟି, ଜନମ ହେବା ପିଲାମାନର କାଜେ ICDS ଲଗେ କାଇ ସୁବିତା ଆଚେ। ଏ ସମ୍ପର୍କରେ ଆପଣମାନେ ଆସନ୍ତାକାଲି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ଆମ ସହିତ ସିଧାସଳଖ ଯୋଡ଼ି ହୋଇପାରିବେ। ଆମ ଫୋନ୍ ନମ୍ବରଟି ହେଲା 0685423069 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ରର ମୁଁ ପ୍ରେମୀ ମୁଁ ପାଗଳରୁ। ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ। ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

ଏଥର କଥାଚିତ୍ର କଥା ଦେଇଥିଲି ମାକୁ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ ଏବଂ ସାଧନା ସରଗମ। ନିଜାମଙ୍କ ଗୀତ, ସଙ୍ଗୀତ କୃଷ୍ଣଚନ୍ଦ୍ର।

ବନ୍ଧୁ, ଆପଣମାନେ ବର୍ତ୍ତମାନ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ରର ଗୀତ। ଆପଣମାନଙ୍କୁ ଏଇଠି କହି ରଖୁଛୁ, ଆଜି ସନ୍ଧ୍ୟା 7ଟାରେ ଏବଂ ରାତି 8ଟାରେ ଆପଣମାନେ ଶୁଣିପାରିବେ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ କଥାଚିତ୍ର ଚାନ୍ଦନା ତୁମେ ତାରାରୁ। ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ। ବସନ୍ତରାଜ ସାମଲଙ୍କ ଗୀତ, ସଙ୍ଗୀତ ପ୍ରେମାନନ୍ଦ।

ବନ୍ଧୁ, ସପ୍ତଧାରା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ଓଡ଼ିଆ କଥାଚିତ୍ରର ଗୀତ। ପୁଣି ଥରେ ଆପଣମାନେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପରବର୍ତ୍ତୀ ଗୀତଟି ଆପଣଙ୍କୁ ଶୁଣାଉଛୁ କଥାଚିତ୍ର ଲୁକା ଛୁପିରୁ। ଶିଳ୍ପୀ ହେଲେ କରନ୍ ସେହେମ୍ବି। ନିର୍ମାଣଙ୍କ ଗୀତ ସଙ୍ଗୀତ ତନିସ୍କ ବାଗ୍ଚି ଏବଂ ଗୋଲ୍ଡ ବୟ।

ଶୁଣନ୍ତୁ ଢିସ୍କାଉ କଥାଚିତ୍ରରୁ ଏହି ଗୀତଟି। ଶିଳ୍ପୀ ହେଲେ ଅରିଜିତ ସିଂ, ଗୀତ ରଚନା ସନମଜିତ ତଲୱାର, ସଙ୍ଗୀତ ନିର୍ଦ୍ଦେଶନା ପଲାଶ ମୁଚାଲ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ବନ୍ଧୁ, ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ଏଇଠି ଆପଣଙ୍କୁ କହି ରଖୁଛୁ, ଆଜି ଦିନ 1:20 ଶୁଣିବା ପାଇଁ ଭୁଲିବେ ନାହିଁ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ବିଶେଷ ଉପସ୍ଥାପନାରେ ଆଜି ରହିଛି ଆକାଶବାଣୀର 90 ବର୍ଷ ଏକ ଗୌରବମୟ ଯାତ୍ରା ସମ୍ପର୍କରେ, ଏବଂ ଜାଣିବା କଥାରେ ରହିଛି ଧଳା ହାତୀର ଦେଶ ଏବଂ ନିଷିଦ୍ଧ ସୂର୍ଯ୍ୟର ଦେଶ ସମ୍ପର୍କରେ। ପରବର୍ତ୍ତୀ ଗୀତଟି ଆପଣଙ୍କୁ ଭେଟି ଦେଉଛୁ କେଶରୀ କଥାଚିତ୍ରରୁ। ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ଆଶିଷ କୌର। ତନିଷ୍କ ବାଗ୍ଚୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ତନିଷ୍କ ବାଗ୍ଚୀ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଏଥର କଥାଚିତ୍ର ଦେ ଦେ ପ୍ୟାର ଦେ, ଶିଳ୍ପୀ ହେଲେ ଅରମାନ ମଲ୍ଲିକ, କୁନାଲ ବର୍ମାଙ୍କ ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

ଜୁନ ନିଆତ ଏହି କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଶିଳ୍ପୀ ହେଲେ ମିତ୍ ବ୍ରଦର୍ସ ଏବଂ ଅଞ୍ଜାନ। କୁମାରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ମିତ୍ ବ୍ରଦର୍ସ ଏବଂ ଅଞ୍ଜାନ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଶିଳ୍ପୀ ଅରିଜିତ ସିଂଙ୍କ କଣ୍ଠରେ ଭେଟି ଦେଉଛୁ ମେ ତେରା ହିରୋ କଥାଚିତ୍ରରୁ ଏହି ଗୀତଟି। କୌଶାର ମୁନିର୍ଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ସାଜିଦ ୱାଜିଦ।

ଦି ଏକ୍ସପୋଜ୍ କଥାଚିତ୍ରରୁ ଭେଟି ଦେଉଛୁ ଏହି ଗୀତଟି। ଶିଳ୍ପୀ ହେଲେ ମହମ୍ମଦ ଇରଫାନ, ଗୀତ ରଚନା ସମୀର ଅଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ବନ୍ଧୁ ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ। ପୁଣି ଥରେ ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଶୁଣିପାରିବେ। ବନ୍ଧୁ, ଆଜି ଦିନ 1:20 କିଶୋର ଭାରତୀ କାର୍ଯ୍ୟକ୍ରମରେ ଶୁଣିବେ ବିଶେଷ ଉପସ୍ଥାପନା ଆକାଶବାଣୀର 90 ବର୍ଷ ଏକ ଗୌରବମୟ ଯାତ୍ରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ଦିନ 11:00। ଭେଟି ଦେଉଛୁ ଆପଣଙ୍କୁ ବେତାର ନାଟକ କୋଣାର୍କ, ମୂଳ ରଚନା ଜଗଦୀଶ ଚନ୍ଦ୍ର ମାଥୁର, ପ୍ରଯୋଜନା ଜଗଦୀଶ ଅଧିକାରୀ, ବେତାର ରୂପାନ୍ତର ଅଞ୍ଜଳି ଶର୍ମା।

0: ଦୂରରେ ସେହି ଭଗ୍ନ ସ୍ତୁପ ଶୋଇଛି। ପୂର୍ବ ସାଗର ତଟରେ ଶୁଣାଉଛି ଅଗଣିତ ଅକ୍ଲାନ୍ତ ଲହର, ଲୋରି ଯାହାର ନିଶିବାସର ବାଲୁକା ଶଯ୍ୟାରେ ସଙ୍ଗୋପିତ, କ୍ଳାନ୍ତ ମୌନ ସେହି ଭଗ୍ନ ସ୍ତୁପ ଶୋଇଛି।
1: ସନ୍ଧ୍ୟାର ସ୍ୱର୍ଣ୍ଣିମ ବାଦଲ, ଅସ୍ତ ସୂର୍ଯ୍ୟର ବିକଳ ରାଗିଣୀ, ଶ୍ୱାସ ଭଳି ଚଞ୍ଚଳ ଅଥଚ ନିଶ୍ଚଳ, ଅଧୁରା ସ୍ୱପ୍ନ ଭଳି ଅବିରାମ।

0: କିଏ କିଏ ସେଇ ଭଗ୍ନସ୍ତୁପ ଶୋଇଛି?
1: ସାତଶହ ବର୍ଷ ପୂର୍ବର ସେ କଥା। ଓଡ଼ିଶା ପ୍ରଦେଶରେ ପ୍ରବଳ ପରାକ୍ରମୀ ମହାରାଜ ନରସିଂହଦେବଙ୍କ ରାଜ୍ୟ ଏବଂ ତାଙ୍କର ମହାସ୍ଥପତି ମହାଶିଳ୍ପୀ ବିଶୁ। ମହାଶିଳ୍ପୀ ବିଶୁର ପ୍ରସ୍ଫୁଟିତ କଳାର ଅଭୂତପୂର୍ବ ଚମତ୍କାର। ଭଗବାନ ସୂର୍ଯ୍ୟଙ୍କ ତେଜଦୀପ୍ତ ପୁଣ୍ୟଧାମ କୋଣାର୍କ ପୂର୍ବ ସାଗର ତଟରେ ନିର୍ମିତ ହେଉଛି। ବାରଶହ ଶିଳ୍ପୀ ଏବଂ ଶ୍ରମିକଙ୍କ ବାର ବର୍ଷର ପ୍ରଲମ୍ବିତ ସାଧନା ଆଉ କଠୋର ପରିଶ୍ରମ ସହିତ ବିଶୁର ବିରାଟ କଳ୍ପନା ସାକାର ହୋଇଚାଲିଛି।
2: ହଁ, ବିରାଟ କଳ୍ପନା, କିନ୍ତୁ
1: ମନ୍ଦିରର ଚୂଳ ମାରିବା ଏବେ ବି ବାକି ରହିଛି। ସମ୍ପୂର୍ଣ୍ଣ ଉତ୍କଳର ଦୃଷ୍ଟି କୋଣାର୍କ ଉପରେ। କେବେ ଏହାର ଚୂଳ ମାରିବା ହୋଇବ ସମ୍ପୂର୍ଣ୍ଣ? କେବେ କେବେ?
3: କେବେ ଅନ୍ତତଃ କେବେ ଆମେ ଅଁଳା ଉପରେ ତ୍ରିପଟଧର ସ୍ଥାପନ କରିପାରିବା? ଆଜକୁ 10 ଦିନ ହୋଇଗଲା, କେବଳ ଏଇଥିପାଇଁ ମୂର୍ତ୍ତି ସ୍ଥାପନ ହୋଇପାରୁନାହିଁ। ରାଜୀବ, କ'ଣ ତମେ କହୁଛ ଯେ କଳସର ନିମ୍ନ ଅଂଶକୁ ଆହୁରି ହାଲୁକା କରିଦେଲେ?
4: ହଁ, ତଥାପି ମଧ୍ୟ କଳସ ବସୁନେ। ଅଁଳାର ସମସ୍ତ ଭାଗକୁ ପୁଣି ଥରେ ମାପିଲେ, କେଉଁଠି ବି ତ୍ରୁଟି ନାହିଁ।
3: ଆଚ୍ଛା, ଛତ୍ର ଉପର ବାଲିଭୂମିର ଯୋଡ଼େଇ ତ ଠିକ୍ ଅଛି?
4: ସେ ଯୋଡ଼େଇ ସବୁ ତ ଆପଣ ନିଜ ହାତରେ କରିଥିଲେ।
3: ଜାଣିଛି, କିନ୍ତୁ ମନ୍ଦିରର ସୁନ୍ଦର କଳ୍ପନା ମୋ ବୁଦ୍ଧିରୁ ବାହାର ହୋଇଯାଉଛି। ମୋତେ କ'ଣ ଜଣାଥିଲା, ସୂର୍ଯ୍ୟଙ୍କର ଯେଉଁ ବିଶାଳ ବାହନର ସ୍ୱପ୍ନ ମୁଁ ଦେଖୁଥିଲି, ସନ୍ଧ୍ୟା ହଉ ହଉ ତାହା ପାର୍ଥିବ ଧରାତଳରୁ ଉପରକୁ ଉଠି ଭଗବାନ ଭାସ୍କରଙ୍କର ଚରଣ ସ୍ପର୍ଶ ପାଇଁ ଅସ୍ଥିର ହୋଇ ଉଠିବ।
4: ରାଜଜ୍ୟୋତିଷୀ ଭାନୁଦତ୍ତଙ୍କର କହିବା ହେଉଛି
5: ଠିକ୍ ହେବ ତ ବିଶୁ? କିଛି ତ୍ରୁଟି ତ ନାହିଁ ନାଟ୍ୟାଚାର୍ଯ୍ୟ ବେଶରେ?
4: ହାତରେ ବୀରଶୃଙ୍ଖଳ କାହିଁ ତା ତ ସମୟଶ୍ରୀ?
5: ଏତିକି ଜାଣିନ ରାଜୀବ, ହାତରେ କରତାଳ ଦେଖୁଛ? କରତାଳ ବଜେଇବାର ଭଙ୍ଗିମା ନାହିଁ ତ? ତାହା ନାଟ୍ୟାଚାର୍ଯ୍ୟର ମୂର୍ତ୍ତି ବୋଲି କିପରି ଜଣାଯିବ? ଆଉ ଯଦି କରତାଳ ବଜେଇବାର ଅଛି ତ କଚଟିରେ ସ୍ୱର୍ଣ୍ଣ ଶୃଙ୍ଖଳା କିପରି ରହିପାରିବ?
4: ବୁଝିଲି ତା ତ।
5: କିନ୍ତୁ ବିଶୁ, ତୁମର ମତ କ'ଣ? ହାତରେ କଟକ ମୁଦ୍ରା ରଖିବି ତ? ଯେମିତି କରତାଳ ବଜେଇ ମୁଁ ନର୍ତ୍ତକୀମାନଙ୍କୁ ଇସାରା ଦେଉଛି, ଠିକ୍ ନା? କଥା କ'ଣ ବିଶୁ, ଚୁପ୍ କାହିଁକି ରହିଛ?
3: ଜ୍ୟୋତିଷୀ କ'ଣ କହୁଛନ୍ତି ରାଜୀବ?
4: କହୁଛନ୍ତି କୋଣାର୍କ ମନ୍ଦିର ଯେମିତି ସମ୍ପୂର୍ଣ୍ଣ ହୋଇଯିବ, ସେମିତି ଏହାର ପଥରରେ ପର ଲାଗିଯିବ, ଆଉ ଆଉ ପୁରା ମନ୍ଦିର ଆକାଶରେ ଉଡ଼ିଯିବ।
5: ମୁଁ ମଧ୍ୟ ଏହି ଭବିଷ୍ୟବାଣୀ ଶୁଣିଥିଲି, କିନ୍ତୁ ଏଥିରେ ଗୋଟିଏ ପରିବର୍ତ୍ତନ ଚାହୁଁଛି।
4: ତାତ ତାହା କ'ଣ ତାତ ସମୟଶ୍ରୀ?
5: ମନ୍ଦିର ଉଡ଼ିବ ନାହିଁ। ନାଟ୍ୟାଚାର୍ଯ୍ୟ ସୌମ୍ୟର ଇସାରାରେ ଯେତେବେଳେ ନାଟ ମନ୍ଦିରରେ ଦେବଦାସୀ ନୃତ୍ୟ କରିବେ, ତ ତାଳ ଦେବା ପାଇଁ କୋଣାର୍କ ମନ୍ଦିର ହିଁ ନାଚି ଉଠିବ।
3: ପରିହାସର କଥା ନୁହେଁ ବନ୍ଧୁ
5: ବିଶୁ। ତେବେ ତୁମେ କ'ଣ ମାନୁଛ ଯେ କୋଣାର୍କର ଏଇ ଭାରି ପଥର ବିଶାଳ କାୟ ମୂର୍ତ୍ତି ସବୁ ଆକାଶରେ ଉଡ଼ିବେ?
3: କହିପାରିବିନି, କିନ୍ତୁ ଗୋଟାଏ କଥା ନିଶ୍ଚୟ ହେବ, ଆମେ ପଥରରେ ପ୍ରାଣ ଭରିଛୁ, ତାକୁ ଗତି ପ୍ରଦାନ କରିଛୁ। ସେ ଭୁଲି ଯାଇଛି ଯେ ପାର୍ଥିବ ପଦାର୍ଥ ତାର ପାଦ ଭୂମି ସ୍ପର୍ଶ କରୁନାହିଁ। ପଥରର ଏହି ମନ୍ଦିର ଆଜି କଳ୍ପନାର ସ୍ପର୍ଶରେ ବାୟୁ ଭଳି ଗତିମାନ, କିରଣ ଭଳି ସ୍ପର୍ଶହୀନ, ସୁଗନ୍ଧ ଭଳି ସର୍ବବ୍ୟାପୀ ହୋଇଯାଇଛି। କିନ୍ତୁ ପୃଥିବୀ ତାକୁ ଜାବୁଡ଼ି ଧରିଛି ଈର୍ଷାରେ। ଈର୍ଷାରେ ଅଜାଣତରେ ଆମେମାନେ ପୃଥିବୀ ଓ ଆକାଶ ମଧ୍ୟରେ ଭୀଷଣ ସଂଘର୍ଷ ସୃଷ୍ଟି କରିଦେଇଛୁ।
5: ପୃଥିବୀ ଆଉ ଆକାଶର ସଂଘର୍ଷ ବିଷୟରେ ପରେ ଚିନ୍ତା କରିବ ବିଶୁ। ଉତ୍କଳର ପୃଥିବୀପତିଙ୍କ କ୍ରୋଧାଗ୍ନିର ସମ୍ମୁଖୀନ ହେବା ପାଇଁ କିଛି ବ୍ୟବସ୍ଥା କରିଛ ନା ନାହିଁ?
3: ତୁମର ମତଲବ?
5: ଉତ୍କଳ ନରେଶଙ୍କ କ୍ରୋଧ ହୁଏତ କ୍ଷଣିକ ହୋଇପାରେ, କିନ୍ତୁ ତାକୁ ପ୍ରଜ୍ୱଳିତ କରି ରଖୁଛନ୍ତି ମହାମାତ୍ୟ ରାଜରାଜ ଚାଲୁକ୍ୟ, ଆଉ ଦୟାରେ ତରଳିବା ସେ ଶିଖି ନାହାନ୍ତି।
3: ମହାମାତ୍ୟ ଚାଲୁକ୍ୟ ରାଜ୍ୟର ସର୍ବେସର୍ବା ନୁହନ୍ତି।
5: ତୁମେ ଭ୍ରମିତ ହେଇଛ ବନ୍ଧୁ। ମହାରାଜ ନରସିଂହ ଦେବ ତ ବଙ୍ଗ ପ୍ରଦେଶରେ ଯବନଙ୍କୁ ପରାସ୍ତ କରିବାରେ ଲାଗିଛନ୍ତି, ଆଉ ଲୋକମାନେ କହୁଛନ୍ତି ରାଜନଗରରେ ଆଜିକାଲି ମହାମାତ୍ୟ ହେଉଛନ୍ତି ସର୍ବେ।

0: ସର୍ବା
1: ତାତ ଦୂର ଦୂରାନ୍ତରୁ ଆସୁଥିବା ଶିଳ୍ପୀଗଣ ମହାମାତ୍ୟଙ୍କ ଅତ୍ୟାଚାରର ସମାଚାର କହୁଛନ୍ତି। ଏମାନଙ୍କ ଭିତରୁ ହିଁ ଅନେକଙ୍କ ପରିବାର ଉପରେ ମହାମାତ୍ୟଙ୍କ ଅନ୍ୟାୟର ପ୍ରହାର ପଡ଼ିସାରିଛି। ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଆଶଙ୍କା ବିଜଡ଼ିତ ଖବର ଶୁଣାଯାଉଛି।
2: ଶୁଣିଛି ମହାଦଣ୍ଡ ପାଶିକଙ୍କ ସମସ୍ତ ଅଧିକାର ଏବେ ସେ ହାତେଇ ନେଇଛନ୍ତି।
1: ତେବେ ତ ସମସ୍ତ ଦଣ୍ଡପାଶିକ ସୈନିକ ତାଙ୍କ ଅଧୀନରେ ରହିବେ।
2: ସେଇଆ ହିଁ ତ, ରାଜ୍ୟ ସେନା ତ ବଙ୍ଗପ୍ରଦେଶରେ ଯବନଙ୍କ ସହିତ ଲଢ଼େଇ କରୁଛନ୍ତି, ଏବଂ ଏପଟେ ଦଣ୍ଡପାଶିକ ସୈନିକଙ୍କ ବଳରେ ମହାମାତ୍ୟଙ୍କ ଶକ୍ତି ଦିନକୁ ଦିନ ବଢ଼ି ଚାଲିଛି।
3: କାହାର ଶକ୍ତି ବଢ଼ୁ କି ଛିଡ଼ୁ, ଆମକୁ ତ କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ କରିବାର ଅଛି।
1: ତାତ ଆପଣ ଯଦି ଧର୍ମପଦର କଥା ଶୁଣିବେ ତ ନିଜର ମତ ନିଶ୍ଚୟ ବଦଳେଇ ଦେବେ।
2: କେଉଁ ଧର୍ମପଦ?
1: ଜଣେ କିଶୋର ଶିଳ୍ପୀ ଏବେ ହିଁ ଆସିଛି, ବୟସ ତ ଅଳପ, ବୋଧହୁଏ 16 ବି ନୁହେଁ, କିନ୍ତୁ ବୁଦ୍ଧି ତୀକ୍ଷ୍ଣ। ଆପଣଙ୍କ ସହିତ ସାକ୍ଷାତ କରିବାକୁ ବି ଚାହୁଁଛି।
3: କାହିଁକି?
1: ଖୋଲିକରି କିଛି କହୁନି, ବିଚିତ୍ର ଜୀବ, କେତେବେଳେ ମୌନ ରହି କଳସ ଆଡ଼କୁ ନିନିମେଷ ଚାହିଁ ରହୁଛି ତ, ଆଉ କେତେବେଳେ କମ୍ ସମୟ ଭିତରେ ଚମତ୍କାର ମୂର୍ତ୍ତି ଗଢ଼ି ଦେଉଛି। ଏଇ ଯୋଉ କୀର୍ତ୍ତିସ୍ତମ୍ଭ ଉପରେ ଗାୟକଙ୍କ ମୂର୍ତ୍ତି, ସିଏ ହିଁ ଖୋଦେଇ କରିଛି।
3: ଏକ 16 ବର୍ଷର କିଶୋର ରାଜୀବ, ମୁଁ ତା ସହିତ ମିଶିବି।
1: କହିବେ ତ ଏବେ ଡାକି ଆଣିବି ତାତ, ତାର ଓଜପୂର୍ଣ୍ଣ ବାଣୀରେ ଆପଣଙ୍କୁ ବିସ୍ମୃତ ବିଦ୍ରୋହର ଉତ୍ତାପ ଅନୁଭବ ହେବ।
3: ରାଜୀବ, ଶିଳ୍ପୀକୁ ବିଦ୍ରୋହର ବାଣୀ ଦରକାର ନାହିଁ, ମୋ କଳରେ ଜୀବନର ପ୍ରତିବିମ୍ବ ଆଉ ତା ବିରୁଦ୍ଧରେ ବିଦ୍ରୋହ, ଦୁଇଟି ଯାକ ସନ୍ନିହିତ। ରାଜୀବ, ତମେ ସେହି କିଶୋରକୁ ଡାକି ଆଣ, ମୋ ଦୃଷ୍ଟିର ସ୍ପର୍ଶରେ ତାର ପ୍ରତିଭାର ପ୍ରଖରତା ଜାଗ୍ରତ ହୋଇ ତାର ବାଣୀକୁ ମୌନ କରିଦେବ, ମୋତେ ତାର କଳା ଦରକାର।
1: ମୁଁ ଏବେ ତାକୁ ଡାକି ଆଣୁଛି।
2: ମୋତେ ବି ତାର କଳା ଦରକାର।
3: କଣ, ତାକୁ ନୃତ୍ୟ ସଙ୍ଗୀତ ଶିଖେଇବ ବନ୍ଧୁ?
2: ନାଇଁ, ଭାବୁଛି ମୋ ମୂର୍ତ୍ତି ତ ତୁମେ ପୂରା କରିପାରିଲନି, ଏପଟେ ମୁଁ ପ୍ରସ୍ତୁତ ହୋଇ ଠିଆ ହୋଇ ରହିଛି, ସେମିତି ରହିଛି, ସେଇ ପ୍ରତିଭାବାନ କିଶୋର ହିଁ ତାହା ପୂର୍ଣ୍ଣ କରିବ।
3: ଏହା କେମିତି ହେବ? ହେଇ, ମୁଁ ଏବେ ସମ୍ପୂର୍ଣ୍ଣ କରୁଛି।
2: କେତେ ସମୟ ଏମିତି ଏହି ବେଶରେ ଠିଆ ହେବାକୁ ପଡ଼ିବ ଯେ?
3: ଆଉ ଅଳ୍ପ ସମୟ କ'ଣ, ଜଲ୍ଦି?
2: ନା, ସ୍ଥାପନା କରିବା ପାଇଁ ଯେତିକି ଡେରି ହେଉଛି, ସଙ୍ଗୀତକାରର ପ୍ରସ୍ତୁତି ପାଇଁ ମୋତେ ସମୟ ମିଳିଯାଉଛି।
3: ତାହେଲେ କ'ଣ ଗୀତ ଗୋବିନ୍ଦ ଦେଖେଇବ?
2: ଭଲ ହେଇଥାନ୍ତା ଯଦି ଜୟଦେବ ସୂର୍ଯ୍ୟ ଭଗବାନଙ୍କ ଉପରେ ପରି ରଚନା କରିଥାନ୍ତେ।
3: ଗୀତା ଭାସ୍କର
2: ଏହି ନାମ ମୁଁ ରଖିଛି।
3: ତେବେ କ'ଣ ସତରେ ଭଗବାନ ଭାସ୍କରଙ୍କ ଉପରେ ସଙ୍ଗୀତ ପ୍ରଦର୍ଶନ କରିବ?
2: କୋଣାର୍କର ନାଟ ମନ୍ଦିରରେ ଏହାଠାରୁ ଅଧିକ ଆଉ କ'ଣ ସମୀଚୀନ ହେବ? ବିଶୁ, ମୋର ସଙ୍ଗୀତକାର ଭିତରେ ଜୟଦେବ ଏବଂ କାଳିଦାସ ଦୁଇ ଜଣଙ୍କର ମଣିକାଞ୍ଚନ ସଂଯୋଗ ରହିବ, ଅଦ୍ଭୁତ ସଂଯୋଗ।
3: ନାଇଁ, ଏହି ସଙ୍ଗୀତକାର ହେବ ନାହିଁ, କେବେ ନୁହଁ।
2: କ'ଣ ହେଲା ବିଶୁ, କଥା କ'ଣ? ପୂର୍ବରୁ ତୁମକୁ ଏପରି ଉତ୍ତେଜିତ ହେବା କେବେ ତ ଦେଖିନି।
3: ସୌମ୍ୟ, ସେପଟେ ସେଇ ମୂର୍ତ୍ତିକି ଦେଖ।
2: ହଁ, ବହୁତ ସୁନ୍ଦର ହେଇଛି ମୋର ଏଇ ପ୍ରତିମା, ଅଦ୍ଭୁତ ତୁମର କୌଶଳ, କିନ୍ତୁ କେଉଁଠି ମୋର ଏଇ ସାଧା ସିଧା କଣ୍ଠହାର, ଆଉ କାହିଁ ସେଇ ମୂର୍ତ୍ତିର କଣ୍ଠାଭରଣ ଭିତରେ କଙ୍କଣ ଉପରେ ଖୋଦିତ କାମଦେବଙ୍କ ମନୋହର ଛବି?
3: ସେଇ କଙ୍କଣ ଗୋଟେ ହାତୀଦାନ୍ତ କଙ୍କଣର ନକଲ।
2: ଦେଖିବି ସେଇଟା କିପରି କଙ୍କଣ?
3: ସେଇ କଙ୍କଣ ତ କୌଣସି ହତଭାଗ୍ୟ ଜଣେ ସମ୍ମୋହିତାକୁ ଦେଇଥିଲା 17 ବର୍ଷ ତଳେ।
2: ବିଶୁ,
3: ହଁ ସୌମ୍ୟ, ସେ ବଣକଳିକା ଥିଲା, ତାର ନାମ ଥିଲା ସାରିକା। ନିଜ ଗ୍ରାମବାସୀଙ୍କ ସହିତ ହାଟ ଦିନ ଆସୁଥିଲା ଆମ ନଗରକୁ ଜଙ୍ଗଲଜାତ ଚେରମୂଳି ଛାଲି ବିକିବା ପାଇଁ,
2: ଏବଂ ନଗରର ଉଚ୍ଚ ଅଟ୍ଟାଳିକାବାସୀ ସେହି ବନକଳିକା ଉପରେ ମୁଗ୍ଧ ହୋଇଗଲା।
3: ଯେପରି ସୁର ଆଉ ତାଳ ଜଣେ ଅନ୍ୟକୁ ଭଲ ପାଆନ୍ତି, ସେ ମଦଭରା ବର୍ଷା ଭଳି ଉନ୍ମତ ଥିଲା ପୁଷ୍ପାବୃତ କାମିନୀ ତରୁ ଭଳି ସମ୍ପୂର୍ଣ୍ଣ।
2: କିନ୍ତୁ ସେଇ

0: ରୁକ୍ମିଣୀ ଭଗ୍ନ ହେଲା କେମିତି?
1: ସେଇ ଭୀରୁତାର କଥା।
0: ବିୟୋଗର ବାଦଲ ଉପରେ ସୂର୍ଯ୍ୟ କିରଣ ବିଚ୍ଛୁରିତ ହେଲା ଏବଂ କଳାର ସପ୍ତରଙ୍ଗୀ ଇନ୍ଦ୍ରଧନୁ ଉତ୍କଳ ଉପରେ ଛାଇଗଲା। କେମିତି ବିଡ଼ମ୍ବନା ବିଶୁ, କେମିତି ବିଡ଼ମ୍ବନା! ତୁମର ଭାଙ୍ଗି ଯାଇଥିବା ରାଗିଣୀର ବିଷାଦ ହିଁ ତୁମର ଚମତ୍କାର ପୂର୍ଣ୍ଣ କଳା ବୈଭବ ହୋଇଛି।
1: ସୌମ୍ୟ, ସୌମ୍ୟ, ଭବ୍ୟ ମନ୍ଦିର ନିର୍ମାଣ କରୁଥିବା ଏହି ହାତ ସାରିକା ହାଉତା ସନ୍ତାନ ପାଇଁ ଗୋଟାଏ କୁଡ଼ିଆ ବି ବନେଇ ପାରିନାହିଁ।
0: 17 ବର୍ଷ ପର୍ଯ୍ୟନ୍ତ ଯେଉଁ ଆଶାରେ ଏହି ରହସ୍ୟକୁ ମନ ଭିତରେ ସଂଗୋପିତ କରି ରଖିଛ ବିଶୁ, ତାହା କେବେ ବି ବୃଥା ଯିବ ନାହିଁ, କେବେ ବି ନୁହଁ।
1: ଆଶା ନାହିଁ ସୌମ୍ୟ, ନାହିଁ, ମୁଁ ପ୍ରାୟଶ୍ଚିତ କରିବା ଦରକାର।
0: ପ୍ରାୟଶ୍ଚିତ କିପରି?
1: ସୌମ୍ୟ, ଯଦି କୋଣାର୍କ ସମ୍ପୂର୍ଣ୍ଣ ହେଲା ନାହିଁ ତ ତାକୁ ନଷ୍ଟ କରିବାକୁ ପଡ଼ିବ। ଏହା ହିଁ, ଏହା ହିଁ ହେବ ମୋ ଭଳି ପାପୀର ପ୍ରାୟଶ୍ଚିତ।
0: ଶିଳ୍ପୀ, ଶିଳ୍ପୀ, ତୁମେ ବିଷ୍ଣୁ, ତୁମେ ଶଙ୍କର ନୁହଁ, ନିର୍ମାତା ତୁମେ ସଂହାରକର୍ତ୍ତା ନୁହଁ। ଆଉ ଏଇ ସ୍ତମ୍ଭ ଆଉ ପାଷାଣ, ଏହାକୁ ତ ଭୂକମ୍ପ ଧ୍ୱସ୍ତ କରିଦେଇପାରେ ଅଥବା କାଳର କରାଳ ଗତି।
1: ସୌମ୍ୟ, ଯେଉଁ ପଞ୍ଚମୁଖୀ ଚୁମ୍ବକ ପଥରର ଆକର୍ଷଣରେ ସୂର୍ଯ୍ୟ ଭଗବାନଙ୍କର ବିଶାଳ ମୂର୍ତ୍ତିର ଆଧାର ଅବସ୍ଥିତ, ତମେ ତାକୁ ଧ୍ୟାନପୂର୍ବକ ଦେଖିଛ?
0: କଣ ସେଥିରେ ଭୂକମ୍ପର ପ୍ରଭାବ ନାହିଁ?
1: ଗୋଟେ ରହସ୍ୟ କଥା ଶୁଣ। ଦେଖ, ଠିକ୍ ମଝିରେ ଯେଉଁ ପଞ୍ଚମୁଖୀ ଚୁମ୍ବକ ରହିଛି ତାକୁ ହଟେଇ ଦେଉ ଦେଉ, ଅତି ଜୋରରେ ଖସି ପଡ଼ିବ ଏବଂ ଭୂକମ୍ପ ଭଳି ଗର୍ଭଗୃହର ଶିଳା ଆଉ ସ୍ତମ୍ଭ ଖସିବାରେ ଲାଗିବ ଏବଂ
2: ପ୍ରଣାମ ଆଚାର୍ଯ୍ୟ।
1: ଶୁଣିଛି ତମେ ଆସୁ ଶିଳ୍ପୀ, ଏତେ ଛୋଟ ବୟସରେ ତମକୁ କୋଉ ଗୁରୁ ଶିକ୍ଷା ଦେଲେ?
2: କେହି ନୁହେଁ ଆଚାର୍ଯ୍ୟ, ମୁଁ ଶିଳ୍ପୀ ହେଲି କାରଣ ମୋତେ ଜୀବିତ ରହିବାର ଥିଲା।
1: କଳା ତମର ଜୀବନ, ଏଇଆ ନା
2: ଜୀବନ ଏବଂ ଜୀଇଁବାର ସାଧନ ମଧ୍ୟ,
1: ତାହା ସମ୍ପୂର୍ଣ୍ଣ ଜୀବନର ପ୍ରତିବିମ୍ବ। ଦେଖ, ଦେଖ ଏଇ କୋଣାର୍କ ମନ୍ଦିରକୁ, ଏହା କେବଳ ମନ୍ଦିର ନୁହେଁ, ସାରା ଜୀବନ ଗତିର ରୂପକ। ଆମେ ଏହାର ସ୍ତମ୍ଭ, ଉପପୀଠ, ଅଧିସ୍ଥାନରେ ଯେଉଁ ମୂର୍ତ୍ତିଗୁଡ଼ିକୁ ଆଙ୍କିଛୁ ସେଗୁଡ଼ିକୁ ଧ୍ୟାନପୂର୍ବକ ଦେଖ। ସେମାନଙ୍କ ଭିତରେ ମନୁଷ୍ୟର ସମସ୍ତ କର୍ମ, ବାସନା, ମନୋରଞ୍ଜନ ଏବଂ ଭଙ୍ଗିମା ସବୁ ଚିତ୍ରିତ ହୋଇଛି। ଏହା ହିଁ ତ ଜୀବନ।
2: କ୍ଷମା କରନ୍ତୁ ଆଚାର୍ଯ୍ୟ, ଶୃଙ୍ଗାର ମୂର୍ତ୍ତିଗୁଡ଼ିକୁ ଦେଖି ଦେଖି ମୁଁ ଅଣନିଶ୍ୱାସୀ ହୋଇଯାଇଛି।
0: ଏବେଠାରୁ ଯୁବକ କୌଣସି ରମଣୀ ଆଗରେ ଏହି କଥା କହିଦେବ ନାହିଁ, ନାହିଁ ତ ତୁମକୁ ଅବିବାହିତ ସାରା ଜୀବନ ରହିବାକୁ ପଡ଼ିବ।
1: ତେବେ ତମେ ସେମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏହି ପ୍ରଣୟ ମୂର୍ତ୍ତି ଭିତରେ ଅଶ୍ଳୀଳତା ଦେଖନ୍ତି, ଜୀବନର ଆରମ୍ଭ ଏବଂ ଉତ୍କର୍ଷ ନୁହେଁ।
2: ଜୀବନର ଆରମ୍ଭ ଏବଂ ଉତ୍କର୍ଷ ଭିତରେ ଆହୁରି ଏକ ସ୍ଥିତି ରହିଛି ଆଚାର୍ଯ୍ୟ, ଜୀବନର ପୁରୁଷାର୍ଥ। ଅପରାଧ କ୍ଷମା କରନ୍ତୁ ଆଚାର୍ଯ୍ୟ, ଆପଣଙ୍କ କଳା ସେହି ପୁରୁଷାର୍ଥକୁ ଭୁଲି ଯାଇଛି।
1: କିନ୍ତୁ କଳାକୁ ନୁହଁ, କଳାର ପୂର୍ଣ୍ଣତା ଚୟନରେ ରହିଛି, ବାଛିବାରେ ରହିଛି।
2: ବାଛିବା ମାତ୍ର ଆଖିର ଖେଳ ଆଚାର୍ଯ୍ୟ, ଆଜିର ଶିଳ୍ପୀ ଆଖିରେ ତାହା ପଡ଼େ ନାହିଁ ଯେଉଁଠାରେ ଧୂଳି ଭିତରେ ହୀରା ଛପି ରହିଛି।
0: ଧର୍ମପଦ, କଣ ତୁମେ ଭୁଲି ଯାଉଛ ଯେ ତୁମେ ମହାଶିଳ୍ପୀ ଆଚାର୍ଯ୍ୟ ବିଷ୍ଣୁଙ୍କ ସମ୍ମୁଖରେ ଠିଆ ହେଇଛ? ଗତ 10 ଦିନ ନିରନ୍ତର ଚେଷ୍ଟା ସତ୍ତ୍ୱେ ମନ୍ଦିର ଉପରେ କଳସ ସ୍ଥାପନ ସେ କରିପାରିନାହାନ୍ତି, ଆଉ ତୁମେ ଶାସ୍ତ୍ରୀୟ ଅଧ୍ୟୟନ ଏବଂ ଅନୁଭବ ଶୂନ୍ୟ, ତୁମେ କହୁଛ ଏହାକୁ ସମ୍ପୂର୍ଣ୍ଣ କରିବା କଷ୍ଟ ସାଧ୍ୟ ନୁହେଁ। ନିଜ ସାମର୍ଥ୍ୟଠାରୁ ଅଧିକ କଥା କୁହ ନାହିଁ ଯୁବକ।
1: ନାହିଁ ନାହିଁ ସୌମ୍ୟ, ତାକୁ ନିଜ କଥା ସମ୍ପୂର୍ଣ୍ଣ କରିବାକୁ ଦିଅ। ହଁ କୁହ ଯୁବକ, କ'ଣ ତମେ ଅଁଳା ଉପରେ ଶିଖର ସ୍ଥାପନ କରିପାରିବ? ଭାବିଚିତି ଉତ୍ତର ଦିଅ, ଏହା ସାଧାରଣ ସମସ୍ୟା ନୁହେଁ। ଚାଲୁକ୍ୟ
3: ଆଚାର୍ଯ୍ୟ, ଆଚାର୍ଯ୍ୟ, ଆଚାର୍ଯ୍ୟ, ମହାମାତ୍ୟ ଚାଲୁକ୍ୟ ଆସୁଛନ୍ତି।
2: ଚାଲୁକ୍ୟ?
3: ହଁ
1: ଚାଲୁକ୍ୟ ଏଠାକୁ ଆସୁଛନ୍ତି, କୌଣସି ପୂର୍ବ ସୂଚନା ନ ଦେଇ।
3: ହଁ ଆଜ୍ଞା, ଅନେକ ଅସରରେ ସାଙ୍ଗରେ ଅଛନ୍ତି। ଶୁଣନ୍ତୁ,

0: ସେ ସିଧା ଏଠାକୁ ଆସୁଛନ୍ତି ବିଶୁ। ମହାମାତ୍ୟାଙ୍କର ଏଭଳି ହଠାତ୍ ଆସିବା ମତେ ଠିକ୍ ଲାଗୁନି।
1: ତମେ ଜାଣିଛ ବିଶୁ ମୁଁ କାହିଁକି ଏପରି ହଠାତ୍ ଆସିଲି?
2: ଆର୍ଯ୍ୟଙ୍କର ଆସିବାର କୌଣସି ପୂର୍ବ ସୂଚନା ମିଳିନାହିଁ।
1: ସୂଚନା ଦେଇଥାନ୍ତି ତ ତୁମମାନଙ୍କର ରହସ୍ୟ କିପରି ଫିଟିଥାନ୍ତା।
2: ଆଜ୍ଞା ଆଜ୍ଞା,
1: ରାଜନରେ ମୁଁ ଠିକ୍ ଶୁଣିଥିଲି ଯେ କୋଣାର୍କ ପାଇଁ ରାଜକୋଷର ଧନ ନଷ୍ଟ ହେଉଛି ନା ଶିଳ୍ପୀମାନେ ଠିକ୍ କାମ କରୁଛନ୍ତି ନା ଶ୍ରମିକ। 10 ଦିନ ହେଇଗଲା, କଳସ ମଧ୍ୟ ସ୍ଥାପନ ହୋଇପାରିନାହିଁ।
2: ଆମମାନେ ବରାବର ସେଇ ଚେଷ୍ଟା କରିଚାଲିଛୁ।
1: ଚେଷ୍ଟା କରୁଛନ୍ତି? ଏଠି ତ ମୁଁ ଦେଖୁଛି ଗପସପ ଚାଲିଛି। ଏ ଯୁବକ ଏଠାରେ କାହିଁକି ଠିଆ ହେଇଛି?
3: ମୁଁ ଆଚାର୍ଯ୍ୟଙ୍କ ଆଗରେ ଶିଳ୍ପୀମାନଙ୍କର ଦୁଃଖ ଜଣାଉଥିଲି।
1: ଶିଳ୍ପୀମାନଙ୍କର ଦୁଃଖ? ପ୍ରତିହାରୀ, ଏହାକୁ ଧକ୍କା ଦେଇ ବାହାର କରିଦିଅ।
3: ମୁଁ ନିଜେ ନିଜେ ଚାଲିଯାଉଛି।
2: ମହାମାତ୍ୟ, ଆପଣଙ୍କର ଶବ୍ଦ ବହୁତ କଟୁ, ତାକୁ ତ ମୁଁ ହିଁ
1: କଟୁ ଶବ୍ଦ।

0: ଏବେ କଟୁ ଶବ୍ଦରେ କାମ ଚଳିବ ନାହିଁ ବିଶୁ। ମୁଁ ଶୁଣିଛି ଯେ ଶିଳ୍ପୀମାନେ ରାଜାଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ତେବେ ବେତନ ପାଇଁ ସୁବର୍ଣ୍ଣ ମୁଦ୍ରା ମାଗୁଛନ୍ତି
1: ଏବଂ କେହି ମିଥ୍ୟା ଖବର ଦେଇଛି। ପିଛରାମାନେ କାହିଁକି ସୁବର୍ଣ୍ଣ ମୁଦ୍ରା ମାଗିବେ? ହଁ, ଅବଶ୍ୟ କଥା ହେଉଛି ଅକାଳ ଯୋଗୁଁ ସେମାନଙ୍କ କୁଟୁମ୍ବ ଦୁଃଖ କଷ୍ଟରେ
0: ଚଳୁଛନ୍ତି। ଦେଖୁଛି ତୁମେ ମଧ୍ୟ ଏମାନଙ୍କ ସହ ମିଶି ଯାଇଛ। ମନ୍ଦିର ସମ୍ପୂର୍ଣ୍ଣ ହେବା ତ ଦୂରର କଥା, ଏଠାରେ ତୁମେମାନେ ରାଜ୍ୟ ଉପରେ ଚାପ ପକାଇବାର ଦୂରଭିସନ୍ଧି କରି ଚାଲିଛ।
2: ମହାମାତ୍ୟ, ମହାମାତ୍ୟ, ମୋ କଥା ତ ଶୁଣନ୍ତୁ।
0: ଚୁପ୍ ରୁହ। ତୁମମାନଙ୍କୁ ଠିକଣା ରାସ୍ତାରେ ଆଣିବା ମୁଁ ଠିକ ଜାଣିଛି ବିଶୁ।
2: ଆଜ୍ଞା।
0: ବର୍ଷ ବର୍ଷ ଧରି ଅନାୟାସ ପ୍ରଶଂସା ଶୁଣି ଶୁଣି ତୁମେ ଦଣ୍ଡ ବିଧାନ ଠାରୁ ଉର୍ଦ୍ଧ୍ୱରେ ବୋଲି ଭାବି ନେଇଛ। ମୁଁ ତୁମର ସେଇ ଗର୍ବକୁ ଆଜି ଦୂରେଇବାକୁ ଆସିଛି। କାନ ଖୋଲି ଶୁଣିନିଅ ବିଶୁ। ଆଜିଠାରୁ ଏକ ସପ୍ତାହ ଭିତରେ ଯଦି କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ହେଲା ନାହିଁ, ତେବେ ତେବେ ତୁମମାନଙ୍କର ହାତ କାଟି ଦିଆଯିବ।
2: ଶିଳ୍ପୀମାନଙ୍କର ହାତ କାଟି ଦିଆଯିବ?
0: ହଁ, ଶିଳ୍ପୀଙ୍କର ହାତ କାଟି ଦିଆଯିବ। ଆଜିଠାରୁ ଅଷ୍ଟମ ଦିନ ହୁଏତ ମନ୍ଦିରରେ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ସ୍ଥାପନ ହେବ, କିମ୍ବା ତୁମ 1200 ବ୍ୟକ୍ତିଙ୍କର ହସ୍ତଛେଦନ ହେବ।
2: ଏତେ ଭୀଷଣ ଦଣ୍ଡ କଣ? କଣ ଏହା ଉତ୍କଳ ନରେଶଙ୍କ ଆଦେଶ?
0: ହଁ, ମହାରାଜା ନରସିଂହ ଦେବଙ୍କର ଆଦେଶ, ଆଉ ମୋର ମଧ୍ୟ ମହାଦଣ୍ଡ ପାଶିକଙ୍କ ଆଦେଶ। ଉତ୍କଳ ନରେଶ।
3: ଏବେ ଏବେ କଣ ହେବ?
1: ରାଜ ଦରବାରରେ ଅପରାଧୀମାନଙ୍କ ହାତ କାଟି ଦିଆଯିବା ମୁଁ ଦେଖିଛି, ବହୁତ ପୀଡ଼ା।
2: ଉତ୍କଳ ନରେଶଙ୍କ ଆଦେଶ, ମୋର ଦୀର୍ଘ କାଳର ସେବା ଉପରେ ମହାରାଜା କୁଠାରଘାତ କରିବେ।
1: କିଏ ଜାଣିଛି ଉତ୍କଳ ନରେଶଙ୍କ

0: ଦେଶ ନା ମହାମାତ୍ୟଙ୍କର ନିଜସ୍ୱ ଉତ୍ପାତ, ଆମ ପାଖରେ ସାଧନ ନାହିଁ, ସମୟ ବି ନାହିଁ ମହାରାଜାଙ୍କ ମନ କଥା ଜାଣିବା ପାଇଁ। ବଙ୍ଗ ବିଜୟ ପରେ ସେ ଏପର୍ଯ୍ୟନ୍ତ ଫେରି ନାହାନ୍ତି।
1: ମୋତେ ସୁଯୋଗ ଦିଅନ୍ତୁ ଆଚାର୍ଯ୍ୟ।
2: ତୁମକୁ
1: ମହାମାତ୍ୟଙ୍କ ଆସିବା ପୂର୍ବରୁ ଆପଣ ମୋତେ ପଚାରିଥିଲେ କଣ ତୁମେ ଅଁଳା ଉପରେ ଚୂଡ଼ା ସ୍ଥାପନ କରିପାରିବ। ଆଚାର୍ଯ୍ୟ, ମୋତେ ଲାଗୁଛି ଯେ କୋଣାର୍କର ପଦ୍ମ ପାଖୁଡ଼ା ଓଲଟା ହୋଇଛି, ତାକୁ ଓଲଟାଇ ଦେଲେ ବୋଧହୁଏ କଳସ ବସିଯିବ।
3: ତୁମର କହିବା କଥା ହେଉଛି ଛତ୍ର ଉପରେ ଥିବା କମଳାକାର ଅଁଳାରେ?
1: ହଁ ଆଜ୍ଞା, ଯଦି ତାହାର ପ୍ରତ୍ୟେକ ପଟଳକୁ ଏପରି ରଖି ଦିଆଯିବ ଯେପରି ତାହାର ବାହାର ଭାଗ କେନ୍ଦ୍ର ଉପରେ ରହିବ ଏବଂ ଯେଉଁ ଗୁଜିଆ ଅଂଶ ରହିଛି ତାହା ବାହାରକୁ ରହିବ, ତାହେଲେ ତାର ଆକୃତି ପ୍ରସ୍ଫୁଟିତ ପଦ୍ମ ଭଳି ହୋଇଯିବ। କଢ଼ ପରି ନୁହେଁ, କିନ୍ତୁ କଳସ ସ୍ଥିର ରହିବ।
2: ଯୁବକ, ହଁ ଯୁବକ, ତୁମ କଥା ସାରହୀନ ନୁହେଁ। ବୋଧହୁଏ ଅଁଳର କେନ୍ଦ୍ରରେ ଅଧିକ ଭାର ଦେଲେ କଳସର ଯଷ୍ଟିକୁ ସାହାରା ମିଳିଯିବ। ଧର୍ମପଦ,
1: ଆଜ୍ଞା,
2: ଚାଲ ମୋ ସହିତ ଚାଲ, ଆମେ ଛତ୍ର ଉପରେ ଚଢ଼ି ଏବେ ପଟଳ ବଦଳେଇବାର ପ୍ରସ୍ତୁତି କରିବା।
1: ରହିଯାଆନ୍ତୁ ଆଚାର୍ଯ୍ୟ, ଯଦି ମୋର ଉପାୟ ସଫଳ ହୋଇଯିବ ଏବଂ କୋଣାର୍କର ଚୂଡ଼ା ସ୍ଥାପନ କରିପାରିବା, ତେବେ ମୋତେ କ'ଣ ମିଳିବ?
2: ତମେ କ'ଣ ଚାହୁଁଛ? ଯାହା କିଛି ମୋତେ ମିଳିବ ସେ ସବୁ ମୁଁ ତମକୁ ଦେଇଦେବି।
1: ମୁଁ ଚାହୁଁଛି ଯଦି ଶିଖର ସ୍ଥାପନ ହୋଇଯିବ ତେବେ କେବଳ ଗୋଟିଏ ଦିନ ପାଇଁ, ମନ୍ଦିର ପ୍ରତିଷ୍ଠା ଦିନ ମୋତେ ଆପଣ ନିଜର ସବୁ ଅଧିକାର ଦେଇଦେବେ।
2: ଯଦି କୋଣାର୍କ ସମ୍ପୂର୍ଣ୍ଣ ହୋଇଯାଏ ତ ଦିନେ କାହିଁକି, ସବୁଦିନ ପାଇଁ ସେ ଅଧିକାର ତମର ହୋଇଯିବ। ମୁଁ ତମକୁ ମୋ ସ୍ଥାନରେ ପ୍ରଧାନ ଶିଳ୍ପୀ ବନେଇବି।
3: ଏହା ଆପଣ କ'ଣ କହୁଛନ୍ତି ମହାଶିଳ୍ପୀ?
2: ମୁଁ ଠିକ୍ କହିଛି, ଏହି ଯୁବକର ପ୍ରତିଭା ମୋତେ ମୁଗ୍ଧ କରିଛି। ରାଜୀବ, ତୁମେ ଜାଣିନ ପ୍ରଧାନ ପଦରେ ମୋର କୌଣସି ମୋହ ନାହିଁ। ମୋହ ଯଦି ରହିଛି ତାହା ହେଉଛି କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ହେଉ। ଆଜି ଏହି ଯୁବକ ଲିଭି ଯାଇଥିବା ନିଆଁକୁ ଫୁଙ୍କି ପ୍ରଜ୍ୱଳିତ କରିଦେଇଛି। ମୋର ଭାବନା ଏହି କ୍ଷଣି ମୋ ହାତରେ କୋଣାର୍କ ସମ୍ପୂର୍ଣ୍ଣ ହେବା ପାଇଁ ଆତୁର। ଚାଲ ଚାଲ ଯୁବକ, ଚାଲ
1: ଆସନ୍ତୁ।

0: କଳିଙ୍ଗର ଏହି କୋଣରେ କଳିଙ୍ଗ ନରେଶଙ୍କୁ ସ୍ୱାଗତ।
1: ବହୁତ ଦିନରୁ ଏହି ସ୍ୱାଗତ ପାଇଁ ମୁଁ ଲାଳାୟତ ଥିଲି ପ୍ରଧାନ ଶିଳ୍ପୀ ବିଶୁ। ତୁମେ କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ କରି ଉତ୍କଳର ଗୌରବ ବୃଦ୍ଧି କରିଛ, ଧନ୍ୟ ଧନ୍ୟ ତୁମେ।
0: ସେହି ଗୌରବ ତ ପଥରର ଶୃଙ୍ଗାରରେ ଫୁଟି ଉଠିଛି ମହାରାଜ।
1: ପଥର ନିକଟରୁ ଦେଖିଲେ ତ ପ୍ରତୀତ ହୁଏ ସତେ ଯେମିତି ତୁମେ କୌଣସି ସ୍ୱର୍ଣ୍ଣକାର ନିର୍ମିତ ଅଳଙ୍କାରଗୁଡ଼ିକୁ ପାଷାଣ ବନେଇ ଦେଇଛ, ଏବଂ ଦୂରରୁ ଏହି ବିମାନ ଆଉ ଜଗମୋହନର ଚୂଡ଼ା ହିମାଳୟ ଶିଖର ସହିତ ପ୍ରତିଯୋଗିତା କରିବା ଭଳି ଜଣାପଡୁଛି। ଚମତ୍କାର ମହେନ୍ଦ୍ର,
2: ଆଦେଶ କରନ୍ତୁ ମହାରାଜ।
1: ରାଜକବି ବିଶ୍ୱନାଥଙ୍କୁ କୁହ ସେ ନିଜ ସାହିତ୍ୟ ଦର୍ପଣରେ କୋଣାର୍କର ପ୍ରତିବିମ୍ବ ଖୋଜିବେ।
2: ସାଗର ଯାହାର ପ୍ରତିବିମ୍ବ, ରାଜକବିର ଦର୍ପଣ ତାର ଝଲକ ପାଇପାରିବ ମହାରାଜ।
1: ତେବେ ରାଜ ଗାୟକ ଚକ୍ରଧରଙ୍କୁ କୁହ ଏହି ଅଦ୍ଭୁତ ରାଗିଣୀର ପ୍ରତିଧ୍ୱନିକୁ ସେ ନିଜ ଗୀତରେ ବାନ୍ଧି ରଖିବେ।
2: ଜଳନିଧିର ସ୍ୱର ଲହରୀ ଯାହାର ପ୍ରତିଧ୍ୱନି, କେଉଁ ଗାୟକ ସେହି ରାଗିଣୀକୁ ବାନ୍ଧି ପାରିବ ମହାରାଜ?
1: ଜାଣିଛ ବିଶୁ,
0: ପ୍ରଭୁ
1: ଏହା ସେହି ପ୍ରତିଧ୍ୱନି ଥିଲା ଯାହା ବଙ୍ଗଦେଶରେ ଯବନଙ୍କୁ ପରାଜିତ କରିବା ସମୟରେ ଆମକୁ ରଣଭେରିରେ ଶୁଣାଯାଉଥିଲା।
0: ଦେବ, କଳାକାରର ରାଗିଣୀ କଳାମର୍ମଜ୍ଞର କର୍ଣ୍ଣକୁହର ହିଁ ଖୋଜିଥାଏ।
1: ବିଜୟ ପ୍ରାପ୍ତି ପରେ ସମସ୍ତ ସେନାଙ୍କୁ ବଙ୍ଗ ପ୍ରଦେଶରେ ଛାଡ଼ି ମୁଁ ଶୀଘ୍ର ରାଜଧାନୀକୁ ଫେରିଆସିଲି। କୋଣାର୍କର ସମ୍ମୋହନ ହେଉଛି ବ୍ୟାଧର ବଂଶୀ, ଆଉ ମୁଁ ହେଉଛି ବିବସ ମୃଗ।
3: ତେବେ କଣ ଉତ୍କଳ ନରେଶଙ୍କର ବିଜୟ ସେନା ଏବଂ ମହାସେନାପତି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ ମହାରାଜ?
2: ସେମାନେ ତ ଏବେ ବଙ୍ଗଦେଶରେ ହିଁ ଅଛନ୍ତି।
1: କିନ୍ତୁ ମହାମାତ୍ୟଙ୍କ ଦଣ୍ଡପାସିକ ସେନା ପଛରେ ଆସୁଛନ୍ତି, ତାଙ୍କ ରଥର ଅଖ ଭାଙ୍ଗି ଯାଇଛି, ସେମାନେ ଆସିବାରେ ଅଧିକା ବିଳମ୍ବ ହେବ ନାହିଁ। କିନ୍ତୁ ଇତିମଧ୍ୟରେ ମୁଁ ଚାହୁଁଛି ଯେ ମୂର୍ତ୍ତି ବନ୍ଦନା ପୂର୍ବରୁ ହିଁ ଆମେ କୋଣାର୍କ ନିର୍ମାତା ପ୍ରଧାନ ଶିଳ୍ପୀଙ୍କୁ ତାଙ୍କ କକ୍ଷରେ ଉଚିତ ରୀତିରେ ସମ୍ବର୍ଦ୍ଧନା ଦେବୁ। ମହେନ୍ଦ୍ର
2: ମହାରାଜ,
1: ଆଣୁ ତ ସେହି ରତ୍ନମାଳା।

0: ପିପିସୁ ଆଗକୁ ଆସ ଏବଂ ଏହି ରତ୍ନମାଳା ଆମ ହାତରୁ ନେଇ
1: ରହିଯାଆନ୍ତୁ ରହିଯାଆନ୍ତୁ ମହାରାଜ, ସେହି ରତ୍ନମାଳାର ଅଧିକାରୀ ମୁଁ ନୁହଁ।
0: ବିଶୁ, ଏହା ତୁମର ବିନମ୍ରତା ନା ତୁମେ ହର୍ଷାତିରେକ ବିକ୍ଷିପ୍ତ ହୋଇଯାଇଛ।
1: ମହାରାଜ, ଏହି ଯୁବକ ସେହି ରତ୍ନମାଳାର ଅଧିକାରୀ, ଆଜି ସେ ହିଁ ପ୍ରଧାନ ଶିଳ୍ପୀ।
0: ପ୍ରଧାନ ଶିଳ୍ପୀ ବିଶୁ, ଆମେ ଏହି ଯୁବକକୁ ନୁହେଁ ପ୍ରଧାନ ଶିଳ୍ପୀ ତୁମକୁ କରିଥିଲୁ।
1: କିନ୍ତୁ ମୁଁ ଆଜି ନିଜ ପଦ ଏହି ଯୁବକକୁ ଅର୍ପଣ କରିଦେଇଛି ପ୍ରଭୁ।
0: ବିଶୁ, ତୁମେ ନିଜ ସୀମା ବାହାରକୁ ଚାଲି ଯାଉଛ।
1: ମହାରାଜ, ଯଦି ଏହି ଯୁବକ ନଥାନ୍ତା ତାହେଲେ ଆଜି ଆମେ ମୂର୍ତ୍ତି ପ୍ରତିଷ୍ଠା କରିପାରିନଥାନ୍ତେ। ମହାରାଜ,
0: କଣ ଏହି ରହସ୍ୟ?
2: ମହାରାଜ ଶୁଣିଥିବେ ଯେ ମନ୍ଦିର ଉପରି ଭାଗ ତ୍ରିପଟଧର ସ୍ଥାପନରେ ବହୁତ ବିଳମ୍ବ ହୋଇଗଲା।
3: ମହାରାଜାଙ୍କୁ ଏହାର ସୂଚନା ମୁଁ ବଙ୍ଗଦେଶରେ ହିଁ ଦେଇଥିଲି।
1: ଏଭଳି ସମୟରେ ତୃଷିତ ଭୂମିରେ ବର୍ଷାର ବତାସ ଭଳି ଏହି ଯୁବକ ଆସି ପହଞ୍ଚିଗଲା। ଏହାର ଅଦ୍ୱିତୀୟ ବୁଦ୍ଧି ମୋ ପାଇଁ ହେଲା ଆକାଶବାଣୀ ସଦୃଶ। ଏହାର ପରିଶ୍ରମ ଏବଂ ପ୍ରତିଭା ଯୋଗୁଁ ଆମେ ସାତ ଦିନରେ କୋଣାର୍କର ମୁଣ୍ଡି ମାରିପାରିଲୁ। ମହାରାଜ,
0: ଆମେ ଚକିତ। ଯୁବକ, ଅଳ୍ପାୟୁରେ ତୁମେ ଅଦ୍ୱିତୀୟ ପ୍ରତିଭାଧାରୀ, ଏଭଳି ଶିଳ୍ପୀଙ୍କୁ ଆମେ ସହର୍ଷ ସ୍ୱାଗତ କରୁଛୁ।
4: ଏହି ଦାସ ଉତ୍କଳ ନରେଶଙ୍କ ପ୍ରତି କୃତଜ୍ଞ। ଯଦି ମୋର ବୁଦ୍ଧି ଏବଂ ପ୍ରୟାସ ଦ୍ୱାରା 1200 ବ୍ୟକ୍ତିଙ୍କ
1: ଧର୍ମପଦ
4: ଆଚାର୍ଯ୍ୟ, ଆପଣ ମୋତେ ବଚନ ଦେଇଥିଲେ ଯେ ଆଜି ମୋତେ ଆପଣଙ୍କର ସମସ୍ତ ଅଧିକାର ପ୍ରାପ୍ତ ହେବ।
0: ବିଶୁ, ତାଙ୍କୁ କହିବାକୁ ଦିଅ, ଆମେ ତାଙ୍କ କଥା ଶୁଣିବାକୁ ଚାହୁଁଛୁ।
4: ମୁଁ କେବଳ ଏତିକି କହୁଥିଲି ଯେ ମୋ ଯୋଗୁଁ 1200 ଶିଳ୍ପୀ ଅପଙ୍ଗ ହେବାରୁ ରକ୍ଷା ପାଇଗଲେ, ଏଥିରେ ମୋର ସନ୍ତୋଷ।
0: ଯୁବକ, ଏହା କହିବାର ଅର୍ଥ କ'ଣ?
5: ମହାରାଜାଙ୍କ ଆଦେଶ ଥିଲା ଯେ ଯଦି 7 ଦିନ ଭିତରେ କୋଣାର୍କ ସମ୍ପୂର୍ଣ୍ଣ ହେବ ନାହିଁ ତେବେ ସମସ୍ତ ଶିଳ୍ପୀଙ୍କର ହାତ କାଟି ଦିଆଯିବ।
0: ଆମର ଆଦେଶ?
1: ତାହେଲେ ଏହା ଆପଣଙ୍କର ଆଦେଶ ନଥିଲା? କହିଦିଅନ୍ତୁ ମହାରାଜ, ମହାମାତ୍ୟ ଚାଲୁକ୍ୟଙ୍କର ଶବ୍ଦ ମିଥ୍ୟା ଥିଲା।
3: ମହାମାତ୍ୟ?
0: ଚାଲୁକ୍ୟ ତୁମକୁ କହିଲେ?
4: କୋଣାର୍କ ସମ୍ପୂର୍ଣ୍ଣ କରିବା ସହିତ ମୁଁ ଆଚାର୍ଯ୍ୟ ବିଶୁଙ୍କଠାରୁ ପୁରସ୍କାର ମାଗିଥିଲି ଯେ ସେ ଉତ୍କଳ ନରେଶଙ୍କ ସାମ୍ନାରେ ମୋତେ ସେହି ତ୍ରସ୍ତ ଶିଳ୍ପୀଙ୍କ ବ୍ୟଥା କହିବାକୁ ଦିଅନ୍ତୁ।
0: ଶିଳ୍ପୀ ଏବଂ ତ୍ରସ୍ତ ସୌନ୍ଦର୍ଯ୍ୟ ପ୍ରଣେତାଙ୍କ କେଉଁ ଦୁଃଖ ରହିଛି? ଆମେ ତାହା ନିବାରଣ କରିବୁ।
4: ଯଦି ମହାରାଜଙ୍କର ଏଭଳି ବିଚାର ଥିଲା ତେବେ କାରିଗରମାନଙ୍କୁ ମୁଦ୍ରା ପୁରସ୍କାର ଦେବା କାହିଁକି ବନ୍ଦ କରାଗଲା? ମହାରାଜ,
0: ମୁଦ୍ରା ଦେବା ବନ୍ଦ କରାଯାଇଛି କେବେଠାରୁ?
2: ମହାରାଜାଙ୍କୁ ଜଣାନାହିଁ, 3 ମାସ ହେଲା ଏହି ଆଦେଶ।
1: ବାସ୍ତବରେ ମହାରାଜାଙ୍କୁ ଏହା ଜଣାନାହିଁ। କହିଦିଅନ୍ତୁ ମହାରାଜ, ମହାମାତ୍ୟଙ୍କର ଏହି ଆଦେଶ ମଧ୍ୟ ପ୍ରମାଦ ଥିଲା।
3: ମହାମାତ୍ୟ?
0: ଚାଲୁକ୍ୟ ଏପରି କାହିଁକି କରିଛି ରହସ୍ୟାଧିକାରୀ? କୋଷାଧ୍ୟକ୍ଷଙ୍କୁ ଆଜି ହିଁ ଆଦେଶ ଦିଅ ଯେ ଶିଳ୍ପୀମାନଙ୍କର ପ୍ରାପ୍ୟ ମୁଦ୍ରା କାଲି ହିଁ ବିତରଣ କରିଦେବେ
3: ମହାରାଜ,
0: ଏବଂ ମୂର୍ତ୍ତି ପ୍ରତିଷ୍ଠା ଉପଲକ୍ଷେ ପ୍ରତ୍ୟେକଙ୍କୁ 10-10 ସୁବର୍ଣ୍ଣ ମୁଦ୍ରା ପୁରସ୍କାର ପ୍ରଦାନ କରିବେ।
3: ଯଥା ଆଜ୍ଞା ମହାରାଜ।
6: ଜୟ ମହାରାଜ ଶ୍ରୀ ନରସିଂହ ଦେବଙ୍କର।
0: ଯେଉଁମାନେ ପଥରରେ ପ୍ରାଣ ପ୍ରଦାନ କରନ୍ତି ସେମାନଙ୍କ ଜୀବନ ସ୍ରୋତକୁ ଆମେ ଅକ୍ଷୟ ଦେଖିବାକୁ ଚାହୁଁ।
4: ମହାରାଜ, ଅନେକ ଶିଳ୍ପୀ ନିଜ ଗ୍ରାମରେ ସ୍ତ୍ରୀ ସନ୍ତାନଙ୍କୁ ଅଳ୍ପ ଚାଷ ଜମି ସାହାରାରେ ଛାଡ଼ି ଆସିଛନ୍ତି। ସେହି ମୂଳ ଜୀବନ ସ୍ରୋତ ଆଜି ଶୁଷ୍କ ମହାରାଜ।
0: କାହିଁକି?
2: ରାଜା ଦେଶ ଯେ ବଙ୍ଗ ଦେଶକୁ ସୈନ୍ୟ ପଠାଇଥିବା ସାମନ୍ତମାନଙ୍କୁ ଉପହାର ସ୍ୱରୂପ ସେହି ଜମି ପ୍ରଦାନ କରି ଦିଆଯାଉ।
0: ସେହି ଜମି? ଆଶ୍ଚର୍ଯ୍ୟ, ଏପରି ଆଦେଶ ତ ଆମେ କେବେ ବି ଦେଇନାହୁଁ।
5: ତାହେଲେ ଏହା ମଧ୍ୟ ମହାମାତ୍ୟଙ୍କର ନିଜ ଇଚ୍ଛା ଥିଲା।
0: ମହାମାତ୍ୟ ଜଣାପଡ଼ୁଛି, ଆମର ବଙ୍ଗ ଦେଶରେ ଲମ୍ବା ରହଣୀ କାଳରେ ରାଜରାଜ ଚାଲୁକ୍ୟ ନିର୍ବିଚାରରେ ଶିଳ୍ପୀମାନଙ୍କ ଉପରେ ବିରକ୍ତ ହୋଇଛନ୍ତି। ଆମେ ତାଙ୍କ ଭ୍ରମ ଦୂର କରିବୁ। ରାଜଧାନୀ ଫେରିଯିବା ପରେ ଶିଳ୍ପୀମାନଙ୍କର ଜମି ଫେରସ୍ତ ଆଦେଶ ଦିଆଯିବ ଏବଂ ସାମନ୍ତଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯିବ।
1: ମହାରାଜ, ଆପଣଙ୍କର ଅନୁପମ ଅନୁଗ୍ରହ ଆଜି କୋଣାର୍କର ଶୋଭାକୁ ଦ୍ୱିଗୁଣିତ କରିଦେଉଛି ମହାରାଜ।
4: କିନ୍ତୁ ପ୍ରଜାଙ୍କ ଅଶାନ୍ତି ମହାରାଜ।
0: କୌଣସି ଅନୁଚିତ କାର୍ଯ୍ୟ ନ କରିବାକୁ ଆମେ ମହାବାତ୍ୟଙ୍କୁ ଆଦେଶ ଦେବୁ। ରାଜ୍ୟର ସ୍ତମ୍ଭ ତ ସାମନ୍ତ ଏବଂ ମହାଜନ ଅଟନ୍ତି, କିନ୍ତୁ ନିର୍ଦ୍ଧନ ପ୍ରଜାଙ୍କୁ ସୁଖୀ ରଖିବାରେ ହିଁ ଆମର କୀର୍ତ୍ତି ପ୍ରତିଷ୍ଠିତ।
5: ମହାମାତ୍ୟଙ୍କର ଆଗମନରେ ବହୁତ ଡେରି ହେଉଛି ମହାରାଜ।
0: ହଁ, ରଥ ଅଖ ଠିକ କରିବାରେ

0: ଏତେ ବିଳମ୍ବ ହେବା କଥା ତ ନୁହେଁ।
1: ମହାମାତ୍ୟ ତ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହାନ୍ତି ମହାରାଜ, କିନ୍ତୁ କିନ୍ତୁ କିଛି ଲୋକ ଦୂରରୁ ଆସିବା ତ ଦେଖାଯାଉଛି।
0: ଲୋକଙ୍କ ସାଥିରେ ମହାମାତ୍ୟ ହିଁ ହେଇଥିବେ, କେତେ ବା ଦୂର?
1: ନିକଟରୁ ହିଁ, କିନ୍ତୁ ସେମାନେ କେବଳ ପଶ୍ଚିମରୁ ନୁହେଁ, ଉତ୍ତର ଏବଂ ଦକ୍ଷିଣରୁ ମଧ୍ୟ ଅନେକ ରଥ ଏବଂ ସୈନିକ ଧୂଳି ଆକାଶ ପର୍ଯ୍ୟନ୍ତ ବ୍ୟାପି ଯାଇଛି।
0: ଜଣାପଡ଼ୁଛି ମହାମାତ୍ୟ ମାଣ୍ଡଳିକ ଏବଂ ସାମନ୍ତମାନଙ୍କୁ ମଧ୍ୟ ଆଜିର ସମାରୋହରେ ସମ୍ମିଳିତ ହେବା ପାଇଁ ନିମନ୍ତ୍ରିତ କରିଛନ୍ତି।
1: କିନ୍ତୁ କିନ୍ତୁ ଏହି ନିମନ୍ତ୍ରଣକୁ ମହାରାଜାଙ୍କ ନିକଟରେ ଗୁପ୍ତ ରଖିବାର ଅଭିପ୍ରାୟ?
0: କୌତୁକ, କେବଳ କୌତୁକ
1: ନୁହେଁ ମହାରାଜ, ଷଡ଼ଯନ୍ତ୍ର।
0: ମହେନ୍ଦ୍ର,
1: ସମସ୍ତ ଦଣ୍ଡପାଶିକ ସେନା ତ ମହାମାତ୍ୟଙ୍କ ଅଧୀନରେ। ମୁଁ ସମସ୍ତ ଦ୍ୱାର ବନ୍ଦ କରିଦେଉଛି ମହାରାଜ।
0: ଆମେ ସିଂହ ଦ୍ୱାରରେ ଯାଇ ନିଜେ ଦେଖିବୁ। ଆଉ ତୁମର ଭ୍ରମ?
1: ଭ୍ରମ ନୁହେଁ ମହାରାଜ, ଏଇ ଦେଖନ୍ତୁ। ଶୈବାଳିକ,
0: ତାକୁ ଛାଡ଼ି ଦିଅ ପ୍ରତିହାରି। କଥା କଣ
2: ପ୍ରଭୁ? ମହା ଷଡ଼ଯନ୍ତ୍ର ହୋଇଛି ପ୍ରଭୁ, ତିନି ପାର୍ଶ୍ୱରୁ ମନ୍ଦିରକୁ ମହାଦଣ୍ଡ ପାଶିକ ଘେରୁଛନ୍ତି।
0: ଘେରୁଛନ୍ତି କାହାର ଆଦେଶରେ?
3: ପରମ ପ୍ରତାପୀ କଳିଙ୍ଗ ନରେଶ ଶ୍ରୀ ରାଜରାଜ ଚାଲୁକ୍ୟଙ୍କ ଆଦେଶରେ।
0: ଚାଲୁକ୍ୟ କଳିଙ୍ଗ ନରେଶ, ବିଶ୍ୱାସଘାତୀ!
1: ସ୍ୱୟଂ ମହାରାଜାଙ୍କ ସମ୍ମୁଖରେ ଉଦଣ୍ଡତା!
3: ସାବଧାନ, ମୋ ଉପରେ ହାତ ଲଗେଇବାର ଚେଷ୍ଟା କର ନାହିଁ, ମୋତେ ଦୂତ ରୂପେ ପଠାଯାଇଛି। ଏଇ ନିଅନ୍ତୁ ମହାରାଜ, ରାଜରାଜ ଚାଲୁକ୍ୟଙ୍କର ସନ୍ଦେଶ, ଏବଂ ମୋତେ ଉତ୍ତର ଦିଅନ୍ତୁ।
0: ସନ୍ଦେଶ, ଉତ୍ତର? ତାହେଲେ ରଥର ଅଖ ଏଇଥିପାଇଁ ଭାଙ୍ଗିଥିଲା, ଏଇଥିପାଇଁ ଯେ ଏତିକି ସମୟ ଭିତରେ ଦଣ୍ଡପାଶିକ ସେନା ଏବଂ ମାଣ୍ଡଳିକଙ୍କୁ ଏକାଠି କରି ନିଆଯିବ। ଆଉ ରାଜଧାନୀରେ?
2: ପ୍ରଭୁ, ରାଜଧାନୀରେ ଚାଲୁକ୍ୟର ଦଣ୍ଡ ନାୟକ ମାନେ ପ୍ରଥମରୁ ହିଁ ରାଜପ୍ରସାଦକୁ ଅଧିକାର କରି ନେଇଛନ୍ତି, ଏଇ ଶୈବାଳିକ କହୁଥିଲା।
0: ତୋଷାଳୀ ଏବଂ କଣିକାର ସାମନ୍ତ?
3: ସେମାନେ ସମସ୍ତେ ଆମ ସାଥିରେ ଅଛନ୍ତି,
0: ସମସ୍ତେ ବିଶ୍ୱାସଘାତୀ।
3: ରାଜ କ୍ଷମତାର ମୂଳ ଦୁଆ ବିଶ୍ୱାସ ନୁହେଁ, ବାହୁବଳ।
1: ବାହୁବଳ? ଯବନ ବିଜେତା ପରାକ୍ରମୀ ନରେଶ ବଳହୀନ କେବେଠାରୁ ହେଇଗଲେ?
3: ଯବନ ବିଜେତାଙ୍କର ସେନା କାହାନ୍ତି?
0: ଓହ, ସେନା! ଯଦି ଆମକୁ ଏହି ଦୂରଭିସନ୍ଧିର କିଞ୍ଚିତ ଆଭାସ ମିଳିଥାନ୍ତା, ତେବେ ଆମର ସେନା
3: ବଙ୍ଗ ଦେଶରେ ନଥାନ୍ତେ। କିନ୍ତୁ ଏବେ ପଶ୍ଚାତ୍ତାପ କଲେ କଣ ହବ? ଆପଣଙ୍କ ସମ୍ମୁଖରେ ଗୋଟିଏ ହିଁ ରାସ୍ତା,
0: ଆତ୍ମସମର୍ପଣ। କେବେ ନୁହେଁ!
3: ତେବେ ଆତ୍ମହତ୍ୟା?
0: ନା,
3: ଯୁଦ୍ଧରେ ପରାଜିତ ହୋଇ ବନ୍ଦୀ ହେବା ଆତ୍ମହତ୍ୟା ସଦୃଶ ହିଁ?
0: ନା, ନା।
4: ବନ୍ଦୀ? ଆମର ପୂଜ୍ୟ ମହାରାଜ ବନ୍ଦୀ ହେବେ, ଏଭଳି ଅନାଚାର କିପରି ହେଇପାରିବ?
3: ତୁମର ଏ କଥାରେ କଣ ଯାଏ ଆସେ? ତୁମେମାନେ ଶିଳ୍ପୀ, କାଲି ୟାଙ୍କର ଚାକର ଥିଲ, ଆଜିଠାରୁ ରାଜରାଜ ମହାରାଜ ଚାଲୁକ୍ୟଙ୍କର ଶାସନ ରୋଡ଼ର ଯାହା ହାତରେ ଥାଉ, ତୁମକୁ ତ ନିଜ କଳା ସାଧନା କରିବା ଦରକାର।
2: ବହୁତ ହେଲା ଦୂତ, କଣ ଆମେ ଛେଳି ମେଣ୍ଢା ହେଇଛୁ, ଯିଏ ଚାହିଁବ ଯାହାକୁ ଦେଇଦେବ? ଆଜି ହିଁ ତ ଆମ ଭାଗ୍ୟର ନିର୍ଣ୍ଣୟ ହେବ। ଯେଉଁ ସିଂହାସନକୁ ତମେ ଆଜି ଦୋହଲାଉଛ, ତାହା ଆମ କାନ୍ଧ ଉପରେ ତିଷ୍ଠି ରହିଛି। କଣ ତା ଉପରେ ସିଏ ବସିବ ଯାହା ଯୋଗୁଁ ଶହ ଶହ ଘର ଉଜୁଡି ଯାଇଛି? ସିଏ ଯିଏ କୋଣାର୍କ ସୌନ୍ଦର୍ଯ୍ୟ ନିର୍ମାତା ଶିଳ୍ପୀଙ୍କୁ ତୁଚ୍ଛ ମନେ କରି ଲାତ ମାରିଛି? କଳିଙ୍ଗ ଆମର ଏବଂ ଏହାର ଅଧିପତି ଆମର ପ୍ରଜାବତ୍ସ ନରେଶ ଶ୍ରୀ ନରସିଂହ ଦେବଙ୍କର।
0: ସବାସ ଧର୍ମପଦ, ସବାସ!
5: ତୁମ ଶବ୍ଦରେ ଶିଳ୍ପୀର ଆତ୍ମା କହୁଛି।
3: ପାଗଳ ପ୍ରଳାପ ଶୁଣିବାକୁ ଆସିନାହିଁ, ମୋତେ ଶୀଘ୍ର ଉତ୍ତର ମିଳିବା ଦରକାର।
2: ତେବେ ଶୁଣ ଶୈବାଳିକ, ତୁମର ନୂତନ ସ୍ୱାମୀଙ୍କ ପାଖକୁ ଏହି ଅଗ୍ନିବର୍ଷୀ ସନ୍ଦେଶ ନେଇଯାଅ ଯେ କଳିଙ୍ଗ ନରେଶ ଶ୍ରୀ ନରସିଂହ ଦେବ ମହାରାଜ ଅତ୍ୟାଚାରୀ ବିଶ୍ୱାସଘାତକଙ୍କ ଧମକକୁ ଡରନ୍ତି ନାହିଁ, ସେ ଏକୁଟିଆ ନୁହନ୍ତି। ଆଜି ତାଙ୍କ ପଛରେ ସେହି ଶକ୍ତି ରହିଛି ଯାହାଦ୍ୱାରା ଧରିତ୍ରୀ କମ୍ପମାନ ହେବ, କୋଣାର୍କ ମନ୍ଦିର ଆଜି ହେଇଯିବ ଦୁର୍ଗ। ଯାଅ, ଆମେ ତୁମର ଏହି ଆହ୍ୱାନ ଗ୍ରହଣ କରୁଛୁ।
3: ସାବଧାନ, ରକ୍ତଦାନ ପାଇଁ ପ୍ରସ୍ତୁତ ରୁହ, ମୁଁ ଆସୁଛି।
6: ତିନି ଦିଗରୁ ପ୍ରାଚୀର ନିକଟକୁ ସେନା ଆସିଯାଇଛନ୍ତି, ଆଉ ଚତୁର୍ଥ ଦିଗରେ ସମୁଦ୍ର। ଆମେ କେମିତି କଣ କରିବା?
0: ରୁହ, କୋଣାର୍କର ଚାରିକାନ୍ଥ ଭିତରେ ମୋଟ କେତେ ଜଣ ଅଛନ୍ତି?
7: ପ୍ରାୟ 5000, 1200 ଶିଳ୍ପୀ, ବଳକା ଅନ୍ୟମାନେ।
2: ଆମର ଅସ୍ତ୍ର ହେଉଛି କୋଦାଳ, ଦଣ୍ଡ, ହାତୁଡ଼ି ଆଉ ପଥର। ମନ୍ଦିର ପ୍ରାଚୀର ବିଶାଳ ପଥରକୁ ଶତ୍ରୁମାନଙ୍କ ଉପରକୁ ହଠାତ୍ ପକାଯାଇପାରେ ମହାରାଜ, ଯେଉଁ ପର୍ଯ୍ୟନ୍ତ ପ୍ରାଚୀର ରହିଛି।

0: ସେ ପର୍ଯ୍ୟନ୍ତ ଶତ୍ରୁମାନେ ଆମ ନିକଟକୁ ପହଞ୍ଚି ପାରିବେ ନାହିଁ।
1: କିନ୍ତୁ କେତେବେଳ ପର୍ଯ୍ୟନ୍ତ?
2: ରାତ୍ରର ପ୍ରଥମ ପ୍ରହର ପର୍ଯ୍ୟନ୍ତ।
1: ତାପରେ?
2: ତାପରେ ଆମର ଏବଂ ତୁମର କାମ। ମହେନ୍ଦ୍ର
3: ଦାସ କୋଟିବଦ୍ଧ ସ୍ୱାମୀ,
2: ରାତ୍ର କୌଣସି ପ୍ରକାରେ ଲୁଚି ଛପି ଜଗନ୍ନାଥ ପୁରୀରେ ପହଞ୍ଚିବା ଦରକାର। ସେଠାରେ ଶ୍ରୀମନ୍ଦିର ଅଧିଷ୍ଠାତା କେବେ ବି ମୋ ବିରୁଦ୍ଧରେ ଯିବେ ନାହିଁ। ତାଙ୍କ ସହାୟତାରେ ଆମର ଗୁପ୍ତ ଅସ୍ତ୍ରାଗାର ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟକର ହେବ ନାହିଁ। ମହେନ୍ଦ୍ର
1: ବୁଝିଗଲେ ମହାରାଜ,
2: ରାତି ଭିତରେ ହିଁ ସବୁକିଛି କରିବାର ଅଛି। ରାତ୍ର ଯୁଦ୍ଧ ବନ୍ଦ ହେବ, ସକାଳ ଭିତରେ ଶତ୍ରୁକୁ ଘେରିଯିବା ଦରକାର।
1: କେଉଁ ରାସ୍ତାରେ ଯାଇପାରିବା?
0: ମନ୍ଦିରର ଚତୁର୍ଥ ଦ୍ୱାର ଦେଇ ସାଗର ତଟ, ସେଠାରୁ ନୌକାରେ ଯାଇପାରିବେ ମହାରାଜ।
1: ଓ କୋଣାର୍କର ରକ୍ଷା?
2: ଧର୍ମପଦ ସମ୍ଭାଳି ପାରିବ? ଧର୍ମପଦ
0: କାହିଁକି ନୁହେଁ ମହାରାଜ, କୋଣାର୍କ ପ୍ରାଚୀରର ପାଷାଣ ସୁଦୃଢ଼ ଏବଂ ତାହାଠାରୁ ଅଧିକ ସୁଦୃଢ଼ ଶିଳ୍ପୀର ହାତ ଯାହା ପାଷାଣରେ ପ୍ରାଣ ଭରିଦିଏ।
2: ଧର୍ମପଦ, ଆଜି ଆଚାର୍ଯ୍ୟ ବିଶୁ ତୁମକୁ ମହାଶିଳ୍ପୀ ପଦ ପ୍ରଦାନ କରିଛନ୍ତି। ଆମେ ମହାରାଜ ନରସିଂହ ଦେବ ତୁମକୁ କୋଣାର୍କ ଦୁର୍ଗପତି ପଦ ପ୍ରଦାନ କରୁଛୁ।
0: ମହାରାଜ, ଏହି ଅକିଞ୍ଚନ ଉପରେ କୋଣାର୍କ ନରେଶଙ୍କର ଅପାର ଅନୁଗ୍ରହ। ଦେବ, ମୋର ଅନୁରୋଧ ଯେ ଆପଣ ମନ୍ଦିରର ପଛ ଭାଗରେ ରୁହନ୍ତୁ, ଏହା ସୁରକ୍ଷିତ ସ୍ଥାନ।
2: ରାତ୍ରର ପ୍ରଥମ ପ୍ରହର ପର୍ଯ୍ୟନ୍ତ ଆମେ ନିଜକୁ ତୁମ ହାତରେ ସମର୍ପଣ କରିଦେଇଛୁ ଧର୍ମପଦ। ସେ ପର୍ଯ୍ୟନ୍ତ ତୁମେ ଆମର ନିର୍ଦ୍ଦେଶକ, ତୁମେ ଆମର ସେନାପତି।
0: ତେବେ ଚାଲନ୍ତୁ ଦେବ, ଯୁଦ୍ଧ ଆରମ୍ଭରୁ ଏହି ପ୍ରଚଣ୍ଡ ଭୈରବୀଙ୍କର ଅବଲୋକନ କରନ୍ତୁ, ଚାଲନ୍ତୁ।
4: ବିଶୁ, ତୁମେ କହୁଥିଲ ଯେ ମୁଁ ନାଟ୍ୟାଚାର୍ଯ୍ୟ, ଭଗବାନ ଶଙ୍କରଙ୍କର ସଂହାର ରୂପ ଧାରଣ କରିପାରିବି। ତାହା ତ କରିପାରିଲି ନାହିଁ, କିନ୍ତୁ ଭଗବାନ ଶଙ୍କର ବୈଦ୍ୟନାଥ ମଧ୍ୟ ପଟି ବାନ୍ଧିବା, ଔଷଧ ଦେବା, କିଛି ଆଘାତ ପୀଡ଼ିତଙ୍କୁ ବଞ୍ଚାଇ ପାରିବା।
5: ସେ କେମିତି ଅଛି?
4: କିଏ ଧରମା? ସେ ତ ଅଦ୍ଭୁତ ପରାକ୍ରମ ଦେଖାଇଛି, ତାକୁ ଦେଖି ଜଣେ ଜଣେ ଶିଳ୍ପୀ ପାଞ୍ଚ ଜଣ ସୈନିକଙ୍କ ସଦୃଶ ହୋଇଗଲେଣି।
5: ସେ କେମିତି ଅଛି?
4: ସେ ମୂର୍ଛିତ ହେଇଯାଇଛି, ଯେମିତି ଶିଳ୍ପୀମାନଙ୍କ ଭିତରେ ବିଜୁଳି ଖେଳିଗଲା। ଆମର ଅଳ୍ପ କିଛି ଲୋକ ଦୁଇଗୁଣା ଉତ୍ସାହରେ ଯୁଦ୍ଧ କରିବାରେ ଲାଗିଲେ ଏବଂ ଚାଲୁକ୍ୟର ପାରାଭାରକୁ ଅଟକି ଯିବାକୁ ପଡ଼ିଲା।
5: ସେସବୁ ମୁଁ ଦେଖିଛି, କିନ୍ତୁ ଏବେ ସେ କିପରି ଅଛି?
4: କିପରି ଅଛି? ସେ ମୂର୍ଛିତ ହେବାର କିଛି ସମୟ ପରେ ତ ତୁମେ ଚାଲି ଆସିଲ, ଜଣାପଡ଼ୁଛି ତା ଶରୀର ଆଘାତ ଚୋଟ ସହନ କରିବାରେ ଅଭ୍ୟସ୍ତ। ମା ବାପା ତାକୁ ବହୁତ କସରତ କରି
5: ସମ୍ୟ ମୋ ପ୍ରଶ୍ନର ଉତ୍ତର ଦିଅ, ସେ କିପରି ଅଛି?
4: ବିଶୁ, କଣ ହେଲା ତୁମର? ଏମିତି ମୋ ପ୍ରତିମା ନିକଟରେ ମୁଠା ବାନ୍ଧି ଠିଆ ହେଇଛ କାହିଁକି?
5: ଦେଖ,
4: ହାତୀ ଦାନ୍ତର କଙ୍କଣ। ଆରେ, ଠିକ ସେହି ଆକୃତି
5: ଯାହା ମୁଁ ତମ କଣ୍ଠ ହାରରେ ଅଙ୍କନ କରିଛି,
4: ଠିକ ସେହି ଛବି ତୁମକୁ କେଉଁଠାରୁ ମିଳିଲା?
5: ଧର୍ମପଦର ଗଳାରୁ ଖସିଥିଲା ଯେତେବେଳେ ମୂର୍ଛିତ ହେଲା।
4: ଧର୍ମପଦ ଗଳାରୁ? ଅର୍ଥାତ୍ ଧର୍ମ ଧର୍ମପଦ
5: କୁହ କୁହ ସୌମ୍ୟ, କୁହ ସେ କିପରି ଅଛି?
4: ବିଶୁ ବିଶୁ, ସ୍ଥିର ହୁଅ,
5: ସ୍ଥିର ହେବି। ତମେ ତମେ ବୁଝିପାରିବ ନାହିଁ ବନ୍ଧୁ, ବୁଝିପାରିବ ନାହିଁ। କୁହ କୁହ ବନ୍ଧୁ, କଣ୍ଠ ମୂର୍ଚ୍ଛା ଦୂର ହେଲା?
4: ମୂର୍ଚ୍ଛା ଦୂର ହେଇଯାଇଛି, ରକ୍ତ ବୋହିବା ବି ବନ୍ଦ ହେଇଯାଇଛି, ଏବେ ତ ପୁନଃ ଯୁଦ୍ଧ କରିବା ପାଇଁ ସେ ପ୍ରସ୍ତୁତ।
5: ପୁନଃ ଯୁଦ୍ଧ? ଅଟକା ଅଟକା ସୌମ୍ୟ, ତାକୁ ଅଟକା।
4: ବିଶୁ ବିଶୁ, ଶାନ୍ତ ହୁଅ, ବିଶୁ ଶାନ୍ତ ହୁଅ, ରାତିରେ ଯୁଦ୍ଧ ବନ୍ଦ ରହିବ ଏବଂ କାଲି ସକାଳ ଭିତରେ ନିଶ୍ଚୟ ମହାରାଜାଙ୍କ ଅଶ୍ୱାରୋହୀ ଦଳ ଜଗନ୍ନାଥ ପୁରୀରୁ ଆସି ପହଞ୍ଚିଯିବେ। କିନ୍ତୁ ବିଶୁ, ମୋତେ ତୁମର ଚିନ୍ତା।
5: ମୋର ଚିନ୍ତା? ବର୍ଷ ବର୍ଷ ଧରି ହଜେଇଥିବା ନିଧିକୁ ପାଇଛି। ସୌମ୍ୟ ସୌମ୍ୟ, ମୋତେ ସେ ଜାଣିନାହିଁ, କିନ୍ତୁ କିନ୍ତୁ ଜାଣିସାରିଲା ପରେ ସେ କଣ ଭାବିବ? ବୋଧ ହୁଏ ବୋଧ ହୁଏ

0: ଅଦମ୍ୟ। ବର୍ଷ ବର୍ଷ ଧରି ଗୁମ୍ଫାର ଅନ୍ଧାର ପରେ ସେହି ବେଦର ଦିଆ ଆଲୋକ କଣ ମୋତେ ଅନ୍ଧ କରିଦେବ?
1: ବିଶୁ
2: ବିଶୁ, ବୋଧହୁଏ ସେ ଆସୁଛି। ତୁମେ କିଛି ସମୟ ପାଇଁ ଏହି ସ୍ତମ୍ଭ ଆଡ଼ୁଆଳରେ ରହିଯାଅ।
0: କଣ
2: ଯାଅ।
0: କଣ ସେ ମୋର ମୁହଁ ମଧ୍ୟ ଦେଖିବାକୁ ଚାହିଁବ ନାହିଁ?
2: ଉପରେ ସେ କଥା ଛାଡ଼ି ଦିଅ ବିଶୁ, ଯେତେବେଳେ ଡାକିବି ତ ଆସିଯିବ।
3: ଶହ ଶହ ଶିଳ୍ପୀ ମରିଛନ୍ତି ନାଟ୍ୟାଚାର୍ଯ୍ୟ, ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ତ ଆପଣଙ୍କ ନଟ ଗାୟକ

0: ଆମକୁ ତ ସାବଧାନ ରହିବାକୁ ହେବ। ଯଦି କେହି ମନ୍ଦିର ପ୍ରାଚୀର ଉପରେ ଦୃଷ୍ଟି ରଖିପାରିବ,
1: ମୋର ନଟ ଗାୟକ ବାଦକ ସେହି କାମ କରିପାରିବେ ଧର୍ମପଦ, ସେମାନେ ତ କ୍ଳାନ୍ତ ହେଇନାହାନ୍ତି।
0: ଅନୁଗୃହୀତ ତାତ ସୌମ୍ୟଶ୍ରୀ, କେବଳ ଦୃଷ୍ଟି ରଖିବାର ଅଛି, ଏବଂ ଯଦି କିଛି ଘଟଣା ସାମ୍ନାକୁ ଆସେ ତ ମୋତେ ତୁରନ୍ତ ଖବର ଦେବା ଦରକାର। ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ,
1: ସୂର୍ଯ୍ୟୋଦୟ ଭିତରେ ମହାରାଜାଙ୍କ ଅଶ୍ୱାରୋହୀ ଦଳ ଚାଲୁକ୍ୟକୁ ପଛରୁ ଆକ୍ରମଣ କରିଦେବେ,
0: ଏବଂ ଏପଟେ ଆମେ ଅଳ୍ପ ସଂଖ୍ୟକ ଶିଳ୍ପୀ ମଧ୍ୟ ପୁନଃ ପ୍ରହାର କରିବୁ।
1: ଏହି ଅଳ୍ପ ସଂଖ୍ୟକ ଶିଳ୍ପୀଙ୍କର ପ୍ରାଣ ତ ତୁମେ ଧର୍ମପଦ, ତୁମେ ମୂର୍ଚ୍ଛା ପରେ ତୁମକୁ ମଧ୍ୟ ବିଶ୍ରାମ ଦରକାର। ଆସ,
0: ଯଦି ମୋ ପାଖରେ ଏହାଠାରୁ ଅଧିକ ଶକ୍ତିବର୍ଦ୍ଧକ ସଞ୍ଜୀବନୀ ରହିଛି ତାହା ଏଇ ଦେଖନ୍ତୁ।
1: ଦେଖିବା।
0: ଆରେ, ମୋର କଣ୍ଠ ଆହାର କୁଆଡ଼େ ଗଲା? ସର୍ବଦା ଏହି ବସ୍ତ୍ର ତଳେ ମୁଁ ତାକୁ ରଖିଥାଏ। ଆଚାର୍ଯ୍ୟ ସୌମ୍ୟଶ୍ରୀ, ଆପଣ ତ,
1: ମୁଁ ତ ନୁହେଁ, କିନ୍ତୁ ଏପଟେ ଦେଖ, ମୋର ମୂର୍ତ୍ତିର କଣ୍ଠରେ ଗୋଟିଏ କଣ୍ଠହାର ରହିଛି।
0: ଆରେ, ଏହି ପ୍ରତିମା ଗୁଡ଼ାକୁ ଏହା କେମିତି ଆସିଲା? କିନ୍ତୁ ଏହା ତ ପଥର ଉପରେ ଅଙ୍କିତ ହୋଇଛି। ନାଠ୍ୟାଚାର୍ଯ୍ୟ, ଏହା ଏହା କି ପ୍ରକାର ରହସ୍ୟ?
1: ଏହି ରହସ୍ୟ ତ ମୂର୍ତ୍ତିକାର ହିଁ ସମାଧାନ କରିପାରିବ।
0: କିଏ?
1: ଆଚାର୍ଯ୍ୟ ବିଷୁଙ୍କୁ ପଚାର। ବିଷୁ, ବିଷୁ!
2: ହଁ ଧର୍ମପଦ, ଏହି ମୂର୍ତ୍ତିର କଣ୍ଠହାର ମୁଁ ହିଁ ତିଆରି କରିଛି। ଏହି ହାତୀଦାନ୍ତ କଙ୍କଣର ଶିଳ୍ପୀ ମଧ୍ୟ ମୁଁ।
0: ଆପଣ? ଅସମ୍ଭବ ଆଚାର୍ଯ୍ୟ, ଅସମ୍ଭବ! ମୋତେ ଏହି କଙ୍କଣ ମୋର ମା ଦେଇଛନ୍ତି।
2: କେଉଁଠାରେ ତମର ମା ଅଛନ୍ତି ଧର୍ମପଦ?
0: ମୋର ମା ତ ଏବେ ନାହାନ୍ତି ଆଚାର୍ଯ୍ୟ, ସେଥିପାଇଁ ତାଙ୍କର ଦେଇଥିବା ଉପହାର ହୃଦୟରେ ଲଗାଇ ବୁଲୁଛି। ମୃତ୍ୟୁ ପୂର୍ବରୁ ମୋତେ ଏହା ଦେଇ କହିଲେ, ଏଇଟା ତ ବାପାଙ୍କ ଦାନ।
2: ପିତା, ପିତା,
0: ପିତାଙ୍କର କଥା ସିଏ ମୋତେ ଆଗରୁ କେବେ କହିନଥିଲା। ମୋର ମା ପ୍ରଥମ ଏବଂ ଶେଷ ଥର ପାଇଁ ସେଇ ନାଁ ନେଇଥିଲା।
2: ପ୍ରଥମ ଆଉ ଶେଷ ଥର,
0: କେଡ଼େ ଅଦ୍ଭୁତ ଥିଲା ମୋର ମା! ମୋତେ କୋଳରେ ଧରି ବହୁ ପୂର୍ବରୁ ଯେତେବେଳେ ସେ ନଗରକୁ ଆସିଥିଲା, କେହି ସାହାଯ୍ୟ କରିବାକୁ ନଥିଲେ, ମଜୁରୀ କରି ମୋତେ ପାଳିଲା। ଦାରିଦ୍ର୍ୟର କଷାଘାତ ଏବଂ ବୈଭବର ଅପମାନ ସହ୍ୟ କରି ସେ ମୋତେ ପାଳିଲା।
1: ଆଚ୍ଛା ଧର୍ମପଦ, ମନେ ଅଛି ତୁମର କେଉଁଠାରୁ ତୁମେ ନଗରକୁ ଆସିଥିଲ?
0: ଶବର ଆଟିବିକାରୁ। ମା ତ ବହୁତ କିଛି କହିଛି, କିନ୍ତୁ ସବୁ ନୁହେଁ। ସେ ମୋତେ ସେହି ଶକ୍ତି ଦେଇଛି ଯାହା ବଳରେ ଛୋଟିଆ ବିଜଟିଏ ଧରିତ୍ରୀର ବକ୍ଷ ଚିରି ନୂତନ ଜୀବନର ପ୍ରତୀକ ହୋଇଥାଏ। ତାର ସେହି ଅଜପୂର୍ଣ୍ଣ ବାଣୀ ମୋ କାନରେ ଗୁଞ୍ଜରିତ ହେଉଛି। ଆପଣ ଶୁଣିପାରୁଛନ୍ତି?
2: ମୁଁ ଶୁଣିପାରୁଛି ଧର୍ମପଦ।
0: ଆଚାର୍ଯ୍ୟ ବିଷୁ,
2: ଧର୍ମ ମୋର ପୁତ୍ର,
0: ଆପଣ କାନ୍ଦୁଛନ୍ତି ଆଚାର୍ଯ୍ୟ?
1: ଧର୍ମପଦ, ତୁମେ ସାରିକାର ପୁତ୍ର।
0: ଆପଣ ମୋ ମାଙ୍କ ନାମ କିପରି ଜାଣିଲେ?
1: ଆଚାର୍ଯ୍ୟ ବିଷୁ ହିଁ ତୁମର ପିତା।
0: କଣ? ଆଚାର୍ଯ୍ୟ ବିଷୁ ମୋର ପିତା, ମୋର ପିତା ଆଚାର୍ଯ୍ୟ! କିନ୍ତୁ ମୋ ପିତାଙ୍କ ନାମ ତ,
2: ତୁମ ପିତାଙ୍କ ନାମ ଶ୍ରୀଧର ଥିଲା।
0: ମୋ ମା ଏଇ ନାମ ହିଁ କହିଥିଲା।
1: ବିଶୁ, ମୁଁ ବାହାରର ଅବସ୍ଥା ଦେଖି ଆସୁଛି।
2: ସେଇ ଅଭାଗା ଶ୍ରୀଧର ମୁଁ। ବିଶୁ ତ ଛତ୍ମ ନାମ, ଯାହାକୁ ମୁଁ ଶବର ଅଟବିକାରୁ ଚାଲି ଆସିବା ପରେ ରଖିଥିଲି।
0: ଆଚାର୍ଯ୍ୟ
2: ମୋତେ ମୋତେ ମୋତେ ପିତା ବୋଲି ଡାକ ଧର୍ମା,
0: ମୋତେ ପିତା ବୋଲି ଡାକ ପିତା। ଆପଣଙ୍କୁ ମୋ ମା ମନେ ପଡ଼ନ୍ତି ନାହିଁ?
2: କୋଡ଼ିଏ ବର୍ଷ

0: ପରି ସେହି ସ୍ମୃତି ବଳରେ ଜୀବିତ ଅଛି। ଅଧର୍ମା, ମନ୍ଦିର ନିର୍ମାଣ କରି କରି କେବେ କେବେ ମୋ ଆଖି ଆଗରେ ଅନ୍ଧାର ଛାଇ ଯାଉଥିଲା। ସେହି ଅନ୍ଧାରରେ ନା ମୁଁ ମୂର୍ତ୍ତି ଗଢ଼ିପାରୁଥିଲି, ନା ଆକାର ପ୍ରକାର ନିର୍ଣ୍ଣୟ କରିପାରୁଥିଲି, ନା ପଥରକୁ ଜୀବନ୍ତ କରିପାରୁଥିଲି। ସେତେବେଳେ ତମ ମାଙ୍କର ମନୋରମ ତେଜସ୍ୱୀ ମୂର୍ତ୍ତିର ଝଲକ ମତେ ଦିଶି ଯାଉଥିଲା, ଏବଂ ସେହି କିରଣରେ ମତେ ଆଲୋକ ବି ମିଳି ଯାଉଥିଲା।
1: ଠିକ ସେହି କିରଣ, ଠିକ ଠିକ ସେହି ଆଲୋକ।
0: ହଁ ପୁତ୍ର, ଦେଖ ଏବେ ସତେ ଯେମିତି ଏ କୋଣାର୍କର ଅଧୁରା ଚୂଡ଼ା ଯୋଗୁଁ ମୋର ଆଶା ମଉଳି ଯାଉଥିବା ଦେଖି ମତେ ରାସ୍ତା ଦେଖାଇବା ପାଇଁ ତମକୁ ପଠେଇଲା।
1: ଜଣା ନାହିଁ, ଜଣା ନାହିଁ କୌଣସି ଅଦୃଶ୍ୟ ଶକ୍ତି ମତେ ଶିଳ୍ପକଳା ଶିଖାଇଲା।
0: ତୁମେ ତୁମେ ଶିଳ୍ପୀ ବିଶୁର ପୁତ୍ର ଧର୍ମା, ତମେ ଶିଳ୍ପୀ ବିଶୁର ପୁତ୍ର। କୋଣାର୍କ ଆଉ କାହାର ସ୍ପର୍ଶରେ କିପରି ଜାଗ୍ରତ ହେଇପାରନ୍ତ, କିପରି ଜୀବିତ ହେଇପାରନ୍ତ? କୋଣାର୍କର କୋଣାର୍କର ଉନ୍ନତ ଶିଖରକୁ ଦେଖି ଶହ ଶହ ହଜାର ହଜାର ବର୍ଷ ଧରି ଲୋକେ କହିବେ, ଦେଖ ଦେଖ ଏହା ବିଶୁ ଏବଂ ତା ପୁତ୍ରର ସର୍ବୋତ୍କୃଷ୍ଟ କଳାକୃତି।
1: ସନ୍ଧ୍ୟାର କିରଣ ଲିଭି ଲିଭି ଆସୁଛି ଆର୍ଯ୍ୟ, ସନ୍ଧ୍ୟାର କିରଣ ଲିଭି ଲିଭି ଆସୁଛି, ଲାଗୁଛି ଲାଗୁଛି ମା ଡାକୁଛି,
0: ନା
1: ମା ଡାକୁଛି।
0: ନାଇଁ ଧର୍ମପଦ, ନାଇଁ ଆମେ ଆମେ ତାକୁ ଡାକିବା
1: ଡାକିବା
0: ଖାଲି ଯେତେବେଳେ କଳିଙ୍ଗ ଆଉ କୋଣାର୍କ ଉପରୁ ବାଦଲ ଅପସରିଯିବ, କାଲି ଆମ ମହାରାଜ ନରସିଂହ ଦେବ ବିଜୟୀ ହେବେ। ଆଉ ଥରେ କୋଣାର୍କର ପ୍ରାଙ୍ଗଣରେ ମୋର ଆଉ ତମର ପିତା ଆଉ ପୁତ୍ର ଅଭିବାଦନ ହବ,
1: ବିଜୟର ଅଭିବାଦନ ପିତା, ବିଜୟର ଅଭିବାଦନ।
0: ଧର୍ମପଦ ସତେ ତ ତାହା କିପରି ଅଦ୍ଭୁତ ମୁହୂର୍ତ୍ତ ହବ। ମୋର ସମସ୍ତ ସାଧନା ଫଳୀଭୂତ ହେଇ ଆହ୍ଲାଦ ଏବଂ ଉନ୍ମାଦରେ ଘର କରିଛି। ମୋର ଉଲ୍ଲାସ ଧରିତ୍ରୀ ଏବଂ ଅମ୍ବର ସମ୍ଭାଳି ପାରିବେ ନାହିଁ। କୋଣାର୍କର ପ୍ରତ୍ୟେକ ପଥର ଅନନ୍ୟ ରାଗିଣୀ ପ୍ରତିଧ୍ୱନିତ କରିବ, ଶିଳ୍ପୀର ଗୌରବ ସାମ୍ନାରେ ସଂସାରର ସମସ୍ତ ବୈଭବ ନତମସ୍ତକ ହୋଇଯିବ।
2: ଆମ ମାନଙ୍କର ସବୁ ପରିଶ୍ରମ ମାଟିରେ ମିଶି ଯାଇଛି।
0: ରହିଯ, ମୋର ସ୍ୱପ୍ନ ଭାଙ୍ଗି ଯିବାକୁ ଦିଅ ନା।
2: ସ୍ୱପ୍ନ ସ୍ୱପ୍ନ ତ୍ୟାଗ କର, ଏବେ ଆମେ ଏବେ ଆମେ ସମସ୍ତେ ମହା ବିପତ୍ତିରେ।
3: କଣ ହେଲା ଆର୍ଯ୍ୟ?
2: ମନ୍ଦିର ଦକ୍ଷିଣ ପ୍ରାଚୀରରେ ଗୋଟିଏ ଅଂଶରେ ଶତ୍ରୁଙ୍କର ଛୋଟ ଛୋଟ ଦଳଟିଏ ରାସ୍ତା ବନେଇ ସାରିଲେଣି। ନର୍ତ୍ତକମାନଙ୍କୁ ନେଇ ସେପଟେ ଯାଉଥିଲି ଯେ ଦେଖିଲି ଶତ୍ରୁ ଦଳ ଭିତରେ ପ୍ରବେଶ କରୁଛନ୍ତି, ଧାଇଁ ଯାଇ ରାଜବାକୁ ସମାଚାର ଦେଇଛି, କିନ୍ତୁ କିନ୍ତୁ ସ୍ୱଳ୍ପ କ୍ଲାନ୍ତ ଶିଳ୍ପୀ ସେମାନଙ୍କୁ ରୋକିବେ କିପରି?
3: ମୋର ସେଇ ଆଶଙ୍କା ହିଁ ଥିଲା। ରାତ୍ର ଯୁଦ୍ଧ ନିଷେଧକୁ ଚକ୍ରି ଚାଲୁକ୍ୟ କାହିଁକି ହବା ମାନିବ?
0: ଏବେ କଣ ହବ ସୌମ୍ୟ?
2: ମହା ବିନାଶର ଆହ୍ୱାନ,
0: ତାକୁ ରୋକ, ଧର୍ମକୁ ରୋକ।
3: ମୋତେ ରୋକିବାକୁ ଚେଷ୍ଟା କରନ୍ତୁ ନାହିଁ ଆର୍ଯ୍ୟ, ଥରେ ମନ୍ଦିରକୁ ଅଧିକାର କରିନେଲେ ଚାଲୁକ୍ୟର ଶକ୍ତିକୁ କେହି ରୋକିପାରିବେ ନାହିଁ, ମହାରାଜ ନରସିଂହ ଦେବଙ୍କର ସମସ୍ତ ଚେଷ୍ଟା ବିଫଳ ହେବ। ସକାଳୁ ଚାଲୁକ୍ୟ ପୁରୀ ପାଇଁ ପ୍ରସ୍ଥାନ କରିବ ଏବଂ ସେହି ଅତ୍ୟାଚାରୀ ଆଗରେ ଆଉ କେହି ତିଷ୍ଠି ପାରିବେ ନାହିଁ, ଆଉ କେହି ନୁହେଁ।
2: ବିଶୁ ତୁମେ ଶୁଣିଲ?
0: ତମେ ତମେ ତମେ ଯାଉଛ ପୁତ୍ର, ତମେ ଯାଉଛ ପୁତ୍ର।
3: ମୁଁ ଯାଉଛି, ମୁଁ ଯାଉଛି, ହେଲେ ମୁଁ ଜାଣିଛି ଆପଣ ଆପଣ ଭୀରୁ ନୁହନ୍ତି, ଆପଣ ପିତା ହେବା ପୂର୍ବରୁ ଜଣେ ଶିଳ୍ପୀ କାରିଗର। ଆଜି ଶିଳ୍ପୀଙ୍କ ଉପରେ ଅତ୍ୟାଚାରର ପ୍ରହାର, କଳା ଉପରେ ମଦାନ୍ଧତା ଆକ୍ରମଣ କରିଛି, ଶାସନ ପାଦ ତଳେ ସୌନ୍ଦର୍ଯ୍ୟକୁ ଦଳି ଦେଉଛି, ଏବଂ କୋଣାର୍କ କୋଣାର୍କ ଆପଣଙ୍କର ସୁନେଲି ସ୍ୱପ୍ନ, ଯେଉଁ ନିଡ଼ରେ ଆପଣଙ୍କ ଅଭିଳାଷ ପକ୍ଷୀ ବସା ବାନ୍ଧିବାକୁ ଯାଉଥିଲା, ସେହି କୋଣାର୍କ ଜଣେ ପାପୀ ଅତ୍ୟାଚାରୀ ହାତରେ କଣ୍ଢେଇ ହେଇଯିବ, ଆତଙ୍କ ହାତରେ ବନ୍ଦୀ ହୋଇ କଣ କଳା କ୍ରନ୍ଦନ କରିବ। ଏହା ହିଁ କଳାକାରର ହେବ ସବୁଠାରୁ ବଡ଼ ପରାଜୟ, ସବୁଠାରୁ ବଡ଼ ପରାଜୟ।

0: ଏଠାରେ ତୁ ବିଶୁକୁ ଛାଡି ଯାଇଥିଲି, ଦେଖନ୍ତୁ ଏଇ ଉତ୍ତରୀୟ
1: ଏବଂ ନରସିଂହ ଦେବ
0: ମତେ ଜଣା ନାହିଁ।
1: ଦେଖୁଛି ତୁମେ ମଧ୍ୟ ସେଇ ରାସ୍ତାରେ ଯିବାକୁ ଚାହୁଁଛ ଯେଉଁ ରାସ୍ତାରେ ସେଇ ଉଦଣ୍ଡ ଧର୍ମାକୁ ପଠାଇଛି।
2: ଶୁଣନ୍ତୁ ଦେବ, ଭିତରେ କେହି ଅଛି।
3: ସୌମ୍ୟ, ମୁଁ କବାଟ ଖୋଲିବି ନାହିଁ।
1: ତମେ କେଉଁଠାରେ ବିଶୁ?
3: ମୁଁ ସେହି ପଞ୍ଚମୁଖୀ ଚୁମ୍ବକକୁ ଭାଙ୍ଗୁଛି।
0: ଦେବମୂର୍ତ୍ତି ପଡ଼ିଯିବ।
3: ଦେବମୂର୍ତ୍ତି ପଡ଼ିଯିବ, ଶିଖର ମଧ୍ୟ ପଡ଼ିଯିବ।

0: ତାପରେ ତାପରେ ତାପରେ ମନ୍ଦିରର ଛାତ କାନ୍ଥ ସବୁ ପଡ଼ିଯିବ। ବିଶ୍ୱାସଘାତକ ମାନଙ୍କ ଉପରେ କୋଣାର୍କ କୋଣାର୍କ ଭାଙ୍ଗିଯିବ।
1: ସୈନିକ କବାଟ ଉପରେ ଧକ୍କା ଦିଅ, ଭାଙ୍ଗି ଦିଅ ଆହୁରି ଜୋରରେ, ଆହୁରି ଜୋରରେ।
2: ବିଷ୍ଣୁ ମୂର୍ତ୍ତି ଦହଲୁଛି, ହେ ଭଗବାନ, ହେ ଭଗବାନ, ପଥର ଗୁଡିକ ପଡି ଯାଉଛି।
1: ସୈନିକ ସୈନିକ ଡର ନାହିଁ, କେହି ଆସ ମୋ ସାଙ୍ଗରେ ଆସ, ଧରି ନିଅ ଏ ମୂର୍ତ୍ତିକି, ଧରି ନିଅ, ଧରି ନିଅ, ଧରି ନିଅ,
2: ଚାଲି ଯାଅ, ଚାଲି ଯାଅ।
0: প্রতিশোধ, হে মোর দেবতা, হে মোর ভগবান।

0: ଏମିତି କୋଣାର୍କ ଭାଙ୍ଗି ଯିବାରେ ଅତ୍ୟାଚାରୀ ଚାଲୁକ୍ୟ ଏବଂ ତା ସାଥୀମାନଙ୍କର ବିନାଶ ହେଲା। ଯେଉଁ ବିରାଟ କଳ୍ପନାକୁ ସାକାର କରିଥିଲା ତାରି କୋଳରେ ମୃତ୍ୟୁ ଶଯ୍ୟା ଲାଭ କଲା। ସେହି ପାଷାଣ ଖଣ୍ଡ ଯାହାକୁ ସେ ଜୀବନ ଦେଇଥିଲା ସେଇ ପାଷାଣ ସବୁ ତା ଶବ ଉପରେ ଫୁଲ ଭଳି ବିଛାଇ ହୋଇ ପଡ଼ି ରହିଲେ। ତା ଆଦରର ପୁଅ ତ ସେଇ ଫୁଲ ବିଛାଇଥିଲା।
1: କେତେ ଅପୂର୍ବ ଏଇ ଭଗ୍ନ ସ୍ତୁତ
2: ଅପୂର୍ବ ଭଗ୍ନ ସ୍ତୁପ ଶୋଇଛି, ଏହା ନୁହେଁ କ୍ରୂର କାଳର ଅଟହାସ, ଅବାକ୍ଷଣ ଭଙ୍ଗୁର ତାର ନିବାସ, ପ୍ରଣୟ ନୁହେଁ କରୁଣା ଉଚ୍ଛ୍ୱାସ, ଛିନ୍ନ ଆଶାର ଅବସାନ, ଭଗ୍ନ ସ୍ତୁପ କରୁଣୀ କ୍ରନ୍ଦନ,
3: ଭଗ୍ନ ରାଗିଣୀ ଅଥଚ ଉଦ୍ଦାମ। ଆରେ ଏହା ତ ବିଜୟଧାମ, ଯେଉଁଠି ଜାଗ୍ରତ ଆଠ ପ୍ରହର, ଅଟଳ ବିଶ୍ୱାସ ଜୟ କଳାର, ଜାଗ୍ରତ କରି ଭଗ୍ନସ୍ତୁପ ମୌନ, ଦୂରରେ ଦୂରରେ ସେହି ଭଗ୍ନସ୍ତୁପ କରିଛି ସ୍ୱୟଂ।

ଶୁଣିଲେ ବେତାର ନାଟକ କୋଣାର୍କ, ରଚନା କରିଥିଲେ ଜଗଦୀଶ ଚନ୍ଦ୍ର ମାଥୁର, ପ୍ରଯୋଜନା କରିଥିଲେ ଜଗଦୀଶ ଅଧିକାରୀ, ବେତାର ରୂପାନ୍ତର କରିଥିଲେ ଅଞ୍ଜଳି ଶର୍ମା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 মিটার ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 মেগাহর্জ ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ପଦ୍ମାବତ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଶିଳ୍ପୀମାନେ ହେଲେ ଶ୍ରେୟା ଘୋଷାଲ ଏବଂ ସ୍ୱରୂପ ଖାନ। ଗୀତ ରଚନା କରିଛନ୍ତି ଏଏମ୍ ତୁରଜ ଏବଂ ସ୍ୱରୂପ ଖାନ। ସଙ୍ଗୀତରେ ସଜେଇଛନ୍ତି ସଞ୍ଜୟ ଲୀଲା ଭଂସାଲୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ୱାଗି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଆଦିଫ୍ ଅସଲାମ। ନିଜ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଆରକୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଗେଲ ଗ୍ୟାସ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଲେଲା ମଜନୁ। ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ସାଥୀ। ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ। ସଙ୍ଗୀତରେ ସଜାଇଛନ୍ତି ନୀଳାଦ୍ରି କୁମାର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବଦ୍ରିନାଥ କି ଦୁଲହନିଆ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠର ଶିଳ୍ପୀ ମାନିଲେ ଅମଲ ମଲ୍ଲିକ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ସବିର ଅହମ୍ମଦ, ସଙ୍ଗୀତ ଅମଲ ମଲ୍ଲିକ।

ପ୍ରଚାରକୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ।

0: ଉଠେ ଅଡ଼େ ହେ ଦିଦି ତାଣ ମାର ଆଜାନା ଇ ଆଶା ତାଣା ଯଦି ତାନେ ପରାମର୍ଶ ଅନୁସାରେ ମାର ଆମେ ରୋଗ ଦୁଃଖାତେ ଉଣା ଆପେ କାଜା ଆପେ ଆମେ ରୋଗ ଦୁଃଖତା କିସ୍କେ ମାର ବେଷ୍ଟି ସାରେ ଏମ୍ବାଟି ପରାମର୍ଶ ହାଁ ମାର ନିହେଆନେ ଇ ରୋଗ ଦୁଃଖାଟି ଦୂରସ୍କେ ଆୟାନେ ଅଡ଼େ ସାହାଯ୍ୟସ୍କେ ଆୟାନେ ଅଡ଼େ ସରକାର ତରଫରୁ ସ୍କେ ଡାବୁ ହିଁ ଆପଣଟା ମାର ଉଜେ ଡାବୁ ହିଁ ଆନେ ମାର ନିହି ଆହେଲେ ମାର ଚେଷ୍ଟା କିନା ଦିମାନେ ଅଡ଼େ ଇ କାତାତି ବେସାଲିତା କି ଆଶା ଦିଦିମାନେ ଏ ଆଶା ଦିଦି ତାଣାଟି ମାର ବେନ
1: ଦିଦି ଜହରା
2: ଜହରା ଆଜ୍ଞା
1: ଦିଦି ନି ପରିଚୟ ଅଳ୍ପ ବ୍ୟବସ୍ଥା ମୁଁ
2: ନା ଦୌର ଅତେ ସୁନିତା ସଡ଼ାପଲ୍ଲି
1: ନାଇଁ ଦୌର ଦିଦି
2: ନାଇଁ ଦୌର ଅତେ କାକଡ଼ା ମହା
1: ଦିଦି ଏନ୍ କାମା କି ହିଁ
2: ନାନୁ ଆଶା ଦିଦି ମାଇ
1: ହଁ ହଁ ଦିଦି ଆଶା ଦିଦି ତି କାମା ତ ବହୁତ କଷ୍ଟ ହେଇଛି ଇନେରି
2: ହଁ ବହୁତ କଷ୍ଟ ଏ
1: ଜି ଏନି ତାନି କାମା ଅଳ୍ପ ବ୍ୟବସ୍ଥା ମୁଁ ଦିଦି
2: ତାନି କାମା ଅତେ ନାଟା ତି ଲୋକ ବାଇ ଡେଲିଭରି କେସ ହନୁ ମେଡିକାଲ ତ ଡେଲିଭରି କିବି କି ନାଇଁ ମାନେ ଏଚଟେ ମାନେ ଯାହା ଆମ୍ବାଇ ଗର୍ଭବତୀ ପୁନି ହଚି ଆଙ୍ଗାତେ ଆତେ ଆୟସ୍କା ହତି ସାର ଏବାସ୍କା କାତା ତାଲେ କହୁକି ନମି ଦୌରୁ ଏଚଟେ ଏବାସ୍କା ପ୍ରତିମାନ ପ୍ରତିମାସ ମମତା ଦିବସ ତ ଚେକଅପ୍ ଖେଲ ଅନମି ଏନ୍ଏମ୍ ଦିଦି ତାଣା ଏଟେ ପ୍ରତିମାସ ନଅ ତାରିଖ ତା ପିଏମ୍ସ ଡେ ତା ଅନମ ଚେକ୍ କି ହାଲି ଏଟେ ମାଜା ବାରେ ତ ନାଇଁ ତ ଦାୟିତ୍ୱ ହାଁ ନମି ମାବୁ କକେ ହୁପକାଶ କେ ଓହା ଚେକ୍ କିବି କି ନମି ଏଟେ ଆମ୍ବାଇ ଆଡ଼ିଲ ଆସାର ଏବାସ୍କା ମେଡିକାଲ ତ ଓହା ଏଫି ନମି ଆମ୍ବାଇ ଝାଡ଼ା ବାନ୍ତି ଆଚାର ଏବାସ୍କା କି ଜୟ ଜହା ଜି ଓରେସ ମା ନା ହି ହି ନମି ଏଟେ ଗର୍ଭବତୀସ୍କା ଆୟା ମଶା ଗର୍ଭବତୀସ୍କା ଜି ଏବାରେ ଜାଣା ତେରେ ମଶାର ପିଡ଼ି ଗାଁ ଡୁରା ଦୁ ମେଲେରିଆ ବା ନେ ଜି ନମି
1: ସାରି ମେଡିକାଲ ତ ହାଜାଲ ପୁଞ୍ଜି ଲାତୁ କି ହାଜାଲ ଆଡ଼ି ଲାତୁ ଗାଡ଼ି ଗୋଡ଼ା ଅସୁବିଧା ମାସେ ନେ ଏମି ତାଣ ଅସପତ୍ର ରହିନେ ଏଦିନ ତୁ ହାସ୍କେ ନାଇଁ ତାରି ସବୁ ନିହା କଡ଼ିନେରି
2: ନିହା ହେଇନେରି ତଲି ନାଟାସ୍କେ ଲେକି ମାନା ଟିବି ରୋଗ ହାସ୍କେ ଲୋକ ଗୋଖି ଗୋଖି ଇଲେ ଏବାର ତାଣ୍ଟା ଏବାର ତା ବେଶୀ ମାନା ହା ଜିଞ୍ଚେ ନାଇଁ ତା ବେହ ପେହା ହା ଜିଞ୍ଚେ ନେ ଏଠି ଆମର କି ଲେକି ଗାଡ଼ି ଗୋଖି ସାତ ଦିନ ଟେ ଚଉଦ ସାତ ଦିନ ଟେ ଲାକ ଗୋକି ହା ଅଛି ସାରେ ଏ ବାସ୍କା ଓହ ଗୋକି ଓହା ମା କୁନ୍ଦଲି ହି ନମି ଏ ରିପୋର୍ଟ ଏ ନାଇଁ ବାତେ ଦାବା ହା ବିଶି ନମି ଯଦି ମାନା ଇଲେକି ଟିବି ରୋଗ ହତେ ରିପୋର୍ଟ ବାତି ସାରେ ଏ ବାସ୍କା କି ଛଅ ମାସ ପର୍ଯ୍ୟନ୍ତ ଅସହି ହି ନମି ଚିଞ୍ଜାଲି ଛଅ ମାସ ପର୍ଯ୍ୟନ୍ତ ଅସହି ତି ସାରେ ଚିଚି ପରେ ମା ଯାହା ଓ ଦେବା ଟେଷ୍ଟ କି ହି ନମି ନିହାତେ କି ର ଓଡ଼େ ମାନେ ଏଞ୍ଜି ହିଁ
1: ଅର କଥା ଦିଦି ରୋର କକାର ପଦା ବେଶୀ ଦୁର୍ବଳ ହେଇନେରି ହୃଷ୍ଟପୃଷ୍ଟ ହେଲରି ଏବାର ତ କି ଏନି ସୁବିଧା ମାନେ କି
2: ହଁ ଏବାର ତାକି ତ ସୁବିଧା ମାନେ ଅଙ୍ଗନବାଡ଼ି ଦିଦି ଓଜନ କି ହେଇନେ ମାସ ତାକି ମାନା ତମେ ବାର ଅନୁସାରେ ଦିନ ଅନୁସାରେ ବି ଏକ କୋଟି ଏକ ସାତ ଚଉଦ ଏକୋଇଶ ଲେଖି ମାନେ ଏ ଦିନ ତା ଦୁଇ କକାର ପଦା ଓଜନ କି ନସାରେ ମା ବାସା ହାଜି ନମି ଏ ଭିତରେ ଦିଦି ଯଦି ଓଜନ ବେସ୍ତାନେ ଏମିତି କକାଶ ଏ ରଙ୍ଗତା ମାନେସି ଏମିତି କକାଶ ଏ ରଙ୍ଗତା ମାନେସି ଏମିତି କକାର ଗାଡ଼ି ଉଣା ଓଜନ ମାନେସି ସାର ଏ କକାର ପଦା ମା କୁନ୍ଦଲି ଓହି ନମି କୁନ୍ଦଲିଟେ ଏମାନେ ଯାହା କୋରାପୁଟ ଏନ୍ଆର୍ସି ସାରେ ଏ ଏନ୍ଆର୍ସି ମେଡିକାଲ ତା ପନ୍ଦର ଦିନ ଚିଞ୍ଜାଲି ମାଞ୍ଜାଲି ସବୁ ଏବେ ହିନୁ ଏବେ ଓହା ଆୟସ୍କା ବୁଝ ଖା ପିସି ନମାବୁ
1: ହେଲେ ଇ କକାର ପଦା ତାକି ଅଙ୍ଗନବାଡ଼ି ଦିଦି ତାଣାଟି ଏନାଇ ଅଧିକା ଗୋଟେ ମେଢା ହେଇନି କା ଏ ଦିଦି
2: ହୁଁ କକାର ପଦା କି ମେଢା ହେଇନେ ଗର୍ଭବତୀସ୍କା କି ଏନିକି କସ୍କା ଗୁଡୁ ତିନି ଦିନ ପୁଦାର ଶୁକ୍ରୀ ସାନାର ମେଢା ହେଇନୁ ଏବାର କିସ୍କେ ପୁଦାର ଶୁକ୍ରୀ ସାନାର ମେଢା ନୁ ଏଟେ ମାନଦାହା ଚତୁଆ ଗୁଣ୍ଡା ଏ ତିଆରି କେ ହେଇନାଇ ଏଦି ମାସ ତାକି ଏକ ତାରିଖ ତା ମେଢା ହେଇନେ ପଚିଶ ଦିନ କାଟେଳେ ଦାନ୍ତି ହେନୁ
1: ହେଲେ ଦିଦି ଏଚର ବୟସ ଏଚର ବୟସ କଟାଡ଼ତି କକାର ପଦା କି ଇଲି ସୁବିଧା ମାନେ ଦିଦି
2: ଇଦି ସାତ ମାସ ଟେ ତିନି ବର୍ଷ ଏପେ ଛତୁଆ ହେପକି ଆନେ ତିନି ବର୍ଷ ଟେ ଛଅ ବର୍ଷରେ ଅଙ୍ଗନବାଡ଼ି ତା ହାଁ ହଜାର ତିନୁ ଏଟେ ଗର୍ଭବତୀ ପ୍ରସୂତି ହେପକି ଆନେ ଲେୟା ହେପକି ଆନୁ ଏଟେ ଗୁଣ୍ଡାସ କେ ହିପକି ଆନେ ଗୁଡୁମସ କେ ହିପକି ଆନୁ ଇଦି କକାର ପଦା କି ସାତ ମାସ ଟେ ତିନି ବର୍ଷ ଏପେ ଛତୁଆ ଗୁଣ୍ଡା ହିପକି ଆନେ ସବୁ ମାସ ଏକ ତାରିଖ ତା ପଚିଶ ଦିନ କାଟେଡ ତାକି
1: ନାଇଜାଡ଼ତି କାତା ବେସ୍ତାତି ଏଦାନ ଥକି ହାରେ ହାରେ ଜହରା ନିଗେ
2: ଜହରା ଜହରା
3: ଇ ଆଶା ଦିଦି ତାଣ ତ ବେଚାଇ ନିହେ ନିହେ ବେଚାଇ ଅଡେ ପୁଚାଇ ଜିକେ ହେଲା ଏ ମାର ମାଜା ର ହାସାର ତାକି ପାଚୁ ରଣ୍ଡାଣୀ ମାର ବେନ
4: ଆବହା ଜାତୁ ନମି ଜିତବା ଜାତି ନମି ସିମରାଣୀ ବଡ଼ରେ ନତି ଆଲଗୁ ତାଳିଆ ଦାୟ ତାରି ତାଳିଆ।

ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୋ। ଉପସ୍ଥାପନା କରିଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରି ଚାନେ। ଆକାଶବାଣୀ ଜୟପୁର।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ଓଡ଼ିଆ ଭକ୍ତିଗୀତ। ପ୍ରଥମେ କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦାସ।

ଭକ୍ତିଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ କଲୁ। ଆକାଶବାଣୀ ଜୟପୁର, ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଏତିକିରେ ଶେଷ କଲୁ। ଆକାଶବାଣୀ ଜୟପୁର।

0: ବୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଜି ଦିନର ଚାଷବାସ କଥା। ଏଥିରେ ଶୁଣନ୍ତୁ ଲେମ୍ବୁ ଚାଷ ବିଷୟରେ। ଉପସ୍ଥାପନା କରିଛନ୍ତି ସୁପ୍ରଭା ପାତ୍ର।
3: ଚାଷବାସ କଥାରେ ଆସନ୍ତୁ ଆଲୋଚନା କରିବା ଲେମ୍ବୁ ଚାଷ ସମ୍ପର୍କରେ। ଲେମ୍ବୁରେ ଭିଟାମିନ୍ ସି, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ରାଇବୋଫ୍ଲୋବିନ୍, ପଟାସିୟମ୍, ଭିଟାମିନ୍ B6, ଭିଟାମିନ୍ ଇ, ଆଇରନ୍ ଓ ଜିଙ୍କ ରହିଛି। ଲେମ୍ବୁ ସବୁ ପ୍ରକାର ମାଟିରେ ଚାଷ କରିପାରିବେ। ତେବେ ନିଗିଡ଼ା, ବାଲିଆ, ଦୋରସା ମାଟି ଏହି ଚାଷ ପାଇଁ ଭଲ। ଲୁଣି ମାଟି, ଟାଣ ମାଟି ଥିବା ସ୍ଥାନ କିମ୍ବା ସନ୍ତସନ୍ତିଆ ସ୍ଥାନ ଏହି ଚାଷ ପାଇଁ ଉପଯୁକ୍ତ ନୁହେଁ। ଲେମ୍ବୁ ଅତ୍ୟଧିକ ଥଣ୍ଡା ସହିପାରେ ନାହିଁ, ତେଣୁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଏହି ଚାଷ ପାଇଁ ଭଲ। ସାଧାରଣତଃ ତିନି ପ୍ରକାର ଲେମ୍ବୁ ଚାଷ କରାଯାଇଥାଏ। ସେଗୁଡ଼ିକ ହେଲା ମଞ୍ଜିବିହୀନ ଲେମ୍ବୁ, ମିଠା ଲେମ୍ବୁ ଓ ଖଟା ଲେମ୍ବୁ। ମୁଖ୍ୟତଃ ଲାଇମ୍ ଓ ପନ୍ଥ ଲେମନ୍ ଏକ କିସମରୁ ଚାଷୀ ଅଧିକ ଲାଭ ପାଇଥାନ୍ତି। ମଞ୍ଜିରୁ ହିଁ ଲେମ୍ବୁର ପଞ୍ଚ ବିସ୍ତାର ହୋଇଥାଏ। ମଞ୍ଜିରୁ ହୋଇଥିବା ଗଛରେ 4-5 ବର୍ଷରେ ଫଳ ଧରିବା ଆରମ୍ଭ ହୋଇଥାଏ। ଗଛ ଅଳ୍ପ ରୋଗାକ୍ରାନ୍ତ ହୁଏ ଓ ଅଧିକ ଦିନ ବଞ୍ଚି ରହେ, କିନ୍ତୁ ଡାଳ କଲମୀ କିମ୍ବା ଆଖି କଲମୀ ଦ୍ୱାରା ଉତ୍ପନ୍ନ ଚାରା ଲଗାଇଲେ 2 ବର୍ଷରେ ଫଳ ଧରିବା ଆରମ୍ଭ ହୋଇଥାଏ। 1 ହେକ୍ଟର ଜମିରେ 400 ଚାରା ଲଗାଇପାରିବେ। ଲେମ୍ବୁ ଗଛ ପ୍ରଥମ ବର୍ଷ ଲଗାଇବା ବେଳେ ପ୍ରତି ହେକ୍ଟର ପ୍ରତି 4 ଟନ୍ ଖତ ସହ 80 କିଲୋଗ୍ରାମ ଲେଖାଏ ନିମ୍ବ ପିଡ଼ିଆ ଓ ଯବକ୍ଷାରଜାନ 40 କିଲୋଗ୍ରାମ ଫସ୍ଫରସ୍, 60 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ।

0: ପରବର୍ତ୍ତୀ ବର୍ଷମାନଙ୍କରେ ଖତ ପରିମାଣ ଶତକଡ଼ା 50% ଅଧିକ 5 ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଅନ୍ତୁ, କିନ୍ତୁ ରାସାୟନିକ ସାର ପରିମାଣ 4 ବର୍ଷ ପର୍ଯ୍ୟନ୍ତ ବାର୍ଷିକ 30 କିଲୋଗ୍ରାମ ଯବକ୍ଷାର ଯାନ, 15 କିଲୋଗ୍ରାମ ଫସ୍ଫରସ୍ ଓ 20 କିଲୋଗ୍ରାମ ପଟାସ ସାର ଅନୁପାତରେ ବୃଦ୍ଧି କରି 5 ବର୍ଷ ବେଳକୁ ସ୍ଥିର ରଖାଯାଏ। ଲେମ୍ବୁ ଚାଷରେ ଖରାଦିନିଆ ବର୍ଷା ପରେ ପରେ ଜମିକୁ ଭଲ ଭାବେ ସମତୁଲ କରିବେ। ବର୍ତ୍ତମାନ ସମୟରୁ ଗଛରୁ ଗଛ ଓ ଧାଡ଼ିକୁ ଧାଡ଼ି 5 ମିଟର ବ୍ୟବଧାନରେ 75 ସେଣ୍ଟିମିଟର ଗାତ ଖୋଳି ଆବଶ୍ୟକ ଖତକୁ ମାଟିରେ ମିଶାଇ ଖତ ପୂରଣ କରନ୍ତୁ। ଫସ୍ଫରସ୍ ଓ ନିମ୍ବ ପିଡ଼ିଆ ଦେଇ ଚାରା ଲଗାନ୍ତୁ। କଲମୀ ଗଛର ଯୋଡ଼ ଯେପରି ମାଟି ଉପରେ ରୁହେ ସେଥିପ୍ରତି ଧ୍ୟାନ ଦେବେ। ଚାରା ଲଗାଇବା ପରେ ପ୍ରତି 4 ଦିନ ବ୍ୟବଧାନରେ ଗଛମୂଳରେ ହାଲକା ଜଳସିଞ୍ଚନ କରନ୍ତୁ। ପରେ ମାଟିର ବତର ଦେଖି ଖରାଦିନେ ସପ୍ତାହକୁ ଥରେ, ଶୀତଦିନେ 2 ସପ୍ତାହରେ ଥରେ ଜଳସିଞ୍ଚନ କରନ୍ତୁ। ଲେମ୍ବୁ ଚାରା ଲଗାଇବାର 2 ମାସ ପରେ ଶତକଡ଼ା 50% ଯବକ୍ଷାରଯାନ ଓ ପଟାସ ସାର ପ୍ରୟୋଗ କରନ୍ତୁ। ଏହା ପୂର୍ବରୁ ନିୟମିତ ଘାସ ବାଛି କୋଡ଼ାଖୋସା କରନ୍ତୁ। ଚାରା ଲଗାଇବାର ପ୍ରଥମ 2 ବର୍ଷ ଅନ୍ତ ଫସଲ ହିସାବରେ ଡାଲିଜାତୀୟ ପନିପରିବା ଚାଷ କଲେ ଅଧିକ ଲାଭ ମିଳିବା ସହ ଜମିର ଉର୍ବରତା ବୃଦ୍ଧି ପାଏ। ପୋକ ଆକ୍ରମଣର ପ୍ରତିକାର ପାଇଁ ଶତକଡ଼ା 0.5% ମାଲାଥିଆନ୍ କିମ୍ବା 0.5% ନିମ୍ବ ତେଲ ସିଞ୍ଚନ କରନ୍ତୁ। ଫିମ୍ପି ଜନିତ ରୋଗ ନିୟନ୍ତ୍ରଣ ପାଇଁ ଶତକଡ଼ା 0.25% ମାନକୋଜେପ୍ କିମ୍ବା 0.1% କାର୍ବୋଡାଜିମ୍ ଓ ବ୍ୟାକ୍ଟେରିଆ ଜନିତ ରୋଗ ପାଇଁ 0.1% ପ୍ଲାଣ୍ଟୋମାଇନସିନ୍ ସିଞ୍ଚନ କରନ୍ତୁ। ଚାରା ଲଗାଇବାର 3-5 ବର୍ଷ ପରେ ଗଛରେ ଫଳ ଧରିବା ଆରମ୍ଭ ହୋଇଥାଏ। ଗୋଟିଏ ବର୍ଷରେ 3 ଥର ଫଳ ଧରିଥାଏ।
1: ପ୍ରଚାର କଲୁ ଆଜି ଦିନର ଚାଷବାସ କଥା। ଆଜି ଏଥିରେ ଶୁଣିଲେ ଲେମ୍ବୁ ଚାଷ ବିଷୟରେ। ଉପସ୍ଥାପନା କରିଥିଲେ ସୁପ୍ରଭା ପାତ୍ର। ଆକାଶବାଣୀ ଜୟପୁର ଭେଟି ଦେଉଛୁ କିଶୋର ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ। ଉପସ୍ଥାପନା କରିଛନ୍ତି ମିନତୀ ରାଣୀ ନନ୍ଦା।

ପିଲାଏ, ସକାଳ ହେବାଠାରୁ ସଞ୍ଜ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଆମର କାର୍ଯ୍ୟପନ୍ଥା ସ୍ଥିର ହୋଇଥାଏ ଯେ ଆମେ କେଉଁ ସମୟରେ କି କାମ କରିବା। ସମୟାନୁକ୍ରମେ ସେହି କାର୍ଯ୍ୟଗୁଡ଼ିକ ସମ୍ପାଦନ କରିବାରେ ଆମେ ଅବହେଳା ମଧ୍ୟ କରୁନୁ। ବେଳେବେଳେ କର୍ମମୟ ଜୀବନରେ କାର୍ଯ୍ୟ କରି କରି ଆମେ ଶାରୀରିକ ଆଉ ମାନସିକ ସ୍ତରରେ କ୍ଲାନ୍ତ ହୋଇପଡ଼ୁଛୁ। ସେତେବେଳେ ଆମେ ଖୋଜୁଛୁ ଟିକିଏ ଖୋରାକ ମନୋରଞ୍ଜନ ପାଇଁ, ମାନେ ମନକୁ ଆନନ୍ଦିତ କରିବା ପାଇଁ। ସେଥିପାଇଁ ବେଳେବେଳେ ଆମେ ଗୀତ ଶୁଣୁଛୁ, ବାହାରକୁ ବୁଲିବାକୁ ଯାଉଛୁ, କିଏ କିଏ ବହି ପଢ଼ନ୍ତି, କାହାକୁ ଖେଳିବାକୁ ଭଲ ଲାଗେ। ଆଉ ତୁମ ଭଳି ପିଲାମାନେ ଆଈ ମା ଜେଜେମାଙ୍କ ଠାରୁ କାହାଣୀ ଶୁଣିବାକୁ ଭଲ ପାଆନ୍ତି। ଯେମିତି ବି ହେଉ, ଅସ୍ଥିର ମନକୁ ସ୍ଥିର କରିବା ବା ଟିକିଏ ଖୁସି ଦେବା ହେଉଛି ଏହାର ଲକ୍ଷ୍ୟ। ପିଲାଏ, ଅତୀତ ଦିନକୁ ଯଦି ଆମେ ମନେ ପକାଇବା, ତେବେ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ରେଡିଓ, ଯାହା ପ୍ରତ୍ୟେକ ମଣିଷର ସୁଖ ଦୁଃଖର ସାଥୀ ଥିଲା। ସେହି ରେଡିଓ ସେହି ଦିନରୁ ଆଜି ପର୍ଯ୍ୟନ୍ତ ଆମ ସାଙ୍ଗରେ ରହିଛି, ଅନେକ ତଥ୍ୟ ଯୋଗଉଛି। ଆଜି ସେ 90 ବର୍ଷରେ ପଦାର୍ପଣ କରିଛି। ସେ ରେଡିଓର ଗୋଟିଏ ଅଂଶ ସାଜିଛେ ଆମେମାନେ। ଏହି ଯାତ୍ରା ଦୀର୍ଘ ପଥ ଅତିକ୍ରମ କରୁ, ଏହି ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ସେଥିଲାଗି ଅନେକ ଦୁର୍ଗମ ଓ ସୁଗମ ପଥ ଅତିକ୍ରମ କରି ଆଜି ଆକାଶବାଣୀ 90 ବର୍ଷରେ ପହଞ୍ଚିଛି। ନିଜର ଚାହିଦା ଲୋକଙ୍କୁ ଅନୁଭବ କରାଇଛି, ସବୁ ଆବଶ୍ୟକତାକୁ ପୂରଣ କରିବାକୁ ଚେଷ୍ଟା କରିଛି। ସେହି ଯାତ୍ରାର କାହାଣୀ ଆଜି ଶୁଣିବା ଆମ କାର୍ଯ୍ୟକ୍ରମରେ। ଏକ ବିଶେଷ ଉପସ୍ଥାପନା, ଆକାଶବାଣୀର 90 ବର୍ଷ ଏକ ଗୌରବମୟ ଯାତ୍ରା।

0: ଏହି ଶବ୍ଦ ହଁ ଏହି ଶବ୍ଦର ଗୁଞ୍ଜରଣରୁ ଆରମ୍ଭ ହେଉଥିଲା ଦିନ ଏବଂ ଜୟହିନ୍ଦ୍ର ଧ୍ୱନିରେ ରାତି ଖୁବ୍ ଚିହ୍ନା ଚିହ୍ନା ସକାଳୁ ସଞ୍ଜ ପର୍ଯ୍ୟନ୍ତର ଏକ ନିର୍ଭରଯୋଗ୍ୟ ସାଥୀ ଆମ ଆକାଶବାଣୀ ଯାହା ଭାରତର ଏକ ପ୍ରମୁଖ ଜନସଂଯୋଗର ମାଧ୍ୟମ ଆକାଶବାଣୀ କହିଲେ କେବଳ ସମ୍ବାଦ ପରିବେଷଣର ମାଧ୍ୟମ ନୁହେଁ ସେ ଶିକ୍ଷା ସଂସ୍କୃତି ସାହିତ୍ୟ ସଙ୍ଗୀତ ଓ ମନୋରଞ୍ଜନର ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ଯିଏକି ଦୀର୍ଘ 90 ବର୍ଷ ଧରି ଭାରତୀୟ ଜନଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇ ରହିଛି ରେଡିଓର ଆଗମନ ଭାରତର ସୂଚନା ଓ ଯୋଗାଯୋଗରେ ଏକ ନୂତନ ଯୁଗର ଆରମ୍ଭ କରିଥିଲା ଏ ସମ୍ପର୍କରେ କିଛି ମତାମତ ରଖିଥିଲେ ଆମ କେନ୍ଦ୍ରର ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ରନାଥ ପଟ୍ଟନାୟକ
1: ଉଣେଇଶହ 30 ଦଶକ ଥରେ ଟିକେ କଳ୍ପନା କରିବା ଗୋଟାଏ ବଡ଼ କାଠ ବାକ୍ସ ଭଳି ଦେଖାଯାଉଥିବା ଉପକରଣ ତା ଚାରିପାଖରେ ପୁରା ବସିଛନ୍ତି ବଡ଼ ପରିବାର ସାଙ୍ଗସାଥିଙ୍କୁ ନେଇ ଏବଂ ଅଳ୍ପ ସମୟ ପରେ ସେଥିରେ କିଛି ସଂସା ଶବ୍ଦ ହେଲା ଖଡ଼ଖଡ଼ ଶବ୍ଦ ହେଲା ଏବଂ ଭାସି ଆସିଲା କିଛି କଥା ସେଇ କଥା ଗୋଟେ ଗଳିର ନୁହେଁ ସେଇ କଥା ପାଖ ଗୋଟେ ଗାଁର ନୁହେଁ ସେଇ କଥା ବହୁତ ଦୂରରୁ ଶହ ଶହ କିଲୋମିଟର ଦୂରରୁ ମଣିଷ ମଣିଷ ସହ କଥା ହେବା ଭଳି ଭାଷାରେ ଯେତେବେଳେ ପ୍ରଥମ ଥର ପାଇଁ ସେ ସ୍ୱରକୁ ଶୁଣିଥିଲେ ଲୋକେ କେମିତି ଗୋଟାଏ ପୁଲକ ସେମାନଙ୍କ ମନରେ ଖେଳି ଯାଇଥିବ କଳ୍ପନା କଲେ ଏବେ ବି ପୁଲକିତ ହେବାକୁ ହେଉଛି ଆଉ ସେଇ ପୁଲକ ପରବର୍ତ୍ତୀ ସମୟରେ ନାଁ ନେଲା ଆକାଶବାଣୀ ବୋଲି ଆକାଶବାଣୀ ଯେଭଳି ଗୋଟେ ପରିସ୍ଥିତିରେ ଜନ୍ମ ନେଲା ବିଶେଷ କରି ବିପର୍ଯ୍ୟୟର ବନ୍ଧୁ ଭାବରେ ସେ ସବୁବେଳେ ସଭିଙ୍କ ସାଥିରେ ଅଛି 90 ବର୍ଷ ଗୋଟେ ସଂସ୍ଥା ବଞ୍ଚି ରହିବା ଏକଥା ପ୍ରମାଣ କରୁଛି ଯେ ତାର ଚାହିଦା କେବେ ବି କମି ନାହିଁ ହଁ କିଛି କିଛି ଭାଗ ହୋଇଯାଇଛି କାରଣ ସେତେବେଳେ ସମୟ ଥିଲା କେବଳ ରେଡ଼ିଓ ହିଁ ଏକମାତ୍ର ବେତାର ମାଧ୍ୟମ ଥିଲା ଏଭଳି ଏକ ମାଧ୍ୟମ ଯାହା ଘରେ ଘରେ ପହଞ୍ଚି ପାରୁଥିଲା ଏବେ ବି ଘରେ ଘରେ ସେ ପହଞ୍ଚୁଛି ରାସ୍ତା ତାର ଭିନ୍ନ ହୋଇଯାଇଛି ସମୟ ସାଥିରେ ପାଦ ମିଳେଇ ଯେହେତୁ ଚାଲିଛି ଏ ସଂସ୍ଥା ଏବେ ବି ତାର କାର୍ତ୍ତି ତାର ଚାହିଦା ଏବଂ ତାର ଲୋକପ୍ରିୟତା ବଜାୟ ରଖିପାରିଛି ଆକାଶବାଣୀ 1936 ମସିହାରେ ଜନ୍ମ ହୋଇ ଆଜି 2026 90 ବର୍ଷ ସେ କେତେ ଯେ କଥା କରିଛି ସେ କଥା ତାଲିକା କରିବା ହୁଏତ ସମ୍ଭବ ନୁହେଁ ଦେଶ ସ୍ୱାଧୀନ ହେଲା ଅଗଷ୍ଟ 14, 1947 ସେହି ରାତିରେ ଦେଶବାସୀଙ୍କୁ ଏଇ ଖବର ଶୁଣାଇଥିଲା ଆକାଶବାଣୀ ଯେ ଭାରତ ସ୍ୱାଧୀନ ହୋଇଗଲା ଏବଂ ପରବର୍ତ୍ତୀ ସମୟରେ ଯେଉଁ ସବୁ ବିଭାଜନକୁ ନେଇ ହେଲା ଅସଂଖ୍ୟ ଲୋକ ମଲେ ଉଭୟ ପକ୍ଷରୁ ସେମାନଙ୍କର ଦୁଃଖ ଦୁର୍ଦ୍ଦଶାର କାହାଣୀ ଆକାଶବାଣୀ ଲୋକଙ୍କୁ ଶୁଣାଇ ନିଜେ କାନ୍ଦୁଥିଲା ଲୋକେ ବି କାନ୍ଦି ପକାଉଥିଲେ ସ୍ୱାଧୀନତାର ଉଲ୍ଲାସରେ ଯେମିତି ସେମାନେ ଖୁସି ହୋଇଥିଲେ ବିଭାଜନର ଦୁଃଖରେ ସେମାନେ ସେମିତି ଦୁଃଖୀ ବି ହୋଇଥିଲେ ବାସ୍ କିଛି ଶବ୍ଦ ଏବଂ କଳ୍ପନା ପାଇଁ ସବୁକିଛି ଛାଡ଼ି ଦେଇପାରୁଥିବା ଏହି ମାଧ୍ୟମ ଲୋକଙ୍କର କଳ୍ପନା ଶକ୍ତିକୁ ଯେ କିଭଳି ରୂପ ଦେଇଛି ସେ କଥା ବର୍ଣ୍ଣନା କରିବା ସହଜ ନୁହେଁ ଥରେ ଖାଲି ଭାବି ନିଆଯାଉ ଆକାଶବାଣୀ ନଥାନ୍ତା ଆମେ ହୁଏତ ବହୁତ ଗୁଡ଼ିଏ କଣ୍ଠସ୍ୱରକୁ ଶୁଣିନଥାନ୍ତେ ସେମାନଙ୍କ ବିଷୟରେ ଆଜି ବି ଚର୍ଚ୍ଚା କରୁନଥାନ୍ତେ ସେ ଘୋଷକ ଭାବରେ ହୁଅନ୍ତୁ ଉପସ୍ଥାପକ ଭାବରେ ହୁଅନ୍ତୁ କିମ୍ବା କଳାକାର ଭାବରେ ହୁଅନ୍ତୁ ସେ ସଙ୍ଗୀତର କଳାକାର ହୁଅନ୍ତୁ ନାଟକର କଳାକାର ହୁଅନ୍ତୁ କିମ୍ବା ଗାଁ

ଗହଳିର ଯେଉଁ ଲୋକକଳା ଅଛି ସେଇ କଳାର କଳାକାର ହୁଅନ୍ତୁ। ଆଜି ଆମେ ଯଦି ପାଣ୍ଡୱାନୀକୁ ଜାଣିଛେ ରେଡ଼ିଓ ମାଧ୍ୟମରେ ଆମେ ଜାଣିଛେ, ଆମେ ଯଦି ଆମ ଏ ଅଞ୍ଚଳର ଲୋକନାଟକୁ ଜାଣିଛେ, ତାକୁ କେବଳ କେବଳ କେବଳ ରେଡ଼ିଓ ହିଁ ବଞ୍ଚାଇ ରଖିଛି। ରେଡ଼ିଓ ତାକୁ ପ୍ରଥମ ଥର ପାଇଁ ଆଣିଥିଲା ଲୋକଙ୍କ କାନ ପାଖକୁ, ଏବେ ବି ରେଡ଼ିଓ ତାକୁ ବଞ୍ଚାଇ ରଖିଛି। ଏଣୁ ଏଭଳି ଏକ ବଳିଷ୍ଠ ମାଧ୍ୟମ ଯିଏ କେବଳ ଲୋକଙ୍କୁ ଆନନ୍ଦ ଦିଏନି, ଯିଏ କେବଳ ଲୋକଙ୍କୁ ସୂଚନା ଦିଏନି, ଏଇ ସେବା ମାଧ୍ୟମରେ ସେ ଅନେକ ସଂସ୍କୃତିକୁ ବଞ୍ଚାଇ ରଖିପାରେ ଏବଂ ଆଜି ବି ବିପନ୍ନ ସଂସ୍କୃତି ସବୁକୁ ବଞ୍ଚାଇ ରଖିବାର ଏକମାତ୍ର ଭରସା ଦେଇପାରୁଛି ଆକାଶବାଣୀ। ଆକାଶବାଣୀ ମାଧ୍ୟମରେ ଗାଁ ଗହଳିର ଲୋକେ ନିଜ ସ୍ୱରକୁ ଯେଭଳି ସୁନ୍ଦର ଭାବରେ ଶୁଣିପାରୁଛନ୍ତି, ସେ ଚାଷବାସ ବିଷୟରେ ସେମାନଙ୍କର ସମସ୍ୟାର ସମାଧାନର ବାଟ ହେଉ, କିମ୍ବା ସ୍ୱାସ୍ଥ୍ୟକୁ ନେଇ ଡାକ୍ତରଙ୍କ ସାଥିରେ ସିଧା କଥାବାର୍ତ୍ତା ହେବାର କଥା ହେଉ, କିମ୍ବା କୁନି ଛୁଆଟେ ଗୀତ ଗାଇ ନିଜେ ଖୁସି ହେଇ ଅନ୍ୟମାନଙ୍କୁ ଖୁସି କରିବାର ପ୍ରୟାସରେ କ'ଣ ସବୁ କରିପାରେ, ସେହିସବୁ କଥା ଶୁଣିବା ପାଇଁ ବି ହେଉ, ଆକାଶବାଣୀ ସବୁବେଳେ ରହିଛି ଆପଣଙ୍କ ସାଥିରେ, ଆମ ସାଥିରେ ଏବଂ ଏଇ ବିଶ୍ୱ ସାଥିରେ। ଆକାଶବାଣୀ ସବୁବେଳେ ରହିବ। ବହୁଜନ ହିତାୟ ବହୁଜନ ସୁଖାୟ ଏଇ ଯେଉଁ ମନ୍ତ୍ର, ସେଇ ମନ୍ତ୍ରକୁ ସେ ବାରମ୍ବାର ପ୍ରମାଣିତ କରିଚାଲିବ ଏବଂ ନିଜର ସତ୍ତାକୁ ବଞ୍ଚାଇ ରଖିବା ସହ ପ୍ରମାଣିତ କରିବ ଯେ ସେ ସବୁବେଳେ ଲୋକପ୍ରିୟ ମାଧ୍ୟମ ହୋଇ ରହିବ।

0: ଭାରତରେ ରେଡିଓ ପ୍ରସାରଣର ଆରମ୍ଭ 1987 ମସିହାରେ ହୋଇଥିଲା। ସେତେବେଳେ ଇଣ୍ଡିଆନ୍ ବ୍ରଡ୍କାଷ୍ଟିଂ କମ୍ପାନୀ ମୁମ୍ବାଇ ଓ କୋଲକାତାରୁ ପ୍ରସାରଣ କାର୍ଯ୍ୟ ଆରମ୍ଭ କରିଥିଲା। ପରେ 1930 ମସିହାରେ ଭାରତ ସରକାର ଏହାକୁ ନିଜର ଅଧୀନକୁ ନେଇ ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍ ନାମ ଦେଇଥିଲେ। 1936 ମସିହାରେ ଏହାର ନାମ ପରିବର୍ତ୍ତନ କରି ଅଲ୍ ଇଣ୍ଡିଆ ରେଡିଓ ରଖାଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ରହିଛି ସମସ୍ତଙ୍କର ପ୍ରିୟ ଆକାଶବାଣୀ ହୋଇ।
1: ନମସ୍କାର, ମୁଁ ହେଉଛି ଉଦୟ ଶଙ୍କର ଜାନି, ସେବାନିବୃତ ଉଦ୍ଘୋଷକ ଆକାଶବାଣୀର। ଆକାଶବାଣୀ ଗୋଟେ ନିଆରା ଅନୁଷ୍ଠାନ। ଆଜିକା ଯୁଗରେ ଯଦିଓ ଟେଲିଭିଜନ ବା ମୋବାଇଲ ସୋସିଆଲ ମିଡିଆ ଛାଇଗଲାଣି, କିନ୍ତୁ ଆମେ ଯଦି ଦେଖିବା ଆକାଶବାଣୀ ଆକାଶବାଣୀ ଆକାଶବାଣୀ ସହ କେହି ସମକକ୍ଷ ହେଇପାରିବେ ନାହିଁ। କାରଣ କାର୍ଯ୍ୟକ୍ରମର ବିଭିନ୍ନତା ଦୃଷ୍ଟିରୁ ଆମେ ଯଦି ଦେଖିବା ଆକାଶବାଣୀ ହିଁ ସବୁଠାରୁ ପ୍ରଥମ ବା ଆଗରେ ଅଛି କହିଲେ ଚଳେ। ଯେମିତି ଆମେ କହୁ ମା ଗର୍ଭରେ ଶିଶୁଟିଏ ରହିବା ଠାରୁ ଆରମ୍ଭ କରି ଶିଶୁଟି କେମିତି ବଢିବ, ତାପରେ କେମିତି ସେ ବୟସ୍କ ହବ, ତାର ଯୁବାବସ୍ଥାରେ ପହଞ୍ଚିବ, ବୃଦ୍ଧାବସ୍ଥାରେ ପହଞ୍ଚିବ, ଏବଂ ମଣିଷ ଜୀବନର ପ୍ରତ୍ୟେକ କାର୍ଯ୍ୟକ୍ରମ ଆକାଶବାଣୀରେ ଆମେ ପାଇପାରିବା। ସେଠି ଆମେ ପାଇପାରିବା ଶିଶୁମାନଙ୍କ କାର୍ଯ୍ୟକ୍ରମ, ମା ମାନଙ୍କ ପାଇଁ କାର୍ଯ୍ୟକ୍ରମ, କିଶୋର କିଶୋରୀ ମାନଙ୍କ ପାଇଁ କାର୍ଯ୍ୟକ୍ରମ, ଯୁବକ ଯୁବତୀ ମାନଙ୍କ ପାଇଁ କାର୍ଯ୍ୟକ୍ରମ, ବୟସ୍କ ଲୋକଙ୍କ ପାଇଁ କାର୍ଯ୍ୟକ୍ରମ, ଚାଷୀ ଭାଇଙ୍କ ପାଇଁ କାର୍ଯ୍ୟକ୍ରମ, ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ, କଣ ନାହିଁ, ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆକାଶବାଣୀ ନିରବିଚ୍ଛିନ୍ନ ଭାବରେ ସେ ପ୍ରଚାର କରି ଚାଲିଛି। ଆମେ ଯଦି ଗୋଟେ କାର୍ଯ୍ୟକ୍ରମ ଶୁଣୁଛେ, ଗୋଟେ ନାଟକ ଶୁଣୁଛେ, ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମେ ଖୁସିରେ ଶୁଣିପାରିବା, ବିନା ବାଧା ବିଘ୍ନରେ ଆମେ ଶୁଣିପାରିବା। ସମ୍ବାଦ ପରିବେଷଣର ମଧ୍ୟ କାର୍ଯ୍ୟକ୍ରମ ରହିଛି, ଯୋଉଟାକି ଆକାଶବାଣୀକୁ ଅନ୍ୟ ମାଧ୍ୟମ ଠାରୁ ଅଲଗା କରିଛି। ଆଉ ଗୋଟେ କଥା ଯଦି ଆମେ କହିବା, ବିଶେଷ କରି ବିଭିନ୍ନ ରାଜ୍ୟର ଉପାନ୍ତ ଅଞ୍ଚଳରେ, ଧର ଯେଉଁ ଆମ ଦକ୍ଷିଣ ଓଡ଼ିଶାର କୋରାପୁଟ କଳାହାଣ୍ଡି ଏଇ ଯୋଉ ଅଞ୍ଚଳରେ କାର୍ଯ୍ୟକ୍ରମ ଆମର ପହଞ୍ଚି ପାରୁଛି, ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି ଆକାଶବାଣୀର କାର୍ଯ୍ୟକ୍ରମ। ଗୋଟେ କ୍ଷେତ୍ରରେ କିନ୍ତୁ ଆକାଶବାଣୀ ବା ରେଡିଓ ବା ବେତାର ଅନ୍ୟମାନଙ୍କଠାରୁ ଆଗରେ ଅଛି। କିଭଳି ନା, ଯେକୌଣସି ଅଞ୍ଚଳରେ ଯଦି କିଛି ପ୍ରାକୃତିକ ଦୁର୍ବିପାକ ହେଇଯାଏ, ବନ୍ୟା ବାତ୍ୟା ଇତ୍ୟାଦି ହେଇଯାଏ, ଅନ୍ୟ କୌଣସି ମାଧ୍ୟମ ସହଜରେ ପଶି ପାରନ୍ତି ନାହିଁ, କାରଣ ସେମାନଙ୍କୁ ସମୟ ଲାଗିଥାଏ। କିନ୍ତୁ ବେତାର ଏଭଳି ଏକ ମାଧ୍ୟମ, ସେ ଝଡ଼ତୋଫାନ ହଉ, ସେ ଯୁଦ୍ଧ ହଉ, ସେ ବନ୍ୟା ହଉ, ଦେଖାଯାଇଛି ସେ ଅଞ୍ଚଳରୁ ଖବର ଅତିଶୀଘ୍ର।

ଆସିକି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିଥାଏ। ଆଉ ଗୋଟେ କଥା, ଆମେ ଭାବୁ ଯେ ରେଡିଓ ନାହିଁ ଆଜିକାଲି କେମିତି ଶୁଣାଯାଇପାରିବ, କିନ୍ତୁ ଆଜିକାଲି ଅନେକ ଆପ୍ ଆସିଗଲାଣି ଯୋଉଟାକି ମୋବାଇଲରେ ଆମେ ତାକୁ ଅପଲୋଡ କରିଦେଇପାରିବା। ଆଉ ସେ ଅପଲୋଡ କରିଦେଲା ପରେ ଆମ ଦେଶର ସାରା ଭାରତର ପ୍ରତ୍ୟେକ ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ଆମେ ଶୁଣିପାରିବା। ଆଜିର ସମୟ ପାଇଁ ଏଇଟା ଗୋଟେ ବହୁତ ଖୁବ୍ ଭଲ କଥା ଯୋଗାଯୋଗ ବ୍ୟବସ୍ଥାରେ। ତେଣୁକରି ଆକାଶବାଣୀ କେବଳ ଯେ ରେଡିଓ ଥିଲେ ଶୁଣିହେବ ସେମିତି ନୁହେଁ, ଆମେ ସାଧାରଣ ଗୋଟେ ମୋବାଇଲରେ ମଧ୍ୟ ବିଭିନ୍ନ ଆକାଶବାଣୀ କେନ୍ଦ୍ରର କାର୍ଯ୍ୟକ୍ରମ ଆମେ ଶୁଣିପାରିବା। ଆକାଶବାଣୀକୁ ଆମେ ଦୂରେଇ ଦେବା, ଆକାଶବାଣୀକୁ ଆମେ ଆମର ଜୀବନ ସହିତ ଆମେ ତାକୁ ଯୋଡ଼ି ରଖିବା, ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ଆମେ ଶୁଣିବା ଏବଂ ଆକାଶବାଣୀର ଏହିସବୁ କାର୍ଯ୍ୟକ୍ରମର ଆମେ ବିଭିନ୍ନ ଲାଭ ମଧ୍ୟ ଉଠାଇ ପାରିବା ଏବଂ ସମସ୍ତେ ଏଥିରୁ ଉପକୃତ ହୋଇପାରିବେ।

0: ଆକାଶବାଣୀ ଶବ୍ଦର ଅର୍ଥ ହେଉଛି ଆକାଶମାର୍ଗରେ ଆସୁଥିବା ବାଣୀ। ଏହି ନାମଟି ପ୍ରଥମେ ରବୀନ୍ଦ୍ରନାଥ ଟେଗୋରଙ୍କ ଦ୍ୱାରା ପ୍ରଚଳିତ ହୋଇଥିବା କଥା କୁହାଯାଏ। 1957ରେ ଅଲ୍ ଇଣ୍ଡିଆ ରେଡିଓ ସହିତ ଆକାଶବାଣୀ ନାମଟି ଆଧିକାରିକ ଭାବରେ ବ୍ୟବହୃତ ହେଲା। ସେହିଦିନଠାରୁ ଏହା ଲୋକପ୍ରିୟ ମାଧ୍ୟମ ହୋଇ ଚାଲିଆସିଛି। ଦେଶ ସ୍ୱାଧୀନ ଯେତେବେଳେ ହୋଇନଥିଲା ସେ ଆନ୍ଦୋଳନର ବାର୍ତ୍ତା ଦେଉଥିଲା, ଆଉ ଦେଶ ସ୍ୱାଧୀନ ହେବା ପରେ ଏହା ଜାତୀୟ ଏକତା, ସଂସ୍କୃତି, ସଂସ୍କାର ଓ ଅସ୍ମିତାର ବାର୍ତ୍ତା ପ୍ରଦାନ କରୁଛି। ଏହା ଆମକୁ ଏକତା ସୂତ୍ରରେ ଆଗେଇବାର କଥା କହୁଛି, ଆମ ପରମ୍ପରାକୁ ଜୀବିତ କରି ରଖିବା ଓ ଏହା ସାହାଯ୍ୟରେ ଆମକୁ ବିଶ୍ୱ ଦରବାରରେ ପହଞ୍ଚିବାକୁ ପଥ ସୁଗମ କରୁଛି।
1: ନମସ୍କାର, ମୁଁ ଡକ୍ଟର ବେବିରାଣୀ ନନ୍ଦ, ଶିକ୍ଷୟିତ୍ରୀ, ଗୁଣପୁର। ଆପଣମାନେ ଜାଣିଥିବେ ଯେ ଆକାଶବାଣୀ ହେଉଛି ଏକ ବଳିଷ୍ଠ ସୂଚନା ଏବଂ ପ୍ରସାରଣ ସଂସ୍ଥା, କିନ୍ତୁ ଆକାଶବାଣୀ କେବଳ ଏକ ସଂସ୍ଥା ନୁହେଁ, କେବଳ ଏକ ନାଁ ନୁହେଁ, ଏହା ସମଗ୍ର ଭାରତ ଭୂଖଣ୍ଡର ଶିକ୍ଷା, ସାହିତ୍ୟ, ସଂସ୍କୃତି ଏବଂ ମନୋରଞ୍ଜନ କ୍ଷେତ୍ରରେ ବଳିଷ୍ଠ ଅବଦାନ ରଖିଆସିଥିବା ଏକ ରାଷ୍ଟ୍ରୀୟ ସ୍ପନ୍ଦନ, ସେବା ଓ ତ୍ୟାଗର ପୁଣ୍ୟ ତପୋବନ। 90 ବର୍ଷର ଯାତ୍ରା ପୂରଣ କରିଥିବା ଆକାଶବାଣୀ ରାଷ୍ଟ୍ର ଏବଂ ରାଷ୍ଟ୍ରୀୟ ଚେତନାରେ ଅବଗାହନ କରିଆସୁଥିବା ଜଣେ ଯଥାର୍ଥ ବନ୍ଧୁ, ସଚ୍ଚା ପ୍ରେମିକ, ସମସ୍ୟା ସମାଧାନ କରିଦେଉଥିବା ଜଣେ କର୍ତ୍ତବ୍ୟ ପରାୟଣ ପିତା ଆଉ ମମତାମୟୀ ମା'ଙ୍କ ଆଶୀର୍ବାଦର କାନିପଣତ। ଆକାଶବାଣୀ ଏକ ଶୂନ୍ୟତାର ତରଙ୍ଗାୟିତ ଶବ୍ଦ, ଘରେ ବସି ମେଳି ହୋଇ ନିରବରେ ଶୁଣି ହୁଏ ଆତ୍ମାର ସଙ୍ଗୀତ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ଦଶ ଦିଗ ବ୍ୟାପ୍ତ ତଥ୍ୟ ଓ ପ୍ରଦାନ କରିଆସୁଥିବା ବିଜ୍ଞାନର ଏକ ସର୍ବଶ୍ରେଷ୍ଠ ଆଶୀର୍ବାଦ। 1936ରୁ ଜନ୍ମଲାଭ କରିଥିବା ଏବଂ ସଞ୍ଚରି ଯାଇଥିବା ଏକ ବଳିଷ୍ଠ ପ୍ରସାରଣ ସଂସ୍ଥା, ଏକ ନିର୍ଭରଯୋଗ୍ୟ ଗଣମାଧ୍ୟମ, ଅୟୁତ ଆବେଗର ନୀତି ସ୍ନାନ କରାଉଥିବା ଏକ ବଳିଷ୍ଠ ମାଧ୍ୟମ ହେଉଛି ଏହି ଆକାଶବାଣୀ। ହଁ, ଅପହଞ୍ଚ ଗ୍ରାମପଥର ଝୁପୁଡ଼ି କୁଡ଼ିଆରେ ସୂତାରେ ଟଙ୍ଗା ହୋଇଥିବା ସେହି ରେଡିଓ ହେଉ କି ସହରର ଉପକଣ୍ଠର ତ୍ରିତାଳ ପ୍ରସାଦ ଟେବୁଲରେ ଶୋଭା ପାଉଥିବା ଦାମିକିଆ ଟ୍ରାନ୍ଜିଷ୍ଟର, ସବୁବେଳେ ସବୁଠି ଆଉ ସମସ୍ତଙ୍କର ଅତି ପ୍ରିୟ ହେଉଛି ଆକାଶବାଣୀ। ହଁ, ଏକଥା ସତ ଯେ ସାମ୍ପ୍ରତିକ ସମୟରେ ଏଇ ଯେଉଁ ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ର ବହୁଳ ବ୍ୟବହାର କିଛି ପରିମାଣରେ ଆକାଶବାଣୀକୁ ପ୍ରଭାବିତ କରିଛି, କିନ୍ତୁ ଆକାଶବାଣୀ ସବୁବେଳେ ଆକାଶବାଣୀ। ସ୍ମୃତିର କାନ୍ଭାସରେ ଇତିହାସର ପ୍ରତିଟି ପୃଷ୍ଠାରେ ଆକାଶବାଣୀର ତ୍ୟାଗପୂତ ଏବଂ ନିଃସ୍ୱାର୍ଥପର ଅବଦାନ ଏକ ସମୁଜ୍ଜଳ ଅମର କାବ୍ୟ। ସାମାଜିକ କ୍ରାନ୍ତି, ଶିକ୍ଷା, ସାହିତ୍ୟ ଏବଂ ମନୋରଞ୍ଜନର ସର୍ବୋତ୍ତମ ମାଧ୍ୟମ ହେଉଛି ଆମ ଆକାଶବାଣୀ। କ'ଣ ନ ଦେଇଛି ଯେ ଆକାଶବାଣୀ? ସ୍ୱାଧୀନତା ପୂର୍ବରୁ ଦେଶର ରାଜନୈତିକ, ସାମାଜିକ ଓ ଆର୍ଥିକ ଖବରଠୁ ଆରମ୍ଭ କରି ସ୍ୱାଧୀନତା ଆନ୍ଦୋଳନ ଆଉ କ୍ରାନ୍ତିର ବୀଜକୁ ପ୍ରତି ଘରେ ଘରେ ପହଞ୍ଚାଇଛି ଏହି ଆକାଶବାଣୀ। ବିଭିନ୍ନ ଶିକ୍ଷା ଆଉ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ତରୁଣ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ଶିକ୍ଷକ ସମାଜ ପାଇଁ ମଧ୍ୟ ଦରଦି ବନ୍ଧୁ ପରି କାମ କରିଛି ଏହି ଆକାଶବାଣୀ। ବନ୍ୟା, ବାତ୍ୟା, ମହାମାରୀ ଭଳି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ସୂଚନାଠୁ ଆରମ୍ଭ କରି ଜାତୀୟ ଏବଂ ଆନ୍ତର୍ଜାତୀୟ ଖବରର ପ୍ରଥମ ପ୍ରଚାରକ ଏବଂ ପ୍ରସାରଣ କରିଛି ଆକାଶବାଣୀ। ମନୋରଞ୍ଜନର ସର୍ବ

ଉତ୍କୃଷ୍ଟ ମାଧ୍ୟମ ହେଉଛି ଆକାଶବାଣୀ। ପ୍ରତିଭା ଅନ୍ୱେଷଣ ଆଉ ତାର ପ୍ରଚାର ପ୍ରସାରର ପଞ୍ଜିକା ହେଉଛି ଆକାଶବାଣୀ। ପ୍ରକୃତିର ବର୍ଣ୍ଣବିଭା, କୋଇଲିର କୁହୁ, ଗାଈର ହମ୍ବାରଡ଼ି, ନଈତୁଠାରେ ଭୂଆଶୁଣୀର ହଳଦୀମଖା ପରିସ୍ଥିତି ହେଉ ଅବା ବାହାଘର, ସବୁତକ ଏକ ସୈରାତ, ଏକ ସୁଗମ ସଙ୍ଗୀତ, ଆଦିବାସୀ ତରୁଣୀର ଖିଲିଖିଲି ହସ, ସବୁଯାକ ସେ ଆକାଶବାଣୀ। ଦିନ ଥିଲା ସକାଳ ଆରମ୍ଭ ହେଉଥିଲା ଆକାଶବାଣୀରୁ, ଆଉ ନିଦ ହେଉଥିଲା ଆକାଶବାଣୀରେ। ସେଇ ପ୍ରିୟ ସ୍ମୃତିମର୍ମରର ଚିରନ୍ତନ ସାଇତା ଏକ ପାଟଳ ରାଜରାଣୀ ହେଉଛି ଆକାଶବାଣୀ। ଆକାଶବାଣୀର ନବବର୍ଷର ଯାତ୍ରାର ଏହି ଶୁଭ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଆଉ ଅଭିନନ୍ଦନ।

0: ଆକାଶବାଣୀର ସଙ୍ଗୀତ କାର୍ଯ୍ୟକ୍ରମ ହେଉ ବା ନାଟକ, କଥିକା, ସମ୍ବାଦ, ସବୁକିଛି ଲୋକଙ୍କର ହୃଦୟ ଜିତିଛି। କଳାକାରର କଳାକୁ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିଛି। କବି ଭାବୁକଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଏଥିପାଇଁ ତ ସେ ସମସ୍ତଙ୍କର ହୃଦୟର ରାଣୀ ପାଲଟିଛି।
1: ମୁଁ ରବି ଶତପଥୀ, ଓଡ଼ିଆ ଅଧ୍ୟାପକ, ନନ୍ଦପୁର କଲେଜ। ପ୍ରକୃତରେ ପ୍ରସାର ଭାରତୀ ବା ଆକାଶବାଣୀ କଥା କହିଲେ ତାର ଏତେ ସାମର୍ଥ୍ୟ, ଏତେ ଗୁଣ, ଏତେ ଉପକାରିତା ରହିଛି। ତାର ସାମାଜିକ କ୍ଷେତ୍ରରୁ ହଉ ବା ସାଂସ୍କୃତିକ କ୍ଷେତ୍ରରୁ ହଉ, ବ୍ୟକ୍ତିଗତ ଭାବରେ ଆକାଶବାଣୀ ମୋତେ ହିଁ କବି କରିଛି। ଯଦି ମୋର ବ୍ୟକ୍ତିଗତ କଥା ମୁଁ କହିବି ଯେ ଆକାଶବାଣୀ ମୋର କିଛି କବିତା ଯେତେବେଳେ ପ୍ରସାର କଲା ପରେ ମୋତେ ଅଧିକରୁ ଅଧିକ ଲେଖିବା ପାଇଁ ପ୍ରେରଣା ମିଳିଛି, ମୁଁ କବି ହେଇଛି। ଦ୍ୱିତୀୟ କଥା, ଆପଣ ଲକ୍ଷ୍ୟ କରିଥିବେ ଯେ ଆକାଶବାଣୀ ଆଞ୍ଚଳିକ ସ୍ତରରେ ଯୋଉ ଆମର ଲୋକମାନଙ୍କ ଭିତରେ ଯୋଉ ଲୁଚି ଯାଉଛି ଯୋଉ କଳା, ଯୋଉ ସଂସ୍କୃତି, ତାକୁ ସଂଗ୍ରହ କରିକି ଲକ୍ଷ ଲକ୍ଷ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସାର ଭାରତୀ ଆକାଶବାଣୀର ଅବଦାନକୁ କେବେ ଅସ୍ୱୀକାର କରିହେବ ନାହିଁ। ଏପଟେ ଆପଣ ଲେଖନ୍ତୁ ଲୋକଗୀତ ଦେଖନ୍ତୁ, ଲୋକ କାହାଣୀ ଦେଖନ୍ତୁ, ଲୋକ ନାଟକ ଦେଖନ୍ତୁ, ଯାହା ଧୀରେ ଧୀରେ ଏ ସମାଜ ପାଖରୁ ଲୁପ୍ତ ହେଇଯାଇଥାନ୍ତା, ତାକୁ ସଂଗ୍ରହ କରି ତାକୁ ସଂରକ୍ଷିତ କରି ବିଭିନ୍ନ ସମୟରେ ଲୋକମାନଙ୍କର ମନୋରଞ୍ଜନ ପାଇଁ ଆକାଶବାଣୀ ପ୍ରକୃତରେ ଏକଦା କାହିଁକି ଆମେ ବର୍ତ୍ତମାନ ବି କହିବା ଯେ ଲୋକ ରେଡିଓକୁ ଏବେ ବି ପାଖରେ ରଖିଛନ୍ତି। ଆମ ଭିତରେ ଧାରଣା ଆସିଲା ଯେ ଦୂରଦର୍ଶନ ଆମର ପ୍ରସାର ଭାରତୀର ଆକାଶବାଣୀକୁ ପାଖରୁ ଲୋକମାନଙ୍କୁ ଦୂରେଇ ଦେବ, ତାହା ଜମା ହେଇନାହିଁ। ତ କହିବାର ଉଦ୍ଦେଶ୍ୟ ହେଉଛି ଅନେକ କଳାକାର ଯେଉଁମାନେ ପ୍ରକୃତରେ ସେମାନଙ୍କର କଳାକୁ ପରିସ୍ଫୁଟନ କରିପାରିନଥାନ୍ତେ, ପ୍ରକାଶିତ କରିପାରିନଥାନ୍ତେ ବା ଲୁକାୟିତ ପ୍ରତିଭାର ପରିସ୍ଫୁଟନ ହେଇପାରିନଥାନ୍ତା, ସେମାନଙ୍କୁ ପ୍ରସାର ଭାରତୀ ଆକାଶବାଣୀ ବହୁତ ଉଚ୍ଚ ଆସନ ଦେଇଛି, ବହୁତ ସେମାନଙ୍କର ପରିଚିତି ସୃଷ୍ଟି କରିଛି। ଏପରି ମୁଁ ଯେ କଥା କହୁଥିଲି ଯେ ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ଯେତେବେଳେ କିଛି ନଥିଲା ସେମାନଙ୍କ ପାଖରେ ରେଡିଓ ଥିଲା, ତେଣୁ ଲୋକମାନଙ୍କ ପାଖରେ ଗୋଟେ ମନୋରଞ୍ଜନର ମାଧ୍ୟମ ଥିଲା ରେଡିଓ। ତାପରେ ଦ୍ୱିତୀୟ କଥା, ଆକାଶବାଣୀର ଯୋଉ ନ୍ୟୁଜ୍, ଯୋଉ ଖବର, ଲୋକ ଜାଣିବା ପାଇଁ ଦେଶରେ କଣ ଘଟୁଛି, ଅଞ୍ଚଳରେ କଣ ଘଟୁଛି, ଆଞ୍ଚଳିକ ଖବର ହଉ ବା ଦେଶର ଖବର ହଉ, ଜାଣିବା ପାଇଁ ରେଡିଓ ସେମାନଙ୍କ ପାଇଁ ଗୋଟିଏ ମାତ୍ର ମାଧ୍ୟମ ଥିଲା। ସମାଜ ପ୍ରତି ତାର ଯୋଉ ହିତ ସାଧନ କରିବାର ଯୋଉ ଆଗ୍ରହ ପ୍ରକୃତରେ ପ୍ରସାର ଭାରତୀ ବା ଆକାଶବାଣୀ ଦ୍ୱାରା ସମ୍ଭବ ହେଇପାରିଛି। ଏବେ ବି ଆପଣ ଗାଁ ଗହଳିକୁ ଯାଆନ୍ତୁ, ଆପଣ ଦେଖିବେ ଲୋକମାନଙ୍କ ପାଖରେ ରେଡିଓ ଅଛି, ଲୋକ ରେଡିଓ ଶୁଣୁଛନ୍ତି। ଆପଣ ଦେଖିବେ ଆପଣ ଆଖି ବନ୍ଦ କରିକି ପାଖରେ ଗୋଟେ ରେଡିଓ ଶୁଣିପାରିବେ, କିନ୍ତୁ ଯଦି ଆମେ ଭିଜୁଆଲ କଥା କହିବା, ଗୋଟେ ଦୂରଦର୍ଶନ କଥା କହିବା, ତାହା ସମ୍ଭବ ନୁହେଁ। ତେଣୁ ରେଡିଓ ପ୍ରତି ଯୋଉ ଲୋକମାନଙ୍କର ଆଗ୍ରହ ଥିଲା, ପ୍ରସାର ଭାରତୀ ଯାହା ବର୍ତ୍ତମାନ କହୁଛି ଆକାଶବାଣୀର ପ୍ରସାର ଭାରତୀ, ସେ ଏ ସମାଜ ପାଇଁ କାହିଁକି, ଗୋଟେ ଦେଶ ପାଇଁ କାହିଁକି, ସମଗ୍ର ବିଶ୍ୱକୁ ଗୋଟେ ନୂତନ ଭାବରେ ଗୋଟେ ବାର୍ତ୍ତା ଦେଇଛି, ଗୋଟେ ସ୍ୱତନ୍ତ୍ର ଭାବରେ ସେମାନଙ୍କର ସାଂସ୍କୃତିକ ବିଭବକୁ ପରିପ୍ରକାଶ କରିବା ପାଇଁ ଗୋଟେ ସୁଯୋଗ ଦେଇଛି, କଥାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ତେଣୁ ଆକାଶବାଣୀ ଏବେ ବି ଘର ଘରେ ପରିଚିତ। ଏବେ ମୁଁ ଅନେକ ଲୋକଙ୍କ ଘରେ ଅଛି, ଆଜି ମୋର ସେ ଜନଗଣନା ବେଳେ ମୋର ଡାଟା ନିଆଯାଉଥିଲା, ମୁଁ କହିଲି ମୋ ଘରେ ରେଡିଓ ଅଛି। ନା ରେଡିଓ କ'ଣ ଆପଣ ମୋବାଇଲ ଶୁଣୁଛନ୍ତି? ବୋଲି ନାଇଁ ନାଇଁ, ମୋ ପାଖରେ ରେଡିଓ ଅଛି, ମୁଁ ରେଡିଓ ବ୍ୟାଟେରୀ ପକାଇ ରେଡିଓ ଶୁଣେ। ତେଣୁ କହିବାର ଉଦ୍ଦେଶ୍ୟ ହେଉଛି ଏବେ ମୋ ଘରେ ଭଳି ଅନେକ ଘରେ ରେଡିଓ ଅଛି, ଗାଁ ଗହଳିର ଲୋକମାନେ ଏବେ ବି ରେଡିଓକୁ ତାଙ୍କ ଜୀବନର ସାଥୀ କରି ରଖିଛନ୍ତି। ତେଣୁ ଏହି ଦୃଷ୍ଟିରୁ ଆମେ ଲକ୍ଷ୍ୟ କରିବା ଯେ ଆକାଶବାଣୀ ବା ପ୍ରସାର ଭାରତୀର ବିଭିନ୍ନ କାର୍ଯ୍ୟକ୍ରମ, ତାର ଗୀତଠୁ, ତାର ନାଚଠୁ, ତାର ଖବରଠୁ, ଏସବୁ ନିଶ୍ଚିତ ଭାବରେ ତାର ଆକର୍ଷଣ ଅଲଗା। ଏବେ ବି ଲୋକମାନେ ରେଡିଓ ପାଖରୁ ମୁକୁଳି ନାହାନ୍ତି। ମତେ ଲାଗୁଛି ଏ ପ୍ରସାର ଭାରତୀ ଆକାଶବାଣୀର ଯୋଉ ଅବଦାନ, ତାକୁ ଏ ସମାଜ କେବେ ଭୁଲି ପାରିବ ନାହିଁ କି ମଣିଷ ରେଡିଓ ପାଖରୁ କେବେ ବି ଦୂରେଇ ପାରିବ ନାହିଁ। କଥା ହେଲା ପ୍ରସାର ଭାରତୀ ଆକାଶବାଣୀ ଥିଲା, ଅଛି ଓ ଥିବ। ଦେଖିବେ ଆକାଶବାଣୀର ଲୋଗରେ ଲେଖା ହେଇଛି ବହୁଜନ ହିତାୟ ବହୁଜନ ସୁଖାୟ, ବହୁତ ଲୋକଙ୍କୁ ସେ ସୁଖ ଦେଇଛି, ଆନନ୍ଦ ଦେଇଛି, ବହୁତ ଲୋକଙ୍କୁ ମୁଁ ଯେମିତି କହିଲି ସେମାନଙ୍କ ପ୍ରତିଭାର ପରିସ୍ଫୁଟନ କରିଛି। ତେଣୁ ଆକାଶବାଣୀ ଆମରି ପାଖରେ ରେଡିଓ ମାଧ୍ୟମରେ ଥିଲା, ରହିଛି ଓ ରହିଥିବ, ଏଥିରେ ଦ୍ୱିମତ ହେବାର କୌଣସି କାରଣ ହିଁ ନାହିଁ।

ସେଦିନ ବି ଥିଲା, ଆଉ ଆଜି ବି ରହିଛି ଆକାଶବାଣୀର ଗୁରୁତ୍ୱ। ଅନେକ ଗଣମାଧ୍ୟମ ଆଜି ମୁଣ୍ଡ ଟେକିଲାଣି ସତ, କିନ୍ତୁ ଆକାଶବାଣୀ ଆକାଶବାଣୀ ହେଇ ରହିଛି ଓ ରହିଥିବ।

0: ସେଦିନ ବିଥିଲା ଆଉ ଆଜି ବି ରହିଛି ଆକାଶବାଣୀର ଗୁରୁତ୍ୱ। ଅନେକ ଗଣମାଧ୍ୟମ ଆଜି ମୁଣ୍ଡ ଟେକିଲାଣି ସତ, କିନ୍ତୁ ଆକାଶବାଣୀ ଆକାଶବାଣୀ ହେଇ ରହିଛି ଓ ରହିଥିବ। ବିଜ୍ଞାନର ଢେର ଅଗ୍ରଗତି ହେଇଛି, ଅଥଚ ଆଜି ବି ବିପଦ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଖବର, ଦୂରଦୂରାନ୍ତ ଅଞ୍ଚଳରେ ଏହି ରେଡିଓ ଏକ ନିର୍ଭରଯୋଗ୍ୟ ସାଥୀ ହୋଇ ରହିଆସିଛି।
1: ଜୟ ଜଗନ୍ନାଥ। ମୁଁ ଡକ୍ଟର କମଳା କୃଷ୍ଣ ତ୍ରିପାଠୀ, ଜୟପୁର। ଏହି ସଂସ୍ଥା ଏଣ୍ଟରଟେନମେଣ୍ଟ ପାଇଁ ନୁହେଁ, ଇନଫୋରଟେନମେଣ୍ଟ ଅର୍ଥାତ୍ ସୂଚନା ସହିତ ଲୋକଙ୍କୁ ଆମୋଦ ପ୍ରମୋଦ ଦେବା ଏବଂ କିଛି ଉପକାର ସାଧନ କରିବା, ଏହା ହେଉଛି ଏହି ସଂସ୍ଥାର ଲକ୍ଷ୍ୟ। ଏହି ପ୍ରସାର ଭାରତୀ ଲୋକଙ୍କୁ ସୂଚନା ଦିଏ, ତା ସହିତ ଲୋକମାନଙ୍କର ଉପକାର ସାଧନ ମଧ୍ୟ କରିଥାଏ। ଆକାଶବାଣୀ ଅର୍ଥାତ୍ ଅଲ୍ ଇଣ୍ଡିଆ ରେଡ଼ିଓ, ଏହାର ମୂଳ ଲକ୍ଷ୍ୟ ଏକଥା କୁହାଯାଇପାରେ ଯେ ଏହାର ଶିକ୍ଷା, ମନୋରଞ୍ଜନ, ସ୍ୱାସ୍ଥ୍ୟ, ଜନସଚେତନତା ସୃଷ୍ଟି କରିବା ସହିତ ନିରପେକ୍ଷ ରହିବା ଏହାର ପ୍ରାଥମିକତା। ଆଜି ଯେତେବେଳେ ଆମେ ଡିଜିଟାଲ ଯୁଗରେ ଆସି ପହଞ୍ଚିଛେ, ଆକାଶବାଣୀର ମଧ୍ୟ ଡିଜିଟାଲାଇଜେସନ୍ ହୋଇଯାଇଛି। ନ୍ୟୁଜ୍ ଅନ୍ ଏୟାର ବା ମୋବାଇଲ ମାଧ୍ୟମରେ ହେଉ, ଆମେ ଆକାଶବାଣୀକୁ ଶୁଣିପାରୁଛେ। ଭାରତରେ ଯେତିକି ଭାଷା ଅଛି, ପ୍ରତ୍ୟେକ ଆଞ୍ଚଳିକ ଭାଷାରେ ମଧ୍ୟ ହିନ୍ଦୀ, ଇଂରାଜୀ ଏବଂ ସଂସ୍କୃତ ଭାଷାରେ ମଧ୍ୟ ଏହି କାର୍ଯ୍ୟକ୍ରମଗୁଡ଼ିକ ପ୍ରସାରିତ ହୁଏ। ଲୋକଙ୍କର ମନୋରଞ୍ଜନର ମଧ୍ୟ ବ୍ୟବସ୍ଥା କରାଯାଏ, ସେମାନଙ୍କର ସଙ୍ଗୀତ, ମନୋରଞ୍ଜନ, ସ୍ୱାସ୍ଥ୍ୟ, ପାଣିପାଗ, ସଂସ୍କୃତି, ସାହିତ୍ୟ ଇତ୍ୟାଦି ଭିତ୍ତିରେ ଲୋକମାନଙ୍କ ପାଖରେ ପହଞ୍ଚିବା ଏବଂ ଲୋକମାନଙ୍କର ଭାବକୁ, ଭାବଧାରାକୁ, ଚିନ୍ତାଧାରାକୁ, ସଫଳତାକୁ ବିଶ୍ୱସ୍ତରରେ ନେଇକି ପହଞ୍ଚାଇବା ହେଉଛି ପ୍ରସାର ଭାରତୀର ଲକ୍ଷ୍ୟ। ବିଭିନ୍ନ ଜାଗାରେ FM ଚ୍ୟାନେଲ ବି ରହିଛି ଏବଂ ଅନେକ ଜାଗାରେ ସକାଳେ, ମଧ୍ୟାହ୍ନରେ ଏବଂ ସାନ୍ଧ୍ୟରେ ତିନୋଟି ଅଧିବେଶନ ହୁଏ। ସେ ଅଧିବେଶନ ମାଧ୍ୟମରେ ଲୋକଙ୍କ ପାଖକୁ, ପିଲାମାନଙ୍କ ପାଖକୁ, ସର୍ବସାଧାରଣଙ୍କ ପାଖକୁ ଗଲାଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଏ। ତା ସହିତ ନାଟକ, ଚାଷବାସ, ଆଦିବାସୀ ସଂସ୍କୃତି, ସାମାଜିକ ସଚେତନତା, ପାଣିପାଗ, ଦେଶ ବିଦେଶର ଖବର ଇତ୍ୟାଦି ମଧ୍ୟରେ ଯୋଗସୂତ୍ର ରକ୍ଷା କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୁଏ। ଆହୁରି ଲୋକାଭିମୁଖୀ ହେଉ ଏବଂ ଲୋକମାନଙ୍କର ସଂସ୍ଥା ଭାବରେ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିକ ମାତ୍ରାରେ ସ୍ୱୀକୃତ ହେଉ, ଏହା ମୋର କାମନା।

ସତରିତ ଆକାଶବାଣୀ ସମସ୍ତଙ୍କ ହୃଦୟର ବାଣୀ, ଏକ କୋମଳ ସ୍ପନ୍ଦନ, ଏକ ମନ୍ଦ୍ର ମଧୁର ଅନୁଭବ, ଏକ ଯଜ୍ଞଶାଳା, ପୁଣି ପୁଲକ ଓ ରୋମାଞ୍ଚରେ ଭରା ଏକ ଯାତ୍ରା, ଅଦୃଶ୍ୟ ଅବ୍ୟକ୍ତରେ ଭରା ଏକ ପବିତ୍ର ବନ୍ଧନ। ଆକାଶବାଣୀ ପ୍ରତ୍ୟେକ ଅଛିଣ୍ଡାଙ୍କର ସମାଧାନର ସୂତ୍ର, ଆନନ୍ଦକୁ ବହୁଗୁଣିତ କରିବାର ଉଚ୍ଛ୍ୱାସ, ଚେତନାର ଚୌହଦିରେ ସ୍ୱପ୍ନ ତୋଳୁଥିବା ଏକ ଆଶୀର୍ବାଦ, ପ୍ରତ୍ୟେକ ତ୍ରୁଟିକୁ ସୁଧାରି ଶୁଦ୍ଧତାର ସୀମାରେ ପହଞ୍ଚାଇବାର ଏକ ଶିକ୍ଷା। ଆକାଶବାଣୀର ମହାମନ୍ତ୍ର ବହୁଜନ ହିତାୟ, ବହୁଜନ ସୁଖାୟକୁ ଆଗକୁ ବଢ଼ାଇ ଚାଲିବା ଏଠି ସମସ୍ତଙ୍କର କର୍ତ୍ତବ୍ୟ। ଆକାଶବାଣୀ ସତରେ ସମାଜର ବାର୍ତ୍ତାବହ, ତାରି ତରଙ୍ଗରେ ସଭିଙ୍କ ପ୍ରଜ୍ଞା ପ୍ରଜ୍ୱଳିତ ହେଉ, ସ୍ୱର ବିନ୍ୟାସରେ ପ୍ରାଣସତ୍ତା ପୁଲକିତ ହୋଇଥାଉ, ଏଇତକ ଇଚ୍ଛା ପ୍ରତ୍ୟେକଙ୍କ ମଧ୍ୟରେ ଭରିଯାଉ।

ପିଲାଇ ଶୁଣିଲ ଏକ ବିଶେଷ ଉପସ୍ଥାପନା ଆକାଶବାଣୀର ନବବର୍ଷ ଏକ ଗୌରବମୟ ଯାତ୍ରା। କାର୍ଯ୍ୟକ୍ରମ କିପରି ଲାଗିଲା ନିଶ୍ଚୟ ମତାମତ ଦେବ। ତୁମ ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରୁ ଉଠିବା।

ଭେଟିଦେଲୁ କିଶୋର ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ। ଉପସ୍ଥାପନା କରିଥିଲେ ମିନତୀ ରାଣୀ ନନ୍ଦ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ଏଭ୍ରି 2004.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତାହେଲେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଭୋଟ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ, କହିଲେ ସୁପ୍ରିମକୋର୍ଟ. ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ. ବିପର୍ଯ୍ୟୟ ସତର୍କତା ନାଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା. ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍ପତି ପୁନର୍ଗଠନ କଲେ 4 ସଂସଦୀୟ କମିଟି. ଏବଂ AFC 17 ବର୍ଷରୁ କମ୍ ମହିଳା ଏସିଆ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ. ଭୋଟ୍ ଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀଙ୍କ ମନୋନୟନ ଏବଂ ସେମାନଙ୍କୁ ନିୟୋଜିତ କରିବା ପାଇଁ ନିର୍ବାଚନ କମିଶନ ସମ୍ପୂର୍ଣ୍ଣ କ୍ଷମତାପ୍ରାପ୍ତ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି. କୋଲକାତା ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି. ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ଏ ମାମଲାର ଶୁଣାଣି କରି କହିଛନ୍ତି, ଗତ ଏପ୍ରିଲ୍ ମାସରେ ଗଣନାକାରୀ ମନୋନୟନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ବୈଧ ଅଟେ। ମାମଲାର ବିଚାର ସମୟରେ କୋର୍ଟରେ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ବିଜ୍ଞପ୍ତିରେ ଗଣନା କାର୍ଯ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିୟୋଜନ ନେଇ ସ୍ୱଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ତେଣୁ ଏ ସଂକ୍ରାନ୍ତ ତୃଣମୂଳ କଂଗ୍ରେସର ଆଶଙ୍କା ତଥ୍ୟଭିତ୍ତିକ ନୁହେଁ ବୋଲି କମିଶନ କହିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ସ୍ୱଚ୍ଛ ଏବଂ ଅବାଧ ଭାବରେ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କମିଶନ କୋର୍ଟରେ ଦୃଢ଼ ଆଶ୍ୱାସନା ଦେଇଛନ୍ତି। ପଶ୍ଚିମବଙ୍ଗରେ ଭୋଟ୍ ଗଣନା ପାଇଁ କେବଳ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବା ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ବିରୁଦ୍ଧରେ ତୃଣମୂଳ କଂଗ୍ରେସ ହାଇକୋର୍ଟରେ ମାମଲା ଦାୟର କରିଥିଲା। ଏହାର ଶୁଣାଣି କରି ହାଇକୋର୍ଟ ତୃଣମୂଳ କଂଗ୍ରେସର ଆବେଦନକୁ ଖାରଜ କରିଦେଇଥିଲେ। 294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ 2 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା 4 ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ପଶ୍ଚିମବଙ୍ଗ ମଗ୍ରାହାଟ ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର 11 ଏବଂ ଡାଇମଣ୍ଡ ହାର୍ବର

ବିଧାନସଭା ନିର୍ବାଚନ ମଣ୍ଡଳୀର 4ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ଚାଲିଛି। 15ଟି ମତଦାନ କେନ୍ଦ୍ରରେ ସକାଳ 7ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ। ଦିନ 11ଟା ମଧ୍ୟରେ ପ୍ରାୟ 37% ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବିଧାନସଭା ଆସନ ଅଞ୍ଚଳରେ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ପୁନଃ ମତଦାନ କରାଯାଉଛି। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ପୃକ୍ତ ବୁଥ୍ଗୁଡ଼ିକରେ ଗତ ବୁଧବାର ଦିନ ମତଦାନ ହୋଇଥିଲା। ରିପୋର୍ଟ ଆଧାରରେ କମିଶନ ଏହି ମତଦାନ କେନ୍ଦ୍ରଗୁଡ଼ିକରେ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। କେରଳମ୍ର 46ଟି ବିଧାନସଭା ଆସନର ମତଗଣନା ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରତନ ୟୁ କେଲକରଙ୍କ ସୂଚନା ଅନୁଯାୟୀ ରାଜ୍ୟର 43ଟି ସ୍ଥାନରେ ଆସନ୍ତା ସୋମବାର ସକାଳ 8ଟାରେ ଗଣନା କାର୍ଯ୍ୟ ଆରମ୍ଭ ହେବ। ରିଟର୍ଣ୍ଣିଂ ଅଧିକାରୀ ସହ ଅଧିକାରୀ ସୁପରଭାଇଜରଙ୍କ ସମେତ ମୋଟ 15,465 ଜଣ କର୍ମଚାରୀଙ୍କୁ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଛି। ମତଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତି ବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ଦୂରସଞ୍ଚାର ବିଭାଗ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏକ ଉନ୍ନତ ସାର୍ବଜନୀନ ସତର୍କତା ଢାଞ୍ଚା ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା 2026-27 ବର୍ଷ ପାଇଁ 4ଟି ସଂସଦୀୟ କମିଟିର ପୁନର୍ଗଠନ କରିଛନ୍ତି। ଲୋକସଭାର 30 ଜଣ ସଦସ୍ୟ ବିଶିଷ୍ଟ ସରକାରୀ ବ୍ୟୟ ଅଟକଳ କମିଟିର ଅଧ୍ୟକ୍ଷ ଭାବେ ସାଂସଦ ଡକ୍ଟର ସଞ୍ଜୟ ଜୟସ୍ୱାଲଙ୍କୁ ମନୋନୀତ କରାଯାଇଛି। 15 ଜଣ ଲୋକସଭା ସଦସ୍ୟ ଓ 7 ଜଣ ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ରାଷ୍ଟ୍ରାୟତ ଉଦ୍ୟୋଗ କମିଟିର ଚେୟାରମ୍ୟାନ୍ ଭାବେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମନୋନୀତ ହୋଇଛନ୍ତି। କଂଗ୍ରେସ ସାଂସଦ କେସି ଭେନୁଗୋପାଳଙ୍କୁ ସରକାରୀ ଆୟବ୍ୟୟ କମିଟିର ଅଧ୍ୟକ୍ଷ ମନୋନୟନ କରାଯାଇଛି। ଏହି କମିଟିରେ ଲୋକସଭାରୁ 15 ଜଣ ଓ ରାଜ୍ୟସଭାରୁ 7 ଜଣ ସାଂସଦ ଅଛନ୍ତି। ଅନୁସୂଚିତ ଜାତି ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଭାବେ ବିଜେପି ସାଂସଦ ଫଗନ ସିଂ କୁଲସ୍ତେଙ୍କୁ ମନୋନୀତ କରାଯାଇଛି। ଏହି କମିଟିରେ ଲୋକସଭାରୁ 20 ଜଣ ଓ ରାଜ୍ୟସଭାରୁ 10 ଜଣ ସାଂସଦ ଅଛନ୍ତି। କମିଟିର କାର୍ଯ୍ୟକାଳ ଚଳିତ ମାସ 1 ତାରିଖରୁ ଆସନ୍ତା ବର୍ଷ ଏପ୍ରିଲ୍ ମାସ 30 ତାରିଖ ପର୍ଯ୍ୟନ୍ତ ରହିଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ସମ୍ପର୍କ ଆଗକୁ ବଢ଼ି ନପାରିବା ଫଳରେ ସେହି ଅଞ୍ଚଳରେ ଅନିଶ୍ଚିତତା ଦେଖାଦେଇଛି। ଲେବାନନ୍ ପକ୍ଷରୁ କୁହାଯାଇଛି, ଇସ୍ରାଏଲ୍ ସେନା ନାବାଟିଏ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିଛି। ଡ୍ରୋନ୍ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉପଯୋଗ କରି ଆକାଶ ମାର୍ଗରୁ ଏହି ଆକ୍ରମଣ କରାଯାଇଛି, ଫଳରେ ବହୁ ସାଧାରଣ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇସ୍ରାଏଲ୍ କହିଛି, ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ କରାଯାଉଛି। ହେଜବୁଲ୍ଲା ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣରେ ଇସ୍ରାଏଲ୍ ଉପରେ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଜାହାଜ ଯାତାୟତ ଲକ୍ଷ୍ୟରେ ଇରାନ୍କୁ ଦେୟ ପ୍ରଦାନ କରୁଥିବା ବିଶ୍ୱସ୍ତରୀୟ ଜାହାଜ କମ୍ପାନୀଗୁଡ଼ିକୁ ଆମେରିକା ସତର୍କ ସୂଚନା ଜାରି କରିଛି। ଏଭଳି କ୍ଷେତ୍ରରେ ସେମାନେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି ବୋଲି ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ କହିଛି। ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଆରମ୍ଭରେ ଆମେରିକା ଓ ଇସ୍ରାଏଲ୍ ସହିତ ଇରାନ୍ର ସଂଘର୍ଷ ପରିପ୍ରେକ୍ଷୀରେ ଏହି ସମୁଦ୍ର ପଥ ଦେଇ ନିୟମିତ ଯାତାୟତ ବାଧାପ୍ରାପ୍ତ ହୋଇଆସୁଛି। ତେବେ ବିକଳ୍ପ ରାସ୍ତା ଦେଇ କିଛି ଜାହାଜ ପାଇଁ ଇରାନ୍ ସୀମିତ ପଥ ଅନୁମତି ପ୍ରଦାନ କରିଥିବାବେଳେ କେତେକ ସମୟରେ ସେବା ପାଇଁ ଶୁଳ୍କ ମଧ୍ୟ ଆଦାୟ କରୁଥିଲା। ଏହାକୁ ବିରୋଧ କରି ଆମେରିକା ନୌସେନା ସେଠାରେ ଇରାନ୍ ତୈଳ ଟ୍ୟାଙ୍କ୍ଗୁଡ଼ିକର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ଭାରତୀୟ ପାଣିପାଗ ବିଭାଗ ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ଆକଳନ କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଆସାମ, ମେଘାଳୟ, ସିକ୍କିମ୍, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ, କେରଳ, ମାହେ, ତାମିଲନାଡୁ, ପୁଡୁଚେରୀ ଏବଂ କରେକାଲରେ ବର୍ଷା ହୋଇପାରେ। ଓଡ଼ିଶା, ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଉପକୂଳ, ପୂର୍ବ ରାଜସ୍ଥାନ, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ

0: ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନରେ ଧୂଳିଝଡ଼ ଓ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୌସୁମୀ ଆଗମନ ପୂର୍ବରୁ ଭାରତ ଓ ନେପାଳ ମଧ୍ୟରେ ଆଜି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହେବ। ବିହାର ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ସନ୍ତୋଷ କୁମାର ମଲ୍ଲଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ଭାରତ ନେପାଳର କୋଶି ଏବଂ ଗଣ୍ଡକ ନଦୀ ପ୍ରକଳ୍ପ କମିଟି ଦ୍ୱାରା ଗତମାସ 30 ତାରିଖ ଓ ଚଳିତ ମାସ 1 ତାରିଖରେ କରାଯାଇଥିବା ଦୁଇଦିନିଆ ଏକାଦଶ ମିଳିତ ବୈଠକରେ ଜଳ ପରିଚାଳନା ଓ ଭିଭିଭୂମି ପ୍ରସଙ୍ଗରେ କେତେଗୁଡ଼ିଏ ବୁଝାମଣା ହୋଇଛି। ବୈଠକ ପରେ ଆଜି ପୁଣି କାଠମାଣ୍ଡୁରେ ବନ୍ୟା ପୂର୍ବାନୁମାନ ମଡେଲ ଉପରେ ଆଲୋଚନା ହେବ। ଇତିମଧ୍ୟରେ ପଶ୍ଚିମ କୋଶି ମୁଖ୍ୟ କେନାଲ କୋଶି ବ୍ୟାରେଜ୍ ଗଣ୍ଡକ ବ୍ୟାରେଜ୍ରେ 35 କିଲୋମିଟର ଅଞ୍ଚଳରୁ ଜବରଦଖଲ ହଟାଇବାକୁ ନେପାଳ ରାଜି ହୋଇଛି। ଏହା ବ୍ୟତୀତ କୋଶି ମୁଖ୍ୟ କେନାଲ ବନ୍ଧରେ ଲଗାଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟାଇ ନେବା ପାଇଁ ସହମତି ପ୍ରକାଶ ପାଇଛି। ଆସନ୍ତା ମୌସୁମୀକୁ ଲକ୍ଷ୍ୟ ରଖି ବନ୍ୟା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏହି ବୁଝାମଣା କରାଯାଉଛି। ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଭାରତ ଆଜି ଏହାର ଅଭିଯାନ ଆରମ୍ଭ କରିବ। ଦୀର୍ଘ 21 ବର୍ଷ ପରେ ଏହି ପ୍ରତିଯୋଗିତା ପାଇଁ ଭାରତ ଯୋଗ୍ୟତା ଅର୍ଜନ କରିଛି। ଚୀନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ 5:00 ଏହି ମ୍ୟାଚ୍ ଆରମ୍ଭ ହେବ। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଜୟପୁରର ସ୍ୱାଇ ମାନସିଂ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟ୍ରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଦିଲ୍ଲୀ କ୍ୟାପିଟାଲ୍ ସିଜିନ୍ର ଚତୁର୍ଥ ବିଜୟ ହାସଲ କରିଛି ଏବଂ ପଏଣ୍ଟ ଟେବୁଲ୍ରେ ଷଷ୍ଠ ସ୍ଥାନରେ ରହିଛି। ରାଜସ୍ଥାନ ରୟାଲ୍ସ 10 ମ୍ୟାଚ୍ରୁ 6 ବିଜୟ ସହିତ ଚତୁର୍ଥ ସ୍ଥାନରେ ରହିଛି। ଭୋଟ୍ ଗଣନାକାରୀଙ୍କ ମନୋନୟନ ଏବଂ ମୁତୟନ ନିର୍ବାଚନ କମିଶନଙ୍କ ସମ୍ପୂର୍ଣ୍ଣ କ୍ଷମତାଧୀନ କହିଲେ ସୁପ୍ରିମକୋର୍ଟ। ପଶ୍ଚିମବଙ୍ଗରେ 15 ମତଦାନ କେନ୍ଦ୍ରରେ ଚାଲିଛି ପୁନଃ ମତଗ୍ରହଣ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଚଳିତ ଆର୍ଥିକ ବର୍ଷ ପାଇଁ ବାଚସ୍କତି ପୁନର୍ଗଠନ କଲେ 4 ସଂସଦୀୟ କମିଟି। ଏବଂ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆରମ୍ଭ ହେବ ଭାରତର ଅଭିଯାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ନରେଶ ମାଗୋ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Supreme Court declines to interfere with Election Commission's decision to appoint only central government employees as counting supervisors in West Bengal elections. Says choice of officials rests with the Election Commission. Re-polling underway at 15 booths of 2 assembly constituencies of West Bengal. Over 55% voter turnout reported till 1 p.m. Lok Sabha Speaker reconstitutes 4 parliamentary committees for the year 2026-27. India and Nepal discuss flood forecasting model ahead of the upcoming monsoon season. IMD forecast heavy rainfall over several parts of northeast and peninsular India during the next 2 days. And in IPL cricket, Chennai Super Kings to take on Mumbai Indians this evening. The Supreme Court of India has declined to interfere with the Election Commission's decision to appoint only central government employees as counting supervisors in West Bengal elections. A bench comprising Justice P.S. Narasimha and Justice Joy Mallya Bagchi directed that the Commission's guidelines must be strictly followed. The ruling comes as a setback for the Trinamool Congress, which had challenged the move. During the hearing, Justice Bagchi observed that the choice of officials rests with the Election Commission. He noted that every counting table already has agents, supervisors and observers and questioned concerns over the presence of central government employees. The Election Commission told the court that the circular clearly provides for a mix of central and state government employees. It said the apprehension of the Trinamool Congress regarding any wrongdoing is misplaced. The bench, which held a special sitting, said the Commission can also choose counting personnel from a single pool, including

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଆଶିକ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ମୁକେଶ, ଗୀତ ରଚନା କରିଛନ୍ତି ଶୈଳେନ୍ଦ୍ର, ସଙ୍ଗୀତ ଶଙ୍କର ଜୟକିଶନ।

ଶେଷରେ ଶୁଣନ୍ତୁ ଆହିସ୍ତା ଆହିସ୍ତା ଚଳଚ୍ଚିତ୍ରରୁ କଣ୍ଠଶିଳ୍ପୀ ହେଲେ ଭୂପିନ୍ଦର, ଗୀତ ରଚନା କରିଛନ୍ତି ନିଦା ଫାଜଲି, ସଙ୍ଗୀତ ଖୟାମ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରି ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ଛତିଶଗଡ଼, ଚଳିତ ମାସ 30 ତାରିଖରେ ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା ଏବଂ ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ ମୌସୁମୀ ଓ ଅଣମୌସୁମୀ ଋତୁରେ ଜଳ ପ୍ରବାହ ନେଇ ଅବଗତ କରାଯାଇଛି। ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ନେଇ ବୈଷୟିକ ସ୍ତରରେ ଆଲୋଚନା କରାଯିବାକୁ ଟ୍ରିବ୍ୟୁନାଲଙ୍କୁ ସୂଚନା ଦିଆଯାଇଛି। ଓଡ଼ିଶା ପକ୍ଷରୁ ଆଟର୍ଣ୍ଣି ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ତଥ୍ୟ ଉପସ୍ଥାପନ କରିଥିଲେ। ଚଳିତ ମାସ 30 ତାରିଖରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶିତ ହେବ। ପ୍ରାୟ 5,60,000 ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଚଳିତ ଥର ଛାତ୍ରଛାତ୍ରୀମାନେ ମାଟ୍ରିକ୍ ସାର୍ଟିଫିକେଟ୍ ଆସନ୍ତା ସୋମବାରଠାରୁ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ଏବଂ ଏକ ମାସ ମଧ୍ୟରେ ବିଦ୍ୟାଳୟରୁ ପ୍ରମାଣପତ୍ରର ହାର୍ଡ କପି ନେଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି।
1: ବୋର୍ଡର ହେଡ୍କ୍ୱାର୍ଟରରେ ରେଜଲ୍ଟ ପବ୍ଲିଶ ହେବ। ଆମର ଅନରେବୁଲ ମିନିଷ୍ଟର, ଶାସନ ସଚିବ ମଧ୍ୟ, ବିଦ୍ୟାଳୟ ଗଣେଶ ବିଭାଗ ଉପରିସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ। 5,60,000 ପାଖାପାଖି ପିଲା ପରୀକ୍ଷା ଦେଇଥିଲେ, ସେମାନଙ୍କର ରେଜଲ୍ଟ ପ୍ରକାଶ କରିବୁ। ପିଲାମାନେ ରେଜଲ୍ଟ ତାଙ୍କର ଯେଉଁ ମୋବାଇଲ ଅଛି, ଆମର ବୋର୍ଡ ୱେବ୍ସାଇଟ୍ ଅଛି, ଆ ମାଧ୍ୟମରେ ଜାଣିପାରିବେ।
0: ଛାତ୍ରଛାତ୍ରୀମାନେ ଏସ୍ଏମ୍ଏସ୍ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ। ମୋବାଇଲର ମେସେଜ୍ ବକ୍ସରେ OR10 ଓ ତାପରେ ନିଜ ରୋଲ୍ ନମ୍ଘର ଲେଖି 5676750କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ। ସନ୍ଧ୍ୟା 6 ପରଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବ୍ସାଇଟ୍ BSEodisha.ac.in ଓ BSEodisha.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ମାଟ୍ରିକ୍ ସାର୍ଟିଫିକେଟ୍ ପାଇବେ। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଫଳ ଚଳିତ ମାସ 3 ସପ୍ତାହରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ମାସ 18 ତାରିଖରୁ ଯୁକ୍ତ 2 ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ମାସ 28 ତାରିଖରେ ଶେଷ ହୋଇଥିଲା। 4,01,000 ଅଧିକ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଥିଲେ। ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ କର୍ମଶାଳା ଆଜି ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ କର୍ମଶାଳାର ପ୍ରଥମ ଦିନରେ ପ୍ରଜ୍ଞା ପ୍ରେରଣା କର୍ମଶାଳା ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ଆଜି ଅଗ୍ରଣୀ ରାଜ୍ୟ ଭାବେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଶ୍ରୀ ମାଝୀ କହିଛନ୍ତି, ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠି ଦେଶର ଶ୍ରେଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ଭବିଷ୍ୟତ ନିର୍ଦ୍ଧାରଣ କରିବା ଦିଗରେ ଉଦ୍ୟମ କରୁଛନ୍ତି।
2: ଶିକ୍ଷା କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମାନବ ସଭ୍ୟତାର ପ୍ରଗତିର ମୂଳଦୁଆ ଅଟେ। ଏକ ସଶକ୍ତ ଓ ସମୃଦ୍ଧ ସମାଜ ଗଠନ କରିବା ପାଇଁ ଶିକ୍ଷା ହିଁ ଶ୍ରେଷ୍ଠ ଆୟୁଧ। ନୂତନ ଜାତୀୟ ଶିକ୍ଷାନୀତି 2020 ଭାରତକୁ ବିଶ୍ୱର ଏକ ଜ୍ଞାନ ମହାଶକ୍ତି, ନଲେଜ୍ ସୁପର ପାୱାର ଭାବେ ଗଢ଼ି ତୋଳିବାକୁ ଓଡ଼ିଶା ଆଜି ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନର ସାକ୍ଷୀ ହୋଇପାରିଛି। ଏହି କର୍ମଶାଳା ହେଉଛି ଏକ ମୌଳିକ ପ୍ଲାଟଫର୍ମ ଯେଉଁଠାରେ ଦେଶର ବରିଷ୍ଠ ଶିକ୍ଷାବିତ୍ ଓ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ ଆମ ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ଉଜ୍ଜଳ କରିବା ପାଇଁ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶ୍ରେଷ୍ଠ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବେ।
0: କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜ୍ଞାନଭୂମି ଭାବରେ ଓଡ଼ିଶା ଅନାଦିକାଳରୁ ସାରା ବିଶ୍ୱକୁ ପଥ ପ୍ରଦର୍ଶନ କରିଛି ବୋଲି କହିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ନୌବାଣିଜ୍ୟ, କୃଷି, ମନ୍ଦିର, କଳା, ସାହିତ୍ୟ ଓ ସୁସଂସ୍କୃତି ସେ ସମୟର ଶିକ୍ଷାର ନିଦର୍ଶନ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ରାଜ୍ୟର ଯେଉଁ ଉପାନ୍ତ ଏବଂ ଦୂରାନ୍ତ ଅଞ୍ଚଳର ବ୍ଲକ୍ଗୁଡ଼ିକରେ ଉଚ୍ଚଶିକ୍ଷା ବ୍ୟବସ୍ଥା ନଥିଲା, ସେହିଭଳି 18 ବ୍ଲକ୍ରେ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ସେ କହିଛନ୍ତି, ବାମପନ୍ଥୀ ପ୍ରଭାବିତ ଅଞ୍ଚଳରେ ଗ୍ରାମୋଦୟ ଯୋଜନା ମାଧ୍ୟମରେ ଶିକ୍ଷାର ବିସ୍ତାର କରାଯାଇଛି।
3: ପିଏମ୍ ଉଷା ମାଧ୍ୟମରେ ଆମେ ପାଖାପାଖି 676,70,000,000 ଅନୁଦାନ ଆମେ ପ୍ରାପ୍ୟ କରିପାରିଛନ୍ତି, ଯାହା ବିଗତ ଦିନମାନଙ୍କରେ ଏତେ ଅନୁଦାନ ଆମେ ପାଇପାରିନଥିଲେ। ତେଣୁ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକର ବିକାଶର କଥା କୁହନ୍ତୁ କି ଯେଉଁ ଉପାନ୍ତ ଦୂରାନ୍ତ ଅଞ୍ଚଳ ଗୁଡ଼ିକ ରହିଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ନେଇ ଟ୍ରିବ୍ୟୁନାଲକୁ ଅବଗତ କରାଇଲେ ଓଡ଼ିଶା।

0: ଯେଉଁ ବ୍ଲକ ଗୁଡ଼ିକରେ ବିଲକୁଲ ଉଚ୍ଚଶିକ୍ଷା ଅନୁଷ୍ଠାନ ହିଁ ନଥିଲା, ସେହିଭଳି 18 ବ୍ଲକକୁ ଚିହ୍ନଟ କରାଯାଇ 18 ସରକାରୀ ମହାବିଦ୍ୟାଳୟ ମଧ୍ୟ ଖୋଲାଯାଇଛି।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଆଧାରରେ ସେଲ୍ ପ୍ରସାରଣ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅଧୀନରେ ପରୀକ୍ଷାମୂଳକ ଭାବେ ଆଜି ମଧ୍ୟାହ୍ନ ସମୟରେ ନାଗରିକଙ୍କ ମୋବାଇଲ୍କୁ ସାଇରନ୍ ସତର୍କତା ସହିତ ସୂଚନା ପ୍ରଦାନ କରାଯାଇଛି। ପରୀକ୍ଷଣ ବ୍ୟବସ୍ଥାରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି, ସତର୍କ ରୁହନ୍ତୁ, ସୁରକ୍ଷିତ ଦେଶ ଏବଂ ବାର୍ତ୍ତା ପାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ। ଏହା ଏକ ପରୀକ୍ଷାମୂଳକ ବାର୍ତ୍ତା ବୋଲି ସେଥିରେ ଉଲ୍ଲେଖ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଏହି ବାର୍ତ୍ତା ପାଉଥିବା ନାଗରିକ ଭୟଭୀତ ହେବାର କୌଣସି କାରଣ ନାହିଁ। ପ୍ରଯୁକ୍ତିବିଦ୍ୟା ଆଧାରିତ ମୋବାଇଲ୍ ମାଧ୍ୟମରେ ପରୀକ୍ଷାମୂଳକ ଭାବେ ବିପର୍ଯ୍ୟୟ ସତର୍କତା ନେଇ ଏଭଳି ବାର୍ତ୍ତା ପ୍ରଦାନ କରାଯାଉଛି। ଦୂରସଞ୍ଚାର ବିଭାଗ ଦ୍ୱାରା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ବ୍ୟବସ୍ଥାର ବିକାଶ କରାଯାଇଛି। ଶ୍ରୀ ସିନ୍ଧିଆ କହିଛନ୍ତି, ଭବିଷ୍ୟତରେ ଏହିଭଳି ଉପାୟରେ ନାଗରିକଙ୍କୁ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଭାଷାରେ ସୂଚନା ପ୍ରଦାନ କରାଯାଇପାରିବ। ରାଜ୍ୟ ସରକାର ବନ୍ୟା ବାତ୍ୟାର ମୁକାବିଲା ଲାଗି ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଓଡ଼ିଶା ହେଉଛି ବାତ୍ୟା, ବନ୍ୟା ଏବଂ ଗ୍ରୀଷ୍ମପ୍ରବଣ ରାଜ୍ୟ। ଚଳିତ ମାସ ଦ୍ୱିତୀୟ ସପ୍ତାହ ଆଡ଼କୁ ଲଘୁଚାପ ନେଇ ଗ୍ଲୋବାଲ୍ ଫୋର୍କାଷ୍ଟ ସିଷ୍ଟମ୍ ଆକଳନ କରିଥିବା ପରିପ୍ରେକ୍ଷୀରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଏପ୍ରିଲ୍ ମାସରେ ଝଡ଼ ହେବା ଏବଂ ମେ ମାସରେ ବାତ୍ୟା ହେବାର ସମ୍ଭାବନା ଥାଏ। ତେବେ ଏସବୁର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ନେଇ କୌଣସି ସୂଚନା ମିଳିନାହିଁ। କଟକ ଚଣ୍ଡୀମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ଶ୍ରୀ ମହତାବ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ମନ୍ଦିରର ମୁଖ୍ୟ ଦ୍ୱାରରେ ପିତ୍ତଳ କବାଟ ଲଗାଯିବା ସହ ଅନ୍ୟ ତିନୋଟି ଦ୍ୱାରରେ ଭକ୍ତଙ୍କ ଅନୁଦାନରେ କାଠ କବାଟ ଲଗାଯିବା ପରେ ମନ୍ଦିରରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ସାଂସଦ ଶ୍ରୀ ମହତାବ କହିଛନ୍ତି। ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ସୂଚନା ଦେବାରେ ଅବମାନନା ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀଙ୍କୁ 5,000 ଟଙ୍କା ଜରିମାନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଖଡ଼ିଆଳର 13 ୱାର୍ଡର ଜଣେ ନିବାସୀ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ ମଧ୍ୟ ନିର୍ବାହୀ ଅଧିକାରୀ ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ସମୟ ଗଡ଼ାଇ ଚାଲିଥିଲେ। କମିଶନଙ୍କ ପକ୍ଷରୁ ଏନେଇ ଶୁଣାଣି ପରେ ଜରିମାନା ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିଠାରେ ତାଲୁକସ୍ତରୀୟ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଲଲାଟେନ୍ଦୁ ଜେନା ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀମାନେ ସମାଜରେ ସ୍ୱେଚ୍ଛାସେବୀର ଭୂମିକା ଉପରେ ଏଥିରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ସିଏମ୍ ଟ୍ରଫି ପ୍ରତିଯୋଗିତା ଆଜି ଉଦ୍ଯାପିତ ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଗତମାସ 18 ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଆଜିର ଉଦ୍ଯାପନୀ ଉତ୍ସବରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା ଭିଭିଭୂମିକୁ ଅଧିକ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରତିଯୋଗିତାରେ 8 ବ୍ଲକରେ କବାଡ଼ି, ଖୋଖୋ ଓ ଭଲିବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପାଣିପାଗ ରାଜ୍ୟରେ ଆସନ୍ତା 7 ପର୍ଯ୍ୟନ୍ତ କାଳ ବୈଶାଖୀର ପ୍ରଭାବ ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ଝଡ଼ ତୋଫାନ ଓ ବର୍ଷା ଅନୁମାନ କରାଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାଜ୍ୟରେ ସର୍ବାଧିକ ତାପମାତ୍ରା ମାଲକାନଗିରିରେ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଗତ 24 ମଧ୍ୟରେ କନ୍ଧମାଳ ଜିଲ୍ଲା ଚକାପାଦରେ ସର୍ବାଧିକ 76.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୌସୁମୀ ଓ ଅଣମୌସୁମୀ ଋତୁରେ ମହାନଦୀରେ ଜଳ ପ୍ରବାହ ନେଇ ଟ୍ରିବ୍ୟୁନାଲକୁ ଅବଗତ କରାଇଲେ ଓଡ଼ିଶା ଓ ଛତିଶଗଡ଼। ଚଳିତ ମାସ 30 ପରବର୍ତ୍ତୀ ଶୁଣାଣି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ। ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇଦିନିଆ ପ୍ରଜ୍ଞା ପ୍ରେରଣା କର୍ମଶାଳା। ଏବଂ ବିପର୍ଯ୍ୟୟ ସତର୍କତା ନେଇ ଦେଶବାସୀଙ୍କୁ ତ୍ୱରିତ ସୂଚନା ପ୍ରଦାନ କରିବା ଲକ୍ଷ୍ୟରେ ସେଲ୍ ପ୍ରସାରଣ ବ୍ୟବସ୍ଥାର ପରୀକ୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ଗ୍ରାମୀଣ ଗୃହ ଯୋଜନା ସମ୍ପର୍କରେ। ଭେଟଘାଟରେ ରହିଛି ଖରାଦିନେ ଗାଗଡ଼ର ଯତ୍ନ ଏବଂ ସାକ୍ଷାତକାରରେ ଶୁଣିବେ ଖମ୍ନେ ରେବା ଜୀବଜନ୍ତୁ ଶିକାର କଲେ କାଇ ଦଣ୍ଡବିଧାନ ଆଜି ସମ୍ପର୍କରେ। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କେତୋଟି ହିନ୍ଦୀ ଭଜନ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଯାଜପୁର ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ବନାନୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10। ଏଥିରେ ଶୁଣିବେ କେଶ ଝଡ଼ିବାର କାରଣ ଓ ପ୍ରତିକାର ସମ୍ପର୍କରେ ଡକ୍ଟର ବାସୁଦେବ ପ୍ରଧାନଙ୍କ ସହିତ ସାକ୍ଷାତକାର। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖୟାଲ ପରିବେଷଣ କରିବେ ଶିଳ୍ପୀ ପଣ୍ଡିତ ଅଜୟ ପୋହନକର। ଶିଳ୍ପୀ ପରିବେଷଣ କରିବେ ରାଗ ବାଗେଶ୍ରୀ। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏଁ ଆପଣ ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ ଏଫ୍ଏମ୍ର 103.6।

ମେଘହର୍ଚ୍ଚରେ ଅପରାହ୍ନ 5ଟାରେ ସାନ୍ଧ୍ୟ ଅଧିବେଶନରେ ପୁଣିଥରେ ଆପଣଙ୍କୁ ସ୍ୱାଗତ କରିବୁ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ରେ 103.6 megahertz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବବାଣୀ।

0: আরে দিদি, কি সালা এতকি মন্দ ঘরে বসছ যে?
1: ହଁ ନରେନ, ଆଜି ଗୋଟେ ଷ୍ଟୋରି ଦେଖୁଥିଲି, ଗୋଟେ ପରିବାରର କାହାଣୀକୁ ନେଇକିନା ଥିଲା। ସେ ପରିବାରର ଲୋକ କାର୍ରେ ଗଲାବେଳେ ନିକି ତାଙ୍କ ଟିକେ ଅନ୍ୟମନସ୍କ ପାଇଁ ନେଇକି ଏକ୍ସିଡେଣ୍ଟ ହେଇଯାଇଥାନ୍ତେ, କିନ୍ତୁ ସେମାନେ ଯାହା ହଉ ଟିକେ ସଚେତନତା ଅବଲମ୍ବନ କଲେ ବୋଲି ବଞ୍ଚିଗଲେ।
0: ହଇ ଦିଦି, ଏମିତି ଘଟଣା ଯାକ ନାଇଁ କି ଟିଭିରେ ଦେଖିଲେ କି କୋଉଠି ଶୁଣିଲେ ମିଶା ଡର ଲାଗବ ଆକା। ଆହୁରି କିସ ବୋଲେ, ଖାଲି ଟିଭି ସିନେମା ସେଟା ନାହିଁ, ଆମର ଦୈନନ୍ଦିନ ଜୀବନରେ ମଧ୍ୟ ଏମିତି ଘଟୁଛି। ଆମ ଆଖପାଖ ଟାଉନରେ, ଗାଁ ଗହଳିରେ ଏମିତି ହଉ ନାହିଁ କି କେତେ ସ୍ପିଡ୍ରେ ଗାଡି ଚଲାଉଛନ୍ତି, କିଛି ସଚେତନ ନାହିଁ, କି ହେଲମେଟ ପିନ୍ଧୁ ନାହିଁ, କି ସିଟ୍ ବେଲ୍ଟ ଲଗାଉ ନାହିଁ, ସେମିତି ହେଇକି ବେଶୀ ଦୁର୍ଘଟଣା ଘଟୁଛି।
1: ହଁ ନରେନ, ଆମେ ଭାବୁଛୁ ଯେ ଏମିତି କିଛି ଆମର ସହିତ ହେବ ନାହିଁ ବୋଲିକିନା, କିନ୍ତୁ ବିପଦ କେବେ କହିକିନା ଆସେ କି।
0: ହଇ ଦିଦି, ଠିକ କହିଲ, ଏମିତି ଛୋଟ ଛୋଟ ଷ୍ଟୋରି ଯାକ ନାହିଁ କି ଆମକୁ ସଚେତନ କରେ।
1: ହଁ, ଯଦି ଆମେ ଆଗରୁ ପ୍ରସ୍ତୁତ ରହିବା ତାହେଲେ ଆମ ନିଜ ଲୋକକୁ ଏପରି ପରିସ୍ଥିତିରୁ କିଛି ମାତ୍ରାରେ ତ ବଞ୍ଚାଇ ପାରିବା।
0: ହଁ ଦିଦି, ଜୀବନ ଠୁଆର କଣଟା ବଡ ଅଛି କି ସଂସାରରେ? ନାଇଁ, ଆମର ଦେହ ସୁସ୍ଥ ରହିଲେ, ଆମେ ନିଜେ ଭଲ ରହିଲେ ହିଁ ଯେକୌଣସି କାମ ମିଶା ଆମେ କରିପାରିବା କି ନାଇଁ।
1: ହଁ ଠିକ କଥା। ତେବେ ନରେନ ଆସ, ଆମେ ମଧ୍ୟ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସୂଚନା ଆମର ସବୁ ଭାଇ ଭଉଣୀ ମାନଙ୍କ ପାଖରେ ପହଞ୍ଚାଇବା। ତେବେ ଭାଇ ଭଉଣୀ ମାନେ, ଆଜିର ଜୁଆନ କାତା କାର୍ଯ୍ୟକ୍ରମକୁ ନେଇ ଆସିଛୁ ଆମେ ଦୁଇଟା। ମୁଇଁ ଲକ୍ଷ୍ମୀ ଦାସୀ ନାୟକ,
0: ଆରେ ମୁଇଁ ନରେନ୍ଦ୍ର ହରିଜନ।
1: ଜୁହାର।

0: ତେବେ ନରେନ୍, ଆଜିକାଲି ଦିନରେ ତ ଗାଡି ଘୋଡା ନଥିଲେ କେ ଘରଠୁ ଏକା ବାହାରୁ ନାହାନ୍ତି, ଆଉ ଏତେ ସୁବିଧା ହେଲା ପରେ ବି ଲୋକମାନେ ଟିକେ ସଚେତନ ହେଉନାହାନ୍ତି। ଆଉ କୋଉଠି ଯିବାର ଅଛି ବୋଲେ ମିଶା ଗାଡି ଘୋଡା ଏତେ ସ୍ପିଡରେ ନେଉଛନ୍ତି ଯେ ଜୀବନକୁ ମଧ୍ୟ ଟିକେ ଡରୁ ନାହାନ୍ତି, ଯାହାଫଳରେ ତାଙ୍କର ଦୁର୍ଘଟଣା ଯାକ ଘଟି ଯାଉଛି ଆଉ ସେମାନେ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। ଦୁର୍ଘଟଣା ନେଇକି ବିଭିନ୍ନ କାରଣରୁ ଘଟେ, ଯେମିତିକି ମଣିଷର କିଛି ଅସାବଧାନତା ହେଉଛି ଏହାର ମୁଖ୍ୟ କାରଣ, ଯେପରିକି ଅତି ସ୍ପିଡରେ ଗାଡି ଚଲାଇବା ଆଉ ମଦ ପିଇକି ଡ୍ରାଇଭ୍ କରିବା, କିମ୍ବା ରାସ୍ତାରେ ଗଲାବେଳେ ମୋବାଇଲର ବ୍ୟବହାର କରିବା। ଦ୍ୱିତୀୟତଃ ଟେକ୍ନୋଲୋଜିରୁ ଆମକୁ ବହୁତ କିଛି ଶିଖିବାକୁ ମିଳୁଛି, କିନ୍ତୁ ଏହାର ବ୍ୟବହାର ଆମକୁ ଦେଖି ଚାହିଁକି କରିବାକୁ ପଡିବ। ରାସ୍ତାରେ ଗଲାବେଳେ ଯଦି ଆମେ ମୋବାଇଲର ବ୍ୟବହାର କରି ଚାଲୁଥିବା ତେବେ ଆମକୁ ଦୁର୍ଘଟଣାର ଶିକାର ମଧ୍ୟ ହେବା ପାଇଁ ପଡିବ, ହଁ କି ନାଇଁ?
1: ହଁ ଦିଦି, ଠିକ ଆଗା।
0: ଆଉ ଯୋଉ ରହିଲା ରାସ୍ତା, ଆଜିକାଲି ତ ଏତେ ପରିମାଣରେ ଗାଡି ଯାଉଛି ଯେ ରାସ୍ତାର ଅବସ୍ଥା ଆଉ କହିଲେ ନ ସରେ। ଏହା ସହିତ ଟ୍ରାଫିକର ନିୟମ ଯାକ ବି ସମସ୍ତେ ପାଳନ କରୁନାହାନ୍ତି, ତେଣୁ ସଚେତନତା ଆଉ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଆମେ ସଚେତନ ହେଲେ ହିଁ କିଛି ଦୁର୍ଘଟଣାକୁ କମେଇ ହେବ।

0: ତେବେ ଶୁଣିଲେ ତ ଭାଇ ଭଉଣୀମାନେ, ଦ୍ରୁତଗତି ଆମ ପାଇଁ କେମିତି ମହାବିପତ୍ତି ପାଲୁଟିଛି। ତ ଏଥିପ୍ରତି ଆମେ ନିଜେ ସଚେତନ ରହିବା ଆଉ ସମସ୍ତଙ୍କୁ ସଚେତନ କରାଇବା ଆମର ସମସ୍ତଙ୍କର ଦାୟିତ୍ୱ। ତେବେ ନରେନ୍,
1: ହଁ ଦିଦି,
0: ବର୍ତ୍ତମାନ ତ ଖରାଦିନ ଆସିଲାଣି, ଗଛ ଯାକ ଏତେ ପରିମାଣରେ କାଟୁଛନ୍ତି ଯେ କୋଉଠି ଟିକେ ଛାଇ ବି ନାହିଁ।
1: ଆଜିକାଲି ଯେମିତି ଖରା ହେଲାଣି, ଘରୁ ପଦାକୁ ବାହାରି ହଉ ନାହିଁ, ଆଗର ଭଳିଆ ଏବେ ଆରି ଗାଁ ଗହଳିରେ ମିଶାଛନ୍ତି, ଗଛ ଡାଳ ସେମିତି ନାହିଁ ଯୋଉଠିକି ଆମେ ବସିକରି ଟିକେ ବିଶ୍ରାମ କରିବୁ, ସେମିତି ନାହିଁ, ଯୁଆଡେ ଗଲେ ଖାଲି ଖରା ଆହୁରି ଗରମ।
0: ହଁ ଠିକ କଥା।
1: ଆରେ ଖାସ କରିକି ଏମିତି ଦିନରେ ଲୋକମାନେ ବେଶୀ ଅଂଶୁଘାତ ଭଳି ଗୋଟେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯୋଉଟା କି ଆମେ ଗୋଟେ ଭାଇ ସହିତ ଆଲୋଚନା କରିଛୁ, ସେଇଟା ଏବେ ଶୁଣିବା।
2: ନମସ୍କାର, ନମସ୍କାର, ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
3: ଧନ୍ୟବାଦ ମୋତେ ଏଇ କାର୍ଯ୍ୟକ୍ରମରେ ଆପଣ ନିମନ୍ତ୍ରଣ କରିଥିବାରୁ।
2: କେମିତି ଅଛନ୍ତି?
3: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ଆମେ ମଧ୍ୟ ଭଲ ଅଛୁ
3: ଆଜ୍ଞା।
2: ଆପଣଙ୍କ ନାଁ କଣ ଭାଇ?
3: ମୋ ନାଁ ହଉଛି କାହ୍ନଚରଣ ବରଡ଼।
2: କଣ କରନ୍ତି ଆପଣ?
3: ମୁଁ ବର୍ତ୍ତମାନ ପେଶାରେ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛି ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ନିକଟରେ।
2: ହେଲେ ଖରା କେମିତି ହଉଛି?
3: ବର୍ତ୍ତମାନ ତ ଯେହେତୁ ଗ୍ରୀଷ୍ମ ପ୍ରବାହ ରହିଛି, ଉତ୍ତାପ ଦିନକୁ ଦିନ ବଢି ଚାଲିଛି, ଆଉ ତାପମାତ୍ରା ବି ଯେହେତୁ ବଢି ଚାଲିଛି, ତ ଖରାର ମାତ୍ରା ମାନେ ପ୍ରବଳରୁ ପ୍ରବଳ ମାତ୍ରାରେ ଅଛି।
2: ସ୍କୁଲ ମାନେ ସବୁ ଛୁଟି ହେଇଗଲାଣି ଖରା ପାଇଁ ବୋଲି?
3: ଆଜ୍ଞା ହଁ, ସ୍କୁଲ ଗୁଡାକ ବର୍ତ୍ତମାନ ଛୁଟି ହେଇଗଲାଣି।
2: କଲେଜ ଛୁଟି ହେଲାଣି କି ଆପଣଙ୍କର?
3: ନାଇଁ ନାଇଁ, ବର୍ତ୍ତମାନ ସରକାରଙ୍କ କୌଣସି ଆସିନି, ଯେହେତୁ ଶିକ୍ଷା ବିଭାଗ ମେ 6 ପର୍ଯ୍ୟନ୍ତ ଆମର କଲେଜ ଖୋଲିବା କରିଛନ୍ତି, ତାପରେ ଆମର ଯୋଉ ଗ୍ରୀଷ୍ମ ଛୁଟିଟି ଘୋଷଣା କରାଯିବ 6 ପରେ।
2: ଆଚ୍ଛା
3: ଆଜ୍ଞା,
2: ଏଇ ଖରା ଦିନରେ ଅଂଶୁଘାତର ଶିକାର ହଉଛନ୍ତି, ଅଂଶୁଘାତରେ ପଡିବ ବୋଲି ଏମିତି କୁହନ୍ତି?
3: ଆଜ୍ଞା ଆଜ୍ଞା,
2: ସେମିତି ଏକା ଆଜିର ଆମର କାର୍ଯ୍ୟକ୍ରମର ବିଷୟ ହଉଛି ଅଂଶୁଘାତର କାରଣ ଆରି ତାର ପ୍ରତିକାର।
3: ଆଜ୍ଞା,
2: ହେଲେ ଭାଇ ଏଇ ଅଂଶୁଘାତ କଣ?
3: ସାଧାରଣତଃ ଆମେ ଯଦି ଦେଖିବା ଅଂଶୁଘାତ ଏବଂ ଅଂଶୁଘାତର ଯଦି ସଂଜ୍ଞା ନିରୂପଣ କରିବା, ତାକୁ ଆମେ ଇଂରାଜୀ ଭାଷାରେ ଆମେ ହିଟ୍ ଷ୍ଟ୍ରୋକ୍ ବା ସନ୍ଷ୍ଟ୍ରୋକ୍ କହିଥାଉ। ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଯେହେତୁ ମାତ୍ରାଧିକ ଖରା ହଉଛି ଏବଂ ଯେଉଁ ସମୟରେ ଯାତାୟାତ କରୁଛେ ବା କୌଣସି କାରଣବଶତଃ ଆମେ ବାହାରକୁ ଯାଉଛେ, ସେ ସମୟରେ ସୂର୍ଯ୍ୟଙ୍କ ତାପମାତ୍ରା ଅଧିକରୁ ଅଧିକ ପ୍ରଭାବିତ ହଉଛି। ଖାସ କରି ଏଇଟା ଆମର ସାଇଣ୍ଟିଫିକ ଟର୍ମରେ ଆମକୁ କୁହାଯାଏ ହାଇପୋଥାଲାମସ୍, ଏବଂ ଏଇ ଯୋଉ ଆମର ମସ୍ତିଷ୍କରେ ଯୋଉ ଗ୍ରନ୍ଥି ଅଛି ଯୋଉଠି ଶରୀରର ତାପମାତ୍ରା ବୃଦ୍ଧି ପାଏ, ଏବଂ ବିଶେଷ ଭାବରେ ଯୋଉ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଶରୀରର ଆଭ୍ୟନ୍ତର ଭାଗରେ ଉତ୍ତାପ ଜନିତ, ଏବଂ ବିଶେଷ ଭାବରେ ଆମର ଶରୀରରେ ଚଳପ୍ରଚଳ ବିଭିନ୍ନ ପ୍ରକାର ଉତ୍ତାପ ବୃଦ୍ଧିବା ଯୋଗୁଁ ମାନସିକ ଶାରୀରିକ ସ୍ତରରେ ପରିବର୍ତ୍ତନ ଘଟିଥାଏ। ଆଉ ଦରକାର ମାନେ ବିଭିନ୍ନ ସମୟରେ ଦେଖାଯାଇଛି ମନୁଷ୍ୟ ଚେତାଶୂନ୍ୟ ହେଇଯାଏ ବା ବାତ ମାରିବା ପରି ଲକ୍ଷଣ ମଧ୍ୟ ତାର ଦେଖାଯାଇଥାଏ।
2: ଧନ୍ୟବାଦ, ନମସ୍କାର।
3: ନମସ୍କାର,
2: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
3: ଧନ୍ୟବାଦ ମୋତେ ଏଇ କାର୍ଯ୍ୟକ୍ରମରେ ଆପଣ ନିମନ୍ତ୍ରଣ କରିଥିବାରୁ।
2: କେମିତି ଅଛନ୍ତି?
3: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ଆମେ ମଧ୍ୟ ଭଲ ଅଛୁ
3: ଆଜ୍ଞା।
2: ଆପଣଙ୍କ ନାଁ କଣ ଭାଇ?
3: ମୋ ନାଁ ହଉଛି କାହ୍ନଚରଣ ବରଡ଼।
2: କଣ କରନ୍ତି ଆପଣ?
3: ମୁଁ ବର୍ତ୍ତମାନ ପେଶାରେ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛି ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ନିକଟରେ।
2: ହେଲେ ଖରା କେମିତି ହଉଛି?
3: ବର୍ତ୍ତମାନ ତ ଯେହେତୁ ଗ୍ରୀଷ୍ମ ପ୍ରବାହ ରହିଛି, ଉତ୍ତାପ ଦିନକୁ ଦିନ ବଢି ଚାଲିଛି, ଆଉ ତାପମାତ୍ରା ବି ଯେହେତୁ ବଢି ଚାଲିଛି, ତ ଖରାର ମାତ୍ରା

0: ମାନେ ପ୍ରବଳରୁ ପ୍ରବଳ ମାତ୍ରାରେ ଅଛି।
1: ସ୍କୁଲ ମାନେ ସବୁ ଛୁଟି ହେଇଗଲାଣି ଖରା ପାଇଁ ବୋଲି?
0: ଆଜ୍ଞା ହଁ, ସ୍କୁଲ ଗୁଡାକ ବର୍ତ୍ତମାନ ବର୍ତ୍ତମାନ ଛୁଟି ହେଇଗଲାଣି।
1: କଲେଜ ଛୁଟି ହେଲାଣି କି ଆପଣଙ୍କର?
0: ନାଇଁ ନାଇଁ, ବର୍ତ୍ତମାନ ସରକାରଙ୍କ କୌଣସି ଆସିନି, ଯେହେତୁ ଶିକ୍ଷା ବିଭାଗ ମେ 6 ପର୍ଯ୍ୟନ୍ତ ଆମର କଲେଜ ଖୋଲିବା କରିଛନ୍ତି, ତାପରେ ଆମର ଯୋଉ ଗ୍ରୀଷ୍ମ ଛୁଟିଟି ଘୋଷଣା କରାଯିବ 6 ପରେ।
1: ଆଚ୍ଛା
0: ଆଜ୍ଞା,
1: ଏଇ ଖରା ଦିନରେ ଅଂଶୁଘାତର ଶିକାର ହଉଛନ୍ତି, ଅଂଶୁଘାତରେ ପଡିବ ବୋଲି ଏମିତି କୁହନ୍ତି।
0: ଆଜ୍ଞା ଆଜ୍ଞା,
1: ସେମିତି ଏକା ଆଜିର ଆମର କାର୍ଯ୍ୟକ୍ରମର ବିଷୟ ହେଉଛି ଅଂଶୁଘାତର କାରଣ ଆରି ତାର ପ୍ରତିକାର।
0: ଆଜ୍ଞା,
1: ହେଲେ ଭାଇ ଏଇ ଅଂଶୁଘାତ କଣ?
0: ସାଧାରଣତଃ ଆମେ ଯଦି ଦେଖିବା ଅଂଶୁଘାତ, ଏବଂ ଅଂଶୁଘାତର ଯଦି ସଂଜ୍ଞା ନିରୂପଣ କରିବା, ତାକୁ ଆମେ ଇଂରାଜୀ ଭାଷାରେ ଆମେ ହିଟ୍ ଷ୍ଟ୍ରୋକ୍ ବା ସନ୍ଷ୍ଟ୍ରୋକ୍ କହିଥାଉ। ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଯେହେତୁ ମାତ୍ରାଧିକ ଖରା ହଉଛି, ଏବଂ ଯେଉଁ ସମୟରେ ଯାତାୟାତ କରୁଛେ ବା କୌଣସି କାରଣବଶତଃ ଆମେ ବାହାରକୁ ଯାଉଛେ, ସେ ସମୟରେ ସୂର୍ଯ୍ୟଙ୍କ ତାପମାତ୍ରା ଅଧିକରୁ ଅଧିକ ପ୍ରବଣତା ହଉଛି। ଖାସ କରି ଏଇଟା ଆମର ସାଇଣ୍ଟିଫିକ ଟର୍ମରେ ଆମକୁ କୁହାଯାଏ ହାଇପୋଥାଲାମସ୍, ଏବଂ ଏଇ ଯୋଉ ଆମର ମସ୍ତିଷ୍କରେ ଯୋଉ ଗ୍ରନ୍ଥି ଅଛି ଯୋଉଠି ଶରୀରର ତାପମାତ୍ରା ବୃଦ୍ଧି ପାଏ, ଏବଂ ବିଶେଷ ଭାବରେ ଯୋଉ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଶରୀରର ଆଭ୍ୟନ୍ତର ଭାଗରେ ଉତ୍ତାପ ଜନିତ, ଏବଂ ବିଶେଷ ଭାବରେ ଆମର ଶରୀରରେ ବିଭିନ୍ନ ପ୍ରକାର ଚଳପ୍ରଚଳ ବିଭିନ୍ନ ପ୍ରକାର ଉତ୍ତାପ ବୃଦ୍ଧି ଯୋଗୁଁ ମାନସିକ ଶାରୀରିକ ସ୍ତରରେ ପରିବର୍ତ୍ତନ ଘଟିଥାଏ। ଆଉ ଦରକାର ମାନେ ବିଭିନ୍ନ ସମୟରେ ଦେଖାଯାଇଛି ମନୁଷ୍ୟ ଚେତା ଶୂନ୍ୟ ବି ହେଇଯାନ୍ତି, ବା ବାଟ ମାରିବା ପରି ଲକ୍ଷଣ ମଧ୍ୟ ତାର ଦେଖାଯାଇଥାଏ।
1: ହେଲେ ସୂର୍ଯ୍ୟର ବେଶୀ ତାପମାତ୍ରା ଯୋଗୁଁ ଏମିତି ସୃଷ୍ଟି ହବ ନାଇଁ?
0: ଆଜ୍ଞା ହଁ।
1: ହେଲେ ଦେହରେ ତାର ଜଳୀୟ ଅଂଶ କମିଗଲେ ମିଶା ଅଂଶଘାତର ଶିକାର ହେବ କେମିତି?
0: ହଁ, ନିଶ୍ଚିତ ଭାବେ ଆମେ ଯଦି ଦେଖିବା, ବିଶେଷ ଭାବରେ ଆମର ଗୁଡାଏ ଜିନିଷ ଅଛି, ଯେମିତିକି 40 ଡିଗ୍ରୀ ସେଲସିୟସ ଯଦି ଅଧିକ ଥାଏ ବା ମାନସିକ ଦ୍ୱନ୍ଦ ହେଇଥାଏ, ବିଭିନ୍ନ ଭାବରେ ଉଚ୍ଚ ରକ୍ତ ମାନେ ହାଇ ବ୍ଲଡ ପ୍ରେସର ହଉ, ଶୁଷ୍କ ଲାଗିବା, ଓଦା ଜମ, ମୁଣ୍ଡ ବଥା, ବିଭିନ୍ନ ମୁଣ୍ଡ ଓଜନିଆ ଲାଗିବା, ଏବଂ ବିଶେଷ ଭାବରେ ପାଣିର ସଂଖ୍ୟା ଆମେ ଯଦି କମିଯାଏ, ବା ଆମେ ବିନା ଛତା ହଉ ବା ବିଭିନ୍ନ ପ୍ରକାର ସମୟରେ ଆମେ ଖାଲି ପାଦରେ ବି ବାହାରେ ଉପଳାଉଥାଉ, ସେ ସମୟରେ ମଧ୍ୟ ଆମକୁ ଏଇସବୁ ଅଂଶୁଘାତର ଶିକାର ହେବାକୁ ପଡେ।
1: ଘରେ ବାହାରିଲେ ଛତା ଆରି ପାଣି ବଳ ଧରିବା ଦରକାର ହେଲା ନାଇଁ କି?
0: ନିହାତି ନିହାତି।
1: ହେଲେ ଅଂଶୁଘାତର ଆରି କେତେ କାରଣ ହେଇପାରେ?
0: ହଁ, ବିଶେଷ ଭାବରେ ଆମେ ଯଦି ଚିକିତ୍ସା ଶାସ୍ତ୍ର ଅନୁସାରେ ଦେଖିବା, ମେଡିକାଲ ସାଇନ୍ସ କଣ କହୁଛି, ବିଶେଷ ଭାବରେ ଆମ ଛୋଟ ଶିଶୁ ପରିବର୍ତ୍ତନ ହଉ, ବିଭିନ୍ନ ପ୍ରକାର ଶରୀର ଝାଳ ନିଗିବା, ବାରମ୍ବାର ଆମକୁ ବିଭିନ୍ନ ସମୟରେ କମ କାମ କଲେ ହୃତ୍ପନ୍ଦ ହବା ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଟିକେ କଷ୍ଟ ହବା, ବା ନାଡିର ଗତି କମ ହବା, ପରିସ୍ରା ହଳଦିଆ ରଙ୍ଗର ଦେଖାଯିବା, ଆଉ ଖାସ କରି ବିଭିନ୍ନ ସମୟରେ ଆମ ଦେଖାଯାଇଛି ହଠାତ୍ ମାଂସପେଶୀ ଗୁଡାକ ଆକସ୍ମିକ ଭାଗରେ ଆକଞ୍ଚନ ହେଇଯାଇଥାଏ, ଯନ୍ତ୍ରଣା ଦିଏ, ବା ଆଳତି ଲାଗିବା, ମୁଣ୍ଡ ବଥା ହବା, ଏସବୁ କାରଣ ଗୁଡାକ ମଧ୍ୟ ପରିଲକ୍ଷିତ ହୋଇଥାଏ।
1: ହେଲେ ଏଇଟା କୋଉ କୋଉ ବୟସର ଲୋକମାନଙ୍କୁ ବେଶୀ ହେବାର ଚାନ୍ସ?
0: ପ୍ରାୟତଃ ଆମେ ଯଦି ଦେଖିବା ଏହାର ପ୍ରଭାବ ତ ସମସ୍ତଙ୍କ ପାଇଁ ପଡେ, କିନ୍ତୁ ବିଶେଷ ଭାବରେ ଶିଶୁ, ବୃଦ୍ଧ ବ୍ୟକ୍ତି, ବିଭିନ୍ନ ସମୟରେ ଆମେ ଦେଖାଯାଇଛି ଛୋଟ ପିଲାମାନେ ବାହାରୁ ଖେଳିବାକୁ ପଳାନ୍ତି, ଏବଂ ବର୍ତ୍ତମାନ ଯେହେତୁ ସମର ଭେକେସନ ଡିକ୍ଲେୟାର କରିଛନ୍ତି ପିଲା ଗୁଡାକ, ସେ ବ୍ୟକ୍ତି ସୁସ୍ଥ ମଣିଷଟି ଯେତେବେଳେ ଅଂଶୁଘାତ ଶିକାର ହୁଏ ତାର ପୂର୍ବ ଅବସ୍ଥା ହଉଛି ବହୁ ସମୟରେ ତାକୁ ଥକା ଲାଗିବା, ବିଶେଷ ଭାବରେ ଆମେ କଣ କରୁଛେ ମୋଟା ପୋଷାକ ପିନ୍ଧୁଛେ, ତ ସେଥିପାଇଁ ଆମେ ଯଦି ଲାଇଟ ପୋଷାକ ବା ସୂତା ବସ୍ତ୍ର ଯଦି ପରିଧାନ କରିବା, ବିଶେଷ ଭାବରେ ଆମେ ଦେଖିବା ଯେ ଆମେ ହଠାତ୍ରେ ଯଦି ମାର୍କେଟ ଯାଉଛେ ବା କୌଣସି କାରଣବଶତଃ ଆମକୁ ଟିକେ ଥକା ଲାଗୁଛି, କୌଣସି କାରଣବଶତଃ ସାଙ୍ଗେ ସାଙ୍ଗେ ଆମକୁ ଅସୁବିଧା ହଉଛି ନିଶ୍ୱାସ ପ୍ରଶ୍ୱାସରେ, ବା ଚାଲିବା ପାଇଁ କଷ୍ଟ ଲାଗୁଛି, ବା ମୁଣ୍ଡରୁ ଝାଳ ବାହାରୁଛି, ବା ବିଭିନ୍ନ ସମୟରେ ଆମର ତଣ୍ଟି ଶୁଖି ଯାଉଛି, ଦେହ ଟିକେ ଅଜନିଆ ଅଜନିଆ ଭାରି ଭାରି ଲାଗୁଛି, ମୁଣ୍ଡ ଭାରି ଭାରି ଲାଗୁଛି, ତ ସେ ସମୟରେ ଆମେ ଅଂଶୁଘାତର ପରୀକ୍ଷଣ ହେଇଯାଉ ବୋଲି ଜଣାପଡେ।
1: ଆରି ମୁଣ୍ଡ ବଥା, ତାପରେ ଗାଁ ଗହଳିର ଲୋକମାନେ ବାୟା ବାୟା ଲାଗୁଛି ବୋଲି କହିବେ, ସେଟା ମିଶା ଅଂଶୁଘାତର ଲକ୍ଷଣ କି?
0: ଆଜ୍ଞା ଆଜ୍ଞା, ବିଶେଷ ଭାବରେ ଏଗୁଡାକ ସବୁ ହେଇଥାଏ, ଖାସ କରି ଆମେ ଡାଇବେଟିସ ରୋଗୀ ହୁଅନ୍ତୁ, ଯକ୍ଷ୍ମା ରୋଗୀ ହୁଅନ୍ତୁ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ଗର୍ଭବତୀ ମହିଳା, ଆଉ ଖରାଦିନ ଅଧିକ ଯୋଉମାନେ ବାହାରେ କାର୍ଯ୍ୟ କରନ୍ତି, ଯେମିତିକି ଆମର କନଷ୍ଟ୍ରକ୍ସନ ୱାର୍କର ମାନେ ହୁଅନ୍ତୁ, ବା ଅଧିକ ଏଇ ଯୋଉ ବ୍ୟକ୍ତିମାନଙ୍କ ଦ୍ୱାରା ଆକ୍ରାନ୍ତ ହେଇଥାନ୍ତି ସେସବୁ ଅଂଶୁଘାତରେ।
1: ଅଂଶୁଘାତ ହେଲେ କେମିତି ଆମର ଦେହରେ କଣ କଣ ସବୁ ପରିବର୍ତ୍ତନ ହୁଏ?
0: ପ୍ରାୟତଃ ତମେ ଦେଖିବା ଚର୍ମ ଶୁଷ୍କ ଦେଖାଯିବ, ଶରୀରରୁ ଲଗାତାର ଝାଳ ଗୁଡାକ ନିର୍ଗତ ହବ, ଅଧିକରୁ ଅଧିକ ତାପମାତ୍ରା ବା ଯୋଉଟାକୁ ଆମେ କହୁଛେ ହିଟ ଆମ ଦେହରେ ବଢିବ, ବା ସନ୍ଷ୍ଟ୍ରୋକ୍ ଫିଲ୍ ହବ, ବା ନାଡିର ଯୋଉ ଗତି ଗୁଡାକ ଧୀରେ ଧୀରେ କମିଯିବା, ବିଭିନ୍ନ ସମୟରେ ଯୋଉ ପରିସ୍ରା କରୁଛେ ପରିସ୍ରା ଦୁର୍ଗନ୍ଧ ଆସିବା, ଏବଂ ଶରୀରର ହଠାତ୍ ମାଂସପେଶୀ ଆକସ୍ମିକ ଭାବେ ଆକଞ୍ଚନ ହେଇଯିବା, ଟିକେ ଆଳସ୍ୟ ଲାଗିବା, ଦୁର୍ବଳ ଦୁର୍ବଳ ଲାଗିବା, ମୁଣ୍ଡ ବଥା,

0: ଏବଂ ଦରକାର ହେଲେ ବାନ୍ତି ହେବା, ଏସବୁ ଗୁଡାକ ମଧ୍ୟ ଅଂଶୁଘାତର ଗୋଟେ ଲକ୍ଷଣ ବୋଲି ଆମେ କହିପାରିବା।
1: ଅଂଶୁଘାତ ହେଲେ କଣ କଣ ଖାଦ୍ୟ ଖାଇବା ଦରକାର?
0: ବିଶେଷ ଭାବେ ଯଦି ଆମେ ଦେଖିବା ଖରାଦିନେ ତ ଆମେ ବିଶେଷ ରୂପେ ପଖାଳଟାକୁ ଆମେ ପ୍ରିଫର କରିଥାଉ, ଯେହେତୁ ଓଡ଼ିଶାରେ ଆମର ଲୋକମାନଙ୍କ ପ୍ରୟ ତ ଆମର ଘରର ମୁଖ୍ୟ ଖାଦ୍ୟ ହେଉଛି ପଖାଳ ତୋରାଣୀ। ଆଉ ଖାସ କରି ଯଦି ଆମେ ବାହାରକୁ ବାହାରୁଛନ୍ତି ନିହାତି ରୂପେ ଆପଣ ପଇଡ଼ ପାଣି ପିଇପାରିବେ, ଚଲା ପାଣି ପିଇପାରିବେ, ବିଶେଷ ଭାବରେ ଦହି ଏବଂ ଲେମ୍ବୁ ପାଣି, ଥଣ୍ଡା ସର୍ବତ, ତା ସହିତ ଆମର ବିଭିନ୍ନ ପ୍ରକାରର ଆମର ଯୋଉ ଫଳ ମିଳୁଛି ଯେମିତି ଆମେ ତରଭୁଜ ଖାଇପାରିବା। ବିଶେଷ ଭାବରେ ଆମର ବର୍ତ୍ତମାନ ସମୟରେ ଯଦି ଦେଖିବା ଆମେ ମାର୍କେଟରେ ଯଦି ଦେଖିବା ବିଭିନ୍ନ ସମୟରେ କାକୁଡି, କାକୁଡି ପ୍ରବଳ ମାତ୍ରାରେ ମିଳୁଛି, ତ କାକୁଡି ମଧ୍ୟ ଖାଇପାରିବା। ବିଭିନ୍ନ ପ୍ରକାର ଯୋଉ ପୁଷ୍ଟିକର ଖାଦ୍ୟ ଯଦି ଆମେ ଖାଇବା, ଆଉ ଖାସ କରି ଯଦି ଆମେ ଘରେ ରହୁଛେ ବା ଘରେ ଯଦି ଆମର ପରିସ୍ଥିତି ଅଛି ତାହେଲେ ଆମେ ନିହାତି ରୂପେ ସେଇଠି ଆମେ ଚିଆ ସିଡ୍ ଖାଇପାରିବା ବା ଭୁସି ମିଶ୍ରୀ ପାଣି ପିଇପାରିବା। ତା ସହିତ ଆମ ପାଖରେ ଏଭେଲେବଲ୍ ଥିବା ଲେମ୍ବୁ ପାଣି ଆଉ ଯଦି ଆମେ ପାନ କରିବା ତାହେଲେ ଏଟାର ଉପଶମ ହେଇପାରିବ।
1: ଏମିତି ଖାଦ୍ୟ ସବୁ ଆମେ ଭରପୁର ନେବା ଦରକାର ନାହିଁ କି?
0: ହଁ, ନିହାତି ରୂପେ। ଆଉ ଖାସ କରି ଯଦି ଆମେ ଦରକାର ପଡିଲେ ଆମେ ଥଣ୍ଡା ପାଣି ବା ମାଟି ପାତ୍ର ଯେତେବେଳେ ଆମର ବର୍ତ୍ତମାନ ତ ବିଶେଷ ରୂପେ ଫିଲ୍ଟର ବା ଆକ୍ୱାଗାର୍ଡ ୟୁଜ୍ କରୁଛେ, ଯଦି ଆମେ ଘରେ ମାଟି ପାତ୍ରରେ ଯଦି ପାଣି ପିଇବା ଥଣ୍ଡା ରହିବ, ଯେତେବେଳେ ବାହାରକୁ ଯାଉଛେ ତା ପ୍ରତି ସତର୍କ ହେବା, ଛତା ନେବା ଦରକାର। ଆଉ ଖାସ କରି ଆମ ପାଖରେ ରୁମାଲ ବା ପାଣି ବୋଟଲ ବିଭିନ୍ନ ପ୍ରକାର ଏଇସବୁ ଜିନିଷ, ଖାସ କରି ଓଆରଏସ୍, ଯଦି ଆମର ମେଡିକାଲ ପ୍ରେସ୍କ୍ରାଇବ୍ ବା WHO ର ପ୍ରେସ୍କ୍ରାଇବ୍ ଓଆରଏସ୍ ପାଉଡର ଅଛନ୍ତି ତାର ବେଟର, ଯେହେତୁ ଆମେ ଯେତେବେଳେ ବି ଆମର ଏଇସବୁ ଅଂଶୁଆ ଶିକାର ହଉଛନ୍ତି ତ ଆମେ ସାଙ୍ଗେ ସାଙ୍ଗେ ଉପଶମ ମିଳିପାରିବ। ଟିକେ
1: ବେଶୀ ଗରମ ବେଶୀ ଖରା ବୋଲିକରି ଦୋକାନରେ ଯାଇକରି ଥଣ୍ଡା କିଣି ପିଇ ଦିଅନ୍ତି?
0: ଆଜ୍ଞା ଆଜ୍ଞା,
1: ଏଇଟା ବେଶୀ ପିଇବାଟା ଭଲ ନୁହେଁ।
0: ବିଶେଷ ଭାବେ ଆମେ ଯଦି ଦେଖିବା ଆମେ ବହୁତ ସମୟରେ ଆମର ସଫ୍ଟ ଡ୍ରିଙ୍କ ବା କୋଲ୍ଡ ଡ୍ରିଙ୍କ ଗୁଡାକ ଆମେ ବହୁତ ସମୟରେ ହଠାତ୍ ଆମକୁ ଟିକେ ଶୁଷ୍କ ଲାଗିଲା ବା ଆମର ତଣ୍ଟି ଶୁଖିଲା ଲାଗୁଛି ଆମେ ଯାଇକି ଦୋକାନରୁ କୋଲ୍ଡ ଡ୍ରିଙ୍କ ପିଉଛେ, କିନ୍ତୁ ଆମେ ଯଦି ମେଡିକାଲ ସାଇନ୍ସ ଦେଖିବା ବିଭିନ୍ନ ସମୟରେ ଆମର କୋଲ୍ଡ ଡ୍ରିଙ୍କ ଯେ ସୁଗର ପରିମାଣ ତାର ବିଭିନ୍ନ ପ୍ରକାର କେମିକାଲ ପରିମାଣ ଅଛି, ତ ସେଇଗୁଡାକ ଆଭଏଡ କରିବା ଦରକାର। ଆମ ପାଖରେ ପଇଡ଼ ଅଛି, ଆମ ପାଖରେ ବିଭିନ୍ନ ପ୍ରକାର ତୋରାଣି, ସକାଳୁ ଯଦି ଆମେ ପଖାଳ ବି ଖାଇପାରିବା ଏଇସବୁ ଜିନିଷ ଗୁଡା, ଯଦି ଲେମ୍ବୁ ପ୍ରତ୍ୟେକ ଆମ ଖାଦ୍ୟରେ ଲେମ୍ବୁ ଆଡ୍ କରିବା, ଦହି ଚଲା ଯଦି ଆମେ ଖାଇଲେ ବେଟର ହବ। ଆମେ ବିଭିନ୍ନ ସମୟରେ କୋଲ୍ଡ ଡ୍ରିଙ୍କ ଟୁ ଆଭଏଡ ରହିବା ଜରୁରୀ।
1: ବହୁତ ସୁନ୍ଦର କହିଲେ ଭାଇ, ଅଂଶଘାତ କଣ ତାର କାରଣ କହିଲେ, ପ୍ରତିକାର କହିଲେ, ତାପରେ ଆମର ରେଡିଓ ଶୁଣୁଥିବା ସବୁ ଭାଇ ଭଉଣୀ ମାନଙ୍କୁ ମିଶା କେମିତି ରକ୍ଷା ପାଇବ ସେ ବିଷୟରେ ମିଶା କହିଲେ, କଣ କଣ ଖାଇବା ଦରକାର, କଣ ପିଇବା ଦରକାର।
0: ଆଜ୍ଞା,
1: ଏମିତି ବହୁତ ସୁନ୍ଦର କଥା କହିଲେ, ଏମିତି ଆମର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆଉ ଏଇଭଳି ଏକ ସୁନ୍ଦର ବିଷୟବସ୍ତୁ ଉପରେ ମତେ କିଛି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ନିଶ୍ଚିତ ଭାବେ ଆକାଶବାଣୀ ଜୟପୁର ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛି ଏତେ ସୁନ୍ଦର ଭାବରେ ଆପଣ ଆମର ମିଟିଂଟାକୁ ସମାପନ କରିଥିବାରୁ
1: ଧନ୍ୟବାଦ। ନମସ୍କାର।
0: ନମସ୍କାର,
1: ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
0: ଧନ୍ୟବାଦ ମତେ ଏଇ କାର୍ଯ୍ୟକ୍ରମରେ ଆପଣ ନିମନ୍ତ୍ରଣ କରିଥିବାରୁ।
1: କେମିତି ଅଛନ୍ତି?
0: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ଆମେ ମଧ୍ୟ ଭଲ ଅଛୁ।
0: ଆଜ୍ଞା,
1: ଆପଣଙ୍କ ନାଁ କଣ ଭାଇ?
0: ମୋ ନାଁ ହଉଛି କାହ୍ନଚରଣ ବରଡ଼।
1: କଣ କରନ୍ତି ଆପଣ?
0: ମୁଁ ବର୍ତ୍ତମାନ ପେଶାରେ ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛି ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ନିକଟରେ।
1: ହେଲେ ଖରା କେମିତି ହଉଛି?
0: ବର୍ତ୍ତମାନ ତ ଯେହେତୁ ଗ୍ରୀଷ୍ମ ପ୍ରବାହ ରହିଛି, ଉତ୍ତାପ ଦିନକୁ ଦିନ ବଢି ଚାଲିଛି, ଆଉ ତାପମାତ୍ରା ବି ଯେହେତୁ ବଢି ଚାଲିଛି, ତ ଖରାର ମାତ୍ରା ମାନେ ପ୍ରବଳରୁ ପ୍ରବଳ ମାତ୍ରାରେ ଅଛି।
1: ସ୍କୁଲ ମାନେ ସବୁ ଛୁଟି ହେଇଗଲାଣି ଖରା ପାଇଁ ବୋଲି?
0: ଆଜ୍ଞା ହଁ, ସ୍କୁଲ ଗୁଡାକ ବର୍ତ୍ତମାନ ଛୁଟି ହେଇଗଲାଣି।
1: କଲେଜ ଛୁଟି ହେଲାନି କି ଆପଣଙ୍କର?
0: ନାଇଁ ନାଇଁ, ବର୍ତ୍ତମାନ ସରକାରଙ୍କ କୌଣସି ଆସିନି, ଯେହେତୁ ଶିକ୍ଷା ବିଭାଗ ମେ 6 ପର୍ଯ୍ୟନ୍ତ ଆମର କଲେଜ ଖୋଲିବା କରିଛନ୍ତି, ତାପରେ ଆମର ଯୋଉ ଗ୍ରୀଷ୍ମ ଛୁଟିଟି ଘୋଷଣା କରାଯିବ 6 ପରେ।
1: ଆଚ୍ଛା।
0: ଆଜ୍ଞା,
1: ଏଇ ଖରା ଦିନରେ ଅଂଶୁଘାତର ଶିକାର ହଉଛନ୍ତି, ଅଂଶୁଘାତର ପଡିବ ବୋଲି ଏମିତି କୁହନ୍ତି?
0: ଆଜ୍ଞା ଆଜ୍ଞା,
1: ସେମିତି ଏକା ଆଜିର ଆମର କାର୍ଯ୍ୟକ୍ରମର ବିଷୟ ହେଉଛି ଅଂଶୁଘାତର କାରଣ ଆରି ତାର ପ୍ରତିକାର।
0: ଆଜ୍ଞା,
1: ହେଲେ ଭାଇ ଏଇ ଅଂଶୁଘାତ କଣ?
0: ସାଧାରଣତଃ ଆମେ ଯଦି ଦେଖିବା ଅଂଶୁଘାତ ଏବଂ ଅଂଶୁଘାତର ଯଦି ସଂଜ୍ଞା ନିରୂପଣ କରିବା, ତାକୁ ଆମେ ଇଂରାଜୀ ଭାଷାରେ ଆମେ ହିଟ୍ ଷ୍ଟ୍ରୋକ୍ ବା ସନ୍ଷ୍ଟ୍ରୋକ୍ କହିଥାଉ। ବିଶେଷ ଭାବରେ ଗ୍ରୀଷ୍ମ ଋତୁରେ ଯେହେତୁ ମାତ୍ରାଧିକ ଖରା ହଉଛି ଏବଂ ଯେ ସମୟରେ ଯାତାୟତ କରୁଛେ ବା କୌଣସି କାରଣବଶତଃ ଆମେ ବାହାରକୁ ଯାଉଛେ, ସେ ସମୟରେ ସୂର୍ଯ୍ୟଙ୍କ ତାପମାତ୍ରା ଅଧିକରୁ ଅଧିକ ପ୍ରବଣତା ହେଉଛି। ଖାସ କରି ଏଇଟା ଆମର ସାଇଣ୍ଟିଫିକ ଟର୍ମରେ ଆମକୁ କୁହାଯାଏ ହାଇପୋଥାଲାମସ୍, ଏବଂ ଏଇ ଯୋଉ ଆମର ମସ୍ତିଷ୍କରେ ଯୋଉ ଗ୍ରନ୍ଥି ଅଛି ଯୋଉଠି ଶରୀରର ତାପମାତ୍ରା ବୃଦ୍ଧି ପାଏ, ଏବଂ ବିଶେଷ ଭାବରେ ଯୋଉ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଶରୀରର ଆଭ୍ୟନ୍ତର ଭାଗରେ ଉତ୍ତାପ ଜନିତ, ଏବଂ ବିଶେଷ ଭାବରେ ଆମର ଶରୀରରେ

0: ପ୍ରକାର ଚଳପ୍ରଚଳ ବିଭିନ୍ନ ପ୍ରକାର ଉତ୍ତାପୁଥିବା ଯୋଗୁଁ ମାନସିକ ଶାରୀରିକ ସ୍ତରରେ ପରିବର୍ତ୍ତନ ଘଟିଥାଏ। ଆଉ ଦରକାର ମାନେ ବିଭିନ୍ନ ସମୟରେ ଦେଖାଯାଇଛି ମନୁଷ୍ୟ ଚେତା ଶୂନ୍ୟ ବି ହେଇଯାଏ ବା ବାତ ମାରିବା ପରି ଲକ୍ଷଣ ମଧ୍ୟ ତାର ଦେଖାଯାଇଥାଏ।
1: ହେଲେ ସୂର୍ଯ୍ୟର ବେଶୀ ତାପମାତ୍ରା ଯୋଗୁଁ ଏମିତି ସୃଷ୍ଟି ହବ ନାଇଁ?
0: ଆଜ୍ଞା। ହଁ,
1: ହେଲେ ଦେହରେ ତାର ଜଳୀୟ ଅଂଶ କମିଗଲେ ମିଶା ଅଂଶଘାତର ଶିକାର ହେଇହବ କେମିତି?
0: ହଁ, ନିଶ୍ଚିତ ଭାବେ ଆମେ ଯଦି ଦେଖିବା ବିଶେଷ ଭାବରେ ଆମର ଗୁଡାଏ ଜିନିଷ ଅଛି ଯେମିତିକି 40 ଡିଗ୍ରୀ ସେଲସିୟସ ଯଦି ଅଧିକ ଥାଏ ବା ମାନସିକ ଦ୍ୱନ୍ଦ୍ୱ ହେଇଥାଏ ବିଭିନ୍ନ ଭାବରେ ଉଚ୍ଚ ରକ୍ତ ମାନେ ହାଇ ବ୍ଲଡ ପ୍ରେସର ହଉ, ଶୁଷ୍କ ଲାଗିବା, ଓଦା ଜମା, ମୁଣ୍ଡ ବଥା, ବିଭିନ୍ନ ମୁଣ୍ଡ ଓଜନିଆ ଲାଗିବା ଏବଂ ବିଶେଷ ଭାବରେ ପାଣିର ସଂଖ୍ୟା ଆମେ ଯଦି କମିଯାଏ ବା ଆମେ ବିନା ଛତା ହଉ ବା ବିଭିନ୍ନ ପ୍ରକାର ସମୟରେ ଆମେ ଖାଲି ପାଦରେ ବି ବାହାରକୁ ପଳାଉଥାଉ ସେ ସମୟରେ ମଧ୍ୟ ଆମକୁ ଏଇସବୁ ଅଂଶଘାତର ଶିକାର ହେବାକୁ ପଡେ।
1: ଘରେ ବାହାରିଲେ ଛତା ଆରି ପାଣି ବଳ ଧରିବା ଦରକାର ହେଲା ନାଇଁ କି?
0: ନିହାତି ନିହାତି।
1: ହେଲେ ଅଂଶଘାତର ଆରି କେତେଟା କାରଣ ହେଇପାରେ?
0: ହଁ, ବିଶେଷ ଭାବରେ ଆମ ଯଦି ଚିକିତ୍ସା ଶାସ୍ତ୍ର ଅନୁସାରେ ଦେଖିବା ମେଡିକାଲ ସାଇନ୍ସ କଣ କହୁଛି, ବିଶେଷ ଭାବରେ ଆମ ଛୋଟ ଶିଶୁ ବା ପିଲାମାନଙ୍କ ଶରୀରରେ ଯଦି ହାରାହାରି ତାପମାତ୍ରା 97% ଡିଗ୍ରୀ ଫାରେନହାଇଟ୍ ଓ 36 ଡିଗ୍ରୀ ସେଲସିୟସ 90 ଡିଗ୍ରୀ ଫାରେନହାଇଟ୍ ପର୍ଯ୍ୟନ୍ତ ରହିଥାଏ ବା ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଯେଉଁମାନେ ଆଡଲ୍ଟ ଅଛନ୍ତି ସେମାନଙ୍କର ପ୍ରାୟତଃ ତାପମାତ୍ରା 97 ଡିଗ୍ରୀରୁ ହାରାହାରି ତାପମାତ୍ରା 36 ଡିଗ୍ରୀରୁ ଏମିତି ବହୁତ 90 ଡିଗ୍ରୀ ଥାଏ। ତ ପ୍ରାୟତଃ ସେ ସମୟରେ ଦେଖାଯାଏ। ବିଶେଷ ଭାବରେ ଜଳବାୟୁର ପରିବର୍ତ୍ତନ ହଉ, ବିଭିନ୍ନ ପ୍ରକାର ଶରୀର ଝାଳ ନିଗୁଡ଼ିବା, ବାରମ୍ବାର ଆମକୁ ବିଭିନ୍ନ ସମୟରେ କମ କାମ କଲେ ହୃତ୍ପନ୍ଦ ହବା ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଟିକେ କଷ୍ଟ ହବା ବା ନାଡିର ଗତି କମ ହବା, ପରିସ୍ରା ହଳଦିଆ ରଙ୍ଗର ଦେଖାଯିବା, ଆଉ ଖାସ କରି ବିଭିନ୍ନ ସମୟରେ ଆମର ଦେଖାଯାଇଛି ହଠାତରେ ମାଂସପେଶୀ ଗୁଡାକ ଆକସ୍ମିକ ଭାଗରେ ଆକୁଞ୍ଚନ ହେଇଯାଇଥାଏ, ଯନ୍ତ୍ରଣା ଦିଏ ବା ଆଳତି ଲାଗିବା, ମୁଣ୍ଡ ବଥା ହବା, ଏସବୁ କାରଣ ଗୁଡାକ ମଧ୍ୟ ପରିଲକ୍ଷିତ ହୋଇଥାଏ।
1: ହେଲେ ଏଇଟା କୋଉ କୋଉ ବୟସର ଲୋକମାନଙ୍କୁ ବେଶୀ ହେବାର ଚାନ୍ସ?
0: ପ୍ରାୟତଃ ଆମେ ଯଦି ଦେଖିବା ଏହାର ପ୍ରଭାବ ତ ସମସ୍ତଙ୍କ ପାଇଁ ପଡେ, କିନ୍ତୁ ବିଶେଷ ଭାବରେ ଶିଶୁ, ବୃଦ୍ଧ ବ୍ୟକ୍ତି ବିଭିନ୍ନ ସମୟରେ ଆମେ ଦେଖାଯାଇଛି ଛୋଟ ପିଲାମାନେ ବାହାରୁ ଖେଳିବାକୁ ପଳାନ୍ତି ଏବଂ ବର୍ତ୍ତମାନ ଯେହେତୁ ସମର ଭେକେସନ ଡିକ୍ଲେୟାର କରିସାରିଛନ୍ତି ପିଲା ଗୁଡାକ ବିଭିନ୍ନ ସମୟରେ କଣ କ୍ରିକେଟ ଫୁଟବଲ ବିଭିନ୍ନ ସମୟରେ ଖେଳିବାକୁ ପଳାନ୍ତି, ସେ ସମୟରେ ମଧ୍ୟ ଆମକୁ ଅସୁବିଧା ଶିକାର ପଡେ ବା ଆମେ ହଠାତ୍ କୌଣସି ଅଫିସ ଯାଉଛେ ବା ମାର୍କେଟ ଯାଉଛେ ବା କୌଣସି ଫଙ୍କସନ ରେ ବି ଆଟେଣ୍ଡ କରୁଛେ, ସେ ସମୟରେ ଆମକୁ ନିଶ୍ଚିତ ଭାବେ ଯଦି ଆମେ ସତର୍କତା ଅବଲମ୍ବନ କରିବାନି ତାହେଲେ ଆମେ ଅସୁବିଧାର ଶିକାର ହେବାକୁ ପଡେ।
1: ଅଂଶଘାତ ଜଣକ ହେଇଛି ବୋଲି କେମିତି ଜାଣିବା?
0: ବିଶେଷ ଭାବେ ଦେଖିବା ଯେତେବେଳେ ଆମର କୌଣସି ବ୍ୟକ୍ତି ସୁସ୍ଥ ମଣିଷଟି ଯେତେବେଳେ ଅଂଶଘାତ ଶିକାର ହୁଏ ତାର ପୂର୍ବ ଅବସ୍ଥା ହଉଛି ବହୁ ସମୟରେ ତାକୁ ଥକା ଲାଗିବା, ବିଶେଷ ଭାବରେ ଆମେ କଣ କରୁଛେ ମୋଟା ପୋଷାକ ପିନ୍ଧୁଛେ, ତ ସେଥିପାଇଁ ଆମେ ଯଦି ଲାଇଟ ପୋଷାକ ବା ସୂତା ବସ୍ତ୍ର ଯଦି ପରିଧାନ କରିବା, ବିଶେଷ ଭାବରେ ଆମେ ଦେଖିବା ଯେ ଆମେ ହଠାତ୍ ରେ ଯଦି ମାର୍କେଟ ଯାଉଛେ ବା କୌଣସି କାରଣବଶତଃ ଆମକୁ ଟିକେ ଥକା ଲାଗୁଛି, କୌଣସି କାରଣବଶତଃ ସାଙ୍ଗେ ସାଙ୍ଗେ ଆମକୁ ଅସୁବିଧା ହଉଛି ନିଶ୍ୱାସ ପ୍ରଶ୍ୱାସରେ ବା ଚାଲିବା ପାଇଁ କଷ୍ଟ ଲାଗୁଛି ବା ମୁଣ୍ଡରୁ ଝାଳ ବାହାରୁଛି ବା ବିଭିନ୍ନ ସମୟରେ ଆମର ତଣ୍ଟି ଶୁଖି ଯାଉଛି, ଦେହ ଟିକେ ଓଜନିଆ ଓଜନିଆ ଭାରି ଭାରି ଲାଗୁଛି, ମୁଣ୍ଡ ଭାରି ଭାରି ଲାଗୁଛି, ତ ସେ ସମୟରେ ଆମେ ଅଂଶଘାତର ପରୀକ୍ଷଣ ହେଇଯାଉ ବୋଲି ଜଣାପଡେ।
1: ଆରି ମୁଣ୍ଡ ବଥା, ତାପରେ ଗାଁ ଗହଳିର ଲୋକମାନେ ବାୟା ବାୟା ଲାଗୁଛି ବୋଲି କହିବେ, ସେଟା ମିଶା ଅଂଶଘାତର ଲକ୍ଷଣ କି?
0: ଆଜ୍ଞା ଆଜ୍ଞା। ବିଶେଷ ଭାବରେ ଏଗୁଡାକ ସବୁ ହେଇଥାଏ, ଖାସ କରି ଆମେ ଡାଇବେଟିସ ରୋଗୀ ହୁଅନ୍ତୁ, ଯକ୍ଷ୍ମା ରୋଗୀ ହୁଅନ୍ତୁ, ଦୁର୍ବଳ ବ୍ୟକ୍ତି, ଛୋଟ ପିଲା, ଗର୍ଭବତୀ ମହିଳା, ଖରାଦିନ ଅଧିକ ଯୋଉମାନେ ବାହାରେ କାର୍ଯ୍ୟ କରନ୍ତି ଯେମିତିକି ଆମର କନଷ୍ଟ୍ରକ୍ସନ ୱାର୍କର ମାନେ ହୁଅନ୍ତୁ ବା ଅଧିକ ଏଇ ଯୋଉ ବ୍ୟକ୍ତିମାନଙ୍କ ଦ୍ୱାରା ଆକ୍ରାନ୍ତ ହେଇଥାନ୍ତି ସେସବୁ ଅଂଶଘାତରେ।
1: ଅଂଶଘାତ ହେଲେ କେମିତି ଆମର ଦେହରେ କଣ କଣ ସବୁ ପରିବର୍ତ୍ତନ ହୁଏ?
0: ପ୍ରାୟତଃ ଦେଖିବା ଚର୍ମ ଶୁଷ୍କ ଦେଖାଯିବ, ଶରୀରରୁ ଲଗାତାର ଝାଳ ଗୁଡାକ ନିର୍ଗତ ହବ, ଅଧିକରୁ ଅଧିକ ତାପମାତ୍ରା ବା ଯୋଉଟାକୁ ଆମେ କହୁଛେ ହିଟ ଆମ ଦେହରେ ବଢିବ ବା ସନ୍ଷ୍ଟ୍ରୋକ୍ ଫିଲ୍ ହବ ବା ନାଡିର ଯୋଉ ଗତି ଗୁଡାକ ଧୀରେ ଧୀରେ କମିଯିବା, ବିଭିନ୍ନ ସମୟରେ ଯୋଉ ପରିସ୍ରା କରୁଛେ ପରିସ୍ରା ଦୁର୍ଗନ୍ଧ ଆସିବା ଏବଂ ଶରୀରର ହଠାତ୍ ମାଂସ ବେଶୀ ଆକସ୍ମିକ ଭାବେ ଆକଞ୍ଚନ ହେଇଯିବା, ଟିକେ ଆଳସ୍ୟ ଲାଗିବା, ଦୁର୍ବଳ ଦୁର୍ବଳ ଲାଗିବା, ମୁଣ୍ଡ ବଥା ହବା ଏବଂ ଦରକାର ବାନ୍ତି ହେବା, ଏସବୁ ଗୁଡାକ ମଧ୍ୟ ଅଂଶଘାତର ଗୋଟେ ଲକ୍ଷଣ ବୋଲି ଆମେ କହିପାରିବା।
1: ଅଂଶଘାତ ହେଲେ କଣ କଣ ଖାଦ୍ୟ ଖାଇବା ଦରକାର?
0: ବିଶେଷ ଭାବେ ଯଦି ଆମେ ଦେଖିବା ଖରାଦିନେ ତ ଆମେ ବିଶେଷ ରୂପେ ପଖାଳଟାକୁ ଆମେ ପ୍ରିଫର କରିଥାଉ, ଯେହେତୁ ଓଡ଼ିଶାରେ ଆମର ଲୋକମାନଙ୍କ ପ୍ରୟ, ତ ଆମର ଘରର ମୁଖ୍ୟ ଖାଦ୍ୟ ହଉଛି ପଖାଳ ତୋରାଣି, ଏବଂ ଖାସ କରି ଯଦି ଆମେ ବାହାରକୁ ବାହାରୁଛନ୍ତି ନିହାତି ରୂପେ ଆପଣ ପଇଡ ପାଣି ପିଇପାରିବେ, ଚଲା ପାଣି ପିଇପାରିବେ, ବିଶେଷ ଭାବରେ ଦହି ଏବଂ ଲେମ୍ବୁ ପାଣି, ଥଣ୍ଡା ସର୍ବତ, ତା ସହିତ ଆମର ବିଭିନ୍ନ ପ୍ରକାରର ଆମର ଯୋଉ ଫଳ ମିଳୁଛି ଯେମିତି ଆମେ ତରଭୁଜ ଖାଇପାରିବା, ଆଉ ବିଶେଷ ଭାବରେ ଆମର ବର୍ତ୍ତମାନ ସମୟରେ ଯଦି ଦେଖିବା ଆମେ ମାର୍କେଟରେ ଯଦି ଦେଖିବା

0: ବିଭିନ୍ନ ସମୟରେ କାକୁଡି କାକୁଡି ପ୍ରବଳ ମାତ୍ରାରେ ମିଳୁଛି, କାକୁଡି ମଧ୍ୟ ଖାଇପାରିବା। ବିଭିନ୍ନ ପ୍ରକାର ଯୋଉ ପୁଷ୍ଟିକର ଖାଦ୍ୟ ଯଦି ଆମେ ଖାଇବା, ଖାସ କରି ଯଦି ଆମେ ଘରେ ରହୁଛେ ବା ଘରେ ଯଦି ଆମର ପରିସ୍ଥିତି ଅଛି, ତାହେଲେ ଆମେ ନିହାତି ରୂପେ ସେଇଠି ଆମେ ଚିଆ ସିଡ୍ ଖାଇପାରିବା ବା ଭୁସି ମିଶ୍ରି ପାଣି ପିଇପାରିବା। ତା ସହିତ ଆମ ପାଖରେ ଏବେଲ ଥିବା ଲେମ୍ବୁ ପାଣି ଆଉ ଯଦି ଆମେ ପାନ କରିବା ତାହେଲେ ଏଟାର ଉପଶମ ହେଇପାରିବ।
1: ଏମିତି ଖାଦ୍ୟ ସବୁ ଆମେ ଭରପୁର ନେବା ଦରକାର ନାହିଁ କି?
0: ହଁ, ନିହାତି ରୂପେ। ଆଉ ଖାସ କରି ଯଦି ଆମେ ଦରକାର ପଡିଲେ ଆମେ ଥଣ୍ଡା ପାଣି ବା ମାଟି ପାତ୍ର, ଯେତେବେଳେ ଆମର ବର୍ତ୍ତମାନ ତ ବିଶେଷ ରୂପେ ଫିଲ୍ଟର ବା ଆକ୍ୱାଗାର୍ଡ ୟୁଜ୍ କରୁଛେ, ଯଦି ଆମେ ଘରେ ମାଟି ପାତ୍ର ଯଦି ପାଣି ପିଇବା ଥଣ୍ଡା ରହିବ, ଯେତେବେଳେ ବାହାରକୁ ଯାଉଛେ ତା ପ୍ରତି ସତର୍କ ହବା, ଛତା ନେବା ଦରକାର। ଆଉ ଖାସ କରି ଆମ ପାଖରେ ରୁମାଲ ବା ପାଣି ବୋଟଲ ବିଭିନ୍ନ ପ୍ରକାର ଏଇସବୁ ଜିନିଷ, ଖାସ କରି ଓଆର୍ଏସ୍, ଯଦି ଆମର ମେଡିକାଲ ପ୍ରେସ୍କ୍ରାଇବ ବା WHO ର ପ୍ରେସ୍କ୍ରାଇବ ଓଆର୍ଏସ୍ ପାଉଡର ଅଛନ୍ତି ତାର ବେଟର, ଯେହେତୁ ଆମେ ଯେତେବେଳେ ବି ଆମର ଏଇସବୁ ଅଂଶୁଆ ଶିକାର ହଉଛନ୍ତି ତ ଆମେ ସାଙ୍ଗେ ସାଙ୍ଗେ ଉପଶମ ମିଳିପାରିବ। ଟିକେ
1: ବେଶୀ ଗରମ ବେଶୀ ଖରାପ ବୋଲିକରି ଦୋକାନ ଯାଇକରି ଥଣ୍ଡା କିଣିକି ଦିଅନ୍ତି?
0: ଆଜ୍ଞା ଆଜ୍ଞା,
1: ଏଟା ବେଶୀ ପିଇବାଟା ଭଲ ନୁହେଁ।
0: ବିଶେଷ ଭାବେ ଆମେ ଯଦି ଦେଖିବା, ଆମେ ବହୁତ ସମୟରେ ଆମର ସଫ୍ଟ ଡ୍ରିଙ୍କ ବା କୋଲ୍ଡ ଡ୍ରିଙ୍କ ଗୁଡାକ ଆମେ ବହୁତ ସମୟରେ ହଠାତ୍ ଆମକୁ ଟିକେ ଶୁଷ୍କ ଲାଗିଲା ବା ଆମର ତଣ୍ଡି ଶୁଖିଲା ଲାଗୁଛି, ଆମେ ଯାଇକି ଦୋକାନରୁ କୋଲ୍ଡ ଡ୍ରିଙ୍କ ପିଉଛେ। କିନ୍ତୁ ଆମେ ଯଦି ମେଡିକାଲ ସାଇନ୍ସ ଦେଖିବା, ବିଭିନ୍ନ ସମୟରେ ଆମର କୋଲ୍ଡ ଡ୍ରିଙ୍କ ଯେ ସୁଗର ପରିମାଣ, ତାର ବିଭିନ୍ନ ପ୍ରକାର କେମିକାଲ ପରିମାଣ ଅଛି, ତ ସେଇଗୁଡାକ ଆଭଏଡ କରିବା ଦରକାର। ଆମେ ପାଖରେ ପଇଡ ଅଛି, ଆମ ପାଖରେ ବିଭିନ୍ନ ପ୍ରକାର ତୋରାଣୀ, ସକାଳୁ ଯଦି ଆମେ ପଖାଳ ବି ଖାଇପାରିବା, ଏଇସବୁ ଜିନିଷ ଗୁଡା ଯଦି ଲେମ୍ବୁ ପ୍ରତ୍ୟେକ ଆମ ଖାଦ୍ୟରେ ଲେମ୍ବୁ ଆଡ୍ କରିବା, ଦହି ଚଲା ଯଦି ଆମେ ଖାଇଲେ ବେଟର ହବ। ଆମେ ବିଭିନ୍ନ ସମୟରେ କୋଲ୍ଡ ଡ୍ରିଙ୍କ ଟୁ ଆଭଏଡ ରହିବା ଜରୁରୀ।
1: ହେଲେ ଅଂଶୁଘାତ ରକ୍ଷା ପାଇବା ପାଇଁ ସରକାର ମାନେ କି ପଦକ୍ଷେପ ନେଇଛନ୍ତି?
0: ବର୍ତ୍ତମାନ ଦେଖିବା ଯଦି ଓଡ଼ିଶା ସରକାରଙ୍କର ଯୋଉ ମନ୍ତ୍ରାଳୟ ଅଛି, ବିଭିନ୍ନ ସମୟରେ ମନ୍ତ୍ରାଳୟ ତରଫରୁ ବିଭିନ୍ନ ପ୍ରକାର ଜନସଚେତନତା ନୋଟିସ ଜାରି କରାଯାଏ। ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ସଦର ମହକୁମା, ପ୍ରତ୍ୟେକ ଗାଁ ଏବଂ ପଞ୍ଚାୟତ ସ୍ତରରେ ବିଭିନ୍ନ ସମୟରେ ଅଂଶୁଘାତ ଜନିତ ସଚେତନତା ଶିବିର, ତା ସହିତ କଲେଜ ଗୁଡିକରେ ଆମର ଯୋଉ ଜାତୀୟ ସେବା ଯୋଜନା ଅଛି ବା ଯୁବ ରେଡକ୍ରସ ଅଛି, ବିଭିନ୍ନ ସମୟରେ ଆମର NCC ଅଛି, ତ ସେଇସବୁ ତରଫରୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ସଚେତନତା ରାଲି ମାଧ୍ୟମରେ ଲୋକମାନଙ୍କର ବିଭିନ୍ନ ସମୟରେ କରିପାରିବା। ଆଉ ସରକାରଙ୍କ ସ୍ତରରେ ସରକାର ପ୍ରଥମେ ବର୍ତ୍ତମାନ ଆମେ ଦେଖିପାରିବା, ଆମର ଗଣଶିକ୍ଷା ବିଭାଗ ସ୍କୁଲ ଗୁଡିକ ଛୁଟି କରିଛି, କାହିଁକି ନା ଆମେ ଛୋଟ ଛୋଟ ଶିଶୁମାନେ ଯୋଉ ସ୍କୁଲକୁ ଆସନ୍ତି ସେଗୁଡାକ ସମୟରେ ମଧ୍ୟ ଆମେ ଅଂଶୁଘାତ ଶିକାର ହୁଅନ୍ତି। ଆଉ ତା ସହିତ ବିଭିନ୍ନ ଜାଗାରେ ଆଶ୍ରୟସ୍ଥଳୀ ପାଇଁ ମଧ୍ୟ ବର୍ତ୍ତମାନ ସରକାର କିଛି ଦିନ ତଳେ ଘୋଷଣା କରିଛନ୍ତି ଯେ ଅଂଶୁଘାତକୁ ରକ୍ଷା କରିବା ପାଇଁ ଆଶ୍ରୟସ୍ଥଳୀ, ତା ସହିତ ଥଣ୍ଡା ପାନୀୟ ଯୋଉ ଆମର ଜୟପୁର ପୌର ପରିଷଦ ତରଫରୁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଅଛି, ଜଳସ୍ରୋତ ରଖାଯାଉଛି। ଏବଂ ବିଭିନ୍ନ ସମୟରେ ଆମେ ଦେଖିବା ସ୍ୱେଚ୍ଛାସେବୀ ନାଗରିକ ସମାଜ ଆଉ ବିଭିନ୍ନ ସମୟରେ ଆମର ଯୋଉ NGO ମାନଙ୍କ ତରଫ ମଧ୍ୟ ବିଭିନ୍ନ ସଚେତନତା ଶିବିର ତଥା ବିଭିନ୍ନ ପ୍ରକାର ନାଟକ ମାଧ୍ୟମରେ, ଆଉ ବିଭିନ୍ନ ସମୟରେ ଆମେ ଦେଖିବା ବହୁତ ଜାଗାରେ ଆମ ପଣା, ବିଭିନ୍ନ ପ୍ରକାର ଆମର ବିଭିନ୍ନ ଲେମ୍ବୁ ଜାତୀୟ ତରଭୁଜ ସର୍ବତ ଏଇସବୁ ଗୁଡାକ ମଧ୍ୟ ଲୋକମାନଙ୍କୁ ମାଗଣାରେ ମଧ୍ୟ ଦିଅନ୍ତି, ଯାହାଦ୍ୱାରା ଏହା ଗୋଟେ ଉଚିତ ପଦକ୍ଷେପ ବୋଲି ମୋର କହିବା।
1: ଭଲ କଥା। ହେଲେ ଗାଁ ଗହଳିରେ କେମିତି ଏହାର ସମସ୍ୟା ସବୁ ଦେଖାଯାଉଛି ବୋଲି ଆମେ ଜାଣିବା?
0: ଦେଖିବା ଯଦି ଏବେ ବର୍ତ୍ତମାନ ତ ସହରରୁ ଗ୍ରାମ ପର୍ଯ୍ୟନ୍ତ ଆମର ଗ୍ରୀଷ୍ମ ରହିଛି, ଯଦିଓ ଏହା ସହରରେ ବେଶୀ ମାତ୍ର ଦେଖାଯାଏ, କାହିଁକିନା ଆଜିକାଲିର ଯାନବାହନ ହଉ ବା ଅତ୍ୟାଧିକ ଆମେ ଯୋଉ ଶିଳ୍ପାୟନ କରୁଛେ ବିଭିନ୍ନ ସମୟରେ ଆମର ଜଗତୀକରଣ ପ୍ରକ୍ରିୟା ମାଧ୍ୟମରେ, ଆମେ ଗ୍ଲୋବାଲାଇଜେସନ ପ୍ରସେସରେ ଆମେ ବିଭିନ୍ନ ଦେଖିବା ଯେ ଗାଁ ଗୁଡିକରେ ମଧ୍ୟ ଆଜି ଗଛର ପରିମାଣ ଅଭାବ ଦେଖାଯାଇଛି, ବୃକ୍ଷ ଛେଦନ କରାଯାଉଛି, ବିଭିନ୍ନ ସମୟରେ ଆମର ରୋଡ କନଷ୍ଟ୍ରକ୍ସନ, ବଡ ବଡ ଜାତୀୟ ରାଜପଥ ବିଭିନ୍ନ ସମୟରେ ଏଇସବୁ ଯୋଗୁଁ ଗାଁରେ ମଧ୍ୟ ସତର୍କତା ବିଭିନ୍ନ ସମୟରେ ସାକ୍ଷରତା ପାଇଁ ମଧ୍ୟ ହେଇପାରିବ, ଆଉ ଲୋକମାନଙ୍କ ମଧ୍ୟରେ ସଚେତନତା ଆଉ ଗୋଟେ ମାଧ୍ୟମ ହଉ ସଚେତନତା, ଯଦି ଆମେ ସଚେତନତା ହବା ତାହେଲେ ନିହାତି ରୂପେ ଏହାର ମୁକାବିଲା ହେଇପାରିବ। ଯଦିଓ ଆମେ TV ରେଡିଓ ମାଧ୍ୟମରେ ବା ଆମର ଗଣମାଧ୍ୟମ ସମ୍ବାଦପତ୍ର ଏଇ ମାଧ୍ୟମରେ ଆକୁ ପ୍ରତ୍ୟେକ ଦିନରେ ଖବରକାଗଜରେ ପୋଷ୍ଟର ଦିଆଯାଉଛି ଯେ ଅଂଶୁଘାତରୁ ଆମେ ରଖିବା ପାଇଁ କଣ କଣ ସତର୍କତା ଅବଲମ୍ବନ କରିବା,
1: ତମେ କେମିତି ସଚେତନ ଅଛ କି ନାହିଁ?
0: ଆଜ୍ଞା, ନିହାତି ରୂପେ ଯେତେବେଳେ ବି ମୁଁ କଲେଜ ଅଫିସ ଡ୍ୟୁଟି ବାହାରେ ମୁଁ ମୋର ପ୍ରିକସନ ନେଇଥାଏ, ଯେମିତିକି ଆମର ସକାଳ ଯେତେବେଳେ ଆମେ ଦେଖିବା ଚିଆ ସିଡ୍ ବା ଆମର ସବ୍ଜା ବା ତାକୁ ଆମେ ପାଣି ରାତିରୁ ଆମେ ସବ୍ଜା ସିଡ୍ ବା ଚିଆ ସିଡ୍ ବତରେଇ ଦେଇପାରିବା, ଦରକାର ପଡିଲେ ଆମର ଯୋଉ ଇସବୋଲ ଅଛି ବା ଭୁସି ଆମେ ଯୋଉ ଓଡ଼ିଆରେ କହୁଛେ ଭୁସି ମିଶ୍ରିକି ଯଦି ଆମେ ରାତିରେ ବତରେଇ ଦେଇଥିବା, ସକାଳୁ ଖାଲି ପେଟରେ ବ୍ରସ୍ କଲା ପରେ ଆପଣ ପିଇପାରିବେ, ଯାହାଦ୍ୱାରା ଆପଣଙ୍କର ଦୁଇଟି ଦିଗକୁ ଆମେ ଦେଖିବା, ପ୍ରଥମ କଥା ମେଟାବଲିଜିମ ଆମର ଠିକ ରହିବ, ତା ସହିତ ସ୍ୱାସ୍ଥ୍ୟଗତ ଯୋଉ ସମସ୍ୟା ଅଛି ଯେମିତିକି ଆମକୁ ଟିକେ ଅଂଶୁଘାତର ମାନେ ପରିରକ୍ଷଣ ହଉଛି ତାହା ମଧ୍ୟ ମୁକାବିଲା ହେଇପାରିବ। ଆଉ ଯେତେବେଳେ ଆମେ ଲଞ୍ଚ କରୁଛେ ନିହାତି ରୂପେ ଲଞ୍ଚରେ ଆପଣ ଗ୍ରୀନ ଭେଜିଟେବୁଲ ଏଡ୍ କରନ୍ତୁ।

0: ଯେମିତିକି ଆମର ଗାଜର ହେଇପାରିଲା, ଆଉ କାକୁଡି ହେଇପାରିଲା, ମୂଳା ଏବଂ ବିଭିନ୍ନ ପ୍ରକାର ଯୋଉ ମାନେ ଲେମ୍ବୁ, କମଳା ସଫିସିଏଣ୍ଟ ଯଦି ମିଳୁଛି କମଳା ବି ଆମେ ଖାଇପାରିବା, ତରଭୁଜ ବି ଖାଇପାରିବା। ଯେତେବେଳେ ଆପଣ ବାହାରେ ଯଦି ଆମେ ବରା, ସମୋସା ବା ବିଭିନ୍ନ ପ୍ରକାର ତେଲ ଜାତୀୟ ଖାଦ୍ୟକୁ ଆମେ ଆଭଏଡ କଲେ ଏଇଗୁଡା ସମୟରେ ଉପଶମ ହେଇପାରିବ।
1: ବହୁତ ସୁନ୍ଦର କହିଲେ ଭାଇ, ଅଂଶଘାତ କଣ, ତାର କାରଣ କହିଲେ, ପ୍ରତିକାର କହିଲେ, ତାପରେ ଆମର ରେଡିଓ ଶୁଣୁଥିବା ସବୁ ଭାଇ ଭଉଣୀ ମାନଙ୍କୁ ମିଶା କେମିତି ରକ୍ଷା ପାଇବ ସେ ବିଷୟରେ ମିଶା କହିଲେ, କଣ କଣ ଖାଇବା ଦରକାର, କଣ ପିଇବା ଦରକାର।
0: ଆଜ୍ଞା,
1: ଏମିତି ବହୁତ ସୁନ୍ଦର କଥା କହିଲେ। ଏମିତି ଆମର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆଉ ଏଇଭଳି ଏକ ସୁନ୍ଦର ବିଷୟବସ୍ତୁ ଉପରେ ମତେ କିଛି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ନିଶ୍ଚିତ ଭାବେ ଆକାଶବାଣୀ ଜୟପୁର ନିକଟରେ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛି ଏତେ ସୁନ୍ଦର ଭାବରେ ଆପଣ ଆମର ମିଟିଂଟାକୁ ସମାପନ କରିଥିବାରୁ
1: ଧନ୍ୟବାଦ।
2: ତେବେ ଭାଇ ଭଉଣୀ ମାନେ ଅଂଶୁଘାତର କାରଣ ସମ୍ପର୍କରେ ତ ଶୁଣିଲେ ଗୋଟେ ସୁନ୍ଦର ସାକ୍ଷାତ। ତେବେ ସମୟ ତ ହେଇଗଲାଣି ଭାଇ ଭଉଣୀ ମାନେ, ଆମକୁ ବିଦାୟ ନେବାକୁ ପଡିବ। ବିଦାୟ ନେବା ପୂର୍ବରୁ ଜାଣି ରଖିବା ଆଗାମୀ କାଲିର ଆକର୍ଷଣ ସମ୍ପର୍କରେ।
3: ଭାଇ ଭଉଣୀ ମାନେ, ଆଗାମୀକାଲି ତ ରବିବାର, ସୁରଭି କାର୍ଯ୍ୟକ୍ରମରେ ଶୁଣିବେ ଆପଣମାନଙ୍କ ଦ୍ୱାରା ପଠାଯାଇଥିବା ମେସେଜ, ଭଏସ୍ ମେସେଜର ପ୍ରତି ଉତ୍ତର ଏବଂ କେତେଟା ଜାଣିବା କଥା ଆଉ ହସପସରା।
2: ତେବେ ଭାଇ ଭଉଣୀ ମାନେ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ନିଜର ସୁଚିନ୍ତିତ ମତାମତ ଦେବାକୁ ଯେମିତି ନ ଭୁଲନ୍ତି। ଆମକୁ ଏଥିପାଇଁ ମେସେଜ, ଭଏସ୍ ମେସେଜ କିମ୍ବା ଇମେଲ ଯୋଗେ ନିଜର ମତାମତ ପଠାଇ ପାରିବେ।
3: ଆମକୁ ମେସେଜ ଏବଂ ଭଏସ୍ ମେସେଜ କରିବା ପାଇଁ ନମ୍ବରଟି ହେଉଛି 9438268568 ଏବଂ ଇମେଲ ଆଡ୍ରେସଟି ହେଉଛି
2: airjaipur@gmail.com। ତେବେ ଭାଇ ଭଉଣୀ ମାନେ, ଆଜିର ଜୁଆନ କାତା କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁଇଟା, ମୁଇଁ ଲକ୍ଷ୍ମୀ ଦାସୀ ନାୟକ
3: ଆରେ ମୁଇଁ ନରେନ୍ଦ୍ର ହରିଜନ
2: ରହିଲୁ ଜୁହାର।
4: ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଚନ୍ନ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଓ ପଞ୍ଚାନନ ଦାସ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ସର୍ତ୍ତେ ରେଡ଼ିଓ ଶୁଣିବା ଭାଇ ଭିନି ମାନକେ ମୁଇଁ ଜିତ୍ରୁ ଭାଇ ଜୁହାର କଲିନି
1: ମୁଇଁ ମିଶ ସୁରୁ ବୋଲି ଆସିକରି ଜୁହାର କଲିନି ସମାନ ବେଣିଆ ପିଲା ଆଗ ନି ସମାନ କେଟି ଦେଲୁ
0: ଆପା ଘର ଗୋଟେ ବାନ୍ଧିଲୁ ଶୁଣିବୁନି ତୁଇ
1: ଘର ଗୋଟେ ବାନ୍ଧିବି ବୋଲି ତ ଯୋଜନା ଖୋଲି ଅଛି
0: ହେଲେ ସରକାର ତ ଘର ମନ ଦେଲାନି ଆରି
1: ଓଇ ଘର ମନ ଦେଲାନି ଯେ ସେ ଖାଇଟା ଆୟ ପୁନି ତଖେ ତିନି ଲକ୍ଷ ନି ଉନାବା
0: ଉନାରିଲି ତ ଦେବେ ସବୁ ଘର ଲୋକ ଦେବାଇ ଯେ
1: ସେଟା ତ ଏଲେ ଆମର ଡକରା ଡକରି ମାନେ ଆମର ଗାଁ ଭିତରେ ଜବରାଛ ବାକି ଘର ନାଇ କାଇଟା ନାଇ ତ ସରକାର ସବୁ ସୁବିଧା ଦେଲାନି ଏ ଘର ଘର ଗୋଟେ ଗୋଟେ ଘର ଗୋଟେ ପାଇଲେ ଖାଇଆ ତ ମୋର ପରା ଗୋଟେ
0: ନାଇଁ ନାଇଁ ମୁଇଁ ମିଶା ଏବେ ଆଧାର କାର୍ଡ ମାନ ସବୁ ଦେଲି ଅଛି ମଗ ମିଶା ଗୋଟେ ଘର ଆସିବେ ଦୁଇ ଲକ୍ଷ କୋଡ଼ିଏ ହଜାର କେତେ ସରକାର ଦେଲାନି ପୁନି ଗରିବ ଲୋକ କିଏ ଆରି ପଛୁଆ ବର୍ଗ ଲୋକ କେ ଦେଲାନି ପୁନି ସେଟା ଏବେ ମୁଇଁ ମିଶା ଲେଖାଇଲି ଅଛି ବୁଝିଲୁ ଆଲି ଆପା ଏବେ ତ ଆମେ କଥାବାର୍ତ୍ତା ହେଲୁ ଏବେ ଗୀତ ଗୋଟେ ଶୁଣେଇ ଦେବେ
1: ହୋଇ ଶୁଣେ ତ ଆମର।

0: ଆଗରୁ ଫରେଷ୍ଟରେ ମୁଁ ଚାକିରି କରିଥିଲି, ବର୍ତ୍ତମାନ ରିଟାୟାର୍ଡ ପରେ ମୁଁ ଚାଷବାସ କରୁଛି ଅର୍ଗାନିକ ଫାର୍ମିଂ।
1: ଆଲେ ବାବୁ ଫରେଷ୍ଟ ଡିପାର୍ଟମେଣ୍ଟ ତ ଚାକିରି କଲିନି ବୋଲି କହିଥିଲା, ଆମର ସେ ଜଙ୍ଗଲ ରିଲେ କାଇ ସୁବିଧା ଆରି ଜନ ପଶୁ ପକ୍ଷୀ ମାନଙ୍କେ ମାରିଦେଲାଇନି ତାର ଉପରେ କିଛି ଦଣ୍ଡ ବିଧି ଆଛେ କି ନାହିଁ ଖଣ୍ଡେ ବୁଝାଇ କରି ଆମର ରେଡ଼ିଓ ଶୁଣିବା ଭାଇ ଭଉଣୀ ମାନେ କହିଦିଅ।
0: ଶୁଣନ୍ତୁ, ଜଙ୍ଗଲ ହଉଛି, ଜଙ୍ଗଲ ନ ରହିଲେ ଜୀବସତ୍ତା ନିଶ୍ଚିନ୍ନ ହେଇଯିବ ପ୍ରଥମ କଥା। ଜଙ୍ଗଲ ଆମର ବହୁତ କିଛି ଉପକାର କରୁଛି, ଖାଦ୍ୟ ପାନୀୟ ଜମି ସବୁ ପ୍ରକାର ସୁବିଧା କରୁଛି। ଆର କ୍ଷୟକ୍ଷତି ହେବାର କାରଣ ଗୋଟେ, ପ୍ରଥମ ହେଉଛି ଜଙ୍ଗଲ ପୋଡ଼ି, ଜଙ୍ଗଲରେ ନିଆଁ ଲାଗିଲେ ମାଟି ଗୁଡ଼ା ଧୋଇ ପଳାଉଛି, ବହୁତ ଗୁଡ଼େ ଛୋଟ ଛୋଟ ଜୀବ ମରିଯାଉଛନ୍ତି, ବହୁତ ପଶୁପକ୍ଷୀ ବି ମରୁଛନ୍ତି, ଇଏ ଗୋଟେ କାରଣ। ଆଉ ଦ୍ୱିତୀୟ କାରଣ ହେଉଛି ଯେଉଁ ପଶୁପକ୍ଷୀମାନେ ଅଛନ୍ତି ସେ ପୃଥିବୀର ବାଲାନ୍ସକୁ ରକ୍ଷା କରୁଛନ୍ତି, ମାନେ ମଣିଷ ଜାତି ସହିତ ତାକୁ ତ ବାଲାନ୍ସ ରଖୁଛି। କାରଣ ଯେଉଁ ପକ୍ଷୀ ଗୁଡ଼ାକ ଅଛନ୍ତି ସେମାନେ ଜଙ୍ଗଲର ଫଳ ଖାଉଛନ୍ତି, ସିଏ ତାଙ୍କ ପେଟରେ କିଛି ହଜମ ହେଉଛି, ମଞ୍ଜି ଗୁଡ଼ା ଅନ୍ୟଠାରେ ପ୍ରପାଗେସନ ହେଉଛି, ଅନ୍ୟଠାରେ ଗଛ ତିଆରି ହେଉଛି। ପଶୁମାନେ ସେମିତି ଯେଉଁ ବାରିଆ ଖାଇଲେ କି ବାରିଆ ଯେଉଁ ଫଳ ଫୁଳ ଯାହା ଖାଉଛି, ଅନ୍ୟପଟେ ଝାଡ଼ା ଫାଡ଼ା ବସିଲେ ତା ଝାଡ଼ାରୁ ଗଛ ହେଉଛି, ତା ଦେହରେ ସିଜିନ୍ ହେଇଯାଉଛି, ମଞ୍ଜି ଗୁଡ଼ାକ ଭଲ ଗଛ ହୁଏ। ବାରିଆ କୁଟ୍ରା ସମ୍ବର ଏଇ ଯେଉଁ ଜନ୍ତୁ ଗୁଡ଼ାକ ଅଛନ୍ତି ସେମାନଙ୍କ ବାଲାନ୍ସ ହୁଏ। ସେମାନେ ସଂଖ୍ୟା ବଢ଼ିବା ପାଇଁ ପ୍ରକୃତି କ'ଣ କରୁଛି, ତାକୁ ବାଲାନ୍ସ କରିବା ପାଇଁ ବାଘ ସବୁ ରଖିଛନ୍ତି, ବାଘ ସିଂହ ବିଲୁଆ କୁକୁର ବିଭିନ୍ନ ପ୍ରକାର ଅଛନ୍ତି। ଏଇ ହିସାବରେ ସେମାନେ ମଣିଷ ପାଇଁ ନିହାତି ଦରକାର, କିନ୍ତୁ ମଣିଷ ବଞ୍ଚି ରହିବା ପାଇଁ ହେଲେ ବିଭିନ୍ନ ପ୍ରକାର ପଶୁ ବିଭିନ୍ନ ପ୍ରକାର ପକ୍ଷୀ ଆଉ ଜଙ୍ଗଲ ବିଭିନ୍ନ ପ୍ରକାର ବୃକ୍ଷର ଆବଶ୍ୟକତା ନିଶ୍ଚିତ ଅଛି। ଆଉ ଯେଉଁମାନେ ଜଙ୍ଗଲ ପୋଡ଼ି କରୁଛନ୍ତି ତା ପାଇଁ ଆଇନ ଅଛି, ଦଣ୍ଡବିଧାନ ପାଇବେ, ଦଣ୍ଡବିଧାନ ଅଛି ସେମାନେ ଦଣ୍ଡ ବି ପାଇବେ। ପଶୁପକ୍ଷୀ ଯେଉଁମାନେ ଶିକାର କରୁଛନ୍ତି ସେମାନଙ୍କୁ ଆଜୀବନ କାରାଦଣ୍ଡ ବି ଅଛି, ପ୍ରମାଣ ହେଇଗଲେ ଆଜୀବନ କାରାଦଣ୍ଡ ଅଛି। ଆଉ ସେ ପୁଣି ନନ୍ ବେଲେବୁଲ୍ ୱାରେଣ୍ଟ, ବେଲ୍ ମିଳିବନି, ଜଣେ ୱାରେଣ୍ଟ କରିଦେଲା ବେଲ୍ ମିଳିବ, ତାପରେ ନନ୍ ବେଲେବୁଲ୍ ୱାରେଣ୍ଟ ପଶୁ ଶିକାର ପକ୍ଷୀ ଶିକାରରେ। ଆଉ ଯେଉଁମାନେ ଘରେ ଆଣି ପଶୁପକ୍ଷୀ ଜଗନ୍ତି ସେଇଟା ହେଉଛି କ୍ରୁଏଲିଟି। ମୁଁ ବନ୍ଦୀ ଘରେ ରହିଲା ଭଳିଆ, ମୁଁ ଯଦି ଘରେ ରହିବି ଆସି ମୋତେ ଜଣେ ବନ୍ଦୀକୁ ରଖିବେ, ମୋର ସ୍ୱାଧୀନ କିଛି ନାହିଁ, କୁଆଡ଼େ ବୁଲିପାରିବିନି, କୁଆଡ଼େ ଖାଇପାରୁନି, କୁଆଡ଼େ ରହିପାରୁନି, ମୋତେ ଯାହା କ'ଣ ମିଳିବ ଖାଇବି। ଆମେ ସେ ଜଙ୍ଗଲ ଜନ୍ତୁକୁ ଯେଉଁ ଶୁଆ ହଉ ସାରି ହଉ ବାଘ ହଉ ମୃଗ ହଉ କି କୁଟ୍ରା ହଉ ଯଦି ଘରେ ରଖିଲେ ତାହେଲେ କ୍ରୁଏଲିଟିରେ ଯିବ, ତେଣୁ ତାଙ୍କ ପାଇଁ ଆଇନ ବିଧାନ ଅଛି। ସେମାନେ 5 ବର୍ଷ ଜେଲ୍ ଆଉ 5,000 ଟଙ୍କା ଜୋରିମାନା ବି ଅଛି, ତଥାପି ସେ ଜନ୍ତୁଗୁଡ଼ା ନେଇ ଜଙ୍ଗଲରେ ଛାଡ଼ିବେ। ତେଣୁ ଆମେ ସମସ୍ତେ ସଚେତନ ହେବା ଉଚିତ, ଗୋଟିଏ ପ୍ରଥମ କଥା ଜଙ୍ଗଲରେ ନିଆଁ ନ ଲଗେଇବା, ଆଉ ଯଦି ବାଇଚାନ୍ସ ନିଆଁ ଲାଗିଛି ତାକୁ ଲିଭେଇବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ଦ୍ୱିତୀୟ କଥା ହେଉଛି ପଶୁପକ୍ଷୀ ଆମର ବଡ଼ ଉପକାରୀ ବନ୍ଧୁ, ରାତିରେ ଯେଉଁ ଯଦି 4-5 ବେଳେ ପଶୁଙ୍କର କାକେଳି ଶୁଣେ, ବସିକିରି ଗୋଟେ ପାଗଳ ଲୋକକୁ ବସିକି ଦିଆଯାଏ, କିଛି ଦିନ ଗଲା ପରେ ତାର ମାଇଣ୍ଡଟା ବାଲାନ୍ସ ଆସିବ, ପାଗଳାମି ଧୀରେ ଧୀରେ କମିଯିବ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ପ୍ରତ୍ୟେକ ଲୋକ ସକାଳୁ ଉଠି ପଶୁ ପକ୍ଷୀଙ୍କର କାକଳି ଶୁଣନ୍ତୁ, ପଶୁଙ୍କର ରାବ ଶୁଣନ୍ତୁ, ଆଉ ଯେଉଁ ବିଭିନ୍ନ ଘରଚଟିଆ କି ଶୁଆ ସାରି ବଗ ଏମାନେ ଯେଉଁ କାକଳି କରନ୍ତି ରାବ କରନ୍ତି, ତା ଶୁଣିଲେ ବ୍ରେନ୍ରେ ଗୋଟିଏ ଭାଇବ୍ରେସନ୍ ହୁଏ, ଫଳରେ ପାଗଳାମି କମିଯାଏ, ଆଉ ଡିମେନ୍ସିଆ ସ୍ମୃତି ବିଭ୍ରାଟ ବି ଧୀରେ ଧୀରେ କମିଯିବ। ତେଣୁ ମୁଁ ଏହା କହୁଛି ସମସ୍ତେ ଜଙ୍ଗଲକୁ ରକ୍ଷା କରନ୍ତୁ, ମାରନ୍ତୁ ନାହିଁ। ଆମର ଆଇଡିଓଲୋଜି ସନାତନ ସଂସ୍କୃତି ଧର୍ମ ହେଉଛି ନିଜେ ମରନା ମାରନା ପାରତ ମୃତ୍ୟୁକୁ ଅବଲୁପ୍ତ କର, ନିଜେ ମରନା କି କେଉଁ ଜନ୍ତୁକୁ ମାରନା, ଚାହିଁବ ଯଦି ଟିକେ ମୃତ୍ୟୁଟାକୁ ଆମେ ବଞ୍ଚିବା, ଟିକେ ମୃତ୍ୟୁଟାକୁ 10 ବର୍ଷ ମରିବା କଥା, ଆଉ 5 ବର୍ଷ ବୁଡ଼େଇ ଦେବା ଦୂରେଇ ଦେବା। ତେଣୁ ଆଇଡିଓଲୋଜି ସନାତନ ସଂସ୍କୃତ ଆଇଡିଓଲୋଜି ବା ହିନ୍ଦୁ ସଂସ୍କୃତି ଆଇଡିଓଲୋଜି ମରନା ମାରନା ପାରତ ମୃତ୍ୟୁକୁ ଅବଲୁପ୍ତ କର। ଆଉ କ'ଣ କହିବି କୁହନ୍ତୁ।
1: ହେଲେ ବାବୁ, ଏବେ କହିଲା ସେ ଶୁଆ କାହିଁକି ଚଢ଼େଇ ମନ ମିଶା ରଖିଲେ ଜେଲ୍ ଆସିକି,
0: ହଁ ଜେଲ୍ ହେବ, ଯଦି ପ୍ରୁଫ୍ ହେଇଗଲା ଜେଲ୍ ହେବ। ପୁଣି ଶୁଆ ସାରି ଯେଉଁ ସାପ ଯେଉଁ ଘରେ ରଖୁଛନ୍ତି ସେଗୁଡ଼ା ସବୁ ଜଙ୍ଗଲରେ ଛଡ଼ା ହେବ, ସେମାନଙ୍କୁ ଅର୍ଥଦଣ୍ଡ ସହିତ ଜେଲ୍ ମଧ୍ୟ ହେବ।
1: ଏବେ ଯେତେ ଲୋକ ସଙ୍ଗାଇଲା ଅଛ ସେମାନେ କେମିତି ଧାରତ ନାହିଁ,
0: ସେ କେହି ଏବେ ଆଗରୁ ସାପୁଆ କଳା ବହୁତ ଆସୁଥିଲା, ଆଜିକାଲି ସାପୁଆ କାହାନ୍ତି
1: ନାହିଁ,
0: ନାଇଁ କେହି ସାପୁଆ କଳା ଆସୁନାହାନ୍ତି, କାହିଁକି ବିଭିନ୍ନ ପ୍ରକାର ରୁଲ୍ ଲାଗୁ ହେଇଯାଇଛି କ୍ରୁଏଲିଟିରେ। ଆଉ ଗୋଟେ କଥା

0: ଘରେ ରଖୁଛନ୍ତି ସେଗୁଡ଼ା ସବୁ ଜଙ୍ଗଲରେ ଛଡ଼ା ହେବ, ସେମାନଙ୍କୁ ଅର୍ଥଦଣ୍ଡ ସହିତ ଜେଲ୍ ମଧ୍ୟ ହେବ।
1: ଏବେ ଯେତେ ଲୋକ ସଙ୍ଗାଇଲା ଚପ ସେମାନେ କେମିତି ଧାରତ ନାହିଁ
0: ସେ କେହି। ଏବେ ଆଗରୁ ସାପୁଆ କାଳା ବହୁତ ଆସୁଥିଲା, ଆଜିକାଲି ସାପୁଆ କାହାନ୍ତି
1: ନାହିଁ,
0: ନାଇଁ କେହି ସାପୁଆ କାଳା ଆସୁନାହାନ୍ତି, କାହିଁକି ବିଭିନ୍ନ ପ୍ରକାର ରୁଲ୍ ଲାଗୁ ହେଇଯାଇଛି କ୍ରୁଏଲିଟିରେ। ଆଉ ଦ୍ୱିତୀୟ ଆଉ ଗୋଟେ କଥା ହେଉଛି, ଯେଉଁମାନେ ଶୁଆ ସାରି ନେଉଳ ଏମାନେ ଘରେ ପୋଷୁଛନ୍ତି ସେମାନେ ଫ୍ରି ଛାଡ଼ୁଛନ୍ତି, ଖୋଲି ଦେଉଛନ୍ତି, ପଞ୍ଜୁରୀ ଭିତରେ କାହାକୁ ରଖୁନାହାନ୍ତି, ସେମାନେ ଆଡିକ୍ଟେଡ଼ ହେଇଗଲେଣି ଯାଇ ରହିବା ପାଇଁ, ସେମାନେ ତ ଅଲଗା କଥା, ସେମାନେ ଖୋଲା ହେଇଛି ଯିଏ ଯାଉଛନ୍ତି ଆସୁଛନ୍ତି ଅଲଗା, ପାରା ଯେମିତି ରହୁଛି ଆମେ କେହି ବାନ୍ଧିକି ରଖିନେ, ଘର ଉପରେ ଗୋଟେ ପାତ୍ରଟେ ବାନ୍ଧିଦେଲେ ତା ଦ୍ୱାରା ପାରା ଆସି ରହୁଛି, ସେଇଟା କ'ଣ ସେଇଟା ହେଉଛି ତାକୁ ଟିକେ ସାହାଯ୍ୟ କରିବାଟା। ଆଉ ପାଣି ପକାଇବା, ଆମେ ଯେଉଁ ଆଜିକାଲି ସମସ୍ତେ ପାଣି ରଖୁଛନ୍ତି ଛାତ ଉପରେ ଘର ଉପରେ, ପାଣି ନାହିଁ, ପାଣି ଶୁଖିଗଲାଣି, ପଶୁପକ୍ଷୀ ତା ଦେହରେ ମାନେ ବହୁତ ଜନ୍ତୁ ବଞ୍ଚିଯାଉଛନ୍ତି, ବହୁତ ପକ୍ଷୀ ବଞ୍ଚିଯାଉଛନ୍ତି, ସେଇଟା ହେଉଛି ଦୟା ଦୁର୍ବାତ, ତୁମକୁ ରିୱାର୍ଡ଼ ବି ମିଳିବ ତା ଦେହରେ, ଭଗବାନ ରିୱାର୍ଡ଼ ଦେବେ, ମଣିଷ ନଦେଲେ ଭଗବାନ ତାକୁ ପୁରସ୍କାର ଦେବେ ତୁମକୁ।
1: ଆଲେ ବାବୁ ଏବେ ମଜାଇ ଦେଇଥିଲେ ଲାଗି ଠିକୁଆ ଖାଡ଼ ଚାଷ କରବାକେ ସେ ପଶୁବାକେ ଦେଇଥିଲେ ଚାଷ ବୋଲି, ସେଟା କାହିଁ ଦଣ୍ଡ
0: ଅଛି ନାଇଁ? ସେଟାରେ ଦଣ୍ଡ ଅଛି, ଜଙ୍ଗଲି କାଢ଼ା ଯଦି ଆଣୁଛନ୍ତି ତାହେଲେ ତା ପାଇଁ ଦଣ୍ଡ ଅଛି, ଯଦି ଗାଁ ମାନଙ୍କରେ ଠେକୁଆ ଚାଷ କରୁଛନ୍ତି ସେଇଟା ଅଲଗା ପ୍ରଜାତିର ସେଟା ଚାଷ କରିପାରିବେ। ଯେମିତି ଯଥା କୁକୁର ଆମେ ଘରେ ପାଳୁଛେ, ଡାହାଳ କୁକୁର ଜଙ୍ଗଲରେ କୁକୁର ଯେଉଁଗୁଡ଼ାକ ତାକୁ ପୋଷିପାରିବାନି ଆମେ, କିନ୍ତୁ ଘରେ କୁକୁର ତ ପୋଷୁଛନ୍ତି, ସମସ୍ତେ ପୋଷିବେ, ଆମେ ବି ପୋଷିବା, ପେଟ ଡଗ୍ ହେଇଗଲାଣି ସେ ଆମ ପଛ ପଛେ ଯିବ, ଜଙ୍ଗଲ ଜନ୍ତୁକୁ ପୋଷିପାରିବା ନାହିଁ।
1: ଆଲେ ଗୋଟେ ଲୋକ ଡଙ୍ଗର ଜନ୍ତୁ ଶିକାର କଲା କେମିତି ଧାରା ପଡ଼ିଛି ବାବୁ, ତାର ପାଇଁ ସରକାର କାଇ
0: ତାପାଇଁ କହୁଛି 5 ବର୍ଷ ଜେଲ, 5,000 ଟଙ୍କା ଜରିମାନା, ଆଉ ସେ ଜେଲ୍ଟା ଯେଉଁଟା ପ୍ରମାଣ ହେଲେ ଆରେଷ୍ଟ ହେଲା ପରେ ଯଦି ୱାଇଲ୍ଡ ଲାଇଫ୍ ଆକ୍ଟ ଲାଗିଗଲା ତାକୁ ବେଲ୍ ମିଳିବ ନାହିଁ।
1: ହେଲେ ୱାଇଲ୍ଡ ଲାଇଫ୍ କେମିତି ଲାଗିଛି ବାବୁ,
0: ୱାଇଲ୍ଡ ଲାଇଫ୍ ଏବେ ୱାଇଲ୍ଡ ଲାଇଫ୍ ଆକ୍ଟ ଯେଉଁଟାକ ଯେଉଁ ଧାରା ଆମ ତିଆରି କରାଯାଇଛି କନଷ୍ଟିଚ୍ୟୁସନ୍ ଲ ଅନୁସାରେ, ଯଦି ଜଙ୍ଗଲ ଠେକୁଆ ଗୋଟେ ଜଙ୍ଗଲ ଜନ୍ତୁ କିମ୍ବା ମୃଗ ଗୋଟେ ଜଙ୍ଗଲ ଜନ୍ତୁ କି ବାଘ ଗୋଟେ ଜଙ୍ଗଲ ଜନ୍ତୁ ଯଦି କିଏ ମାରିଲା ତା ପାଇଁ ଏଇ ରୁଲ୍ଟା ଲାଗୁ ହେବ। ଫରେଷ୍ଟ ବାଲା କରିବେ, ପୋଲିସ କରିବେ, ପୋଲିସର ପାୱାର ଅଛି, ଫରେଷ୍ଟର ପାୱାର ଅଛି, ଯୋଉଟା ସେ ଧରିଲେ ବି ଫରେଷ୍ଟ ବାଲାକୁ ହ୍ୟାଣ୍ଡ ଓଭର କରିବେ। ଫରେଷ୍ଟ ବାଲା ଯଦି କ୍ରାଇମର ଗୋଟେ ଡକାୟତକୁ ଧରିଲେ ଧରିବେ, ଫରେଷ୍ଟ ବାଲା ଧରିବେ ତାକୁ କ'ଣ ପୋଲିସ ହ୍ୟାଣ୍ଡ ଓଭର କରିବେ, ଇନଭେଷ୍ଟିଗେସନ ପୋଲିସ କରିବ, ଯୋଉଟା ତ ଇଣ୍ଟରଲିଙ୍କ ମାନେ କନେକ୍ଟେଡ଼ ହେଇଛି,
1: ଦୁଇ ଲୋକ ମିଶିକରି ତାର ଉପରେ କାମ
0: କରିବେ।
1: ଆଲେ ବାବୁ ତମର ସଙ୍ଗେ କଥା ହେଇକରି ବଡ଼ ନିକଲା ଗଲା, ଆର୍ ଧନ୍ୟବାଦ ଲାଗୁ, ଆର୍ ଜୁହାର ଲାଗୁ,
0: ଜୁହାର ଜୁହାର।
1: ଶୁଣିଲୁ ଏବେ ଆମର ସେ ରେଡ଼ିଓ ଶୁଣିବା ଭାଇ ବହିନୀ ମନକେ ଆରି ରେଞ୍ଜର ବାବୁକେ ଗୋଟେ ଗୀତ ଶୁଣାଇ ଦେବେ। ଆଲେ
2: ଆଲେ ଶୁଣୁ।

0: ନେଇକି ଯେମିତି ଯତ୍ନ କଲୁନି ଆମର ପିଲାରେ ସେମିତି 12 ବର୍ଷ ତପସ୍ୟା ବୋଲେ 12 ବର୍ଷ ଶିକ୍ଷା ଦେବାକୁ ପଡୁଛି। ସେ ଶିକ୍ଷା ଭଲ ଶିକ୍ଷା ମାନେ ଖରାପ ଜିନିଷ ଖାଇବାର ନାହିଁ, ଖରାପ କଥା କହିବାର ନାହିଁ, ଖରାପ ଲୋକ ସହ ମିଶିବାର ନାହିଁ, ଖରାପ ବାଟକୁ ଯିବାର ନାହିଁ। ଖରା ହେଇଗଲା ଭୟ ହେଇକରି ପିଲାମାନଙ୍କେ ପିଲାମାନଙ୍କୁ 11ଟାଠୁ ବାହାରେ ଛାଡ଼ବାର ନାହିଁ, ସମାନ 4ଟା ପର୍ଯ୍ୟନ୍ତ ଆଉ ଘରେ ରହିକରି ଶାନ୍ତି ଶୀତଳ ଜାଗାରେ ରହିବା କଥା।
1: ଆରି ଖାଦ୍ୟ କେମିତି ଖାଇବାର, କାହିଁକି ଖାଦ୍ୟ ଦେଲେ ଭଲ ସେମାନଙ୍କେ?
0: ଖାଦ୍ୟ ଖାଇବାଟା ଭଲ ଖାଦ୍ୟ ଖାଇବାର, ଉପଶମ ଖାଦ୍ୟ ଖାଇବାର, ଆଉ ଉପଶମ ଖାଦ୍ୟ ଖାଇବାର, ତାପରେ ଅନା ବନା ବାସିଟା ଖାଇବାର ନାହିଁ, କି ସହଜ ଗରମ ଗରମ ଖାଇବାର ନାହିଁ, ଲିପାଇ କରି ଖାଇବାର ଯେ ମାତ୍ର ବଜାରର ବଜାରରେ ଯେଉଁ ପିଠା ମାନେ ବସାରେ ଭାଇ, ଲାଡୁ ମାନେ ବସାରେ ଭାଇ, ପନକ ଚଷା ମାନେ ବସାରେ କାଇଟା ମାନେ ମତି ମାନେ ବସେଇଛି, ସେଟା ମାନକେ ଆମେ ଖୁଆଇବାର ନାହିଁ ପିଲା ଟୋକେ, ଯେଉଁଟାକି ସଜ ରହିଛି ସୁନ୍ଦର ରହିଛି ସେଟା ପିଲା ଟୋକେ ଖୁଆଇବାର। ଆରେ ପିଲା ଟୋକେ ଥନେ କେଥନେ ପାଣି ପିଆଇ ରହିବାର, ନହେଲେ ପିଲା ଟୋକେ ଦେହ ଖରାପ ହେଇଯାଇଛି।
1: ନାଇଁ ଭଲ କଥା ହେଲେ ଡକରା ଡକରି ମାନେ କେମିତି ରହିବାର କଥା, ସେମାନଙ୍କୁ ନ ଛାଡ଼ିବ ଡକରା
0: ଡକରି ମାନକେ ସବୁବେଳେ ଯତ୍ନ ରଖବାର, ଖରାକେ ଛାଡ଼ବାର ନାହିଁ। ଖରାଠୁ 10ଟା ବେଳଠୁ ଡକରା ଡକରି କେନେ ବୁଲାବୁଲି କରବାର ନାହିଁ, 10ଟାଠୁ ସନ୍ଧ୍ୟା 4ଟା 4:30 ପର୍ଯ୍ୟନ୍ତ ବୁଲାବୁଲି କରବାର ନାହିଁ। ଡକରା ଡକରିକି ମଧ୍ୟ ଅନା ବନା ଜିନିଷ ଖୁଆଇବା ଦେବାର ନାହିଁ, ଯେଉଁଟା ଆଜିକାଲି ଡକରା ଡକରି ଯାଇକରି ମଦ ମୁଦା ଖାଇଦେଲାନି, ମଦ ଖାଇଲେ ଦେହ ଖରାପ ହେଲାନି। ଆମର ଦେହ ଭିତରେ ଆମେ କେମିତି କରି ଭଲ ରହିବୁ ବୋଲେ ଖାଦ୍ୟ ଥାନେ ଏକା ଭଲ କି ଅସର ଆସେ, ମନ ଇଚ୍ଛା ଖାଇଦେଲେ ଦେହ ଖରାପ ହେଇଛି, ରୋଗ ହେଇଛି, ବ୍ୟାଧି ହେଇଛି, ଅଳ୍ପ ଦିନେ ମରିଯିବା। ସେଟା ପାଇଁ ଖରାପ ଖାଦ୍ୟ ଖାଇବାର ନାହିଁ, ଡକରା ମାନଙ୍କୁ ଡକରା ଡକରି ଛାଡ଼ିବାର ନାହିଁ, ଡକରା ଡକରି ସୁନ୍ଦର ଭାବରେ ଯେମିତି ମଦ ପାଣି ଛାଡି ଦେଇକରି ଆମର ଦେଶିଆ ଖାଦ୍ୟ ମାଣ୍ଡିଆ ପେଟ ଜବର ପିଇବା।
1: ତାଙ୍କର ଆରି ଗାଗଡ଼ର ଯତ୍ନ କେମିତି, ଗାଧେଇବାଟା ମିଶା ଏମନ କାଇଟା ବୋଲେ ସେ ନଦୀ ପାଣି ଲଖେ ଗାଧେଇବେ କି କାଇଟା ହେଲେ ସେମନ ସେମାନେ ଗୋଟେ ସାଫ ସୁତୁରା ରହିବାର ଅଛି, ଏବେ ତ ପସନା ମାନେ ଉତରି ଯାଇଛି କି ନାଇଁ ଦିନ ବେଲା ମିଶା?
0: ହଁ ହଁ ହଁ, ନଦୀ ନଦୀ ନଦୀ ପାଣି ଗାଧେଇବାଟା ହଇଛି, ମାତ୍ର ବନ୍ଦ ପାଣି ଗାଧେଇବାଟା କାଛୁ କୁଣ୍ଡିଆ ଜର କାଉଡ଼ିଆ ହେବାଏ, ଆଉ ନଦୀ ପାଣି ଗାଧେଇଲେ କିଛି ଭାସି ଯିବା ପାଣି ଗାଧେଇଲେ କିଛି ନାହିଁ। ଆଜିକାଲି ତ ଗାଏଁ ଗାଏଁ ବୋରିଂ ମାନେ ହେଲାନି, ଆମର ଦେଶିଆ ଲୋକମାନେ ବୋରିଂ ତାରେ ପାଣି ମାରିଲାନି, ସେ ବୋରିଂ ପାଣି ଗାଧେଇଲେ ଆହୁରି ଭଲ। ଦିନକେ ଆଜିକାଲି ଖରାଦିନ 3ଥର 4ଥର ଗାଧେଇଲେ ମଧ୍ୟ ଦେହ କିଛି ଖରାପ ନହେଇ ଭଲ ରହିଛି। ଆରି କାକର ପାଣି ହେଲେ ଗାଧେଇବାର ଅଛି, ସେଟା ପାଇଁ ବୁଢା ବୁଢ଼ୀ କେମିତି ଯତ୍ନ ନେବାର, ସେମିତି ଯତ୍ନ ଡୁଙ୍ଗିଆ ଖାଇବାର ନାହିଁ, ସୂତା ଖାଇବାର ନାହିଁ, ବିଡ଼ି ଖାଇବାର ନାହିଁ, ଗଞ୍ଜେଇ ଖାଇବାର ନାହିଁ, ମଦ ଖାଇବାର ନାହିଁ, ଏ ସବୁ ଜିନିଷ କୁହେ ଏ ଲୋକ କଣ୍ଟ୍ରୋଲ କରିକରି ରହିଲେ ଦେହଟା ଭଲ ରହିଛି। ଆହୁରି ପାଣି ଯଥେଷ୍ଟ ପିଇବାର, ଆଉ ମନ ଇଚ୍ଛା ବୁଲି ଦେବୁ, ମନ ଇଚ୍ଛା ଖାଦ୍ୟ ଖାଇଦେବୁ ବୋଲେ ଝାଡ଼ା ବାନ୍ତି ବୁଢା ବୁଢ଼ୀ କେମିତି ଝାଡ଼ା ବାନ୍ତି ହେଇକରି ଜୋର ଖାଉଲେ ଆଇକରି ମରିଯିବାର ଅଛି ବେଲା ବେଲି।
1: ହେଲେ ସବୁ ସାରା ସାରି ଗୋଟେ କହିଦିଆ, କାଛୁ କୁଣ୍ଡିଆ ରୋଗ ବୋଲେ ତାକେ କେମିତି ବୋଲା ଏବେ ନ ଗାଧେଇକି ମିଶା ସେ ବିଞ୍ଚ ପାଣି ଲଗେଇଛି, ତାକେ କେମିତି ତାକେ ବୋଲେ ଭଲ କରିବାର ଅଛି, ତାର କାଛ ଗାଈଟା ଔଷଧ ଅଛି କି?
0: ହଁ, କାଛୁ କୁଣ୍ଡିଆ କାଛେ ଗୋଟେ ଭୂଇଲିମ ବୋଲି ଗୋଟେ ଔଷଧ ମିଳିଲାନି, କେତେ ରକମ ଔଷଧ ଲଗାଇଲେ ଲଗାଇଲେ 2 ଦିନ ଛାଡ଼ୁଛି, 4 ଦିନ ଛାଡ଼ୁଛି। ମାତ୍ର ଯଦି ଭୂଇଲିମ କେ ତା ଭଳିଆ ସିଝାଇ କରି 3 ଦିନ ଖାଇବାର, ଆଜି ଗୋଟେ ଦିନ, କାଲି ଗୋଟେ ଦିନ, ପରଦିନ ଗୋଟେ, 3 ଦିନ ଖାଇଲେ ଯେତେ ବଡ କାଛୁ କୁଣ୍ଡିଆ ହେଲେ ମିଶା, ଯାଦୁ ହେଲେ ମିଶା, ସେଟା ମାନେ ମିଶା ଛାଡି ଯାଇଛି, ସେ ରକ୍ତଟା ଆମର ମଇଳା ହେଇଯାଇଛି, ସେଥିଲାଗି କାଛୁ କୁଣ୍ଡିଆ ନେଇଛି, ଗେଣ୍ଡିଆ ହେଇଛି, ଆମର ଲୁଗା ପଟା ସବୁ ଦିନେ ଗୋଟେ ଲେଖା ଲୁଗା ପଟା ସଫା କରିଥିବାର, ସଫା ଲୁଗା ଏକା ପିନ୍ଧିବାର, ଯଦି ମଇଳା ଲୁଗା ପିନ୍ଧିଲେ ସେ କାଛୁ କୁଣ୍ଡିଆ ନେଇଛି, ତାପରେ ମଇଳା ମଇଳା ଖାଦ୍ୟ ଖାଇଲେ, ବାସି ଖାଦ୍ୟ ଖାଇଲେ, ଖରାପ ଖାଦ୍ୟ ଖାଇଲେ କାଛୁ କୁଣ୍ଡିଆ ନେଇଛି, ତାପରେ ଗରମ ଖାଦ୍ୟ ଖାଇଲେ, ଗରମ ଖାଦ୍ୟ ଖାଇଟା ବୋଲେ ସବୁଦିନେ ଚା ମିଶା ଖାଇବାର ନାହିଁ, ଚା ଖାଇଲେ 2 ଟାଇମ ଖାଇବାର, ନହେଲେ ଚା ଖାଇଲେ ଅତି ଗରମ ହେଲାନି। ତାପରେ ଭାତ ମଧ୍ୟ ମନୁଷ୍ୟ ବାସି ଭାତ ତପଲା ଭାତ ଯେମିତି ଭାତ ହେଲେ ଖାଇଦେବା, ସେମିତି ଇଏ କରି ଦେହ ଖରାପ ହେଲାନି। ତେବେ ତାକେ ଦେଖିକରି ଖାଦି ପିଦି ଭଲ ଉପଶମ, ଭଲ ଖାଦି ଖାଇବାର, ସବୁଜ ଖାଦି ଖାଇବାର, ଆଉ ଲୁଗା ପଟା ସଫା ରଖି, ଦେହ ମନକେ ଗାଧୁଆ ପାଦା ହେଇକରି ସଫା ରଖି ରେଲେ ରୋଗ ବ୍ୟାଧି ମିଶା ନା ହେ, ଦେହ ଭଲ ହେଇଛି।
1: ଆଲେ ଜୁହାର ଲାଗ, ଧନ୍ୟବାଦ ଲାଗ ବାବୁ,
0: ଜୁହାର ଜୁହାର ଜୁହାର।
2: ଆପା ଏବେ ତ ଆମେ ଶୁଣିଲୁ, ହଁ ବଢିଆ ଟିକେ ଆଣିଲୁ, ସେ ମାନେ ମିଶା ବୁଝାଇଲା ବେଲ ମିଶା ଆପା ଆଫର ବୋଲି ଗଲା ଦେଖା ଦେ, ହଁ ଏବେ ପାନି ପବନ ମିଶା ଉଠି ଆଇଲାନି, ହଁ ସେଟା ପାଇଁ ଆରି ବେଲ ନ କରୁନି,
1: ପାନି ପବନ ଆଇଲେ ମିଶା କେମିତି ଆଇଲା ଦେଖିଲୁ ତ,
2: ଏ ବାପା ରେ କଣ ନାଇଁ।

0: अधिकांश हिस्सों में तापमान सामान्य से कम रहने की संभावना है। आईपीएल क्रिकेट में आज चेन्नई में शाम 7:30 बजे से चेन्नई सुपर किंग्स का मुकाबला होगा मुंबई इंडियंस से। कल जयपुर के सवाई मानसिंह स्टेडियम में दिल्ली कैपिटल्स ने राजस्थान रॉयल्स को 7 विकेट से हरा दिया था। और इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କେତୋଟି ହିନ୍ଦୀ ଭଜନ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଯାଜପୁର ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ବନାନୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ପ୍ରଚାର କରିବୁ ରାତି 8:10। ଏଥିରେ ଶୁଣିବେ କେଶ ଛଡ଼ିବାର କାରଣ ଓ ପ୍ରତିକାର ସମ୍ପର୍କରେ ଡକ୍ଟର ବାସୁଦେବ ପ୍ରଧାନଙ୍କ ସହିତ ସାକ୍ଷାତକାର। ରାତି 8:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖ୍ୟାଲ ପରିବେଷଣ କରିବେ ଶିଳ୍ପୀ ପଣ୍ଡିତ ଅଜୟ ପହନକର ରାଗ ବାଗେଶ୍ରୀ। ରାତି 9:15 ଶୁଣିବେ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:25 ଶୁଣିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି ଶୁଣିବେ ସକାଳ 6:45। ଏଥିରେ ଅମନାତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଶିବରାମ ଅମନାତ୍ୟ ଏବଂ ସାଥୀମାନେ। ସକାଳ 7:25 ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ତୁମ ପରି ପିଲାଟିଏ। ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ପଟ୍ଟନାୟକ ଏବଂ ମଧୁମିତା ମହାନ୍ତି। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ମନିତା ତ୍ରିପାଠୀ କୁମାର ବାପି ଏବଂ ରଶ୍ମି ମହାପାତ୍ର। ସକାଳ 9:00 ଶୁଣିବେ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ। ପୂର୍ବାହ୍ନ 10:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ୍। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12:00। ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 9:30। ଓଡ଼ିଆ ଭକ୍ତିଗୀତ ଶୁଣିବେ ଦିନ 12:30। ଶିଳ୍ପୀମାନେ ହେଲେ ସୋନୁ ନିଗମ ନମିତା ଅଗ୍ରୱାଲ ଭିକାରୀ ବଳ ସସ୍ମିତା ସାହୁ ଅରବିନ୍ଦ ମୁଦୁଲି ଅନୁରାଧା ପୌଡ଼ୱାଲ ସୌରଭ ଏବଂ ରବୀନ୍ଦ୍ରନାଥ ମିଶ୍ର। ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତିଗୀତ ଶୁଣିବେ ଦିନ 1:05। ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ପିଲାଙ୍କୁ ଆମେ ପ୍ରାଥମିକ ସ୍ତରରେ କେମିତି ଶିକ୍ଷା ଦେଇପାରିବା। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ସାମ୍ବାଦିକତାରେ ମହିଳାଙ୍କ ଭୂମିକା ଓ ଚ୍ୟାଲେଞ୍ଜ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଆମ ଅତିଥି କ୍ରମରେ ଶୁଣିବେ ନିୟମିତ ଶ୍ରୋତାଙ୍କ ସହ ସାକ୍ଷାତକାର। ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ।

0: କି ପଚାରୁ ବିଷୟ ରହିଛି ଜନମ ହେବା ପିଲାମାନର କାଜେ ଆଇସିଡିଏସ୍ ଲାଗି କାଇ ସୁବିଧା ଅଛେ। ଏଥିରେ ବିଶେଷଜ୍ଞ ଭାବେ ଯୋଗ ଦେଇ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେବେ ନବରଙ୍ଗପୁର ଉପଖଣ୍ଡର କାର୍ଯ୍ୟକାରୀ ଅଧିକାରୀ ପୁଷ୍ପାରାଣୀ ପଟ୍ଟନାୟକ। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଚଲତେ ଚଲତେ, ଶିଳ୍ପୀ ଅଭିଜିତ ଓ ଆଲକା ୟଗ୍ନିକ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଓ ଲଲିତ।

ଏଥର ଚଳଚ୍ଚିତ୍ର ଆନ୍ ଶିଳ୍ପୀ କୁମାର ସାନୁ ଓ ଅନୁରାଧ ପଡ଼ୱାଲ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଅଧ୍ୟାୟ।

ଶ୍ରୀକୃଷ୍ଣ ନାରକାସୁରକୁ ନିହତ କରି ତାର ଅନ୍ତପୁରରେ ବନ୍ଦିନୀ ହୋଇ ରହିଥିବା କନ୍ୟାମାନଙ୍କୁ ଉଦ୍ଧାର କଲେ। ସେମାନେ କୃଷ୍ଣଙ୍କୁ ବେଦମତେ ବିବାହ କଲେ। ତାପରେ ସେ କାଳଯବନ, ଜରାସନ୍ଧ, ଶାଲ୍ଲ ଆଦିଙ୍କୁ ବିନାଶ କଲେ। ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ ଆଦିଙ୍କ ବିନାଶ ପରେ ନିଜ ବଂଶକୁ ବିନାଶ କରି ପୃଥିବୀର ଭାରାହରଣ କରିବାକୁ ଚାହିଁଲେ। ଶ୍ରୀକୃଷ୍ଣ ଯୋଗେଶ୍ୱର, ସ୍ୱଭାବରେ କାଳରୂପ, ଜ୍ଞାନ ବିଜ୍ଞାନର ଅଗୋଚର। ଏହି ଭବଜଳରୁ ଉଦ୍ଧାର ପାଇବାକୁ ହେଲେ ଭଗବତ ଚିନ୍ତା ହିଁ ଏକମାତ୍ର ଆଶ୍ରୟ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର 69ତମ ଅଧ୍ୟାୟ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ସୃଷ୍ଟି ସଦ୍ଦଲିକର

0: ଶୁଣିଲେ ହିନ୍ଦୀ ଭୋଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, 95.33% ପରୀକ୍ଷାର୍ଥୀକୃତ କାର୍ଯ୍ୟ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ଅଧିକ, ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା। ଓଡ଼ିଶାକୁ ଦେଶର ଜ୍ଞାନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ସମୟାନୁବର୍ତ୍ତୀ କାର୍ଯ୍ୟ, ଉତ୍ତରଦାୟୀ ଶାସନ ଏବଂ ଭବିଷ୍ୟତ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ଉପରେ ସରକାର ଦେଉଛନ୍ତି ଗୁରୁତ୍ୱ, କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଆସନ୍ତା 7 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ, 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକସ୍ଥିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଫଳ ପ୍ରକାଶନ ପରେ ଶ୍ରୀ ଗଣ୍ଡ କହିଛନ୍ତି,
1: ଚାଇଲ୍ଡ ଟ୍ରାକିଂ ସର୍ଭେ ଠୁ ଆରମ୍ଭ କରି ସମସ୍ତଙ୍କୁ ସଚେତନ କରାହଉଛି କେମିତି ସ୍ୱଚ୍ଛତାର ସହିତ ପରୀକ୍ଷା ହେବ, ଏ ସବୁ ବିଷୟକୁ ଧ୍ୟାନ ଦିଆଯାଇଛି, ଫଳରେ ବର୍ତ୍ତମାନ ରିଜଲ୍ଟ ବି ଭଲ ହଉ। ଚଳିତ ବର୍ଷ 2026ରେ 95.33% ଯୋଉ ରିଜଲ୍ଟ ହେଇଛି, ଆଉ ଯେଉଁମାନେ ବି ପରୀକ୍ଷାରେ ଯୋଉ ଫେଲ୍ ହେଇଛନ୍ତି ଆମ ଛାତ୍ରଛାତ୍ରୀମାନେ କେହି ବି ସେମିତି ଅଧୈର୍ଯ୍ୟ ହେବେ ନାହିଁ, ସେମାନଙ୍କ ପାଇଁ ଯଥେଷ୍ଟ ସମୟ ଅଛି, ସେମାନେ ସାହସର ସହିତ ପୁନର୍ବାର ସାଙ୍ଗେଣ୍ଟାରୀ ଏକ୍ଜାମ୍ ଆପିୟର କରିବେ।
0: ଚଳିତ ବର୍ଷ 5,36,306 ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ 5,19,251 ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଚଳିତ ବର୍ଷର ପାସ୍ ହାର 95.33% ରହିଛି। ଛାତ୍ରଙ୍କ ପାସ୍ ହାର 94.03% ଥିବାବେଳେ ଛାତ୍ରୀଙ୍କ ପାସ୍ ହାର 96.37% ରହିଛି। 3,310 ହାଇସ୍କୁଲରେ 100% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ 3ଟି ବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା ଜଣାପଡ଼ିଛି। ଗଜପତି ଜିଲ୍ଲାରେ ପାସ୍ ହାର 99.31% ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସର୍ବନିମ୍ନ 95.33% ରହିଛି। ଏ ୱାନ୍ ଗ୍ରେଡ୍ରେ 2,456 ଜଣ, ଏ ଟୁ ଗ୍ରେଡ୍ରେ 15,681, ବି ୱାନ୍ ଗ୍ରେଡ୍ରେ 43,565, ବି ଟୁ ଗ୍ରେଡ୍ରେ 86,103, ସି ଗ୍ରେଡ୍ରେ 1,29,813, ଡି ଗ୍ରେଡ୍ରେ 1,46,152 ଏବଂ ଇ ଗ୍ରେଡ୍ରେ 95,481 ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତ ଫେବୃୟାରୀ 19ରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମଧ୍ୟମ ଏବଂ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲାରେ ପାସ୍ ହାର ରାଜ୍ୟର ହାରାହାରି ପାସ୍ ହାରଠାରୁ ଅଧିକ ରହିଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଜିଲ୍ଲାର 22 ଜଣ ଛାତ୍ରଛାତ୍ରୀ 90%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଆସନ୍ତା 11ରୁ 22 ତାରିଖ ମଧ୍ୟରେ ଆବେଦନ ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ମାଟ୍ରିକ୍ ପରୀକ୍ଷା ଫଳ ଫାଇଲ୍ ଅନ୍ଲାଇନ୍ ମାଧ୍ୟମରେ ଏବଂ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧ୍ୟମ ଛାତ୍ରଛାତ୍ରୀ ଅଫ୍ଲାଇନ୍ ବାବଦରେ ଆବେଦନ କରିପାରିବେ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ, ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆସନ୍ତା 8ରୁ 18 ତାରିଖ ମଧ୍ୟରେ ଆବେଦନ କରିପାରିବେ। ଓଡ଼ିଶାକୁ ଦେଶର ଜ୍ଞାନର ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ନେଇ ଭୁବନେଶ୍ୱର କନ୍ଭେନ୍ସନ୍ ସେଣ୍ଟରଠାରେ ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀ ମାଝୀ ରାଜ୍ୟରେ ଶୈକ୍ଷିକ ପରିବେଶରେ ବୈପ୍ଳବିକ ପରିବର୍ତ୍ତନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଶିକ୍ଷାନୀତି ବିଶ୍ୱରେ ଭାରତକୁ ଏକ ନଲେଜ୍ କ୍ୟାପିଟାଲ ଭାବେ ପ୍ରତିଷ୍ଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଶିକ୍ଷାକ୍ଷେତ୍ର ପାଇଁ 41,273 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ଯୁବପିଢ଼ିଙ୍କ ଉଜ୍ଜଳ ଭବିଷ୍ୟତ ଗଠନରେ ଏହି ପିଞ୍ଜି ଦୃଢ଼ ଭିଭିଭୂମି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଶିକ୍ଷାଗତ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ 12,000 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟର 6,794 ଗ୍ରାମ ପଞ୍ଚାୟତରେ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଇଁ 50 ଦିନିଆ ପଶ୍ଚାତ ଗଣନା ଆରମ୍ଭ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଆସନ୍ତା ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁକ୍ତାର ସହର ହାଇଦ୍ରାବାଦର କାହ୍ନା ଶାନ୍ତିବନମ୍ଠାରେ ଏହି ସମାରୋହ ଆୟୋଜନ ସହ ଜୁନ୍ 21 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର 50 ଦିନିଆ ପଶ୍ଚାତ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ 6ଟାରେ ଆରମ୍ଭ ହୋଇଥିବା ଏହି ସମାବେଶରେ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 6,000 ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ଏକକାଳୀନ ଯୋଗାସନ ପ୍ରଦର୍ଶନ ମାଧ୍ୟମରେ ଏହି ସମାବେଶ ଏସୀୟ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ ହୋଇଛି। ଯୋଗ ମାଧ୍ୟମରେ ସାମୁହିକ ଅଂଶଗ୍ରହଣ ଏବଂ ସହଭାଗୀ ସୁସ୍ଥତାର ଭାବନାକୁ ଏହା ପ୍ରୋହାହନ ପ୍ରଦାନ କରୁଛି। ସମାବେଶରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ଯୋଗଦେଇ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଯୋଗ କେବଳ ଭାରତର ପ୍ରାଚୀନ ଐତିହ୍ୟ ନୁହେଁ, ବରଂ ମାନବଜାତି ପାଇଁ ଏକ ଅମୂଲ୍ୟ ଉପହାର। ବିଶ୍ୱର ବିଭିନ୍ନ ସ୍ତରର ଲୋକ ଯୋଗ ମାଧ୍ୟମରେ ସୁଫଳ ପାଉଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ସମାଜ ଗଠନର ଆବଶ୍ୟକତା ରହିଛି। ସାମ୍ପ୍ରତିକ ଚାପଗ୍ରସ୍ତ ଜୀବନ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ପ୍ରଦୂଷଣ ଭଳି ଆହ୍ୱାନଗୁଡ଼ିକର ବ୍ୟବହାରିକ ଏବଂ ପ୍ରଭାବଶାଳୀ ସମାଧାନ ଦିଗରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଜିର ଏହି ସମାବେଶ ନବସୃଜନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ହାଇଦ୍ରାବାଦକୁ ଯୋଗ ଏବଂ ସାମଗ୍ରିକ ସୁସ୍ଥତାର ଏକ ବୈଶ୍ୱିକ କେନ୍ଦ୍ର ଭାବେ ମାନ୍ୟତା ପ୍ରଦାନ କରିଛି। ସମାବେଶରେ ଯୋଗଦେଇ ଆୟୁଷ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ସାମଗ୍ରିକ ସୁସ୍ଥତା ପାଇଁ ଯୋଗର ଗ୍ରହଣୀୟତା ଏକ ବିଶ୍ୱ ଆନ୍ଦୋଳନରେ ପରିଣତ ହୋଇଛି। ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା ଏବଂ ଭାବପ୍ରବଣଗତ ସନ୍ତୁଳନକୁ ଦୈନନ୍ଦିନ ଯୋଗାଭ୍ୟାସ ପ୍ରୋହାହନ ପ୍ରଦାନ କରୁଛି। ସୁସ୍ଥତା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟଟନରେ ବିଶ୍ୱସ୍ତରରେ ଭାରତର ବର୍ଦ୍ଧିତ ଭୂମିକାକୁ ଏଭଳି ସମାବେଶ ପ୍ରତିଫଳନ କରୁଛି। ନୂତନ ଭାବେ ଆରମ୍ଭ ହୋଇଥିବା ଯୋଗ 365 ଅଭିଯାନ ମାଧ୍ୟମରେ ନାଗରିକଙ୍କୁ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସକୁ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ 1,00,000ରୁ ଅଧିକ ବ୍ୟକ୍ତିଙ୍କ ଅଂଶଗ୍ରହଣ ଏବଂ ଯୋଗ ମିତ୍ର ପ୍ରମାଣପତ୍ର ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ 100 ଦିନିଆ ମାଗଣା ଯୋଗ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ମଧ୍ୟପ୍ରଦେଶର ଖଜୁରାହୋଠାରେ ପରବର୍ତ୍ତୀ ଯୋଗ ସମାବେଶ ଆୟୋଜନ କରାଯିବ। ସେବେଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର 25 ଦିନିଆ ପଶ୍ଚାତ ଗଣନା ଆରମ୍ଭ ହେବ। ଆୟୁଷ ମନ୍ତ୍ରଣାଳୟ, ହାଭିଲ୍ଡ ଏବଂ ଏମ୍ଡିନିର ମିଳିତ ସହଯୋଗରେ ଆଜିର ସମାବେଶ ଆୟୋଜିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ କାଜାକସ୍ତାନ, ଲେସୋଥୋ, ବୁଲ୍ଗେରିଆ, କ୍ୟୁବା, ନାମିବିଆ, ବ୍ରିଟେନ୍, କାନାଡ଼ା ଏବଂ ଅଷ୍ଟ୍ରେଲିଆ ସମେତ 20ଟିରୁ ଅଧିକ ଦେଶର ଦୂତାବାସ ଏବଂ କନ୍ସୁଲେଟ୍ କର୍ମକର୍ତ୍ତା ଓ ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମଣ୍ଡଳୀ ଯୋଗଦେଇଥିଲେ। ଚଳିତ ବର୍ଷ ପାଳିତ ହେବାକୁ ଥିବା ଦ୍ୱାଦଶ ଯୋଗ ମହୋତ୍ସବକୁ ଅଧିକ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ଆଜିର ସମାବେଶ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ। ଜାପାନର ଓସାକାଠାରେ ବିଶ୍ୱ ଏକ୍ସପୋ 2025 ପାଳନ ସମୟରେ 6 ମାସ ଧରି ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ହାର୍ଟଫୁଲନେସ୍ ପ୍ରତିଷ୍ଠାନ ଏବଂ ଯୋଗ ପ୍ରମାଣପତ୍ର ବୋର୍ଡର ମିଳିତ ଆନୁକୂଲ୍ୟରେ ଓସାକାଠାରେ ଏହି ଅଧିବେଶନ ଆୟୋଜିତ ହୋଇଥିଲା। ଯୋଗ ଏକ ବିଜ୍ଞାନାତ୍ମକ ଶୈଳୀ ଯାହା ଶରୀର, ମନ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାକୁ ପରିପୂର୍ଣ୍ଣ କରିବା ସହ ସୁସ୍ଥ ଜୀବନଶୈଳୀ ଆପଣେଇବାରେ ସହଯୋଗ ପ୍ରଦାନ କରିଥାଏ। ସମଗ୍ର ବିଶ୍ୱ ଯୋଗର ମହାତ୍ମ୍ୟକୁ ଅନୁଭବ କରିପାରିଛି। ଯୋଗ ଦ୍ୱାରା ଶାରୀରିକ ସ୍ୱାସ୍ଥ୍ୟର ଉନ୍ନତି ସମ୍ଭବ ହୋଇଥାଏ। ରକ୍ତଚାପ ଏବଂ ବିଭିନ୍ନ ପ୍ରକାର ରୋଗକୁ ନିୟନ୍ତ୍ରଣ ମାଧ୍ୟମରେ ଯୋଗ ମଣିଷକୁ ଅଧିକ ଶକ୍ତିଶାଳୀ କରିଥାଏ। ପ୍ରାଣାୟାମ ଏବଂ ଧ୍ୟାନ ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ଏକାଗ୍ରତା ବୃଦ୍ଧି ଏବଂ ଅନିଦ୍ରା ଆଦି ରୋଗରୁ ମୁକ୍ତି ମିଳିଥାଏ। ପାଚନ କ୍ରିୟା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ଦ୍ୱାରା ଶରୀରର

ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ସମୟାନୁଯାୟୀ ବିକଶିତ ହୋଇଥାଏ। ଏପରିକି ଦୈନିକ ଯୋଗାଭ୍ୟାସ ମାନବ ଜୀବନରେ ସଂଯମତା ଆଣିଥାଏ। ଇଚ୍ଛାଶକ୍ତିକୁ ସୁଧାରିବା ସହିତ ଯୋଗ ମସ୍ତିଷ୍କର ଶକ୍ତିକୁ ବହୁମାତ୍ରାରେ ବଢ଼ାଇଥାଏ ବୋଲି ପ୍ରମାଣ ମିଳିଛି। ଯୋଗ ଦ୍ୱାରା ମାନବ ଶରୀରରେ ଅନ୍ତର୍ନିହିତ ଶକ୍ତି ଉଦ୍ରେକ ହୋଇଥାଏ। ପ୍ରତ୍ୟେକ ଆହ୍ୱାନକୁ ସମାଧାନ କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। କାହ୍ନା ଶାନ୍ତିପନମରେ ଆଜି ଆୟୋଜିତ ଯୋଗ ସମାବେଶ ସାମଗ୍ରିକ ସ୍ୱାସ୍ଥ୍ୟ, ସୁସ୍ଥତା ଓ ସ୍ଥାୟୀ ଜୀବନଯାପନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ତୁ ଏକା ଆମ ସାହା ଭରସା, ଶିଳ୍ପୀ ଉଦିତ ନାରାୟଣ ଓ ଇରା ମହାନ୍ତି, ଗୀତ ରଚନା ବିଜୟ ମାଲା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଥର ଚଳଚ୍ଚିତ୍ର ତୋ ପାଇଁ ଶିଳ୍ପୀ କୁମାର ବାପି ଓ ତପୁ ମିଶ୍ର, ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ ଏବଂ ଶେଷରେ କାର୍ଯ୍ୟକ୍ରମ।

0: ବନାନୀ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗରେ 15 ବୁଥରେ ଅନୁଷ୍ଠିତ ପୁନଃ ଭୋଟ ଗ୍ରହଣ, ଅପରାହ୍ନ 5 ସୁଦ୍ଧା 87% ମତଦାନ। ପଶ୍ଚିମବଙ୍ଗ, କେରଳମ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ। ଛତିଶଗଡ଼ରେ ଆଇଇଡି ବିସ୍ଫୋରଣରେ 4 ସୁରକ୍ଷା କର୍ମଚାରୀ ମୃତ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ 2026 ନିମନ୍ତେ 15 ଦଳ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ। ପଶ୍ଚିମବଙ୍ଗର ଦକ୍ଷିଣ 24 ଜିଲ୍ଲାର 15 ବୁଥରେ ପୁନଃ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ମାଗ୍ରାହାଟ ପଶ୍ଚିମର 11 ବୁଥ୍ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର 4 ବୁଥ୍ ଅନ୍ତର୍ଭୁକ୍ତ। ଅପରାହ୍ନ 5 ସୁଦ୍ଧା ସେଠାରେ 87% ମତଦାନ ହୋଇଥିବା ସୂଚନା ମିଳିଛି। ସେଠାକାର ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ପକ୍ଷରୁ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତମାସ 29 ସେହିସବୁ ବୁଥ୍ମାନଙ୍କରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସୋମବାର ପଶ୍ଚିମବଙ୍ଗ, କେରଳମ, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ଭୋଟ୍ ଗଣନା ହେବ। ଆସାମର 126 ଆସନ, କେରଳମର 140 ଏବଂ ପୁଡୁଚେରୀରେ 30 ଆସନ ପାଇଁ 9 ମତଦାନ ଅନୁଷ୍ଠିତ ହୋଇଥିଲା। ଗତମାସ 23 ତାମିଲନାଡୁର ସମସ୍ତ 234 ବିଧାନସଭା ଆସନ ଏବଂ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ 152 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ଗତମାସ 29 ପଶ୍ଚିମବଙ୍ଗର 142 ନିର୍ବାଚନ ମଣ୍ଡଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହୋଇଥିଲା। ନିର୍ବାଚନ ଆୟୋଗ ପକ୍ଷରୁ ପଶ୍ଚିମବଙ୍ଗରେ ଅତିରିକ୍ତ ଗଣନାକାରୀ ପର୍ଯ୍ୟବେକ୍ଷକ ଏବଂ ପୋଲିସ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି କରାଯାଇଛି। ଗଣନାକାରୀ ପର୍ଯ୍ୟବେକ୍ଷକଙ୍କୁ ସହାୟତା କରିବା ଲାଗି ସମୁଦାୟ 165 ଅତିରିକ୍ତ ଗଣନାକାରୀ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଗଣନା କେନ୍ଦ୍ରଗୁଡ଼ିକରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଲାଗି 77 ପୋଲିସ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି। ଗଣନା ପ୍ରକ୍ରିୟାକୁ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱଚ୍ଛ କରିବା ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟ୍ ଗଣନା ସମୟରେ ଗଣନା ଗୃହଗୁଡ଼ିକୁ ପୋଲିସ ପର୍ଯ୍ୟବେକ୍ଷକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଗଣନା କେନ୍ଦ୍ରଗୁଡ଼ିକରେ ପ୍ରବେଶ ନିମନ୍ତେ QR କୋଡ୍ ଭିତ୍ତିକ ଫଟୋ ପରିଚୟପତ୍ର ନେବା ପାଇଁ କୁହାଯାଇଛି। ତାମିଲନାଡୁରେ ଭୋଟ୍ ଗଣନା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଜ୍ୟରେ 128 ସାଧାରଣ ନିର୍ବାଚନ ମଣ୍ଡଳୀ, 44 ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ଏବଂ 2 ଅନୁସୂଚିତ ଜନଜାତି ନିର୍ବାଚନ ମଣ୍ଡଳୀ ରହିଛି। ନିର୍ବାଚନରେ 4023 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ଆସନ୍ତା ସୋମବାର ସକାଳ 8 ଗଣନା ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା କରାଯିବ ବୋଲି ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟି ନଥିବା ବେଳେ 85.10% ମତଦାନ ହୋଇଥିବାରୁ ଏହା ରେକର୍ଡ ସୃଷ୍ଟି କରିଛି। ଭାରତୀୟ ରେଳବାଇ ପକ୍ଷରୁ ମେଟ୍ରୋ ରେଳ ଶକ୍ତି ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଏବଂ ରେଳ ସେତୁ ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଲାଗି 895 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ଉତ୍ତର ଦକ୍ଷିଣ କୋଲକାତା ମେଟ୍ରୋ ରେଳ କରିଡର କାର୍ଯ୍ୟ ସୁଦୃଢ଼ କରିବା ନିମନ୍ତେ 671.72 କୋଟି ଅନୁମୋଦନ କରାଯାଇଛି। 1980 କୋଲକାତା ମେଟ୍ରୋ ବ୍ୟବସ୍ଥା ସ୍ଥାପନ ହୋଇଥିଲା। ଭାରତୀୟ ରେଳବାଇ ପକ୍ଷରୁ ପ୍ରକଳ୍ପ ନିମନ୍ତେ ଅର୍ଥ ମଞ୍ଜୁର ଦ୍ୱାରା କୋଲକାତା ମେଟ୍ରୋ ସେବା ତ୍ୱରାନ୍ୱିତ ହେବ। ସେହିପରି ମଧୁକୁଣ୍ଡ ଦାମୋଦର ସେକ୍ସନ ସେତୁ ନିର୍ମାଣ ନିମନ୍ତେ 223 କୋଟି ଟଙ୍କାର ଏକ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଦକ୍ଷିଣ ପୂର୍ବାଞ୍ଚଳ ରେଳବାଇ ଅଧୀନରେ ରହିଥିବା ସମସ୍ତ ସେତୁର ପୁନଃ ନିର୍ମାଣ ପାଇଁ ମଧ୍ୟ ପ୍ରକଳ୍ପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଲେହଠାରେ ତଥା

ଭକ୍ତ ବୁଦ୍ଧଙ୍କ ପବିତ୍ର ଅବଶେଷର ପ୍ରଦର୍ଶନୀ ଉଦ୍ଘାଟନ ହୋଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଏହି ପବିତ୍ର ଅବଶେଷ କପିଳବସ୍ତୁର ପିପ୍ରୱାହା ସ୍ତୂପ ସହ ସମ୍ପୃକ୍ତ ଏବଂ ଉନବିଂଶ ଶତାବ୍ଦୀର ନିକଟବର୍ତ୍ତୀ କାଳରେ ଏହା ଖୋଦିତ କରାଯାଇଥିଲା। ଏହା ଭଗବାନ ବୁଦ୍ଧଙ୍କ ବାଣୀ ପ୍ରଚାରିତ କରିଥାଏ ବୋଲି ସେ କହିଛନ୍ତି। ମେ ମାସ 14 ତାରିଖ ପର୍ଯ୍ୟନ୍ତ ତଥାଗତ ବୁଦ୍ଧଙ୍କ ପବିତ୍ର ଅବଶେଷ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଆଗାମୀ ଦିନରେ ଏହି ଅବଶେଷ ଜାନ୍ସକାରକୁ ଯାତ୍ରା କରିବ। ଏହି କାର୍ଯ୍ୟକ୍ରମ ଯୋଗୁଁ ଲଦାଖବାସୀ ଭଗବାନ ବୁଦ୍ଧଙ୍କ ଅବଶେଷକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଲାଗି ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୁଜରାଟର ଜାତୀୟ ରାଜପଥ 48 84 ଟୋଲ୍ ପ୍ଲାଜାଠାରେ ବିନା ବାଧା ଟୋଲ୍ ସଂଗ୍ରହ ମଲ୍ଟି ଲେନ୍ ଫ୍ରି ଫ୍ଲୋ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥାରେ ବିଭିନ୍ନ ଗାଡ଼ି ମୋଟରଗୁଡ଼ିକ ଟୋଲ୍ ପ୍ଲାଜାରେ ନ ରହି ବିନା ବାଧାରେ ଯାତାୟତ କରିପାରିବ। ବିଶିଷ୍ଟ ଗୀତିକାର ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀଙ୍କୁ ପ୍ରସାର ଭାରତୀର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଯୋଶୀ ତାଙ୍କର ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଏବଂ ବିଜ୍ଞାପନ ନିମନ୍ତେ ସମଗ୍ର ଦେଶରେ ପରିଚିତ। ତାଙ୍କ ନିଯୁକ୍ତିରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଶ୍ରୀ ଯୋଶୀଙ୍କର ବିଶ୍ୱରେ ଚଳଚ୍ଚିତ୍ର କଳା ସାହିତ୍ୟ ଏବଂ ବିଜ୍ଞାପନ କ୍ଷେତ୍ରରେ ଅନନ୍ୟ ସୃଜନାତ୍ମକ ପ୍ରତିଭା ରହିଛି। ତାଙ୍କ ନେତୃତ୍ୱରେ ପ୍ରସାର ଭାରତୀ ଅଧିକ କ୍ରିୟାଶୀଳ ସଶକ୍ତ ଏବଂ ସୃଜନାତ୍ମକ କାର୍ଯ୍ୟକଳାପ ସୃଷ୍ଟି କରିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ଏଲ୍ପିଜି ବିତରଣ କେନ୍ଦ୍ରରେ ପର୍ଯ୍ୟାପ୍ତ ଗ୍ୟାସ୍ ମହଜୁଦ ଥିବାବେଳେ ଉପଭୋକ୍ତାମାନଙ୍କୁ ଗ୍ୟାସ୍ ଯୋଗାଣ 100% ସୁନିଶ୍ଚିତ କରାଯାଇପାରିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅନ୍ଲାଇନ୍ ମାଧ୍ୟମରେ ଏଲ୍ପିଜି ସିଲିଣ୍ଡର ବୁକିଂ ପରିମାଣ ଗତକାଲି ସୁଦ୍ଧା 99% ବୃଦ୍ଧି ପାଇଥିଲା। ସେହିପରି ଓଟିପି ଭିତ୍ତିକ ଯୋଗାଣ ବ୍ୟବସ୍ଥା 94%ରୁ ଅଧିକ ଥିଲା। ବନ୍ଦର ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତୀୟ ନାବିକମାନେ ସୁରକ୍ଷିତ ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ପତାକାଧାରୀ ଜାହାଜ ଚଳାଚଳରେ କୌଣସି ବାଧାବିଘ୍ନ ଘଟିନାହିଁ। ଛତିଶଗଡ଼ରେ କାନକାର ନାରାୟଣପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆଜି ଆଇଇଡି ବିସ୍ଫୋରଣ ଘଟି 4 ଜଣ ସୁରକ୍ଷା କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଜିଲ୍ଲା ରିଜର୍ଭ ଗାର୍ଡର କର୍ମଚାରୀମାନେ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ସେହି ଅଞ୍ଚଳରେ ଅପରେସନ୍ ଚଳାଇଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ବସ୍ତର ରେଞ୍ଜର ପୋଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି, ନିକଟରେ ବସ୍ତର ଡିଭିଜନ ଅଞ୍ଚଳରେ ବହୁ ସଂଖ୍ୟାରେ ବୋମାକୁ ନିଷ୍କ୍ରିୟ କରାଯାଇଥିବା ବେଳେ ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଇଟାଲୀର ପୂର୍ବତନ ଫର୍ମୁଲା 1 ଡ୍ରାଇଭର ତଥା ପାରା ଅଲମ୍ପିକ୍ସରେ 4 ଥର ସ୍ୱର୍ଣ୍ଣପଦକ ବିଜେତା କିମ୍ବଦନ୍ତୀ ଖେଳାଳି ଆଲେକ୍ସ ଜନାର୍ଦିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶୋକ ପ୍ରକାଶ କରିବା ସହ ତାଙ୍କୁ ଜଣେ ଅସାଧାରଣ ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି। 2001 ତାଙ୍କର 2 ଗୋଡ଼ ହରାଇବା ପରେ ସେ 2012 ଲଣ୍ଡନ ପାରାଅଲମ୍ପିକ୍ସର ସାଇକେଲ ଚାଳନା ଏବଂ 2016 ରିଓ ଡି ଜେନିରୋଠାରେ ଅନୁଷ୍ଠିତ ପାରାଅଲମ୍ପିକ୍ସରେ 2 ଲେଖାଏଁ ସ୍ୱର୍ଣ୍ଣପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ମ୍ୟାଚ୍ ଆରମ୍ଭ ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଜି ଆଇସିସି ମହିଳା ଟି20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ଏହି ଦଳରେ ହରମନପ୍ରୀତ କୌରଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ ସ୍ମୃତି ମନ୍ଧାନାଙ୍କୁ ଉପଅଧିନାୟକ କରାଯାଇଛି। ଆସନ୍ତା ଜୁନ୍ ମାସ 12 ତାରିଖରୁ ଇଂଲଣ୍ଡ ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ଫାଇନାଲ୍ ମ୍ୟାଚ୍ ଜୁଲାଇ ମାସ 5 ତାରିଖରେ ଲର୍ଡ଼ସ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ପାକିସ୍ତାନ ବାଂଲାଦେଶ ଓ ନେଦରଲ୍ୟାଣ୍ଡ ସହ ଭାରତ ଗ୍ରୁପ୍ ଏ ରେ ସ୍ଥାନ ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଶ୍ଚିମବଙ୍ଗରେ 15 ବୁଥ୍ରେ ଅନୁଷ୍ଠିତ ପୁନଃ ଭୋଟ୍ ଗ୍ରହଣ, ଅପରାହ୍ନ 5 ସୁଦ୍ଧା 87% ମତଦାନ। ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ।

0: ଦୋଷୀ ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର। ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ତରଫରୁ ବ୍ୟାସନଗର ସ୍ଥିତ ଟାଉନ୍ହଲ୍ ପରିସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଶ୍ରମିକମାନେ ଆମ ସମାଜର ମେରୁଦଣ୍ଡ ବୋଲି କହିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ କିଛି ଶ୍ରମିକ ପରିବାରକୁ ମୃତ୍ୟୁକାଳୀନ ଆର୍ଥିକ ସହାୟତା, ଶ୍ରମିକ ପରିଚୟପତ୍ର ଓ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଓ ବିବାହ ସହାୟତା ପ୍ରଦାନ କରିଥିଲେ। ସେ କହିଥିଲେ,
3: ପଞ୍ଜୀକୃତ ନିର୍ମାଣ ଶ୍ରମିକ ପିଲାମାନେ ଉଚ୍ଚଶିକ୍ଷା ଲାଭ କରିବାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଏକ ବିଶେଷ ଅବଦାନ ରହିଅଛି। ନିର୍ମାଣ ଶ୍ରମିକ ସାଧାରଣ ମୃତ୍ୟୁ କ୍ଷେତ୍ରରେ ଆର୍ଥିକ ସହାୟତା ରାଶିକୁ 2 ଲକ୍ଷରୁ 3 ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଆର୍ଥିକ ସହାୟତା ରାଶିକୁ 4 ଲକ୍ଷରୁ 6 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହାଫଳରେ ବିପଦ ସମୟରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହୋଇପାରୁଛି।
2: ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ଷଠିପୁର ସ୍ଥିତ ଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ 60 ଯୋଡ଼ା ଦମ୍ପତିଙ୍କ ବିବାହ କାର୍ଯ୍ୟ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ପାରମ୍ପରିକ ରୀତିନୀତିରେ ବିବାହ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ କହିଥିଲେ, ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ସାମାଜିକ କଲ୍ୟାଣକାରୀ ଯୋଜନା। ପୂର୍ବରୁ ଅନୁସୂଚିତ ଜାତି ଜନଜାତି ରାସନ କାର୍ଡଧାରୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗୋଷ୍ଠୀ ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବିଧବା ଦିବ୍ୟାଙ୍ଗଙ୍କ ମଧ୍ୟରୁ ବିବାହ ପାଇଁ 60 ଯୋଡ଼ା ବରକନ୍ୟାଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବିବାହ କରିଥିବା ସମସ୍ତ କନ୍ୟାଙ୍କୁ 60,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 45,000 ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ 15,000 ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଇଥିବା ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
4: ବ୍ୟାଙ୍କ ମାନେ ଏଥିରେ ଆସୋସିଏଟ ହେବାକୁ ଚାହିଁଥିଲେ, ତାକୁ ସେଇ ଏକା ତାଙ୍କୁ ଯାହା ଥିଲା ଯୋଡ଼ ତାଙ୍କ ପାଇଁ ଝିଅ ପାଇଁ ଶାଢ଼ୀ ମୁକୁଟ ଶଙ୍ଖା ଇତ୍ୟାଦି ସେମାନେ କିଛିଟା ଆମେ ତାକୁ ଦେଇଥିଲେ, ଯେମିତି ତାଙ୍କ ପାଇଁ ଯେଉଁ ପ୍ରୋତ୍ସାହନ ରାଶି ଅଛି ତାଙ୍କ ପାଇଁ ସୁରକ୍ଷିତ ରହିପାରିବ, ସେମାନେ ସେଥିରୁ ବେଶୀ ଖର୍ଚ୍ଚ ନ କରିକି ଆମେ ତାକୁ ତାଙ୍କ ପାଇଁ ସେଇଟା ଅନୁବନ୍ଧିତ ରଖିବୁ ବ୍ୟାଙ୍କ ପାଖରେ, ଯେଉଁଟାକି ତାଙ୍କୁ ଆଗକୁ ଚାଲି କାମରେ ଲାଗିପାରିବ। ଆଶା କରୁଛି ଏଇ ଯେଉଁ 60 ଜଣ ନବଦମ୍ପତି ଆଜି ମହାଦେବଙ୍କ ଆଶୀର୍ବାଦ ନେଇକି ତାଙ୍କ ଜୀବନ ଆରମ୍ଭ କରୁଛନ୍ତି, ତାଙ୍କ ଚଲାପିତ କୁସୁମିତ ହଉ, ମା ବିରଜାଙ୍କ ଆଶୀର୍ବାଦ ହଉ, ପ୍ରଭୁ ଲିଙ୍ଗେଶ୍ୱରଙ୍କ ଆଶୀର୍ବାଦ ହଉ, ପାଣ୍ଠି ଦେଇଥିଲୁ। ଆପଣ ଦେଖିବେ ମୋ ସାଙ୍ଗରେ ବିଡ଼ିଓ କୋରେଇ ବି ଅଛନ୍ତି, ଅନ୍ୟ ବିଡ଼ିଓ ମାନେ ଅଛନ୍ତି, କେତେଜଣ DSW ଅଛନ୍ତି, ବର ପିତା କନ୍ୟା ପିତା କନ୍ୟା ପକ୍ଷ ହିସାବରେ ବାଣ୍ଟି ଦିଆହେଇଥିଲା। ସେମାନଙ୍କର ସେମାନେ ଥିଲେ ସେଇଭଳିଆ ତାଙ୍କର ଲିଆସନିଂ ଥିଲେ, ତାଙ୍କୁ ଆରମ୍ଭରୁ ତାଙ୍କ ସହ ଯୋଗାଯୋଗ ରଖିକିରି ତାଙ୍କର କେତେଜଣ ଆସିବେ ବବୟ ପକ୍ଷରୁ ଆସିକି ବହୁ ସଂଖ୍ୟାରେ ଲୋକ ଆସିଛନ୍ତି, ତାଙ୍କର ସମ୍ପର୍କୀୟମାନେ ଆସିଛନ୍ତି, ସମସ୍ତଙ୍କ ପାଇଁ ସୁଚାରୁ ବନ୍ଦୋବସ୍ତ ହେଇଛି। ଏଇ ଦିନଟା ସେମାନେ ଯେମିତି ମନେ ରଖିବେ ତାଙ୍କ ଜୀବନରେ, ପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗକୁ ବଢ଼ୁଛନ୍ତି, ଆଶା କରୁଛି ତାଙ୍କ ଚଲାପିତ ଖୁସି।
2: ପ୍ରମୁଖ ଶାସନ ସଚିବ ତଥା ଯାଜପୁର ଜିଲ୍ଲା ନୋଡାଲ ସଚିବ ସୁରେଶ କୁମାର ବଶିଷ୍ଠ ଯାଜପୁର ଗସ୍ତରେ ଆସି ବଜେଟ୍ ସମ୍ବନ୍ଧୀୟ ଆଲୋଚନା ବୈଠକରେ ଯୋଗଦେବା ଅବସରରେ ରାଜ୍ୟର ବାର୍ଷିକ ବଜେଟ୍ 2026-27 ଗରିବ ଯୁବପିଢ଼ି ଅନ୍ନଦାତା କୃଷକ ଓ ନାରୀଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିଥିଲେ। ମିଶନ ପାୱାର ଯୋଜନା ଅଧୀନରେ 2026-27 ସୁଦ୍ଧା ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ 3 ମୌଳିକ ସୁବିଧା ଶକ୍ତି ପାନୀୟ ଜଳ ଏବଂ ଶେଷ ମାଇଲ ସଂଯୋଗୀକରଣ ରାସ୍ତା ଯୋଗାଇ ଦିଆଯିବ। ଯାଜପୁର ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ବଜେଟ୍ରେ ବିପର୍ଯ୍ୟୟ ପରିଚାଳନା ପାଇଁ ଥିବା ବ୍ୟୟ ଅଟକଳ ରହିଛି। ଇସ୍କାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ୍ ପ୍ରତିଷ୍ଠାନର ଅଧ୍ୟକ୍ଷ ଦୟା ନିଧାନ ପାଣ୍ଡେ ଯାଜପୁର ଜିଲ୍ଲା ସୁକିନ୍ଦା ଗସ୍ତରେ ଆସି ଇସ୍କାତ ଉତ୍ପାଦନ କ୍ଷେତ୍ରରେ ଯାଜପୁର ସାରା ଦେଶରେ ଏକ ଅଗ୍ରଣୀ ଜିଲ୍ଲା ବୋଲି କହିଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଷ୍ଟିଲ୍ ପ୍ରତିଷ୍ଠାନରୁ ପାସ୍ କରିଥିବା ଯୁବପିଢ଼ି ଯେଭଳି କେବଳ ଯାଜପୁର ନୁହେଁ ବରଂ ସାରା ଓଡ଼ିଶାରେ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକରେ ନିଯୁକ୍ତି ସୁଯୋଗ ପାଇବେ

ସେ ଉପରେ ଯୁଗ୍ମ ସଚିବ ଗୁରୁତ୍ୱାରୋପ କରିଥିଲେ। ଅଧିକ ଛାତ୍ରଛାତ୍ରୀଙ୍କୁ ଆଡମିସନ୍ କରିବା ନିମନ୍ତେ ଉତ୍ସାହିତ କରିବା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଶୁଳ୍କ 2000 ଟଙ୍କାକୁ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ 1000 ଟଙ୍କାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।

ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ ରିଲେ କରି ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ସବୁଠାରୁ ବଡ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଆପଣମାନେ ଅନୁଭବ କରୁଥିବେ, ଅଙ୍ଗେ ଲିଭୁଥିବେ। ଅତ୍ୟଧିକ ତାପମାତ୍ରା ସହିତ ଅନିୟମିତ ବର୍ଷା, ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନ ଜୀବନଶୈଳୀ ଉପରେ ବିଶେଷ ଭାବରେ କେମିତି ପ୍ରଭାବ ପକାଉଛି? ଅତ୍ୟଧିକ ତାପମାତ୍ରା ବୃଦ୍ଧି ଫଳରେ ଜନଜୀବନ ତ ଯାହା ପ୍ରଭାବିତ ହେଉଛି, ତା ସହିତ କୃଷି, ଗଛଲତା, ବନ୍ୟପ୍ରାଣୀ, ଗୃହପାଳିତ ପଶୁ ସମସ୍ତେ ହନ୍ତସନ୍ତ ହେଉଛନ୍ତି। ହଁ ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ସମସ୍ତେ ସଚେତନ ହେବା। ଅସ୍ୱାଭାବିକ ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ ପରିସ୍ଥିତିକୁ ଆଣିବା ପାଇଁ ଚେଷ୍ଟା କରିବା। ଆମେ ଚାହିଁଲେ ପରିବେଶରେ ଦେଖାଯାଉଥିବା ପ୍ରଦୂଷଣକୁ ରୋକି ପାରିବା। ନିଜ ଘର ଚାରିପାଖରେ, ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ, ସ୍କୁଲ କଲେଜ ପ୍ରଭୃତିରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବା, ଆଉ ଏହି ଜଳବାୟୁ ପରିବର୍ତ୍ତନକୁ ସ୍ୱାଭାବିକ କରିପାରିବା। ହଁ ଶ୍ରୋତା ବନ୍ଧୁ, ଆମର ପ୍ରତ୍ୟେକଟି ମୁହୂର୍ତ୍ତକୁ ସୁସ୍ଥ, ସୁନ୍ଦର, ସ୍ୱାଭାବିକ କରିବାକୁ ହେଲେ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବା ନିହାତି ଦରକାର। ଆଉ ଏହି ପରିବର୍ତ୍ତନର ଧାରା ସେତେବେଳେ ପରିପୁଷ୍ଟ ହେବ, ଆମେ ଯେତେବେଳେ ଗୋଟେ ସୁନ୍ଦର ପରିବେଶ ଭିତରେ ବାସ କରିବା। ପ୍ରକୃତିରୁ ମିଳୁଥିବା ପ୍ରତ୍ୟେକ ଜିନିଷର ଆଦର କରିବା ସହିତ ତାର ସୁବିନିଯୋଗ କରିବା।

0: ପ୍ରକୃତି ଆମକୁ ଦେଉଥିବା ଅନେକ ଜିନିଷ ବା ପଦାର୍ଥ ମଧ୍ୟରୁ ବାଉଁଶ ହେଉଛି ଅନ୍ୟତମ। ଆପଣମାନେ ଦେଖୁଥିବେ ଅନେକ ସ୍ଥାନରେ ବାଉଁଶ ବଣ ଅଛି। ଆମ ଓଡ଼ିଶାର ବିଭିନ୍ନ ରାଜ୍ୟରେ ବାଉଁଶ ଗଛ ବା ବାଉଁଶ ବଣ ରହିଛି। ଏହା ଫଳରେ ବାଉଁଶ ଶିଳ୍ପର ବେଶ ଅଗ୍ରଗତି ହୋଇପାରିଛି। ବାଉଁଶ ମଧ୍ୟ ଆମ ଅର୍ଥନୀତିରେ ଅନେକ ପ୍ରଭାବ ପକାଇଛି। ବାଉଁଶରୁ ନିର୍ମିତ ବିଭିନ୍ନ ପ୍ରକାର ଘର କରଣା ଜିନିଷ ଠାରୁ ଆରମ୍ଭ କରି ଘର ସଜା ଜିନିଷର ବହୁତ ଚାହିଦା ରହିଛି। ଏହାକୁ ଜୀବିକା ଭାବରେ ଗ୍ରହଣ କରି ଅନେକ ଲୋକ ବେଶ ଉପକୃତ ହେଉଛନ୍ତି। ବାଉଁଶରେ ନିର୍ମିତ ପ୍ରତ୍ୟେକଟି ଜିନିଷ ଆମ ରାଜ୍ୟରେ ଆମ ଦେଶରେ ତଥା ଦେଶ ବାହାରେ ଆଦୃତ ହେଉଛି। ବାଉଁଶକୁ ଉପଯୋଗ କରି ଆମର ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ସଜାଡି ପାରିବା ଆଉ ଭଲ ଦି ପଇସା ରୋଜଗାର କରିପାରିବା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବାଉଁଶ ସହିତ କେଉଁ କେଉଁ ଶିଳ୍ପ ସଂଶ୍ଲିଷ୍ଟ ବାଉଁଶକୁ ବ୍ୟବହାର କରି ଆମ ଦୈନନ୍ଦିନ ଜୀବନରେ କିପରି ପରିବର୍ତ୍ତନ ଆଣିପାରିବା। ବାଉଁଶର ବହୁଳ ବ୍ୟବହାର ବାଉଁଶ ଜାତ ପଦାର୍ଥର ଉପାଦେୟତା ତାକୁ ଜୀବିକା ରୂପେ କିପରି ଗ୍ରହଣ କରିପାରିବା ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ବାଉଁଶ ଚାଷ ଓ ତାର ବଜାର ଭିତ୍ତିକ ଚାହିଦା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଅବସର ପ୍ରାପ୍ତ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର। ତାଙ୍କ ସହିତ ଆଲୋଚନାରେ ଅଂଶ ଗ୍ରହଣ କରୁଛନ୍ତି ଅନନ୍ତ ଚରଣ ଜେନା। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା ବାଉଁଶ ଚାଷ ଓ ତାର ବଜାର ଭିତ୍ତିକ ଚାହିଦା।
1: ନମସ୍କାର, ସ୍ୱାଗତ ଆପଣଙ୍କୁ।
2: ନମସ୍କାର ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର।
1: ଆମର ଯୋଉ ଆଲୋଚ୍ୟ ବିଷୟବସ୍ତୁ ଆଜି ରହିଛି ବାଉଁଶ ଚାଷ ଓ ତାର ବଜାର ଭିତ୍ତିକ ଚାହିଦା, ଏ ବିଷୟରେ ଆମେ ଆଲୋଚନା କରିବା। ତା ପୂର୍ବରୁ ଆମେ ଟିକେ ଆଲୋଚନା କରିବା ଯେ ବାଉଁଶ କେତେ ପ୍ରକାର ଦେଖାଯାଏ।
2: ଆପଣମାନେ ଜାଣିଥିବେ ମୋର ଉଦ୍ଭିଦକୁ ଏକ ବୀଜ ଏବଂ ଦୁଇ ବୀଜ ପତ୍ରି ଭାବରେ ତାକୁ ବିଭକ୍ତ କରାଯାଇଛି। ବାଉଁଶ ଏକ ବୀଜ ପତ୍ରି ଉଦ୍ଭିଦ ଏବଂ ଏହା ପୃଥିବୀର ଫାଷ୍ଟେଷ୍ଟ ଗ୍ରୋଇଂ ସବୁଠୁ ଦ୍ରୁତତମ ଭାବରେ ବଢୁଥିବା ବୃକ୍ଷ ହେଲା ବାଉଁଶ। ଆଗରୁ ଆପଣମାନେ ଦେଖିଥିବେ ବାଉଁଶକୁ କୁହାଯାଏ ପୁଅର ମ୍ୟାନ୍ସ ଟିମ୍ବର, ମାନେ ଗୃହ ଉପକରଣରେ ଘର ତିଆରିରେ ବାଉଁଶ ପ୍ରବଳ ଭାବେ ବ୍ୟବହୃତ ହୁଏ। ମୁଖ୍ୟତଃ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଦେଖିବେ ବାଉଁଶ ଗୃହ ଉପକରଣ କୃଷି ଉପକରଣରେ ବ୍ୟବହୃତ ହୁଏ। ଲୋକମାନେ ବହୁଳ ଭାବେ ନିର୍ଭର କରନ୍ତି ବାଉଁଶ ଉପରେ, କାରଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଏତେ ଜଙ୍ଗଲରେ କାଠ ମିଳେନି, ବାଉଁଶ ହିଁ କାଠକୁ ସବଷ୍ଟିଚ୍ୟୁଟ୍ କରେ। ଲୋକ କାଠ ବଦଳରେ ବାଉଁଶ ହିଁ ୟୁଜ୍ କରନ୍ତି, ଶଗଡ଼ ଦଣ୍ଡା ହେଉ ଫଳ ହେଉ ସବୁଥିରେ ବାଉଁଶ ହିଁ ବ୍ୟବହାର କରାଯାଏ। ଚାଳ ଛପରରେ ବାଉଁଶ ହିଁ ମୁଖ୍ୟତଃ ବ୍ୟବହାର କରାଯାଏ, ତେଣୁ ବାଉଁଶକୁ କୁହାଯାଏ ପୁଅର ମ୍ୟାନ୍ସ ଟିମ୍ବର ବା ଗରିବମାନଙ୍କର କାଠ ବିଲ ତାକୁ କୁହାଯାଏ। ଯେ ବାଉଁଶ ଯାହା କିଛି ହେଉଥିଲା ଜଙ୍ଗଲରେ ହୁଏ ଏବଂ କିଛି କିଛି ନିଜ ବାଡ଼ିରେ ହୁଏ, ପତିତ ଜମି ଯୋଉଗୁଡ଼ାକ ଅବ୍ୟବହୃତ ଜମି ଚାଷ ଜମି ନୁହଁ ସେଥିରେ ସବୁ ବାଉଁଶ ଚାଲେ। କିନ୍ତୁ କାଳକ୍ରମେ ଆସ୍ତେ ଆସ୍ତେ ବାଉଁଶ ଗଛ ଲୋ ପାଇବାକୁ ବସିଲାଣି। ମୁଖ୍ୟତଃ ଆଗରୁ ବାଉଁଶ ଆମର ଯୋଉ କରାଯାଉଥିଲା ମ୍ୟାନେଜମେଣ୍ଟ କରାଯାଉଥିଲା କେବଳ କାଗଜ ପିଙ୍କା କାଗଜ କଳ ପେପର ମିଲ୍ ସବୁ ନଉଥିଲେ ପଲ୍ ପିଙ୍କା, ଆଉ ତାର ବଜାର କିଛି ନଥିଲା। ଯୋଉ ଜଙ୍ଗଲରେ ଯୋଉ ଶାଳିଆ ବାଉଁଶ କରାହଉଥିଲା ମୁଖ୍ୟତଃ ଯାହାର ମୁଖ୍ୟତଃ ବଜାର ଥିଲା ପେପର ମିଲ୍। ପେପର ମିଲ୍ ବନ୍ଦ ହେଇଗଲା ପରେ ବାଉଁଶ ମ୍ୟାନେଜମେଣ୍ଟ ବି ବ୍ୟାଘାତ ସୃଷ୍ଟି ହେଲା। ବାଉଁଶ ଏକ ଏପରି ଜିନିଷ ତାକୁ ଯଦି ପ୍ରପର୍ଲି ଆମେ ମ୍ୟାନେଜ୍ ନ କରିବା, ଠିକ୍ ଟାଇମ୍ରେ ତାକୁ ନ କରିବା, ସେସବୁ ବୁଦାଳ ନଷ୍ଟ ହେଇଯାଏ। ଯେହେତୁ ପେପର ବିଲ୍ ବନ୍ଦ ହେଇଗଲା, ବାଉଁଶର ମାର୍କେଟିଂ ରହିଲାନି, ଆସ୍ତେ ଆସ୍ତେ ଜଙ୍ଗଲରେ ବାଉଁଶର ବି ଅବକ୍ଷୟ ଘଟିଲା। ମୁଖ୍ୟତଃ ଆମର ଓଡ଼ିଶା ଜଙ୍ଗଲରେ ଯେତେ ବାଉଁଶ ମିଳେ 80% ଶାଳିଆ ବାଉଁଶ, ଶାଳିଆ ବାଉଁଶ ଡାବା ବାଉଁଶ। ଆପଣ ଜଙ୍ଗଲରେ ଗଲାବେଳେ ଦେଖିବେ ଯୋଉଟା ଅଛି ଆମର ହିଲି ଟ୍ରାକ୍, ସେଠି ସବୁ ଶାଳିଆ ବାଉଁଶ, ଯୋଉଠି ଟିକେ ନାଳକୂଳ ସେଠି ସବୁ ଡାବା ବାଉଁଶ। ଡାବା ବାଉଁଶ ଟିକେ ମୋଟା ଏବଂ ଫମ୍ପା, ଶାଳିଆ ବାଉଁଶ ଟିକେ ସରୁ ଏବଂ ସଲିଡ୍, ଯୋଉଟାକି ବେଶୀ ବ୍ୟବହାର କରାଯାଏ। ମୁଖ୍ୟତଃ ଓଡ଼ିଶାରେ ପ୍ରତିବର୍ଷ 2 ଲକ୍ଷ ମେଟ୍ରିକ୍ ଟନ୍ ଆମର ବାଉଁଶ ପ୍ରଡକ୍ସନ୍ ହେଉଛି, ତା ଭିତରୁ 50,000 ମେଟ୍ରିକ୍ ଟନ୍ କେବଳ ଚାଷୀମାନଙ୍କ। ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବାଉଁଶ ଉପଲବ୍ଧ ଅଛି, ଜଙ୍ଗଲରେ କେବଳ ମୟୂରଭଞ୍ଜ ବାଲେଶ୍ୱର ଏବଂ ନବରଙ୍ଗପୁରରେ ନାହିଁ, କିନ୍ତୁ ମୟୂରଭଞ୍ଜରେ ପ୍ରବଳ ଭାବରେ ବାଉଁଶ ଚାଷ କରାଯାଉଛି। ଆପଣ ଦେଖିବେ ଭୁବନେଶ୍ୱର ହେଉ କଟକ ହେଉ ଯେକୌଣସି ମାର୍କେଟକୁ ଟେଣ୍ଟ ହାଉସ୍ ହେଲା ଯେତେ ବାଉଁଶ ଦରକାର ଅଧିକାଂଶ ସବୁ ମୟୂରଭଞ୍ଜରୁ ହିଁ ଆସୁଛି। ମୟୂରଭଞ୍ଜରେ ବହୁଳ ଭାବରେ ବାଉଁଶ ଚାଷ କରାଯାଉଛି। ମୁଖ୍ୟତଃ ଜଙ୍ଗଲରେ ଶାଳିଆ ଏବଂ ଡାବା ବାଉଁଶ ଦେଖାଯାଏ ଏବଂ ଚାଷ ଯୋଉ ବାଉଁଶ କରାହଉଛି ସୁନ୍ଦରକଣି ଏବଂ ବାଡ଼ିଆ ବାଉଁଶ ଯୋଉଟା ଚାଷ କରାଯାଉଛି। ଆପଣ ଦେଖିବାକୁ ଗଲେ ପ୍ରଡକ୍ସନ୍ ଦୃଷ୍ଟିରୁ, କାରଣ ଆମେ ଯୋଉ ବାଉଁଶ ଚାଷ କରିବା, ଗୋଟେ ଚାଷୀ ତାହାର ଯୋଉ ଚାଷର ଖର୍ଚ୍ଚ କରିବ ତାର ଉପଯୁକ୍ତ ଯଦି ତା ରିଟର୍ନ ନ ପାଇବ, ତେଣୁ ସେଥିପାଇଁକା ଆମ ଶାଳିଆ ବାଉଁଶ ସହଜେ ଆପଣ ତାର ରିଟର୍ନ ନାହିଁ ଯଦି ଚାଷ କରିବା, କିନ୍ତୁ ସୁନ୍ଦରକଣି ବାଉଁଶ ହେଲା ଏବଂ ବାଡ଼ି ବାଉଁଶ ହେଲା ଯୋଉଟା, ସେଇ ଦୁଇଟା ଯଦି ଆମେ ଚାଷ କରିବା ଯଦି ଚାଷୀ ତାର ପ୍ରପର ରିଟର୍ନ ପାଇବ, ସେଥିପାଇଁ ବହୁଳ ଭାବରେ ଏ ଦୁଇଟା କଲ୍ଟିଭେଟ୍ କରାହଉଛି।
1: ବାଉଁଶ କେମିତି ଚାଷ କରାଯିବ?
2: ଆମର ଦେଖିବେ ଯେ ଯୋଉଠି ଏଗ୍ରିକଲଚର ଲ୍ୟାଣ୍ଡ ନାହିଁ, ଏଗ୍ରିକଲଚର ପାଇଁ ଅନୁପଯୁକ୍ତ ଆମର ପତିତ ଜମି ହେଲା ଢାଲୁ ଜମି ହେଲା, ସେସବୁ ଜାଗାରେ ଆମେ ବାଉଁଶ ଚାଷ କରିପାରିବା, କିଛି ଅସୁବିଧା ନାହିଁ। କେବଳ ଏତିକି ବାଉଁଶ ଚାଷ କରାଯିବ, ଆମେ ଯୋଉଟା କରିବା ଜମିକୁ କଷଣ କରି ଟିକେ ବାଲିଆ ଦୋରସା ମାଟି ହେଲେ ଭଲ ଏବଂ ଟିକେ ଢାଲୁ ଜମି ହେଲେ ଭଲ ବି, ତାକୁ 5 ମିଟର ବି 4 ମିଟରରେ ଆମେ ସ୍ପେସିଂ କରିବା, ଗୋଟେ ଏକରେ 200 ବାଉଁଶ ବୁଦା ଲଗେଇ ପାରିବା। କିନ୍ତୁ ସଦାବେଳେ ବାଉଁଶ ଆମେ ଲଗେଇ

0: ତଳେ ବାଉଁଶ ଭଲ ଚାରା ଆଣି ଲଗେଇବାଟା ଉଚିତ, ଉତ୍କୃଷ୍ଟ ଭଲ କ୍ୱାଲିଟି ପ୍ଲାଣ୍ଟିଂ ମେଟେରିଆଲ ଲଗେଇବା ଉଚିତ। ସେସବୁ ଦୃଷ୍ଟିରୁ ଆମର ଯେଉଁ ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଅଛି, ସେସବୁ ଦୃଷ୍ଟିରୁ ଚାଷୀମାନଙ୍କୁ ବହୁତ ସାହାଯ୍ୟ କରୁଛନ୍ତି। ଚାଷୀମାନେ ତାଙ୍କଠୁ ଉତ୍କୃଷ୍ଟ ପ୍ଲାଣ୍ଟିଂ ମେଟେରିଆଲ ପାଇପାରିବେ ତାଙ୍କ ବାଡ଼ିରେ ଲଗେଇବା ପାଇଁକା। ତାପରେ ମୁଖ୍ୟତଃ ହେଲା ପ୍ରଥମ 3 ବର୍ଷ ପର୍ଯ୍ୟନ୍ତ ବାଉଁଶଟି ଯତ୍ନ ଦରକାର, କାରଣ ଗୋଟେ ଗ୍ରେଜେବୁଲ ସ୍ପିସିସ୍, ମାନେ ଗ୍ରେଜିଙ୍ଗର ରକ୍ଷଣାବେକ୍ଷଣ କରିବାକୁ ପଡ଼ିବ, ଏବଂ ପ୍ରଥମ 3 ବର୍ଷ ତା ଟିକେ ସଏଲ ୱାର୍କିଂ ଏବଂ ଇରିଗେସନ ଦରକାର ହେବ। 3 ବର୍ଷ ପରେ ସେ ଏଷ୍ଟାବ୍ଲିଶ କରିଗଲେ ବାଉଁଶର ଆପଣ କିଛି ଅସୁବିଧା ନାହିଁ, ଆପଣ ଆରାମସେ ବାଉଁଶ ଚାଲିବେ।
1: ଚାରା କଥା କହିଲେ ସେ ଚାରାଟା କହୁଛି
0: ବିଡିଏ ଆମର ଭିଲେଜ, ତାପରେ ଆମର ଫରେଷ୍ଟ ଡିପାର୍ଟମେଣ୍ଟର ଯୋଉ ଅଛି ଛୋଟ ଛୋଟ ନର୍ସରୀ କରାହଉଛି ସବୁ, ସେଠି ବାଉଁଶ ଚାରା କରାହଉଛି। ବାଉଁଶ ଫାଷ୍ଟେଷ୍ଟ ଗ୍ରୋଇଂ, ବହୁତ ଜଲ୍ଦି ସେ ବଢେ, ଏପରିକି ଦିନକୁ 1 ମିଟର ବଢେ।
1: ଆଚ୍ଛା,
0: ବହୁତ ଜଲ୍ଦି ବଢେ।
1: ତାର ସାର କିମ୍ବା ଜଳ ପରିଚାଳନା କଣ କେମିତି କରାଯାଏ?
0: ମୁଖ୍ୟତଃ ବାଉଁଶ ଯେତେବେଳେ ଆମେ ଜଙ୍ଗଲ ଜମି ଯୋଉ ମ୍ୟାନେଜମେଣ୍ଟ କରୁଥିଲୁ, ସେ ଜଙ୍ଗଲ ଜମି ଟିକେ ପାହାଡିଆ ଢାଲୁ ଜମି ଥାଏ, ସେତେବେଳେ ଆମେ କଣ ନା ସେ ବୁଦାଟାକୁ ସଫା କରୁ। ବାଉଁଶର ମୁଖ୍ୟ ହେଲା ମ୍ୟାନେଜମେଣ୍ଟ ହେଲା ବୁଦାଟାକୁ ସଫା କରିବା ଦରକାର। ଯଦି ବୁଦା ଆପଣ ସଫା ନ କରିବେ କାହିଁକି ନା ବାଉଁଶର ଇଏ ହେଲା 5 ବର୍ଷ। ଆପଣମାନେ ଅଧିକାଂଶ ଜାଣିଥିବେ ବାଉଁଶ କରଡ଼ି, ସେ ରାଇଜୋମଟା ତାର ଯୋଉ ବାହାରେ ପ୍ରଥମ ବର୍ଷ ତାକୁ ନେଇକି ଲୋକ ଖାଆନ୍ତି, କରଡ଼ି ଖାଆନ୍ତି। କରଡ଼ି ହେଲା ତାର ମୁଖ୍ୟ ପ୍ରଥମ। ତାପରେ ପ୍ରଥମ 2 ବର୍ଷ ପର୍ଯ୍ୟନ୍ତ ବାଉଁଶ ଠିକ ବଢ଼ିଯିବ। ତାପରେ ଏଇ ଯୋଉ ଆପଣ ଦେଖିବେ ବାମ୍ବୁ ଆର୍ଟିସାନ ମାନେ ଯୋଉ ସବୁ ବାଉଁଶ ତିଆରି କରନ୍ତି, ସେମାନେ ସେ 2 ବର୍ଷିଆ 3 ବର୍ଷିଆ ବାଉଁଶକୁ ନେଇ ଆସନ୍ତି, ଯୋଉଟାକି ବେଶୀ ବାଉଁଶ ବୁଦା ବଢ଼ିବାରେ ସାହାଯ୍ୟ କରେ। 4 ବର୍ଷ 5 ବର୍ଷ ବାଉଁଶ ତାର କିଛି ମୁଖ୍ୟତଃ ରୋଲ ନାହିଁ ବାଉଁଶ ବୁଦା ବୃଦ୍ଧି କରିବାରେ। କିନ୍ତୁ ବର୍ଷିକିଆ 2 ବର୍ଷିଆ ଯୋଉ ରାଇଜମ ଅଛି ସେଠାରୁ ପୁଣି ନୂଆ ପିଲ ଦିଏ, ନୂଆ ପିଲ ଦେଇକି ବାଉଁଶ ବୁଦା ବୃଦ୍ଧି କରେ। ଯୋଉ ବୁଦା ଯୋଉଟା କୁହାଯାଉଛି, କ୍ଲମ୍ପ ଯୋଉଟା କୁହାଯାଉଛି, ତାକୁ ଟାଇମ୍ ଟୁ ଟାଇମ୍ ସଫା କରିବା ଦରକାର। ବାଉଁଶ ସଫା କଲେ ସେ ଟିକେ ସ୍ପେସ୍ ପାଇଲେ ବାଉଁଶ ଭଲ ବଢିବ। ବଢିବ। ତୃତୀୟ କଥା ହେଲା ସଏଲ ୱାର୍କିଂ, ଯଦି ଢାଲୁ ଅଛି ଟିକେ ପାହାଡିଆ ଜମି ଅଛି ତାହେଲେ ତଳ ଆଡ଼ିକି ଯୋଉ ହାପମୁନ୍ ଟ୍ରେଞ୍ଚ, ମାନେ ଆମର ଅର୍ଦ୍ଧଚନ୍ଦ୍ର ଆକାର ଗୋଟେ ଟ୍ରେଞ୍ଚ କରିକି ରଖିଲେ ସେ ସଏଲ କାନାଟା ଆପଣଙ୍କ ଦେଖିବେ ଏକ ବୀଜ ପ୍ରତି ଯୋଉ ଗୁଡ଼ିକ ସବୁ ସ୍ପିସିସ୍ ସେ ସବୁ ସ୍ୟାଲୋ ରୁଟେଡ୍, ମାନେ ତାର ରୁଟ୍ ସିଷ୍ଟମଟା ବେଶୀ ଭିତରୁ ଗଭୀରକୁ ଯାଏନି, ଉପରେ ଉପରେ ରହେ। ତେଣୁ ଏଇ ଏକ ବୀଜ ପ୍ରତିରେ ଯେହେତୁ ତାର ରୁଟ୍ଟା ଭାରି ୱିକ୍, ସେମାନେ ସଏଲଟାକୁ ଏତେ ଭଲକି ବାନ୍ଧିକି ରଖିପାରନ୍ତି ନାହିଁ, ତେଣୁ ସଏଲ ଓଜନ ବେଶୀ ହେଇଯାଏ। ଯୋଉ ହାପମୁନ୍ ସେ ଟ୍ରେଞ୍ଚ କରିଦେବା ବା ଗୋଟେ ବନ୍ଧ ବାନ୍ଧିଦେବା ତାହେଲେ ସଏଲ ଏରୋଜନଟା ରଚିବ, ମାଟି ସେଠି ରହିଲେ ବାଉଁଶ ବୁଦାଟା ଭଲ ବଢିବ।
1: ଆଚ୍ଛା, ଯୋଉ ବାଉଁଶ ଯୋଉ ବୁଦା ହୁଏ ସେଟା କେତେ ଡିଷ୍ଟାନ୍ସ ଲଗାଇଲେ ନା ସେ ଆପେ ଆପେ ବୁଦା ହେଇଯାଏ?
0: ନା ନା, ଆମେ ଲଗେଇବା ଯେତେ ପ୍ଲାଣ୍ଟେସନ ଯଦି କରିବା, ଆପେ ଆପେ ଯୋଉଟା ଆପଣ କହୁଛନ୍ତି ଜଙ୍ଗଲ ଅଲଗା କଥା, ଆପଣ ଜାଣିଛନ୍ତି ବାଉଁଶ ହାତୀର ଗୋଟେ ମୁଖ୍ୟ ଖାଦ୍ୟ, ଯୋଉଟାକି ଆମେ କହୁଛୁ ଯେ ବାଉଁଶ ଜଙ୍ଗଲ ପଦା ହେଇଗଲାରୁ ହାତୀମାନେ ଜଙ୍ଗଲ ବାହାରକୁ ପଳେଇ ଆସୁଛନ୍ତି ଖାଦ୍ୟ ଅନୁସାରେ। ସେଥିପାଇଁକା ଅଧିକାଂଶ ଜାଗାରେ ବି ସେଫ୍ ହେଲିପ୍ୟାଡ୍ ଫାଉଣ୍ଡେସନ ଟ୍ରଷ୍ଟ ଅଛି, ଆଉ କିଛି ସଂସ୍ଥା ବି ସେମାନେ କ'ଣ କରୁଛନ୍ତି, ଏବେ ସିଡ୍ ବଲ୍ ତିଆରି କରୁଛନ୍ତି, ବାଉଁଶ ମଞ୍ଜି କଲେକ୍ସନ କରୁଛନ୍ତି, ତାକୁ ମାଟିରେ ତିଆରି କରି ତାକୁ ଛାଟି ଦେଉଛନ୍ତି। ସେ ସିଡ୍ ବଲ୍ରୁ ଯୋଉ ସିଡ୍ଟା ପଡ଼ିଲା ଜଙ୍ଗଲରେ ଯୋଉଠି ପଡ଼ିଲା ସେଠି ବାଉଁଶ ଚାରା ଗଛ ପୁଣି ନୂଆ ସୃଷ୍ଟି ହେଉଛି। ବାଉଁଶ ଓନ୍ଲି ତୁ ଏମ୍ ହେଲା ଯେ ଆମେ ବାଉଁଶ ଜଙ୍ଗଲ ନୂଆ ସୃଷ୍ଟି କରିବା, ଜଙ୍ଗଲରେ ଯୋଉଟା କରାହଉଛି ତାର କିଛି ସ୍ପେସିଫିକ୍ ନାହିଁ। ସିଡ୍ ବଲ୍ ଆମେ ପକେଇଦେଲୁ ତା ତ ମୁଖ୍ୟ ହେଲା ହାତୀ ଖାଦ୍ୟ, ସେଠି ତ ଆମେ କମର୍ସିଆଲ କିଛି କରୁନୁ ବା ଚାଷୀଙ୍କ ପାଇଁକା କିଛି କରୁନୁ, କିନ୍ତୁ ଯୋଉଠି ଆମେ ଚାଷ କରୁଛୁ, ଚାଷୀ ତା ଜମିରେ ଚାଷ କରୁଛି, ସେଠି ଆମେ ନିଶ୍ଚିତ ଭାବେ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଚାଷ କରିବାଟା ଉଚିତ। ତେଣୁ ତାର ଗୋଟେ ପ୍ରପର ସ୍ପେସିଂ ମେଣ୍ଟେନ କରିବା ଦରକାର, ତାକୁ ଇରିଗେସନ କରିବା ଦରକାର, ଏବଂ ତାର ସଏଲ ୱାର୍କିଂ ମାନେଜିଂ କରିବା ଦରକାର। ତେଣୁ ପ୍ରଥମ 3 ବର୍ଷ ତାକୁ ଟିକେ ଯତ୍ନ କରିବାକୁ ପଡିବ। ମୁଖ୍ୟତଃ 5 ଫୁଟରେ 4 ଫୁଟ ଆମେ ସ୍ପେସିଂ କରି ବାଉଁଶ 60 ସେଣ୍ଟିମିଟର, ତାମାନେ 2 ଫୁଟରେ 2 ଫୁଟରେ ଗୋଟେ ଗୋଟେ ଗାତ ଖୋଳି ତା ଦେହରେ ଆପଣ ବାଉଁଶ ଚାରା ପୋତିବା ଦରକାର। ଆଉ ସବୁଠୁ ଭଲ ଯଦି ଲେୟାରିଂ କରିଥିବେ, ଆମର ଅଧିକାଂଶ ନର୍ସରୀ ଲେୟାରିଂ କରୁଛନ୍ତି, ବାଉଁଶଟାକୁ ଲେୟାର କରି ତା ଗଣ୍ଠିରୁ ଯୋଉ ବାହାରୁଛି ସେଟା ଭଲ ଗ୍ରୋଥ ହେଉଛି। ତାର ବର୍ଷିକା ଚାରା ନିଶ୍ଚୟ 4 ଫୁଟ 5 ଫୁଟ ଲେଖା ଆସୁଛି। ଲେୟାରିଂ ଯଦି ଚାରା ଆପଣ ପାଇବେ ବହୁତ ଭଲ, ଏବଂ ସେ ଚାରା ନେଇକି ଆମେ ଯଦି ପ୍ଲାଣ୍ଟେସନ କରିବା ନିଶ୍ଚିତ ଭାବେ ତା ଗ୍ରୋଥ ଭଲ ହେବ।
1: କେତେ ଫୁଟ ପର୍ଯ୍ୟନ୍ତ ଗ୍ରୋଥ ହୋଇଥାଏ ସାଧାରଣତଃ?
0: ଗୋଟେ ଗୋଟେ ବୁଦାରେ 20ରୁ 40 ବାଉଁଶ ପାଇପାରିବେ, ଏବଂ ମୁଖ୍ୟତଃ ସୁନ୍ଦରକଣ ଟିକେ ଛୋଟ ଏବଂ ବାଡ଼ିଆ ବାଉଁଶ ଟିକେ ବଡ ବାଉଁଶ ହେଉଛି, ଇ ପ୍ରାୟ 30 ଫୁଟ 40 ଫୁଟ ଲେଖେ ଗୋଟେ ଗୋଟେ, ଯୋଉଟାକି ମୁଖ୍ୟତଃ ଟେଣ୍ଟ ହାଉସ ପେଣ୍ଟ ହାଉସ କାମରେ ଲାଗୁଛି।
1: ବାଉଁଶଟା ଯେତେ ସିଧା ହବ ତାର ଚାହିଦା ସେତେ ବେଶୀ?
0: ଆଜ୍ଞା,
1: ସିଧା କରିବା ପାଇଁ ସେମିତି କିଛି ଟେକ୍ନିକ ରହିଛି?
0: ବାଉଁଶ ପ୍ରାୟ ସିଧାରେ ବଢେ, ଯଦି ବାଉଁଶ ବୁଦାଟା ବେଶୀ କ୍ଲମ୍ଜି ହେଇଯିବ, ମାନେ ଆମେ ତାକୁ ସଫା ନ କରିବା, ତାହେଲେ ବାଉଁଶ ତଡ଼ାମଡ଼ା ହେଇଯିବ, ଯାହାକି ମାର୍କେଟ ଭାଲ୍ୟୁ ପ୍ରାୟ ନାହିଁ। ବାଉଁଶ ସିଧା ରହିଲେ ବାଉଁଶ ମାର୍କେଟ ଭାଲ୍ୟୁ
1: ଯେତେ ଫାଙ୍କା ହବ
0: ଫାଙ୍କା ହବ, ସେଥିପାଇଁ କୁହାଯାଉଛି ସେ ବୁଦା ତାକୁ ସଫା କରି ରଖିବା ଦରକାର। ସଦାବେଳେ ମିନିମମ 3 ବର୍ଷ ଆପଣ ତାକୁ କରିଦେଲେ ବାଉଁଶ ବୁଦା ପଳେଇ ଆସିବ, 5 ବର୍ଷ ବେଳକୁ ଆପଣ ହାରଭେଷ୍ଟ କରିବେ।
1: ଚାଷୀ ଜଣେ କେତେ ଲଗେଇଲେ କେତେ ପାଇବ ଲାଭ ତାର ହବ?
0: ବାଉଁଶ ଯଦି ଆମେ ସେମିତି ହିସାବ କରିବା, ଜଣେ ଚାଷୀ ନିଶ୍ଚିତ ଭାବରେ 1 ପିଛା 30-40 ହଜାର ଟଙ୍କା ଲାଭ ପାଇବ।
1: ଆଚ୍ଛା,
0: ନିଶ୍ଚିତ ଭାବେ, କାହିଁକିନା ବାଉଁଶର ମାର୍କେଟିଂ ଆଗକୁ ନଥିଲା, ଯାହା କିଛି ଆମର ମାର୍କେଟିଂ ଥିଲା ଲୋକାଲ କନଜପ୍ସନ ଯାହା ଯାଉଥିଲା, ଲୋକଙ୍କର ଘର ତିଆରି ହେଲା, କିନ୍ତୁ ବର୍ତ୍ତମାନ ବାଉଁଶର ପ୍ରବଳ ବ୍ୟବହାର। ଆପଣ ଦେଖନ୍ତୁ ଆଗରୁ ଗାଁ ଗହଳିରେ ଟେଣ୍ଟ ହାଉସ ନଥିଲା, ଏବେ ଟେଣ୍ଟ ହାଉସ ପ୍ରବଳ ଦରକାର।

0: ଆର୍ଟିସନ୍ସ ବ୍ୟାମ୍ବୁରେ ଏବେ ବିଭିନ୍ନ ପ୍ରକାର ଫର୍ଣ୍ଣିଚର ତିଆରି ହେଲାଣି, କାଠର ଗୋଟେ ସବଷ୍ଟିଚ୍ୟୁଟ୍ ବି ହେଇଗଲାଣି, ବାଉଁଶ ବାଉଁଶ ଲାମିନେଟେଡ୍ ବାଉଁଶ ଇଏ ହେଲାଣି, ବାଉଁଶ ଫର୍ଣ୍ଣିଚର ତିଆରି କରାଗଲାଣି, ବାଉଁଶର ବହୁତ ଏବେ ଡିମାଣ୍ଡ ବଢ଼ିଲାଣି, ଘର ତିଆରି ଉପକରଣ କମିଯାଇଛି କାରଣ ସମସ୍ତେ ତ ଆମେ କଂକ୍ରିଟ ଘରକୁ ଗଲେ,
1: କିନ୍ତୁ ଏ ଦିଗରେ ଆମ ଯୋଉ ଟେଣ୍ଟ ହାଉସ୍ କଥା ହେଲା ଆଉ ଫର୍ଣ୍ଣିଚର କଥା ହେଲା,
0: ଆଜ୍ଞା
1: ଏ ଦିଗରେ ଟିକେ ଚାହିଦା
0: ଅଛି। ଆମର ସେମିତି ଦେଖିବାକୁ ଗଲେ ଭାରତରେ ଯେତିକି ଆମର ବାଉଁଶ ଉତ୍ପାଦନ ହେଉଛି, ଭାରତ ହେଲା ସେକେଣ୍ଡ ଲାର୍ଜେଷ୍ଟ ଇନ୍ ଦି ୱାର୍ଲଡ, ଚାଇନା ପରେ ଦେଖିବାକୁ ଗଲେ ଭାରତ ସେକେଣ୍ଡ ଲାର୍ଜେଷ୍ଟ। ଭାରତରେ ଯେତିକି ବାଉଁଶ ଉତ୍ପାଦନ କରାହଉଛି ସେତିକି ବି କଞ୍ଚାମାଲ ହିସାବରେ ନିଅଣ୍ଟ ପଡୁଛି, ଯାହାଫଳରେ ଆମେ ଅଲଗା ଦେଶରୁ ଆମେ

0: ଥିଲା ପେପର ମିଲ୍ ସବୁ ବାଉଁଶରେ ଚାଲୁଥିଲେ ତାପରେ ବାଉଁଶର ଅଭାବ ପଡିଲା ପରେ ସେମାନେ ସବୁ ସ୍ୱିଚ୍ ଓଭର କରିଦେଲେ କାଠ ପଲ୍ପ ଝାଉଁ ହେଲା ଇକାଲ୍ପଟସ୍ ହେଲା ସେ ଯୋଉ ପେପର ମିଲ୍ ତାଙ୍କର ର ମେଟେରିଆଲ୍ ଯୋଉ କଲା ସେମାନେ ନିଜେ ନିଜେ ସୃଷ୍ଟି କରେଇଲେ ଏବଂ ସେମାନେ ଚାଷୀଙ୍କ ପାଖକୁ ଗଲେ ଚାଷୀଙ୍କୁ ତାଙ୍କ ଭଲ କ୍ୱାଲିଟି ଷ୍ଟକ୍ ମେଟେରିଆଲ୍ ଦେଲେ ତାଙ୍କଠୁ ଜିନିଷ କିଣିଲେ ସେଇଭଳିଆ ବାଉଁଶର ମାର୍କେଟିଂ ଯଦି ଆମେ ଇଣ୍ଡଷ୍ଟ୍ରି ବେସ୍ଡ ଲିଙ୍କ୍ କରିବା ନିଶ୍ଚିତ ଭାବେ ଚାଷୀମାନେ ଉପକୃତ ହେବେ
1: ଆମେ ଜାଣିଥିଲୁ ଯେ ବାଉଁଶରୁ ପେପରଟା ତିଆରି ହୁଏ
0: ଆଉ ବାଉଁଶ ପ୍ରାୟ ୟୁଜ୍ କରାହବନି କାହିଁକି ବାଉଁଶ ଜଙ୍ଗଲ ପାଇଁ ନାହିଁ କାହିଁକି ବାଉଁଶ ଅଦର ଅଲ୍ଟରନେଟିଭ ୟୁଜ୍ ପଳେଇ ଆସିଲାଣି ତେଣୁ ଯୋଉଟା କି ପେପର ମିଲ୍ ଇକୋନୋମିକ ହଉଛି ସେମାନେ ସବୁ କାଠ ପଲ୍ପ ୟୁଜ୍ କରୁଛନ୍ତି ଝାଉଁ କାଠ ହେଲା ଆପଣଙ୍କ ଇକାଲ୍ପଟସ୍ ହେଲା ଆକାଶିଆ ହେଲା ସେ କାଠ ନେଇ ପଲ୍ପ କରୁଛନ୍ତି ତେଣୁ ପ୍ରାୟ ବାଉଁଶ ବନ୍ଦ ହେଇଗଲାଣି ବାଉଁଶଟା ବି ତାଙ୍କୁ ଇକୋନୋମିକ ନୁହଁ କାହିଁକି କଷ୍ଟ ହେଇଯାଉଛି
1: କଷ୍ଟ
0: ହେଇଯାଉଛି କିନ୍ତୁ ବାଉଁଶର ନିର୍ମିତ ପେପର ହେଲା ଉତ୍କୃଷ୍ଟ ମାନର
1: ବର୍ତ୍ତମାନ ମାର୍କେଟରେ ଚାହିଦା କେମିତି ରହୁଛି
0: ମାର୍କେଟରେ ଚାହିଦା ବାଉଁଶର ଭଲ ଅଛି ସେଥିପାଇଁ ପ୍ରାଇଭେଟ ଜାଗାରେ ପ୍ରଚୁର ପରିମାଣରେ ବାଉଁଶ ଚାଷ କରାଯାଉ ଏବଂ ଚାଷୀମାନଙ୍କୁ ତା ଦେହରେ ଇନଭଲ୍ଭ କରାଯାଉଛି ଏଟା କେବଳ ଫରେଷ୍ଟ ଡିପାର୍ଟମେଣ୍ଟର କାମ ନୁହଁ ଏଟା ଏଗ୍ରିକଲଚର ହର୍ଟିକଲଚର ଡିପାର୍ଟମେଣ୍ଟର କାମ ସମସ୍ତଙ୍କ ଗୋଟେ ମିଶିକି ରହୁଛନ୍ତି ଏଠି ମୁଖ୍ୟତଃ ଯୋଉ ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଅଛି ସେମାନେ ଚାଷୀମାନଙ୍କୁ ଚିହ୍ନଟ କରୁଛନ୍ତି ଆଉ ସବୁଠୁ ଭଲ ହବ ଯଦି ଆମେ ଗୋଟେ କ୍ଲଷ୍ଟରରେ କରିବା ଗୋଟେ କ୍ଲଷ୍ଟରରେ କଲେ ଲୋକଙ୍କର ଇଣ୍ଟରେଷ୍ଟ ରହିବ ଆମର ଯୋଉ ଚାଷୀ ଅଛନ୍ତି କାରଣ ସବୁ ପ୍ରକାର ଟେକ୍ନିକାଲ ନୋହାଓ ଦେଉଛନ୍ତି ଓବିଡିଏ ଦେଉଛନ୍ତି ଏବଂ କ୍ୱାଲିଟି ପ୍ଲାଣ୍ଟ ମେଟେରିଆଲ ବି ସେମାନେ ସପ୍ଲାଏ କରୁଛନ୍ତି ତେଣୁ ସେସବୁ ସମ୍ବନ୍ଧରେ ଆମେ ତାଙ୍କ ସହିତ ଯୋଗାଯୋଗ କରିପାରିବା ଓବିଡିଏ ସହିତ କରିପାରିବା ଏଇ ଯୋଉ ଓବିଡିଏ ପ୍ରତି ଡିଷ୍ଟ୍ରିକ୍ଟରେ ଗୋଟେ ସେଲ୍ ରହିଛି ଚାଷୀ ଭାଇମାନେ ସେଠି ବି ଯାଇକି କଣ୍ଟାକ୍ଟ କରିପାରିବେ ଭଲ କ୍ୱାଲିଟି ପ୍ଲାଣ୍ଟ ମେଟେରିଆଲ ପାଇପାରିବେ ଏବଂ ତାଙ୍କର ଯାହା ଯାହା ଟେକ୍ନିକାଲ ଯାହା ଯାହା ବୈଷୟିକ ଜ୍ଞାନ କୌଶଳ ଦରକାର ସବୁ ସେମାନେ ସେଠି ପାଇପାରିବେ କିଛି ଅସୁବିଧା ହେବନି ବ୍ୟାପକ କରିବା ପାଇଁ ଏବଂ ଦାଟୁ ଖାଲି ବ୍ୟାପକ ନାହିଁ ଆମର କ୍ୱାଲିଟି ପ୍ଲାଣ୍ଟ ମେଟେରିଆଲ ହେଲେ କ'ଣ ନା ଅଧିକା ଆମେ ପ୍ରଡକ୍ସନ ପାଇବା କାରଣ କମର୍ସିଆଲାଇଜ୍ କରୁଥିଲେ ଆମେ ଇଏକୁ ଅଧିକା ପ୍ରଡକ୍ସନ ପାଇବା ଚାଷୀ ବି ତାର ସ୍ୱାବଲମ୍ବୀ ହେବ ଆର୍ଥିକ ଭାବରେ ଉନ୍ନତି କରିବ
1: ଆପଣ ଯୋଉ କଥା କହିଲେ ଚାଷୀମାନଙ୍କୁ ମଧ୍ୟ ସୁବିଧା ସୁଯୋଗ ମିଳୁଛି ଏସବୁ ଜିନିଷକୁ ଚାଷୀମାନେ ଜାଣିବେ କେମିତି କୋଉଠି କାହାକୁ ଯୋଗାଯୋଗ କରିବେ
0: ନିକଟସ୍ଥ ବନଖଣ୍ଡ ଅଧିକାରୀ ଯିଏ ଅଛନ୍ତି ଟେରିଟୋରିଆଲ ତାଙ୍କୁ କରିପାରିବେ ନଚେତ ରାଜ୍ୟର ଯୋଉ ସଂଯୋଜକ ଅଛନ୍ତି ଓଡ଼ିଶା ଚିଫ୍ ଏକ୍ଜିକ୍ୟୁଟିଭ୍ ମେମ୍ବର ସେକ୍ରେଟେରୀ ଅଛନ୍ତି ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସିର ତାଙ୍କୁ ବି କଣ୍ଟାକ୍ଟ କରିପାରିବେ ସମସ୍ତ ପ୍ରକାର ସହଯୋଗ ସେମାନେ ଦେଇପାରିବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଦେଇପାରିବେ ବନ ବିଭାଗ ଏନକରେଜ କରୁଛନ୍ତି ଯେ ଯେତେ ବ୍ୟାପକ ବାଉଁଶ ଚାଷ କରାଯାଉ
1: ଆମର ବ୍ଲକ ସ୍ତରରେ ମଧ୍ୟ ରହୁଛନ୍ତି ତ
0: ରହୁଛନ୍ତି କୃଷି ଅଧିକାରୀମାନେ ତାଙ୍କ ପାଖରେ କରିପାରିବେ ସେ ଯୋଉ ରହିଛନ୍ତି ଡିଷ୍ଟ୍ରିକ୍ଟ ଲେଭେଲ ଯୋଉ ଅଛନ୍ତି ତା ଦେହରେ ଏଗ୍ରିକଲଚର ଅଛନ୍ତି ସମସ୍ତେ ମେମ୍ବର ଅଛନ୍ତି ତେଣୁ ସେଟା କରାଯାଇପାରିବ ବର୍ତ୍ତମାନ ତ ଏବେ ଏଇଟା ଆବସୋଲ୍ୟୁଟଲି ଟୋଟାଲି ବର୍ତ୍ତମାନ ଏଗ୍ରିକଲଚର ଡିପାର୍ଟମେଣ୍ଟ ଏଗ୍ରିକଲଚର ଫାର୍ମର୍ସ ୱେଲଫେୟାର ଡିପାର୍ଟମେଣ୍ଟ ହିଁ ଏଇଟା ଇଏ କରୁଛି
1: କାହିଁକିନା ଚାଷୀମାନେ ଜାଣିଲେ ସେମାନେ ଜିଲ୍ଲେ ଯାହା ଯାହା ସୁବିଧା ସୁଯୋଗ ରହୁଛି ଅଧିକାଂଶ ଚାଷୀ ଜାଣିପାରୁନାହାନ୍ତି
0: ଦ୍ୱିତୀୟ କଥା ହେଲା ମାର୍କେଟିଂ ମୁଖ୍ୟତଃ ଆମେ ଚାଷୀକି ପ୍ରୋତ୍ସାହନ ଦେବା ଚାଷୀକି ଆମେ ସେନ୍ସିଟାଇଜ୍ କରିବା କିନ୍ତୁ ଚାଷୀ ଯିଏ ଚାଷ କରୁଛି କଣ ପାଇଁ ସେ ତ ଦୁଇ ପଇସା ପାଇବା ଲାଭ ପାଇବା ପାଇଁ ନା ମାର୍କେଟିଂ ହେଲା ମୁଖ୍ୟ ତେଣୁ ବର୍ତ୍ତମାନ ମାର୍କେଟ ଲିଙ୍କଟାକୁ ବେଶୀ ଆମର ଓବିଡିଏ ଡେଭଲପ କରୁଛି ଦ୍ୱିତୀୟ କଥା ହେଲା ରିସର୍ଚ୍ଚ କରି ଡେଭଲପମେଣ୍ଟ କରି ଭଲ କ୍ୱାଲିଟି ଷ୍ଟକ୍ ଦେଉଛନ୍ତି ତେଣୁ ଚାଷୀ ଭାଇ ତାଙ୍କ ନିଜ ଜାଗାରେ କରିପାରିବେ ଯଦି କିଛି ଗାଁର ବି ପ୍ରତିତ ଜାଗା ଫାଗା ଅଛି ଗାଁରେ ବି କରିପାରିବେ ବାଉଁଶ ଚାଷ କରିପାରିବେ ଏବଂ ସେଥିରୁ ଲାଭବାନ ହେଇପାରିବେ
1: ଆଗରୁ ଜାଣୁଥିଲୁ ବା ଶୁଣିଛୁ କଣ୍ଟା ବାଉଁଶ ଆମେ ତ ବାଉଁଶରେ କେବେ ଫୁଲ ଦେଖିନୁ କୁହାଯାଏ ଯେ ବାଉଁଶରେ ଯେତେବେଳେ ଫୁଲ ହବ ସେ ବାଉଁଶ
0: ମରିଯାଏ ବାଉଁଶ ଫୁଲ ହୁଏ ଗ୍ରେଗାରିୟସ୍ ଫ୍ଲାୱରିଂ କୁହାଯାଏ ବେଳେ ପୁରା ଫ୍ଲାୱରିଂ ହବ ଏବଂ ସେ ବାଉଁଶ ବୋଧ ହିଁ ମରିଯିବ
1: କୋଉ ବାଉଁଶ ବାଡ଼ିଆ ବାଉଁଶ ନା କଣ୍ଟା ବାଉଁଶ
0: କଣ୍ଟା ବାଉଁଶ ବାଡ଼ି ବାଉଁଶ ସବୁ ବାଉଁଶ ଗ୍ରେଗାରିୟସ୍ ଫ୍ଲାୱରିଂ ହେଲା ଥରେ ସେ ମରିଯିବ ପ୍ରତି ପ୍ରାୟ 12 ବର୍ଷରେ ଥରେ ଥରେ ହୁଏ ଗୋଟେ ସାଇକେଲ ହୁଏ ଏକାଥରେ ହେଲା ମାନେ ସେ ହବ ବାଉଁଶ ବୁଦା ମରିଯିବ ଆଉ ବାଉଁଶ ସିଡ୍ସ ର ମଞ୍ଜିର ଭାଇବିଲିଟି ବହୁତ କମ୍ ଦିନ ଯଦି ସେଠୁ ପୁଣି ଗଛ ଉଠିଲା ତ ଭଲ କଥା କାହିଁକିନା ବହୁତ କମ୍ ଦିନ ଯେମିତି ଶାଳ ମଞ୍ଜି ଭଳିଆ ବାଉଁଶ ମଞ୍ଜିର ଭାଇବିଲିଟି ବହୁତ କମ୍ ଦିନ ଯଦି ସେ ପ୍ରକୃତ ଉତ୍କୃଷ୍ଟ ଜଳବାୟୁ ମୃତ୍ତିକା ପାଇଲା ତେବେ ସେ ପୁଣି ସେ ଗଛ ନୂଆ ଗଛ ଆସିବ
1: ଆଉ ଗୋଟେ ଆମେ ଶୁଣିଛୁ ଯେ ବାଉଁଶରୁ ଚାଉଳ ବାହାରେ
0: ବାଉଁଶ ଚାଉଳ ଶୁଣିଛନ୍ତି ସେ ବାଉଁଶ ଧାନ ବି ତାକୁ କହୁଛନ୍ତି ଯୋଉଟା ଆପଣ ଫ୍ଲାୱରିଂ ହେଲା ପରେ ସେ ବାଉଁଶ ଧାନ ପାଇଁ କହୁଛନ୍ତି ଆମେ ମଝିରେ ବି ଇଣ୍ଡୋନେସିଆ ଯାଇଥିଲୁ ସେଠି ବି ବାମ୍ବୁ ରାଇସ୍ ପାଇଁ ଆମେ ଆଣିଥିଲୁ ସେଠୁ ନାଲ ନାଲ ଦେଖିବା ପାଇଁ ଯେମିତି ସେ ସୁଆଁ ବିଲ୍ ତ ମୁଁ ଜାଣିନଥିଲି ସୁଆଁ ଗୋଟେ ଭଲ ସେଟା ଛୋଟ ଛୋଟ ଇଏ ସେ କନ୍ଧମାଳରେ ମୁଁ ଥିଲା ବେଳେ ଟିକେ ସେତେବେଳେ ସେ ସୁଆଁ ବି ଜାଣିଲି ଏଇଟା ଗୋଟେ ଜିନିଷ ବୋଲି
1: ଶସ୍ୟଜାତୀୟ ଖାଦ୍ୟ କହୁଛନ୍ତି ସେସବୁ ଶସ୍ୟଜାତୀୟ ଖାଦ୍ୟ ଏତେ ପରିମାଣରେ ପୋଷକ ତତ୍ତ୍ୱ ଅଛି ଭିଟାମିନ୍ ଅଛି ଖାଦ୍ୟ ସାର ଅଛି ଯାହାକୁ ଖାଇଲେ ସହଜରେ ବାର୍ଦ୍ଧକ୍ୟ ଆସେନି ଆଉ କୌଣସି ରୋଗ ମଧ୍ୟ ସହଜରେ ଆକ୍ରମଣ କରିବନି
0: ମାଣ୍ଡିଆ ତ ସେତେବେଳେ କଣ ନା ଇଏ ଗରିବ ଲୋକଙ୍କୁ ଖାଦ୍ୟ କୁହାଯାଉଥିଲା
1: ଏଇସବୁ ଜାଣିଲା ପରେ ବୈଜ୍ଞାନିକ ମାନେ ଡିକ୍ଲାର କଲା ପରେ ଘୋଷଣା କଲା ପରେ ନା ଏଇସବୁ ଖାଦ୍ୟ ଖାଅ ଏଇ ଖାଦ୍ୟ ତମର ଭବିଷ୍ୟତର ଖାଦ୍ୟ ହବ
0: ଫାଇବ୍ରସ୍ ଫୁଡ୍ ଖାଦ୍ୟ ସବୁ ନିଶ୍ଚୟ ଆପଣଙ୍କ
1: ଏଇସବୁ ଖାଦ୍ୟ ଶସ୍ୟ ଖାଦ୍ୟ ଅନ୍ତର୍ଭୁକ୍ତ ହଉଛି
0: ଭଲ ସେସବୁ ଖାଦ୍ୟ

0: ଚେରମାଣ୍ଡିଆ ବି ମୁଁ ନିଜେ ପରୀକ୍ଷା କରିଛି।
1: ତେବେ ବାଉଁଶ ଯୋଉ ଚାଷ ଆମେ ଆଲୋଚନା କରୁଥିଲେ, ଚାଷୀମାନେ ତ ଲାଭ
0: ଚାଷୀମାନେ ଲାଭ ସେମାନେ ଯୋଗାଯୋଗ କରନ୍ତୁ, ବାଉଁଶର ଚାହିଦା ହିଁ ବହୁତ ରହିଛି। କାରଣ ଆପଣ ଦେଖନ୍ତୁ ଆଗରୁ ବ୍ୟାମ୍ବୁ ଆର୍ଟିସାନ ମାନଙ୍କୁ ବାଉଁଶ ଏବେ ବି ମିଳୁନଥିଲା, ବ୍ୟାମ୍ବୁ ଆର୍ଟିସାନ ମାନେ ବି ବାଉଁଶ ପାଉଛନ୍ତି, ସେମାନେ ଦୁଇ ପଇସା ରୋଜଗାର କରୁଛନ୍ତି, ଗୋଟେ ଭାଲ୍ୟୁ ଆଡିସନ, ସେମାନେ ଆଣିକି ବାଉଁଶର ବିଭିନ୍ନ ଉପକରଣ କରିକି ବିକୁଛନ୍ତି।
1: ଚାଷ କଲେ କ୍ଷତିରେ ତ ପହଞ୍ଚିବେନି,
0: କ୍ଷତି ଆଦୌ ଚାନ୍ସ ନାହିଁ। ପ୍ରଥମ 3 ବର୍ଷ ଚାଷ ବେଳେ ଆମକୁ ଟିକେ ନଜର ରଖିବାକୁ ପଡିବ, ତାପରେ ବାଉଁଶ ଗଛ ଏଷ୍ଟାବ୍ଲିଶ କଲେ କିଛି ଅସୁବିଧା ନାହିଁ, ସେ ଆପଣଙ୍କୁ ପରମାନେଣ୍ଟ ଡିଲ୍ ଦେଇ ଚାଲିଥିବୁ, ଆମେ ଖାଲି ସୁଦାରୁ ସଫା କରିବା ଦରକାର।
1: କିନ୍ତୁ ଏବେ ଆମର ଯୋଉ ବିଭିନ୍ନ ପ୍ରକାର ସବୁ ଫର୍ଣ୍ଣିଚର ସବୁ ତିଆରି କରୁଛନ୍ତି, ଘର ସଜେଇବା ଜିନିଷ ମଧ୍ୟ ତିଆରି ହେଉଛି, ସେଥିପାଇଁ ଏହାର ଚାହିଦା ମଧ୍ୟ
0: ରହିଛି। ଆମର କେନ୍ଦୁଲିଫରେ ପ୍ରତିବର୍ଷ ଯୋଉ ଫଡ଼ି ରିପେୟାରରେ ବାଉଁଶର ଚାହିଦା ମେଣ୍ଟେଇ ପାରୁନି, କାରଣ ବାଉଁଶରେ ଚାଳଟା କଲେ ସୁବିଧା। ଆମେ ଚାହୁଁଛୁ ଯେ ନ୍ୟାଚୁରାଲ ଫରେଷ୍ଟ ଉପରେ କୌଣସି ପ୍ରେସର ନ ପଡୁ, ଜଙ୍ଗଲର ଗଛ କିଛି କୌଣସି କାଠ ଖୁଣ୍ଟ ପାଇଁକା ନ ଆସୁ, ତାକୁ ରିପ୍ଲେସ୍ କରାଯାଏ ବାଉଁଶରେ। ସେଥିପାଇଁ କେନ୍ଦୁଲିପ ସଂସ୍ଥା ବି ବାଉଁଶ ପ୍ଲାଣ୍ଟେସନ ପ୍ରୋତ୍ସାହନ ଦେଇଥିଲା, ଗାଁର ଯୋଉ ଫଡ଼ି କମିଟି ବାଲା ଜରିଆ ଧରି ଫଡ଼ି ପାଖରେ ବାଉଁଶ ଗଛ ଲଗାନ୍ତୁ, ସୋଦାଟ ସେ ବାଉଁଶ ଯୋଉ ବାହାରିବ ତାକୁ ଫଡ଼ି ଘର ରିପେୟାର କାମରେ ଲଗେଇବେ।
1: ଆଉ ଗୋଟେ କଥା କହିଲେ, ଆପଣ ମୁଖ୍ୟ ଖାଦ୍ୟ ହେଲା ହାତୀର ବାଉଁଶ,
0: ଆଜ୍ଞା,
1: ଯଦି ଜଙ୍ଗଲରେ ଯଦି ବାଉଁଶ ଅଧିକ ପରିମାଣର ହବ ତାହେଲେ ହାତୀ ଆଉ ବାହାରକୁ ଆସିବ,
0: ଯେକୌଣସି ପ୍ରାଣୀ ହଉ ତାର ଆବଶ୍ୟକତା ଗୋଟେ ମିନିମମ ଡେଲି ଖାଦ୍ୟ, ମଣିଷ ଉପରେ ଯୋଉ ଲୋଭ ଅଛି କୌଣସି ବନ୍ୟଜନ୍ତୁଙ୍କ ଲୋଭ ନାହିଁ, ତାଙ୍କର ଆବଶ୍ୟକତା ଖାଦ୍ୟ ପୂରଣ ହେଇଗଲା ତାହେଲେ ଠିକ, ତେଣୁ ତାକୁ ଯଦି ଖାଦ୍ୟ ମିଳିଲା ଜଙ୍ଗଲରେ ସେ ବାହାରୁ କାହିଁ ଆସିବ।
1: ଜଙ୍ଗଲ ନିକଟ ଯୋଉ ଗାଁ ରହୁଛି ହାତୀ ପଳେଇ ଆସୁଛନ୍ତି, ତାଙ୍କର କ୍ଷତି ପହଞ୍ଚୁଛନ୍ତି, ତ ସେ ଜାଗାରେ ଯଦି ଲୋକମାନେ ଯଦି ବାଉଁଶ ଲଗେଇବା ଆରମ୍ଭ କରନ୍ତେ, ହୁଏତ ହାତୀ ପ୍ରଥମେ ଆସିକି ସେଠି
0: ରହିପାରେ
1: ରହିପାରିକି ତାପରେ ମାନେ ହଠାତ୍ ଆସିକି ମାନେ ସାହି ଭିତରକୁ ବା ଘରେ ଆଟାକ୍
0: କରନ୍ତା,
1: ସେଟା ହେଲେ ହୁଏତ ସେମାନେ ବଞ୍ଚିବେ
0: ନିଶ୍ଚିତ ଭାବେ। ଭଲ ଗୋଟେ ଆପଣ ପ୍ରପୋଜାଲ ଦେଲେ, ବହୁତ ଭଲ ପ୍ରପୋଜାଲ, କାରଣ ହାତୀ ଆସୁଛି ଗାଁ ଭିତରକୁ ଆସୁଛି ଖାଲି ଖାଦ୍ୟ ପାଇଁ
1: ଆସୁଛି,
0: ତେଣୁ ଓଡ଼ିଶା ଯେତିକି ବାଉଁଶ ଜଙ୍ଗଲ ଅଛି ପ୍ରାୟ ଆମର 17,000 ସ୍କୋୟାର କିଲୋମିଟର ଅଛି, ସେସବୁ ମିକ୍ସଡ ଫରେଷ୍ଟରେ, ପିଓର ବ୍ୟାମ୍ବୁ ଫରେଷ୍ଟ ବହୁତ କମ୍ ଅଛି, 375 ସ୍କୋୟାର କିଲୋମିଟର ଅଛି, ନଚେତ ଅଧିକାଂଶ ବ୍ୟାମ୍ବୁ ଫରେଷ୍ଟଟା ମିଶିକି ଅଛି, ବିଭିନ୍ନ ପ୍ରକାର ଗଛ ମିଶିକି ଅଛି, ଯୋଉଟା ପିଓର ଶାଲ ବା ପିଓର ଶାଗୁଆନ, ଯୋଉଟା ଶାଳ ତ ନାହିଁ, ଶାଗୁଆନ ଆମେ ପ୍ଲାଣ୍ଟେସନ କରୁଛୁ, ବ୍ୟାମ୍ବୁ ବି ଆସ୍ତେ ଆସ୍ତେ ପ୍ଲାଣ୍ଟେସନ କରାଯାଉଛି, ମଝିରେ ଟିକ୍ ସହିତ ବ୍ୟାମ୍ବୁ ପ୍ଲାଣ୍ଟେସନ କରାଯାଉଥିଲା।
1: ଆପଣ କହୁଥିଲେ ଯୋଉ ଚାରା କଥା, କେତେ ପ୍ରକାର ଚାରା ମାନେ କଣ ସବୁ ମାନେ ଭଲ ଚାରା ଅଛି?
0: ନିଶ୍ଚିତ ଭାବରେ ଚାରା ଯୋଉ କରାଯାଉଛି ବାଉଁଶ ଚାରା ସବୁ କରାହଉଛି, ପ୍ରତି ବନ୍ଧଖଣ୍ଡେ ଗୋଟେ ମେଗା ନର୍ସରୀ କରାଯାଇଛି, ସେଠି ବାଉଁଶ ଚାରା ଉପଲବ୍ଧ ଅଛି, ସେମାନେ ଲେୟାରିଂ କରି କରୁଛନ୍ତି ପ୍ଲସ ସିଡ୍ ଓରିଜିନ ବି କରୁଛନ୍ତି, ସେଠି ବାଉଁଶ ଚାରା ଉପଲବ୍ଧ ଅଛି। ତା ବାଦେ ଓବିଡିଏ ବି ଯୋଉଠି କରୁଛି ସେଠି କ୍ଲଷ୍ଟର ଚାଷୀ ଅଛନ୍ତି, ସେମାନଙ୍କୁ ବାଉଁଶ ଚାରା ନିଜେ କରିବା ପାଇଁ ତାଙ୍କୁ ସୁଯୋଗ ଦେଉଛି, ଟେକ୍ନିକା ତାଙ୍କ ବୈଷୟିକ ଜ୍ଞାନ ଦେଉଛନ୍ତି ଏବଂ ସହଯୋଗ ଦେଉଛନ୍ତି, ସେମାନେ ଯୋଉଠି ପ୍ଲାଣ୍ଟେସନ କରିବେ ତା ପାଖରେ ଛୋଟ ଛୋଟ ନର୍ସରୀ କରି ବାଉଁଶ ଚାରା ଉତ୍ପାଦନ କରୁଛନ୍ତି।
1: ଆଚ୍ଛା, ଆମର ଯୋଉ ଘରେ ରଖିବା ପାଇଁ କୁଣ୍ଡ ମାନଙ୍କରେ ରଖିବା ପାଇଁ ବାଉଁଶ,
0: ଆଜ୍ଞା,
1: ସେମିତି ବ୍ୟବସ୍ଥା କିଛି ଥିବ?
0: ଆପଣଙ୍କ ଅର୍ଣ୍ଣାମେଣ୍ଟାଲ ବ୍ୟାମ୍ବୁ ସବୁ ଅଛି, ଆମ ବ୍ୟାମ୍ବୁ ସେଟମ ଯୋଉ ଅଛି ଆମର ସିଲ୍ଭିକଲଚର ୟୁନିୟନ କରିଛି ଭୁବନେଶ୍ୱର, ବ୍ୟାମ୍ବୁ ସେଟମ ଆପଣ ସେ ଯାଇପାରିବେ, ବିଭିନ୍ନ ପ୍ରକାର ବ୍ୟାମ୍ବୁ ଲଗେଇଛନ୍ତି, ସେଠି ଆଣି ଲୋକ ସବୁ ରଖୁଛନ୍ତି, ଅର୍ଣ୍ଣାମେଣ୍ଟାଲ ବ୍ୟାମ୍ବୁ ସବୁ କରୁଛନ୍ତି, କୋଉଠି ଗଣ୍ଠି ଗଣ୍ଠି ବାଉଁଶ ହେଇଥିବ, ଛୋଟ ସରୁ ବାଉଁଶ ହେଇଥିବ, ଷ୍ଟେଟ ରିସର୍ଚ୍ଚ ଗାର୍ଡେନ ଅଛି ଫରେ କୋଉଠି କଳିଙ୍ଗାରେ, କଳିଙ୍ଗା ରିସର୍ଚ୍ଚ ଗାର୍ଡେନ ବ୍ୟାମ୍ବୁ ଗାଇଗେଞ୍ଚିଆ, ଏତେ ମୋଟା ମୋଟା ବ୍ୟାମ୍ବୁ, ଏତେ ବଡ଼ ବଡ଼ ଚଉଡ଼ା ବଡ଼ ବଡ଼ ବ୍ୟାମ୍ବୁ ବି ଅଛି, ତେଣୁ ବିଭିନ୍ନ ପ୍ରକାର ବ୍ୟାମ୍ବୁ ଅଛି, କିନ୍ତୁ ମୁଖ୍ୟତଃ ବାଉଁଶ ହେଲା ଆପଣଙ୍କର ଜଙ୍ଗଲ ବାଉଁଶ ହେଲା ଡାବା ଏବଂ ଶାଳିଆ ବାଉଁଶ, ଚାଷ ବାଉଁଶ ହେଲା ଆପଣ ସୁନ୍ଦରକଣୀ ଏବଂ ବାଡ଼ି ବାଉଁଶ।
1: ଏବେ ଯୋଉ କଣ୍ଟା ବାଉଁଶର କଣ ସ୍ଥିତି ଅଛି ଓଡ଼ିଶାରେ?
0: କଣ୍ଟା ବାଉଁଶ ସ୍ଥିତି ଆସ୍ତେ ଆସ୍ତେ ଆଉ ନାହିଁ ପ୍ରାୟ, ଗାଁ ଗହଳିରେ ଦେଖିବେ ଗାଁ ଗହଳିରେ ଡାବା ବାଉଁଶ ଏବଂ ବାଡ଼ି ବାଉଁଶ ଏବଂ କଣ୍ଟା ବାଉଁଶ ଭିତରେ ଯଦି ପ୍ରପୋର୍ସନ ଖୋଜିବେ ବହୁତ କମ୍ ବୁଦା ଆପଣ କଣ୍ଟା ବାଉଁଶ ବୁଦା ପାଇବେ, କିନ୍ତୁ ବାଡ଼ି ବାଉଁଶ ବେଶୀ ପାଇବେ। ମୁଁ ଜାଣିବାରେ ପିଲାବେଳେ ଆମେ ଦେଖିଛୁ ସେ କଣ୍ଟା ବାଉଁଶଟା ହିଁ ୟୁଜ୍ କରାଯାଏ ଶଗଡ଼ ଦଣ୍ଡା ପାଇଁ, ଯୋଉଟାକି ଟିକେ ବେଶୀ ଷ୍ଟ୍ରଙ୍ଗ, ବାଡ଼ି ବାଉଁଶ ଟିକେ ହୋଲ, ଆଗ ପାଣିରେ ପକାନ୍ତି ତାପରେ ତାକୁ ନିଆଁରେ ସେକିକି ତାକୁ ଦଣ୍ଡାକୁ ସିଧା କରନ୍ତି, କରିକି ଶଗଡ଼ ଦଣ୍ଡା କରାଯାଏ ସେଥିରେ।
1: ତେବେ ଆମର ଚାଷୀ ଭାଇ ମାନଙ୍କୁ
0: ମୋର ବହୁତ ଅନୁରୋଧ, ଆମେ ସଦାବେଳେ ପରିବର୍ତ୍ତନକୁ ଗ୍ରହଣ କରିବା ଉଚିତ, ନିଶ୍ଚିତ ପ୍ରଥମେ ଟିକେ ଟିକେ ପ୍ରୋବ୍ଲେମ ହବ, କିନ୍ତୁ ଏବେ ବାଉଁଶ ଭିତ୍ତିକ ବଜାର ବର୍ତ୍ତମାନ ବହୁତ ଭଲ ଅଛି, ଯଦି ଆମେ ବାଉଁଶକୁ ଚାଷ ହିସାବରେ ମାନେ ଗୋଟେ କ୍ୟାସ୍ କ୍ରପ ହିସାବରେ ଯେମିତି ନିଜେ ଚାଷ କରିପାରିବା, ନିଜେ ସେନ୍ସିଟାଇଜ୍ ହୁଅନ୍ତୁ, ଆପଣ ନିକଟସ୍ଥ ବନଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ନଚେତ ଆମର ବନ ବିଭାଗ ମୁଖ୍ୟାଳୟ ଅଫିସ ଅଫ୍ ଦି ପିସିସିଏଫ୍ ଅରଣ୍ୟ ଭବନରେ ରହୁଛନ୍ତି, ଓବିଡିଏର ମୁଖ୍ୟ ରହୁଛନ୍ତି, ଚିଫ୍ ଏଜୁକେଟିଭ୍ ରହୁଛନ୍ତି, ତାଙ୍କ ସହିତ ଯୋଗାଯୋଗ କରନ୍ତୁ, ନିଶ୍ଚିତ ଭାବରେ ଆପଣ ସହଯୋଗ ପାଇବେ ଏବଂ ଚାଷ କରି ଆପଣ ନିଶ୍ଚୟ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ।
1: ଯାହା ଉପସ୍ଥିତ ବାବୁ, ଆପଣ ଆମ ଷ୍ଟୁଡିଓରେ ଉପସ୍ଥିତ ରହି ଆଜିର ଯୋଉ ଆଲୋଚ୍ୟ ବିଷୟ ଥିଲା ବାଉଁଶ ଚାଷ ଓ ତାର ବଜାର ଭିତ୍ତିକ ଚାହିଦା, ଏ ବିଷୟରେ

0: ଆପଣ ସବିଶେଷ ତଥ୍ୟ ରଖିଲେ ଯାହା ଆମେ ଆଶା କରୁଛୁ ଯେଉଁ ଚାଷୀ ଭାଇମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ତାର ଫାଇଦା ଉଠିବେ ସେଥିପାଇଁ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ ନମସ୍କାର
1: ଧନ୍ୟବାଦ ଚାଷୀ ଭାଇମାନଙ୍କୁ ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ
1: ସହଯୋଗର ପ୍ରତି
2: ଶୁଣିଲେ କାର୍ଯ୍ୟକ୍ରମ ବନାନୀ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ଲଭ୍ ୟୁ ହମେସା, ଶିଳ୍ପୀ ହ୍ୟୁମେନ୍ ସାଗର ଓ ଇରା ମହାନ୍ତି, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଥର ଚଳଚ୍ଚିତ୍ର ଆକାଶେ କି ରଙ୍ଗ ଲାଗିଲା, ଶିଳ୍ପୀ ଅଭିଜିତ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନା କରିଛନ୍ତି ସୃଷ୍ଟି ସରୋଜନା ତ୍ରିପାଠୀ।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ସ୍ୱାଗତ କରୁଛି। ମୁଁ ସୃଷ୍ଟି, ନମସ୍କାର।

0: ମଣିଷ ସୃଷ୍ଟିର ସର୍ବଶ୍ରେଷ୍ଠ କୃତି। ତେବେ ସେହି ସ୍ରଷ୍ଟାଙ୍କର ସୌନ୍ଦର୍ଯ୍ୟର ଯତ୍ନ ନେବା ପାଇଁ ଆମେମାନେ ଅନେକ କିଛି କରିଥାଉ। ନିଜକୁ ସୁନ୍ଦର କରିବା ପାଇଁ ସୁସଜ୍ଜିତ ପୋଷାକ ଧାରଣ କରି ନିଜକୁ ସଜେଇ ଦେଇଥାଉ। ଏହାଛଡ଼ା ଅନେକ ଆଭୂଷଣ ମଧ୍ୟ ପରିଧାନ କରୁ। କିନ୍ତୁ ବର୍ତ୍ତମାନର ପରିବେଶକୁ ଦେଖି ଅନେକ ସମସ୍ୟା ଉପୁଜୁଛି। ଏହାଛଡ଼ା ପାଗ ବା ଋତୁ ପରିବର୍ତ୍ତନ ସହ ଆମକୁ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଆମ ଶରୀରର ସୌନ୍ଦର୍ଯ୍ୟର ବି ଯତ୍ନ ନେବାକୁ ପଡ଼ୁଛି। ଏଇ ଯେମିତି ଏବେ ଚାଲିଛି ଗ୍ରୀଷ୍ମ ଋତୁ, ଏହି ଋତୁରେ ପ୍ରଖର ସୂର୍ଯ୍ୟ କିରଣ ଏବଂ ଅତ୍ୟଧିକ ଗରମ ଯୋଗୁଁ ଆମ ଚର୍ମର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇପଡ଼ୁଛି। ଗ୍ରୀଷ୍ମ ଋତୁରେ ଶରୀରରୁ ପ୍ରଚୁର ଝାଳ ବାହାରିଥାଏ ଏବଂ ଏହା ଚର୍ମକୁ ଶୁଷ୍କ କରିଦିଏ। ତେଣୁ ଦିନକୁ ଅତି କମ୍ରେ 3-4 ଲିଟର ପାଣି ପିଇବା ଉଚିତ। ଏହାସହ ନଡ଼ିଆ ପାଣି, ତରଭୁଜ ଏବଂ ଦହି ପରି ଥଣ୍ଡା ଖାଦ୍ୟ ଖାଇବା ଦ୍ୱାରା ଚର୍ମରେ ଚମକ ରହିଥାଏ। ଏଥିସହ ଖରାରୁ ରକ୍ଷା ପାଇବା ପାଇଁ ସନ୍ସ୍କ୍ରିନ୍ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବାହାରକୁ ଯିବାର 20 ମିନିଟ୍ ପୂର୍ବରୁ ଚେହେରା ଏବଂ ହାତରେ ଅତି କମ୍ରେ SPF 30 ଥିବା ସନ୍ସ୍କ୍ରିନ୍ ଲଗାଇବା ଆବଶ୍ୟକ। ଏହା ଚର୍ମକୁ ଅତି ବାଇଗଣୀ ରଶ୍ମିରୁ ରକ୍ଷା କରିଥାଏ। ବାହାରୁ ଆସିବା ପରେ କିମ୍ବା ଦିନକୁ ଅତି କମ୍ରେ 2 ଥର ଭଲ ଭାବେ ମୁହଁ ସଫା କରିବା ଉଚିତ। ଏହାଦ୍ୱାରା ଚର୍ମରୁ ଅତିରିକ୍ତ ତେଲ ଏବଂ ମଇଳା ବାହାରି ଯାଇଥାଏ, ଯାହାଫଳରେ ବ୍ରଣ ହେବାର ଭୟ ରହେ ନାହିଁ। ଚର୍ମକୁ ଥଣ୍ଡା ଓ ସୁସ୍ଥ ରଖିବା ପାଇଁ ଘିକୁଆରୀ ରସ, କାକୁଡ଼ି ରସ, ହଳଦୀ, ନିମ ପତ୍ର ଆଦି ବ୍ୟବହାର କରିବା। ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ଲଗାଇଲେ ଚର୍ମ ଥଣ୍ଡା ରହିବା ସହ ତ୍ୱଚାର ରଙ୍ଗ ଉଜ୍ଜଳ ହୋଇଥାଏ। ଏଥିସହ ଖରାଦିନେ ସର୍ବଦା ହାଲୁକା ରଙ୍ଗର ସୂତା ପୋଷାକ ପିନ୍ଧିବା ଉଚିତ। ବାହାରକୁ ଗଲାବେଳେ ଛତା, ଚଷମା ଏବଂ ମୁହଁରେ ଅଢ଼ଣୀ ବ୍ୟବହାର କରିବା, ଯାହାଦ୍ୱାରା ସୂର୍ଯ୍ୟ କିରଣ ସିଧାସଳଖ ଆମ ଚର୍ମ ଉପରେ ପଡ଼ିବ ନାହିଁ। ଗ୍ରୀଷ୍ମ ଋତୁରେ କେବଳ ବାହାର ଯତ୍ନ ନୁହେଁ, ବରଂ ଉପଯୁକ୍ତ ଖାଦ୍ୟପେୟ ଏବଂ ପରିଷ୍କାର ପରିଚ୍ଛନ୍ନତା ଦ୍ୱାରା ହିଁ ଆମେ ଆମ ଚର୍ମକୁ ସୁସ୍ଥ ଏବଂ ସୁନ୍ଦର ରଖିପାରିବା। ତେବେ ସୁନ୍ଦର ଚର୍ମ ବା ମୁହଁର ହିଁ ଆବଶ୍ୟକତା ଅଛି ତାହା ନୁହେଁ, ଆମକୁ ଆମ କେଶର ବି ଯତ୍ନ ନେବା ଦରକାର। ତେବେ ଚାଲନ୍ତୁ କଥା ହେବା ବରିଷ୍ଠ ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ବାସୁଦେବ ପ୍ରଧାନଙ୍କ ସହ ଏବଂ ଜାଣିବା କେଶ ଝଡ଼ିବାର କାରଣ ଓ ତାର ନିରାକରଣ କଣ ସବୁ ରହିଛି।
1: ଆମେ ତ ଜାଣୁ କି ସୁନ୍ଦର ହେବା ପାଇଁ ମୁଣ୍ଡରେ କେଶର ଭୂମିକା ଗୁରୁତ୍ୱ, କିନ୍ତୁ ବିଭିନ୍ନ କାରଣରୁ ବର୍ତ୍ତମାନ ଅନେକ କେଶ ସମସ୍ୟା ଆମେ ଦେଖିବାକୁ ପାଉଛେ। ତେବେ କେଶ ଝଡ଼ିବାର ପ୍ରମୁଖ କାରଣ କଣ?
2: କେଶ ଝଡ଼ିବାର ପ୍ରମୁଖ କାରଣ ହଉଛି ମାନସିକ ଚାପ, ଏସିଡିଟି, ତା ସହିତ ସନ୍ତୁଳିତ ଆହାରର ଅଭାବ ବା ଲ୍ୟାକ୍ ଅଫ୍ ନ୍ୟୁଟ୍ରିସନ୍, ଯୋଉଟିକି ଯାହା ଦରକାର ଖାଦ୍ୟ ଯଦି ନ ମିଳିବ ସେ ବି ଚୁଟି ଝଡ଼ିବ। ଆଉ ଗୋଟେ ହଉଛି ସଫା ସୁତୁରାର ଯୋଉ ନୀତି ନିୟମ ଯେମିତି ରହିଛି ଲୋକ ମାନନ୍ତି ନାହିଁ ବା ପାଳନ କରନ୍ତି ନାହିଁ। ଯୋଉ ଋତୁରେ ଯିଏ ଯତ୍ନ ଯେମିତି ନବା କଥା କେହି ଜାଣନ୍ତିନି, ଗ୍ରୀଷ୍ମ ଋତୁରେ କେମିତି ନେବେ, ଶୀତ ଋତୁରେ କେମିତି ନେବେ, କେଦିନରେ ମୁଣ୍ଡ ପରିଷ୍କାର କରିବେ, ସେଇଟାକୁ ସେମାନେ ଠିକ ଢଙ୍ଗ ସାରେ କରନ୍ତି ନାହିଁ। ସେ ଦୃଷ୍ଟିରୁ ଏଇଟା ଗୋଟିଏ କାରଣ ହେଇଥାଏ। ତା ସହିତ କଥା ହଉଛି କେତେଟା ନୀତି ଜିନିଷ ଜାଣିବା ଦରକାର, ଯେ ଯୋଉ ତାର ଡ୍ୟାଣ୍ଡ୍ରଫ୍ ସମସ୍ୟା ରହିଛି ସେ କାରଣରେ ବି ଚୁଟି ଝଡ଼ିବ। ତାପରେ ଟୋରିଆସିସ୍ ହଉଛି ବା ଚର୍ମରୋଗ ହେଲା ମୁଣ୍ଡରେ, ସେ ବି କାରଣରୁ ଝଡ଼ିବ।

0: ଏଇ ସବୁ ରହିଛି। ତା ସହିତ ନ୍ୟାଚୁରାଲି ଆପଣଙ୍କର ଯୋଉ ଗର୍ଭବତୀ ମହିଳାମାନଙ୍କର କେସ୍ ସମସ୍ୟା ହବ, ତାପରେ ପ୍ରସୂତି ସମୟରେ ବା ଡେଲି ଆଫ୍ଟର ଡେଲିଭରି ପୋଷ୍ଟ ମ୍ୟାନେଜମେଣ୍ଟଟା ଠିକ ସେ ନକଲେ, ମାଲ ନ୍ୟୁଟ୍ରିସନ ହେଲା, ସେଠି କଣ ହବ, ମାଆରେ ବି ଚୁଟି ଚୁଡିଆ ସମସ୍ୟା ହବ। ଆଉ ଗୋଟେ ବୟସଗତ କାରଣ, ବୟସଗତ କାରଣ କଣ, ଲେଡିଜ ମାନଙ୍କର ମେନାପଜ ଆସିଲେ ତାଙ୍କ ଚୁଟି ସମସ୍ୟା ହବ, ସେମାନେ ଯଦି ଟିକେ ଟ୍ରିଟମେଣ୍ଟ ନ କରିବେ ସେମାନେ ଚନ୍ଦାପଣଟା ପଳେଇ ଆସିବ, ଆଉ ପୁରୁଷ ଲୋକମାନଙ୍କର ବି ସେ ସମସ୍ୟା ରହିବ। ଆଉ ଗୋଟେ କଥା ହଉଛି, ଯୋଉମାନଙ୍କର ବିଶେଷ କରି ଆଇରନ୍ କ୍ୟାଲସିୟମ ଡେଫିସିଏନ୍ସି ହେଲା, ମଲ୍ଟିଭିଟାମିନ୍ସ ଯୋଉ ଡେଲି ବଡି ବଡି ପାଇଁ ଯେତିକି ଆବଶ୍ୟକତା, ଶରୀର ପାଇଁ ଯୋଉ ଭିଟାମିନ୍ସ ଆବଶ୍ୟକତା ଅଛି, ମିନେରାଲ୍ସ ଯେତିକି ଆବଶ୍ୟକତା ଅଛି, ଯୋଉଟା କହିଲି କୁପୋଷଣ ରହିଲେ ମଧ୍ୟ ଚୁଟି ସମସ୍ୟା ରହିବ, ଏଇସବୁ କାରଣରୁ ସମସ୍ୟା ଦେଖାଯାଏ।
1: ସାର୍ ତେବେ କଣ ସ୍ଟ୍ରେସ୍ ବା ଚିନ୍ତା, ଥାଇରଏଡ୍ ବଂଶାନୁଗତ କାରଣରୁ ଏହି ସମସ୍ୟା ଉପୁଜୁଛି କି?
0: ନିଶ୍ଚିତ ଭାବରେ କେଶ ସମସ୍ୟା ଏକ ବଂଶାନୁଗତ ସମସ୍ୟା ବୋଲି କହିବା, ଯଦି ବାପାଙ୍କର ଚନ୍ଦାପଣ ଅଛି ସେଠି ମଧ୍ୟ ସନ୍ତାନ ମାନଙ୍କର ହବାର ସମ୍ଭାବନା ରହିଛି, ମାଙ୍କର ଯଦି କେଶ ସମସ୍ୟା ରହିଛି ସେ ସମସ୍ୟା ବି ପିଲାମାନଙ୍କ ପାଖରେ ପରିଲକ୍ଷିତ ହୁଏ। କଣ ହଉଛି, ଯେଉଁଟା ଜେନେଟିକ୍ ଫ୍ୟାକ୍ଟର କୁହାଯାଏ, ତେଣୁ ଏଇଟା ଆନୁବଂଶିକ ବା ବଂଶଜ କାରଣରୁ ବା ବଂଶଗତ କାରଣରୁ ଏଇଟା ହୁଏ, ତେଣୁ ସେମାନେ ଅଧିକାରୁ ଅଧିକ ସତର୍କ ରହିବେ।
1: ତେବେ ଯୋଉ ବଜାରରେ ବିଭିନ୍ନ ପ୍ରକାର ମୁଣ୍ଡ ସଫା ପାଇଁ ସାମ୍ପୋ ଏଭେଲେବଲ ଅଛି, ଆଉ ତେଲ ବି ବହୁତ ଗୁଡିଏ ଏଭେଲେବଲ ଅଛି, ତାହେଲେ ସେଇଟା ସବୁ ୟୁଜ କରିବା କେତେ ଦୂର ଆମ କେଶ ଝଡିବାର କାରଣ ହଉଛି?
0: ମୁଁ ତ ରୋକଠ କହିବି ଆକୁ କରନ୍ତୁ ନାହିଁ, ଲାଭ ବଦଳରେ କ୍ଷତି ହବ, କାରଣ ସେମାନେ ବ୍ୟବସାୟ ସଂସ୍ଥା, ଲାଭ ପାଇବା ପାଇଁ ସୋସିଆଲ ମିଡିଆରେ ତାକୁ ଛାଡି ଦେଇଛନ୍ତି, ବିଭିନ୍ନ ଆଡ୍ ବି ଦଉଛନ୍ତି। ଯଦି ଏମିତି ହେଇଯାନ୍ତା, ଯଦି ବିନା ଡାକ୍ତରଙ୍କ ପରାମର୍ଶ ସମୟ ସମାଧାନ ହେଇଯାନ୍ତା, ସୋସିଆଲ ମିଡିଆ ସମାଧାନ କରିଯାଆନ୍ତା, ତାହେଲେ ଆଉ କେହି କେସ୍ ଚିକିତ୍ସା କରିବାକୁ ଆସନ୍ତିନି, ତେଣୁ ଲାଭ ବଦଳରେ କ୍ଷତି ହବ। ବିନା ପରାମର୍ଶରେ ସାମ୍ପୁ ୟୁଜ କରନ୍ତୁନି, ବିନା ପରାମର୍ଶରେ ଆପଣଙ୍କର ତେଲ ଏସବୁ ନିଅନ୍ତୁନି, ଥରେ ଡାକ୍ତରଙ୍କ ପରାମର୍ଶ କଲେ କ୍ଷତି କଣ ହବ।
1: ଖାଦ୍ୟପେୟ କେଶ ଝଡିବା ପାଇଁ କେତେ ଦୂର ଦାୟୀ ରହୁଛି?
0: ଆମେ ପୋଷକ ତତ୍ଵଟା କୋଉଠି ପାଉଛେ, ଖାଦ୍ୟରୁ ପାଉଛେ, ଖାଦ୍ୟ ପାନୀୟରୁ ପାଉଛେ, ତାକୁ ଆମେ ଗୁରୁତ୍ୱ ଦଉନି। ଆମେ ଗୋଟିଏ ପ୍ରକାର ଖାଦ୍ୟ ଖାଉଛେ, ଭେଜିଟେରିଆନ ହଉ ବା ନନ୍ ଭେଜିଟେରିଆନ ହଉ, ଦିଟା ଯାକର ଆବଶ୍ୟକତା ରହିଛି। ଯଦି ଆମେ ଭେଜିଟେରିଆନ ହେଇଛେ, ନନ୍ ଭେଜ୍ ଖାଉନେ, ତା ସବଷ୍ଟିଟ୍ୟୁଟ୍ ରହିଛି ଆମେ କ୍ଷୀର ପିଇ ପାରିବା, ବା ଯୋଉଥିରେ ଆଇରନ୍ ତତ୍ଵ ରହିଛି ସେ ଜିନିଷ ନବା, ଆପଣଙ୍କର ଯୋଉ ରହିଛି ପାଳଙ୍ଗ ନବା, ପୋଇ ଶାଗ ନବା, ତା ସହିତ ନବା କଣ ଆପଣଙ୍କର କନ୍ଧମୂଳ ନବା, ଦହି ନବା, ଆଇରନ୍ ପାଇବା ପାଇଁ ଆପଣଙ୍କର ରହିଛି ଯୋଉ ପୁରୁଣି ଶାଗ ତାକୁ ବ୍ୟବହାର କରିବା, ଫଳ ହିସାବରେ ଆମେ ଡାଳିମ୍ବ ନବା, ଡାଳିମ୍ବରେ ଆଇରନ୍ ପାଇବା, ପାଚିଲା କଦଳୀ, ତରକାରୀ କଦଳୀ, କଞ୍ଚା କଦଳୀ ଆକୁ ନବା, ଯୋଉ ସୋର୍ସ ରୁ ଆସୁଛି ଆଇରନ୍ ଆସୁଛି ତାକୁ ଆମେ ନିହାତି ପାଇବା ଦରକାର। ବିଶେଷ କରି ଲେଡିଜ ମାନଙ୍କ କଥା ମୁଁ କହିବି, ତାଙ୍କର ସାଇକେଲ ମନ୍ଥଲି ହବା କଥା ହବ, ତେଣୁ ତାଙ୍କର ସବୁବେଳେ ଏନ୍ଏମ୍ପି ସଫର କରନ୍ତି, ରକ୍ତହୀନତା ସେମାନେ ଶିକାର ହୋଇଥାନ୍ତି, ତେଣୁ ପୁରୁଷମାନଙ୍କ ଅପେକ୍ଷା ଅଧିକା ସେମାନେ ସଚେତନ ହବା ଦରକାର, ତେଣୁ ସେମାନଙ୍କ ଆଇରନ୍ ଡେଫିସିଏନ୍ସି ଗୋଟେ କମନ୍, ତେଣୁ ସେଇ ଜିନିଷ ରହିଛି। ଆଜିର ଦିନରେ ଲୋକମାନେ ଖରାକୁ ଯାଉନାହାନ୍ତି, ଖରାରେ କାମ କରୁନାହାନ୍ତି, ଏସିରେ କାମ କରୁଛନ୍ତି, ସୂର୍ଯ୍ୟକିରଣଟା ବି ପଡିବାର ଆବଶ୍ୟକ, ମୁକ୍ତ ବାୟୁ ଆଉ ସୂର୍ଯ୍ୟଙ୍କ ରଶ୍ମି ଯଦି ଚର୍ମ ଉପରେ ପଡିଲା, ସ୍କିନ୍ ଉପରେ ପଡିଲା, ଏଇ ଯୋଉ ଚର୍ମ ଉପରେ ପଡିଲା, ଚୁଟି ଉପରେ ପଡିଲା, ନିହାତି ତାର ସୁପ୍ରଭାବ ରହିବ ଚୁଟି ସୁରକ୍ଷିତ ରହିବା ପାଇଁ।
1: ତେବେ ସାର ଏହା ଛଡା ଆମେ କିଛି ଭିଟାମିନ କିମ୍ବା ସପ୍ଲିମେଣ୍ଟ ଖାଇପାରିବା କି?
0: ମୁଁ ଏଇଠି କହିବି ଯେ କିଛି ଭିଟାମିନ ସେ ଆବଶ୍ୟକ ନାହିଁ, ମାର୍କେଟରୁ ଦୋକାନରୁ ଆଣିକି ଭିଟାମିନ ବଟିକା ଖାଇବାର ଆବଶ୍ୟକତା ନାହିଁ। ଯୋଉ ଋତୁରେ ଯୋଉ ଫଳ ମିଳୁଛି ତାକୁ ପ୍ରବଳ ଭାବରେ ଖାଆନ୍ତୁ, ସେ ସମସ୍ୟା ରହିବନି, କାରଣ ପ୍ରକୃତି ଆମକୁ ସବୁ ଜିନିଷ ଯୋଗାଇ ଦେଇଛି।
1: ସାର ତେବେ ଆମେ କୋଉ ତେଲ ବ୍ୟବହାର କରିବା ଉଚିତ?
0: ସବୁଠାରୁ ଶ୍ରେଷ୍ଠ ତେଲ ହଉଛି ଆପଣଙ୍କର ନଡ଼ିଆ ତେଲ, ନଡ଼ିଆ ତେଲ ଚୁଟି ପାଇଁ ଭଲ, ନଡ଼ିଆ ତେଲ ଲଗେଇଲେ କଣ ଚୁଟି ଭଲ ବଢେ।
1: ସାର ବର୍ତ୍ତମାନ ଯୋଉ ଯୁବକ ଯୁବତୀ ଫ୍ୟାସନ କୁ ଫଲୋ କରିକି ହେୟାର ଷ୍ଟାଇଲିଂ, କଲର ଆଉ ଏମିତି ବହୁତ ଗୁଡିଏ କେମିକାଲ ପ୍ରଡକ୍ଟ ବି ୟୁଜ କରୁଛନ୍ତି ମୁଣ୍ଡରେ କେଶରେ, ତ ସେଗୁଡିକ କେତେ ସୁରକ୍ଷିତ?
0: ସେ କଥା ଯୁଗ ଅନୁସାରେ ତ ଲୋକମାନଙ୍କର ବେଶ ପୋଷାକ ଆଉ ହେୟାର ଷ୍ଟାଇଲ ଆସିଛି, ଆବଶ୍ୟକତା ଅଛି, ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସୁନ୍ଦର, ତେଣୁ ତାଙ୍କର ସୁନ୍ଦରତା ବଢେଇବା ପାଇଁ ଆଉ ପ୍ରସାଧନର ବହୁତ ଆବଶ୍ୟକ ରହିଛି। ଆଉ ପୁରୁଷମାନଙ୍କର ଅପେକ୍ଷା ଯୁବତୀମାନେ କିଶୋରୀମାନେ ଅଧିକା କନସିୟସ ହବା ଉଚିତ ବି, ସୌନ୍ଦର୍ଯ୍ୟ ପିପାସ ହଉଛନ୍ତି ନା ପୁରୁଷ ନାରୀ ଉଭୟ, ତେଣୁ ପୁରୁଷମାନଙ୍କ ଅପେକ୍ଷା ନାରୀମାନେ ଷ୍ଟାଇଲ କରୁଥିଲେ ଅଧିକା, ପୁରୁଷମାନେ ବି ଚୁଟି ଯୁବକମାନେ କିଏ ବ୍ରାଉନ କଲର କଲାଣି, କିଏ ଧଳା ଟିକେ କଲାଣି, ପ୍ୟାଚ ପକେଇଲାଣି, କଲେ କିଛି କ୍ଷତି ନାହିଁ, ସିଏ ସାମୟିକ ଭାବେ ରହିବ, ସିଏ ତାପରେ ପୁଣି ଧୋଇଦେଲେ ସେ କେତେଦିନ ପରେ ଚୁଟି ବଢିଲେ ସେ ପଳେଇଯିବ, ତାକୁ ଆମେ ମନା କରିପାରିବା ନାହିଁ। ଯୋଉ ଷ୍ଟାଇଲ କରୁଛନ୍ତି କରନ୍ତୁ, କିଛି ଅସ୍ତ ନାହିଁ, କାରଣ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନୂଆ ନୂଆ ଜିନିଷ ବାହାରିଲାଣି, ୟୁଜ କଲେ ବହୁତ ଅତ୍ୟଧିକ କେମିକାଲ ୟୁଜ କଲେ ତାର ଖରାପ ପ୍ରଭାବ ପଡେ। ଆଉ ଏମିତି ଆପଣଙ୍କର କଳା କରିବା ପାଇଁ ମେହେନ୍ଦି ଫେହେନ୍ଦି ସବୁ ଯୋଉ ଆସୁଛି ତାକୁ ୟୁଜ କରିବାଟା ସବୁ ଭଲ, ହର୍ବାଲର ପଳେଇ ଆସୁଛି।

0: ନା ଆପଣ ତାକୁ ୟୁଜ କରିବେ।
1: ନୂଆ କେଶ ଉଠିବା ପାଇଁ କେତେ ସମୟ ଲାଗେ?
0: ଚୁଟିଟି ଆମର ଗୋଟେ ରେଗୁଲାର ପ୍ରୋସେସ, ପ୍ରତିଦିନ ଚୁଟି ଝଡିବା ଆଉ ପୁଣି ଏଇଟା ଗୋଟେ ସାଧାରଣ କଥା। 200 ଯାଏଁ ଝଡିଲେ ମତେ ନର୍ମାଲ କୁହାଯିବ, ଯଦି ଚୁଟି ଉଠୁଥିବ, ନ ଉଠିଲେ ତ ଚନ୍ଦାପଣ ଶୀଘ୍ର ପଳେଇ ଆସିବ, କିନ୍ତୁ ଝଡିବାଟା 200 ବି ନର୍ମାଲ। କାରଣ ଡେଲି ଆମର ବଢୁଛି, ନଖ କେମିତି ବଢୁଛି, ରୁଟ ଅଛି ମାନେ ରୁଟ ଦେଇକି ଚୁଟି ବଢିବ। ଆପଣ ଦେଖନ୍ତୁ କଳା କରିଥିବେ, ପୁଣି ଧଳା ମୂଳଟା ଜଣାପଡୁଛି, କିନ୍ତୁ ଚୁଟି ବଢିଯାଉଛି ବୋଲି ମୂଳଟା ଫାଙ୍କା ପୁଣି ପଳେଇ ଆସୁ ଧଳା ଦେଖାଯାଉଛି। ତେଣୁ ଚୁଟି ନିୟମିତ ବଢିବ, ବଢିବା ଦରକାର। କିଛି ଲୋକଙ୍କର କଣ ହୁଏ କି ବଢେନି, ବିଶେଷ କରି ଚୁଟି ବହୁତ ସ୍ପିଡ ବଢେ ଖରା ଦିନରେ, ଶୀତ ଦିନରେ ସ୍ଲୋ ବଢେ, କମ ସ୍ପିଡରେ ବଢେ। ତେଣୁ ଚୁଟି ତ ଗୋଟେ ନିୟମିତ ପ୍ରକ୍ରିୟା, ନଖ ଯେମିତି ବଢେ ଚୁଟି ବଢିବ, ସେ ଭାବରେ କିଛି ନାହିଁ।
1: ତାହେଲେ ସାର୍, ଆମେ ଆମ ସୁସ୍ଥ କେଶ ପାଇଁ ଆମ ନିତିଦିନିଆ ଖାଦ୍ୟରେ କଣ ସାମିଲ କରିବା ଉଚିତ?
0: ସବୁଜ ପନିପରିବା ଅଧିକ ରଖନ୍ତୁ, ମୁଁ କହିବି ନିହାତି ଦହି ରଖନ୍ତୁ। ଦହିଟା ବ୍ୟବହାର କଲେ କଣ ହବ, ଦହି ମାନେ ଖାଉଛନ୍ତି ଚୁଟି ଭଲ, ତାର ଗ୍ରୋଥ ହୁଏ, ଭଲ ହୁଏ ଆଉ ମୁଲାମୁ ହୁଏ। ଦହିଟାକୁ ଆମେ ପ୍ରାୟ କେହି ବ୍ୟବହାର କରୁନି। ଆଉ ଯଦି ଆପଣ ନିୟମିତ ଗୋଟେ ଗୋଟେ ପାଚିଲା କଦଳୀ ଖାଉଛନ୍ତି, ତାହେଲେ ଆପଣଙ୍କ ଆଇରନ୍ ଡେଫିସିଏନ୍ସି କେବେ ରହିବନି, ରକ୍ତ ଯେତିକି କମି ରହିବ, ଆଇରନ୍ ଡେଫିସିଏନ୍ସି ରହିବ, ସେଠି ବି ଚୁଟି ଝଡୁଛି ନା। କ୍ୟାଲସିୟମ ଆଇରନ୍ ଦୁଇଟାକୁ ଆପଣ ଭରପୁର ପାଇଲେ, ଏଥିରୁ ଏ ଦୁଇଟା ବ୍ୟବହାର କରିପାରିବେ। ଆଉ ସିଜିନରେ ଯାହା କହିଲି, ଯୋଉ ସିଜିନରେ ଆସୁଛି, ଯୋଉ ପନିପରିବା ଦେଖିବେ ତାର ଔଷଧ ଗୁଣ କିଛି ରହିଛି, ଯୋଉ ଫଳ ବଜାରରେ ମିଳୁଛି ତାର କିଛି ଔଷଧ ଗୁଣ ରହିଛି। ତେଣୁ ଏଇ ନିହାତି ଆପଣ ଯୋଉ ସୂତ୍ରରେ ଯାହା ଅଛି ଆପଣ ନିହାତି କିଣନ୍ତୁ, କିଣିଲେ କଣ ହବ, ଭଲ ହବ, ଆପଣ ଚୁଟି ପାଇଁ ସହାୟକ ହବ।
1: ସାର୍, ତେବେ ଶେଷରେ କେଶ ଝଡିବା ପାଇଁ ସବୁଠାରୁ ଭଲ ଚିକିତ୍ସା କଣ ରହିଛି ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ?
0: ଏଇଟା କହିବି, ଗୋଟିଏ ଜିନିଷ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ବ୍ୟବହାର କରନ୍ତୁ। ଆଉ କେଶ ସମସ୍ୟା ଦୂର କରିବା ପାଇଁ ଦୁଇଟି ଜିନିଷ ଆବଶ୍ୟକ ରହିଛି। ଗୋଟିଏ ହଉଛି ଆପଣଙ୍କର ଖାଇବାର କିଛି ମେଡିସିନ ସୂଚୀ ଆୟୁର୍ବେଦରେ, ତା ସହିତ ଆପଣଙ୍କର ମୁଣ୍ଡ ଲଗାଇବା ପାଇଁ ସ୍ୱତନ୍ତ୍ର ଶାମ୍ପୋ ଆଉ ତେଲ ରହିଛି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟବହାର କରିବେ। ଏହା ସତ୍ତ୍ୱେ ଯଦି ଚନ୍ଦାପଣ ପୁରା ରହୁଛି, ଚୁଟିର ଡେଭଲପମେଣ୍ଟ ହଉନି, ଆୟୁର୍ବେଦର ଯୋଉ ରହିଛି ପଞ୍ଚକର୍ମ ଚିକିତ୍ସା, ସେଠି ତ ନେଲେ କଣ ହବ, ଆପଣ ଯୋଉ ତୈଳଧାରା ରହିଛି, ତୈଳଧାରା ଦେଲେ କଣ ହବ, ଆପଣଙ୍କର ଯଦି ଶିରବସ୍ତି କରିବା, ଆମେ ଦେଖୁଥିବେ ସବୁ ଟିଭିରେ ମଡ଼ାକରି ତେଲ ଢଳା ହଉଛି, ଆଣ୍ଠୁଗଣ୍ଠି ବାତ ବି ଢଳା ହଉଛି, କି ମଧ୍ୟ ସେଠି ମୋ ଅନୁଭୂତିରୁ ମୁଁ କହିବି, ନିହାତି ମୁଁ ଏଇ ଚିକିତ୍ସାରେ ସଫଳତା ପାଇଛି ମୁଁ, ଯେ ଯଦି ଚୁଟିରେ ଚୁଟି ଭଲ ଆସିବା ପାଇଁ ଆପଣ କଣ କରୁଛନ୍ତି, ଆପଣ ଯଦି ତୈଳଧାରା ଶିରବସ୍ତି କରୁଛନ୍ତି, ନାକରେ ନସ୍ୟ ପକାଉଛନ୍ତି, ନିର୍ଦ୍ଦିଷ୍ଟ ତେଲ ଅଛି ନାକରେ ପକେଇଲେ କି ଆପଣଙ୍କୁ ଭଲ ହବ, ଆପଣ ସାଧାରଣ କଥା ଟିକେ କହିବି, ଆପଣ ନିମ ତେଲ ଯଦି ନାକରେ ଟୋପି ଟୋପି କହୁଛନ୍ତି, ଚୁଟି ମଧ୍ୟ ପାଚିବାଟା କମିଯିବ। ଶେଷରେ କହିବି, ନିହାତି ଜଣେ ଡାଇରିଆ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ। ଆପଣଙ୍କର ରୂପଚର୍ଯ୍ୟାର ପ୍ରଥମ ଅଙ୍ଗ ହଉଛି ଆପଣଙ୍କ କେଶ। ଆଜି ବର୍ତ୍ତମାନ କେଶ କାଟି ଛୋଟ କଲେଣି, ଷ୍ଟାଇଲ ପାଇଁ କଲାଟା ଅଲଗା, କିନ୍ତୁ ଚୁଟି ବଢୁନି ବୋଲି ସେ କାଟି ଦଉଛନ୍ତି, କାହିଁକି ନ ବଢିବ, ନିହାତି ବଢିବ। ତେଣୁ ଶେଷରେ କହିବି, ଆଉ ଥରେ ରିପିଟ୍ କରି କହିବି, ଯେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଇଣ୍ଟରନାଲ ମେଡିସିନ ଖାଇବାକୁ ପଡିବ, ବାହ୍ୟ ଭାବରେ ତେଲ ଶାମ୍ପୁ ବ୍ୟବହାର କରିବାକୁ ପଡିବ, ତା ସହିତ ଦରକାର ପଡିଲେ ଆପଣଙ୍କର ଆୟୁର୍ବେଦର ଯୋଉ ରହିଛି ନସ୍ୟ, ନାକରେ ତେଲ ପକା ହବ, ଆପଣଙ୍କର ମୁଣ୍ଡରେ ଶିରଧାରା ଆଉ ଆପଣଙ୍କର ତୈଳଧାରା, ଆପଣ ଶିରବସ୍ତି, ଏରା ସବୁ କଲା ମାନେ କଣ ହବ, ଏ ସମସ୍ୟା ଦୂର ହେଇଯିବ।
1: ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍, ଆପଣଙ୍କ ବ୍ୟସ୍ତବହୁଳ ସମୟରୁ ଆମକୁ କାଢି କେଶର କଣ ସମସ୍ୟା ହଉଛି ଏବଂ ତାର କେମିତି ଆମେ ଟ୍ରିଟମେଣ୍ଟ କରିପାରିବା ଏ ଉପରେ କହିଥିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ରହିଲା, ନମସ୍କାର।

ଦିନକୁ ଦିନ ଆମ ଜୀବନ ଜଟିଳ ହେବାକୁ ଲାଗିଲାଣି। କେଶ ସମସ୍ୟା, ଚର୍ମ ସମସ୍ୟା ଏବଂ ତା ସହ ମେଦ ବହୁଳତା ବା ଓଜନ ବଢ଼ିବା ଏକ ଗମ୍ଭୀର ସମସ୍ୟା ଭାବେ ବର୍ତ୍ତମାନ ଆମ ସାମ୍ନାକୁ ଆସିଛି। ଶରୀରରେ ଆବଶ୍ୟକତାଠାରୁ ଅଧିକ ଚର୍ବି ଜମା ହେବାକୁ ମେଦ ବହୁଳତା କୁହାଯାଏ। ଏହା କେବଳ ସୌନ୍ଦର୍ଯ୍ୟର ବିଷୟ ନୁହେଁ, ବରଂ ଅନେକ ମାରାତ୍ମକ ରୋଗର ମୂଳ କାରଣ। ଏହାକୁ ଶାରୀରିକ ଅସନ୍ତୁଳନତା ଭାବରେ ମଧ୍ୟ ବିବେଚନା କରାଯାଏ। ମେଦବହୁଳତା ବୃଦ୍ଧି ପଛରେ ଅନେକ କାରଣ ରହିଛି, ଯେମିତିକି ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନର ଜୀବନଶୈଳୀ, ବଂଶାନୁଗତ କାରଣ ଏବଂ ମାନସିକ

ଚାପ ଓ ନିଦ୍ରାହୀନତା। ତେବେ ମେଦବହୁଳତା ଆମ ଶରୀର ଉପରକୁ ଅନେକ ଗୁଡ଼ିଏ କୁପ୍ରଭାବ ପକାଇଥାଏ, ଯେମିତିକି ଡାଇବେଟିସ୍ ହୋଇଥାଏ, ଉଚ୍ଚ ରକ୍ତଚାପ ହୋଇଥାଏ, ନିଶ୍ୱାସ ନେବାରେ ଆମକୁ କଷ୍ଟ ହୋଇଥାଏ, ଗଣ୍ଠି ଓ ପିଠି ଯନ୍ତ୍ରଣା ଦେଖାଦେଇଥାଏ ଏବଂ କିଛି କ୍ଷେତ୍ରରେ ମାନସିକ ସ୍ତରରେ ନିମ୍ନ ଅନୁଭବ ବା ଆତ୍ମବିଶ୍ୱାସ କମ୍ ହୋଇଯାଇଥାଏ। ମେଦ ବହୁଳତାକୁ ନିୟନ୍ତ୍ରଣ କରିବା ପାଇଁ ସଠିକ୍ ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ। ତେବେ ଏଥିପାଇଁ ଆମକୁ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ଏହାଛଡ଼ା ନିୟମିତ 30-40 ମିନିଟ୍ ଯୋଗ ବା ପାଦଚଲା ବ୍ୟାୟାମ କରିବା ଆବଶ୍ୟକ। ପ୍ରଚୁର ପରିମାଣରେ ପାଣି ପିଇବା, ସ୍ୱାସ୍ଥ୍ୟକର ଜୀବନ ଶୈଳୀକୁ ଆପଣେଇବା। ହଁ ସାଥୀ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ମେଦ ବହୁଳତା ଏକ ଜୀବନଶୈଳୀ ଜନିତ ରୋଗ, ଯାହାକୁ କେବଳ ସଚେତନତା ଓ ଉତ୍ତମ ଜୀବନଶୈଳୀ ଦ୍ୱାରା ହିଁ ରୋକାଯାଇପାରିବ। ସୁସ୍ଥ ଶରୀର ପାଇଁ ଆମକୁ ନିଜ ଖାଦ୍ୟ ଏବଂ ଚଳଣୀରେ ପରିବର୍ତ୍ତନ ଆଣିବାକୁ ହେବ। ସୁସ୍ଥ ଏବଂ ସୁନ୍ଦର ଜୀବନଯାପନ ପାଇଁ ଆମକୁ ଆମ ନୀତିଦିନିଆ ଜୀବନରେ ଅନେକ ସ୍ୱାସ୍ଥ୍ୟକର ପରିବର୍ତ୍ତନ ଆଣିବା ନିତ୍ୟାନ୍ତ ଆବଶ୍ୟକ। ଏହା ସହ ପରିବେଶକୁ ବି ଆମେ ସଫା ରଖିବା। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ। ମତାମତ ଦେବା ପାଇଁ ଆମ ଫୋନ୍ ନମ୍ବର ହେଲା 9438268568।

ଆଜି ତ ସମୟ ହେଲାଣି ବିଦାୟ ନେବାର। ତେବେ ପୁଣି ଥରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନକୁ ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।

ଶୁଣିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖ୍ୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଅଜୟ ପହନକର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ।